0: வந்தே மாதரம்.
1: சுஜலா சுஃபலா மலய ஜ சீதலா.

ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶତାବ୍ଦ ଶ୍ରାବଣ ମାସର 21 ଦିନ 2026 ମସିହା ଅଗଷ୍ଟ ମାସ 3 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ

0: ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 97ତମ ଭାଗ।
1: ଏପିସୋଡ୍ ନମ୍ବର 97।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 97ତମ ଭାଗ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଜୀବନର ପ୍ରତି କ୍ଷଣରେ ଯେପରି ସମସ୍ତେ ଆନନ୍ଦ ଉଲ୍ଲାସରେ ପରିପୂର୍ଣ୍ଣ ହୋଇ ରହିବେ, ସେହି ଲକ୍ଷ୍ୟ ନେଇ ଭାରତୀୟ ସଂସ୍କୃତିରେ ବିଭିନ୍ନ ପର୍ବ ଉତ୍ସବକୁ ପ୍ରାଧାନ୍ୟତା ଦିଆଯାଇଛି। ଏହି ପର୍ବପର୍ବାଣୀଗୁଡ଼ିକରେ ଆମ ସଂସ୍କୃତିର ବିଚାରଧାରା ରୂପ ପାଇଥାଏ। ଏହା ସମାଜକୁ ନୂତନ ଚେତନା ପ୍ରଦାନ କରେ ଏବଂ ଆଗାମୀ ପିଢ଼ି ନିମନ୍ତେ ଦିଗ୍ଦର୍ଶନ ଦିଏ। କହିବାକୁ ଗଲେ ସଂସ୍କୃତିକୁ ନେଇ ହିଁ ରାଷ୍ଟ୍ରର ମାନ୍ୟତା ରହିଥାଏ। ବ୍ରତ, ପର୍ବ, ଉତ୍ସବ ଆଦି ଆମର ଲୌକିକ ତଥା ଆଧ୍ୟାତ୍ମିକ ଉନ୍ନତିର ଏକ ଶ୍ରେଷ୍ଠ ଅବଲମ୍ବନ। ସୁଧୀବୃନ୍ଦ, ଆମର ବିଭିନ୍ନ ପର୍ବ ମଧ୍ୟରେ ଶ୍ରାବଣ ପୂର୍ଣ୍ଣିମା ବଳଦେବଙ୍କର ଜନ୍ମୋତ୍ସବ ଅନ୍ୟତମ। ଏହି ଦିନଟି ଆମକୁ ସ୍ମରଣ କରାଇ ଦିଏ ଦ୍ୱାପର ଯୁଗର କଥା। ସେ ଯୁଗରେ ଋଷି, ମୁନି, ସାଧୁ, ସନ୍ଥ, ସତ୍ୟବାଦୀମାନଙ୍କୁ ଅସୁରମାନେ ଅନେକ କଷ୍ଟ ନିର୍ଯାତନା ଦେଉଥିଲେ। ପ୍ରବଳ ପ୍ରତାପୀ କଂସାସୁରର ଅତ୍ୟାଚାରରେ ଧରିତ୍ରୀ ମାତା ଅଥୋଇ ଉଠିଲେ। ଦେବତାମାନେ ତ୍ରାହି ତ୍ରାହି ଡାକିଲେ ଏବଂ ଅତି ବିକଳରେ ଗୋଲକବିହାରୀ ଶ୍ରୀ ବିଷ୍ଣୁଙ୍କ ନିକଟରେ ଅସୁରମାନଙ୍କର ଧ୍ୱଂସକାରୀ ତାଣ୍ଡବ ଲୀଳା ସମ୍ପର୍କରେ ଯେତେବେଳେ ସେମାନେ ଗୁହାରି କଲେ, ଭଗବାନ ମର୍ତ୍ତରେ ଲୀଳା କରି ଆସୁରିକ ଶକ୍ତିକୁ ସମୂଳେ ବିନାଶ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଯିଏ ପରମାନନ୍ଦମୟ, ଯାହାଙ୍କର ଲୀଳା ଅନନ୍ତ ସର୍ବବ୍ୟାପକ, ସେ ଯେତେବେଳେ ମାନବ ରୂପରେ ସଂସାରରେ ଅବତାର ହୁଅନ୍ତି, ତାଙ୍କ ସହିତ ଶେଷଦେବ ଅନନ୍ତ ମଧ୍ୟ ଅବତାର ରୂପେ ଜନ୍ମଗ୍ରହଣ କରନ୍ତି। ଯେତେବେଳେ କଂସ ବସୁଦେବ ଏବଂ ଦେବକୀଙ୍କୁ ବଳପୂର୍ବକ ଶିକୁଳିରେ ବାନ୍ଧି ବନ୍ଦୀଘରେ ବନ୍ଦୀ କଲା, ସେ ସମୟରେ ବସୁଦେବଙ୍କର ପତ୍ନୀ ରୋହିଣୀ ପ୍ରାଣଭୟରେ ନନ୍ଦଘରେ ଯାଇ ଆଶ୍ରୟ ନେଇଥିଲେ। ଦେବକୀଙ୍କର 6 ପୁତ୍ରଙ୍କୁ ପଥର ଉପରେ କଚାଡ଼ି କଂସ ମାରିସାରିଥିଲା। ଦେବକୀଙ୍କର 7ମ ଗର୍ଭବତୀ, ସେ ଅତି ବିକଳରେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ପ୍ରଭୁ ଜାଣନ୍ତି ଏହି 7ମ ଗର୍ଭରେ ଶେଷ ଅନନ୍ତ ଜନ୍ମ ହେବେ, ତେଣୁ ସେ ଦେବୀ ଦୁର୍ଗାଙ୍କୁ ଆଦେଶ ଦେଲେ, ଦେବକୀ ଦେବୀ ନିଦ୍ରାବଳେ ଗର୍ଭ ହରିବୁ ଯୋଗବଳେ, ଦେବକୀ ଗର୍ଭୁତା ଆଣିବୁ ରୋହିଣୀ ଗର୍ଭରେ ଥୋଇବୁ, ତାହାର ନାମ ସଂକର୍ଷଣ, ଲୋକରେ ହୋଇବ ବରଣ, ବଳେ ନହିବେ କେହି ସମ, ନାମ ହୋଇବ ବଳରାମ। ସୁଧୀବୃନ୍ଦ, ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ନନ୍ଦରାଜାଙ୍କ ଗୃହରେ ଅପୂର୍ବ ଶୁଭ୍ର କାନ୍ତିଯୁକ୍ତ ଦିବ୍ୟ ରୂପରେ ପ୍ରଭୁ ବଳରାମ ରୋହିଣୀଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ। ପ୍ରଭୁ ଶ୍ରୀ

0: କୃଷ୍ଣ ବଳରାମ ପରସ୍ପର ନିତ୍ୟ ଅଭିନ୍ନ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ଯେତେବେଳେ କୌଣସି ଆପଦ ବିପଦ ଆସିଛି, ଶ୍ରୀ ବଳରାମ ତାହାଙ୍କୁ ସଦାସର୍ବଦା ରକ୍ଷା କବଚ ରୂପେ ରହିଛନ୍ତି। କଂସବଦ୍ଧଠାରୁ ଆରମ୍ଭ କରି ମହାଭାରତ ଯୁଦ୍ଧର ଶେଷ ପରିଣତି ତଥା ଯଦୁବଂଶ ଉପସଂହାର ପର୍ଯ୍ୟନ୍ତ ଏହି ଦୁଇ ଅବତାରଙ୍କର ଦିବ୍ୟଲୀଳା ପ୍ରକଟ ହୋଇଛି। ସୁଧୀବୃନ୍ଦ, ଭାରତୀୟ ସଂସ୍କୃତିରେ ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହା ଏକ ସନାତନ ଶାସ୍ତ୍ରସମ୍ମତ ପର୍ବ। ଏହି ଦିନ ନିଜକୁ ପୂତ ପବିତ୍ର କରି ଦେବସ୍ଥାନରେ କଳସ ସ୍ଥାପନ କରି ରେଶମ କିମ୍ବା ସାଧାରଣ ହଳଦିଆ ସୂତାକୁ ବଳି ସେଥିରେ ଦୁବ ଚାଉଳ ଚନ୍ଦନ ଦେଇ ପୂଜା କରାଯାଏ। ତାପରେ ଏହି ରକ୍ଷାସୂତ୍ରକୁ ଡାହାଣ ହାତରେ ଧାରଣ କରାଯାଏ। ଏ ସମୟରେ ମନ୍ତ୍ର ପଢ଼ାଯାଏ, ଯେନ ବଦ୍ଧ ବଳି ରାଜା ଦାନବେନ୍ଦ୍ର ମହାବଳା ତେନ ତ୍ୱାମ ଅନବଧ୍ନାମି ରକ୍ଷେ ମାଚଳ ମାଚଳ। ଏହି ରକ୍ଷାବନ୍ଧନ ସମ୍ପର୍କରେ ଏକ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି ଯେ ଅନେକ ସମୟରେ ତ ଦେବତା ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ। ଥରେ ଏଭଳି ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇଗଲେ। ଦେବରାଜା ଇନ୍ଦ୍ର ଗୁରୁ ବୃହସ୍ପତିଙ୍କ ନିକଟରେ ନିଜର ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କରିବା ସମୟରେ ଇନ୍ଦ୍ରାଣୀ ସବୁ ଶୁଣୁଥିଲେ। ସେ ଇନ୍ଦ୍ରଙ୍କୁ ସାନ୍ତ୍ୱନା ଦେଇ ବିଧିପୂର୍ବକ ରକ୍ଷାସୂତ୍ର ତିଆରି କଲେ ଏବଂ ସ୍ୱସ୍ତି ବାଚନ ସହିତ ବ୍ରାହ୍ମଣଙ୍କ ଦ୍ୱାରା ରକ୍ଷାବନ୍ଧନ କରାଇଲେ। ଏହି ରକ୍ଷାସୂତ୍ରର ପ୍ରଭାବରେ ଇନ୍ଦ୍ର ଅସୁରମାନଙ୍କଠାରେ ବିଜୟ ଲାଭ କଲେ। ଏହି ରକ୍ଷାବନ୍ଧନ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖେ। ଆଜିର ଦିନଟି ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବାର ଏକ ନିଦର୍ଶନ। ଗେହ୍ଲା ଭଉଣୀଟି ଭାଇର ମଙ୍ଗଳ କାମନା କରି ରକ୍ଷାସୂତ୍ରଟି ଠାକୁରଙ୍କୁ ଅର୍ପଣ କରି ଭାଇର ହାତରେ ବାନ୍ଧିଦିଏ। ତାର ଆଶା ଭାଇ ହେଉଛି ତାର ସୁରକ୍ଷା କବଚ। ଆପଦ ବିପଦରେ ସୁଖ ଆନନ୍ଦରେ ସଦାସର୍ବଦା ଭାଇ ତାର ସାଥିରେ ରହିବ। ଏହି ହେଲା ଆମ ସନାତନ ଭାରତୀୟ ସଂସ୍କୃତି। ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ସାହାଯ୍ୟ ସହଯୋଗ ସୁରକ୍ଷା ଦେବାର ମନ୍ତ୍ର ଶିଖାଏ ଏହି ରକ୍ଷାବନ୍ଧନ ପର୍ବ।
1: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣିବା। ଆମେ ଋତୁ ଅନୁସାରେ ବିଭିନ୍ନ ପ୍ରକାର ଚାଷ କରୁଛେ। ଫସଲର ଅଭିବୃଦ୍ଧି ତଥା ଉତ୍ପାଦନ ପାଇଁ ଅନୁମୋଦିତ ପରିମାଣର ଜୈବିକ ଖତ ସାଙ୍ଗକୁ ଜୈବ ସାର ଏବଂ ରାସାୟନିକ ସାର ବ୍ୟବହାର କରିବା ନିହାତି ଆବଶ୍ୟକ। ଆପଣମାନେ ଜାଣନ୍ତି, ଜୈବିକ ଖତ ବ୍ୟବହାର କରିବା ଫଳରେ ମାଟିର ଭୌତିକ ଗଠନରେ ଉନ୍ନତି ଆସିଥାଏ, ଫସଲ ଉଣା ଅଧିକ ଅନୁସାର ମଧ୍ୟ ପାଇଥାଏ, ମାଟିର ଜଳଧାରଣ ଶକ୍ତି ବି ବୃଦ୍ଧି ପାଇଥାଏ ଏବଂ ମାଟିରେ ଉପକାରୀ ଜୀବାଣୁମାନଙ୍କର ସଂଖ୍ୟା ବେଶ୍ ବୃଦ୍ଧି ପାଇଥାଏ। ଏଣୁ ଉନ୍ନତ ପ୍ରଣାଳୀରେ ଜୈବିକ ଖତ ତିଆରି କରିବା ଦରକାର। ଆପଣମାନେ ସାଧାରଣତଃ ଗାତ ଖୋଳି କମ୍ପୋଷ୍ଟ ଖତ, ଗୋବର ଖତ, ସୁପର ଡାଇଜେଷ୍ଟ ଖତ ତିଆରି କରୁଛନ୍ତି। ସେହିପରି ଅଦରକାରୀ ଜୈବିକ ପଦାର୍ଥରୁ ଏକ ନିର୍ଦ୍ଧାରିତ ପ୍ରଣାଳୀରେ ଗଦା କରି ସେଥିରେ ଜିଆ ଛାଡ଼ିଦେଲେ 2-3 ମାସ ମଧ୍ୟରେ ଉତ୍କୃଷ୍ଟ ମାନର ଜୈବିକ ଖତ ମିଳିଥାଏ। ତାକୁ ଆମେ ଜିଆ ଖତ ବା ଭେର୍ମି କମ୍ପୋଷ୍ଟ ବୋଲି କହିବା। ଏହା ଅନ୍ୟ ଖତ ତୁଳନାରେ ଅତି ଉତ୍କୃଷ୍ଟ ହୋଇଥାଏ। ଜିଆ ଖତ ଗାଁ ଗହଳିରେ ତିଆରି ହୋଇଥିବା କମ୍ପୋଷ୍ଟ ଖତଠାରୁ ପ୍ରାୟ 2 ଗୁଣ ଅଧିକ ଖାଦ୍ୟ ଉପାଦାନ ଥିବା ସଙ୍ଗେ ସଙ୍ଗେ ସମସ୍ତ ଅଣୁସାର ଏଥିରେ ଭରପୁର ରହିଥାଏ। ନିୟମିତ ଜିଆ ଖତ ବ୍ୟବହାର କଲେ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇଥାଏ, ଫଳରେ ସାର ବାବଦକୁ ଆପଣମାନଙ୍କୁ କମ୍ ଖର୍ଚ୍ଚ କରିବାକୁ ପଡ଼େ। କ୍ଷେତ ଏବଂ ବାଡ଼ି ବଗିଚାରୁ ମିଳୁଥିବା ଜୈବ ପଦାର୍ଥ ସଦୁପଯୋଗ ହୋଇ ପରିବେଶ ମଧ୍ୟ ନିର୍ମଳ ହେବାରେ ସହାୟକ ହୋଇଥାଏ। ଜିଆର ବଂଶ 6 ମାସରେ 35 ଗୁଣ ବଢ଼ିଥାଏ। ଖତ ପାଇଁ କିଛି ରଖି ଅବଶିଷ୍ଟ ଜିଆକୁ କୁକୁଡ଼ା ଖାଦ୍ୟ କିମ୍ବା ମାଛ ଖାଦ୍ୟ ଭାବରେ ବ୍ୟବହାର ମଧ୍ୟ କରାଯାଇପାରିବ। ଜିଆ ଖତ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ପ୍ରଥମେ ଜାଣି ରଖିବା। ଛାଇ ଜାଗାରେ ଏକ ଚତୁର୍ଭୁଜାକାର ଆବଦ୍ଧ କ୍ଷେତ୍ର ପ୍ରସ୍ତୁତ କରିବେ ଏବଂ ସେଥିରେ ଜୈବିକ ପଦାର୍ଥ ସ୍ତର ସ୍ତର କରି ଜମା କରିବେ। ପ୍ରତ୍ୟେକ ସ୍ତର ଚାଖଣ୍ଡେ ଉଚ୍ଚା ହେଲେ ତା ଉପରେ ଅଳ୍ପ ଗୁଡ଼ ବା ଘୋଳ ଦହି ପାଣିରେ ମିଶାଇ ପକାଇବେ। ଗଦାଟି ପ୍ରାୟ 3 ଫୁଟ ଉଚ୍ଚା ହେବା ପର୍ଯ୍ୟନ୍ତ ଏପରି ସ୍ତରମାନ ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ପାଣି ଛିଞ୍ଚି ଜୈବିକ ପଦାର୍ଥକୁ ଆଂଶିକ ଭାବେ ସଢ଼ାଇ ଦିଅନ୍ତୁ ଏବଂ ତଳ ଉପର କରି ଅଲଟ ପାଲଟ କରନ୍ତୁ। ଏକ

0: ଉଚ୍ଚ ଏବଂ ଛାଇ ଜାଗାରେ 10 ଫୁଟ 4 ଫୁଟ ଏବଂ 1.5 ଫୁଟ ଇଟା ପ୍ରସ୍ତୁତ ଗୋଟିଏ ଛୋଟ କୁଣ୍ଡ ପ୍ରସ୍ତୁତ କରନ୍ତୁ। କୁଣ୍ଡର ତଳଭାଗରେ 3 ଇଞ୍ଚ ବହଳର ବାଲି ଏବଂ ଛୋଟ ଛୋଟ ପଥରର ସ୍ତର ଦିଅନ୍ତୁ। ତାପରେ 6 ଇଞ୍ଚ ବହଳରେ ଦରସା ମାଟି ଦେଇ ପୂର୍ବରୁ ଥିବା ଜୈବିକ ପଦାର୍ଥ ସ୍ତର ସ୍ତର କରି ବିଛାଇ ଦିଅନ୍ତୁ। 8 ଇଞ୍ଚ ବହଳର ଜୈବିକ ସ୍ତର ଉପରେ କିଛି ଶୁଖିଲା ଗୋବର କରଞ୍ଜି ପିଡ଼ିଆ ଏବଂ ମାଟି ମିଶାଇ ଦିଅନ୍ତୁ। 10 କିଲୋଗ୍ରାମ ଜୈବିକ ପଦାର୍ଥ ପାଇଁ 50 ଗ୍ରାମ କରଞ୍ଜ ପିଡ଼ିଆ ଏବଂ 250 ଗ୍ରାମ ମାଟି ଦରକାର ହୋଇଥାଏ। ଏହାପରେ 2-3 କିଲୋଗ୍ରାମ ଜିଆ ଛାଡ଼ି ଦିଅନ୍ତୁ। ଏହିପରି ସ୍ତରଗୁଡ଼ିକୁ ସଜାଡ଼ି 3 ଫୁଟ ଉଚ୍ଚତାର ଗଦା ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ଦିନ ଗଦା ଉପରେ ପାଣି ସିଞ୍ଚନ କରନ୍ତୁ, ଯେପରିକି ଶତକଡ଼ା 50 ଭାଗ ଜଳୀୟାଂଶ ରହିବ। 25-30 ଦିନରେ ଥରେ ଗଦା ଭାଙ୍ଗି ତଳ ଉପର କରିଦିଅନ୍ତୁ। 3 ମାସ ମଧ୍ୟରେ ଦେଖିବେ ଆପଣଙ୍କର ଜିଆ ଖତ ପ୍ରସ୍ତୁତ ହୋଇଯାଇଥିବ। ତେବେ ଜିଆର ଯତ୍ନ କିପରି ନେବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ। ଟାଣ ଖରା ଏବଂ ବର୍ଷା ପ୍ରକୋପରୁ ରକ୍ଷା କରିବା ପାଇଁ କୁଣ୍ଡ ଉପରେ ନଡ଼ା ଛପର କରନ୍ତୁ କିମ୍ବା ଛାମୁଣ୍ଡିଆ କରି କଖାରୁ କାକୁଡ଼ି କଲରା ପରି ଲତା ଜାତୀୟ ମଡ଼ାଇ ଦିଅନ୍ତୁ। କୁଣ୍ଡରେ ଲଙ୍କା ପିଆଜ ଚୋପା ପ୍ଲାଷ୍ଟିକ୍ ପଲିଥିନ୍ ଟିଣ ଆଦି ପଦାର୍ଥ ଆଦୌ ପକାନ୍ତୁ ନାହିଁ। ମୂଷା ଜନ୍ଦା ପିମ୍ପୁଡ଼ି ବିଛା ଦାଉରୁ ଜିଆକୁ ରକ୍ଷା କରନ୍ତୁ। ଖତ ଗଦାକୁ 3 ଫୁଟରୁ ଅଧିକ ଉଚ୍ଚ ଆଉ କରନ୍ତୁ ନାହିଁ। ମାଟିରେ ବତ୍ର ଥିବା ଅବସ୍ଥାରେ ଫୁଲକୁଣ୍ଡ ପ୍ରତି ଆପଣ 50 ଗ୍ରାମ, ପନିପରିବା ଗଛ ପିଛା 100 ଗ୍ରାମ ଏବଂ ଫଳ ଗଛ ପିଛା 500 ଗ୍ରାମ ଖତ ବ୍ୟବହାର କରିପାରିବେ। ଆପଣ ଜିଆ ଖତ ପ୍ରସ୍ତୁତି ସଂସ୍ପର୍ଶରେ ଅଧିକ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ସହକାରୀ କୃଷି ଅଧିକାରୀ, କନିଷ୍ଠ କୃଷି ଅଧିକାରୀ କିମ୍ବା ଜିଲ୍ଲା କୃଷି ଅଧିକାରୀ କୋରାପୁଟଙ୍କ ସହିତ ଯୋଗାଯୋଗ ସ୍ଥାପନ କରନ୍ତୁ।
1: ଶୁଣିଲି ଆଜି ସକାଳର ଚାଷବାସ କଥା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶ ବନ୍ଦନା ବା ମାଟି ମାଆକୁ ବନ୍ଦନା କରି ଗାଉଥିବା ଗୀତ।

ପ୍ରଚାର କଲୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6:55। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶ।

0: କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ ସୁରଭି କାର୍ଯ୍ୟକ୍ରମ ସକାଳ 7:25। ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ସୁର ଲହରୀ। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ନିବେଦିତା ଏବଂ କରୁଣାକର। ଗୀତିଧାରା କ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00 ଏବଂ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଦିନ 12:00 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଦିନ 1:05 ଶୁଣିବେ ନିର୍ଝରିଣୀ କ୍ରମରେ ଯନ୍ତ୍ର ସଙ୍ଗୀତର ଧୁନ୍। ଏଥିରେ ପ୍ରଚାର କରିବୁ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ସିତାର ବାଦନ ଏବଂ ବିଜୟ କୁମାର ସାମନ୍ତରାୟଙ୍କ ବେହେଲା ବାଦନ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:00 ରହିଛି ଯୁବବାଣୀ। ଏଥିରେ ସୃଜନୀ କ୍ରମରେ ଶୁଣିବେ ଶିବାନୀ ବେହେରାଙ୍କ ସହ ଆଲୋଚନା ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ। ପରେ ଶୁଣିବେ ଏକ ସାକ୍ଷାତକାର ଦେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ। ଅପରାହ୍ନ 5:30 ରହିଛି ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଏଥିରେ ହାଲଚାଲରେ ରହିଛି ଅନ୍ୱେଷ ଯୋଜନା। ଭେଟଘାଟରେ ଜାଣିବେ ଡେଙ୍ଗୁ ଆରି ମାଲେରିଆ ଜ୍ୱର କାଇଗିନେ ହେସି। ତାପରେ ଶୁଣିବେ ଜିଉନା ଖାଉନା ଉପରେ ଏକ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 8:00 ଶୁଣିବେ ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ପ୍ରଚାର କରିବୁ କେତୋଟି ପୁରୁଣା ଚଳଚ୍ଚିତ୍ରର ଗୀତ। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:15। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକ ମୁଣ୍ଡଳୀ ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀଦେବୀ ମନ୍ଦିର ଓ ଶିବମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟି ରଖି ଭୁବନେଶ୍ୱର କଟକ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଏହାପରେ ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଏହାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟାରମ୍ଭ କରୁଛନ୍ତି। ଏଥିସହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରମୁଖ ନଦୀବନ୍ଧ, ଜଳଭଣ୍ଡାର, ଜଳସେଚନ ସଂରଚନା ଉପରେ ନଜର ରଖାଯାଇଛି। କ୍ଷୟକ୍ଷତି ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକ୍ରମ ରହିଥିବାରୁ ଆଜି ଜନଶୁଣାଣି ବନ୍ଦ ରହିଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ସଂଶୋଧିତ ନାମଲେଖା କାର୍ଯ୍ୟସୂଚୀ ଜାରି ହୋଇଛି। ସାନ୍ସ ପୋର୍ଟାଲରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ସରକାରୀ, ବେସରକାରୀ ଏବଂ ଆଇନ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏହି ସଂଶୋଧିତ ସମୟସୀମା ଲାଗୁ ହୋଇଛି। ଆସନ୍ତା 5 ତାରିଖ ଅପରାହ୍ନ 5 ସୁଦ୍ଧା ଛାତ୍ରଛାତ୍ରୀ ଆବଣ୍ଟିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇପାରିବେ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍କୁଲ ସୁରକ୍ଷା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓସେପା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆଧାରରେ ବର୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ ସମସ୍ତ ସ୍କୁଲରେ କୋଠାବାଡ଼ି ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ଜଳାଭିଷେକ ନିମନ୍ତେ କାଉଡ଼ିଆଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି,
1: ବିଭିନ୍ନ ଶିବ ମନ୍ଦିର ଯିବେ, ବହୁତ ଜଣେ ଶ୍ରୀ ଲିଙ୍ଗରାଜ ମନ୍ଦିର ଯିବେ, ବହୁତ ଜଣେ ଆଉ ଅନ୍ୟାନ୍ୟ ଜାଗା ଯିବେ। ଏଟା ତାଙ୍କର ସୁରକ୍ଷା ପାଇଁ ଏବଂ ପବ୍ଲିକ ଅର୍ଡର, ଟ୍ରାଫିକ ଯେମିତି ସୁଚାରୁ ରହିବ ତା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସେଫ୍ଟି ପାଇଁ ଲୋକ ଦିଆଯାଇଛି। ପାଖାପାଖି 8 କାର୍ଟୁନ କଟକ UPD ଲଗାଇଛନ୍ତି। ରିଫ୍ଲେକ୍ଟର ଟେପ୍ ଏବଂ ଜ୍ୟାକେଟ୍ ଦେଉଛୁ, ସନ୍ଧ୍ୟା ହେଇଯାଏ ପ୍ରାୟ, ଯେତେବେଳେ ଗାଡି ଗୁଡା ଆସିବେ ସେଟା ଟିକେ ଲାଇଟ ହେବ, ସମଝିବ ତାଙ୍କର ଏଟା ସେଫ୍ଟି ରହିବେ।
0: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା' ପେଣ୍ଟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ ହୋଇଛି। ଏଥିରେ ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଭାରତର ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଚଳିତ 23ତମ ସଂସ୍କରଣ ଗତକାଲି ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଛି। 74 ରାଜ୍ୟଗୋଷ୍ଠୀ ଦେଶ ସମୂହକୁ ନେଇ ପ୍ରତି 4 ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରୀଡ଼ା ମହାକୁମ୍ଭ ଗତ 11 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଥିଲେ। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍ରା ଏବଂ ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ଅଧ୍ୟକ୍ଷ ପିଟି ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହାକୁ ଗ୍ରହଣ କରିଥିଲେ। ଏହି ସଂସ୍କରଣରେ ଭାରତ ମୋଟ 39 ପଦକ ହାସଲ କରିଛି। 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି।

0: ସଫଳ ହୃଦ ପ୍ରତିରୋପଣ ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ ମାସ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇ ଆସୁଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ଆଲୋଚନା କରିଛନ୍ତି ଡାକ୍ତର ବନୋଜ କୁମାର ରାୟ।
2: ଜନ୍ମ ପରେ ଶିଶୁଟି ଯେତେବେଳେ ହାତ ଗୋଡ଼ ହଲାଇ କୁଆଁ କୁଆଁ ହୋଇ କାନ୍ଦେ ସେତେବେଳେ ପିତାମାତା ପରିବାର ବନ୍ଧୁବାନ୍ଧବ ସମସ୍ତଙ୍କ ମୁହଁରେ ଖେଳିଯାଏ ହସ ଆଉ ଖୁସିର ଆନନ୍ଦ। ମାତ୍ର ବେଳେବେଳେ ଶିଶୁଟିଏ ଜନ୍ମ ନିଏ ହାତ ଗୋଡ଼ ହଲାଏ ନାହିଁ କିମ୍ବା କାନ୍ଦେ ନାହିଁ, ସେତେବେଳେ ଉପୁଜେ ବିଭିନ୍ନ ସମସ୍ୟା। ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ସମସ୍ୟା ବିଷୟରେ। ଆପଣମାନେ ଜାଣି ରଖନ୍ତୁ ଏହି ସମସ୍ୟା ସ୍ନାୟୁ ଜନିତ। ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ବା ମେଡିକାଲ ଭାଷାରେ ନ୍ୟୁରାଲ ଟ୍ୟୁବ୍ ଡିଫେକ୍ଟ ହେଉଛି ଭାରତ ତଥା ବିଶ୍ୱରେ ଶିଶୁ ମୃତ୍ୟୁ ବା ବିକଳାଙ୍ଗତାର ପ୍ରମୁଖ କାରଣ। ସାରା ବିଶ୍ୱରେ 1000 ଜନ୍ମିତ ଶିଶୁରେ ଜଣେ ଏହାର ଶିକାର ହେଉଥିଲା ବେଳେ ଭାରତରେ ଏହାର ସଂଖ୍ୟା 4 ଅଛି। ଏହା ମଧ୍ୟ ଶିଶୁମାନଙ୍କର ମୁଖ୍ୟ ଜନ୍ମଗତ ବୈଷମ୍ୟ ରୋଗ। ଏହି ସମସ୍ୟା ହୁଏ କାହିଁକି? ଗର୍ଭାବସ୍ଥାରେ ମା ଯଦି କିଛି ଅପକାରୀ ଔଷଧ ସେବନ କରିଥାଏ, ରଞ୍ଜନ ରଶ୍ମି କରିଥାଏ ବା ଟକ୍ସୋପ୍ଲାଜମା, ରୁବେଲା ଆଦି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ, ତେବେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ଫୋଲିକ୍ ଏସିଡ୍, ଭିଟାମିନ୍ ଅଭାବରେ ଶିଶୁ ଏହି ରୋଗର ଶିକାର ହୋଇଥାନ୍ତି। ଗର୍ଭାବସ୍ଥାରେ ଡାଇବେଟିସ୍ ବା ମଧୁମେହ, ବାତ ରୋଗ ଥିଲେ ମଧ୍ୟ ଏପରି ଘଟିଥାଏ। ଗର୍ଭଧାରଣର 1 ମାସ ଭିତରେ ଶିଶୁର ମସ୍ତିଷ୍କ ସୁଷୁମ୍ନା କାଣ୍ଡ ତିଆରି ହୋଇଥାଏ। ଏହି ସମୟରେ ଯଦି କିଛି ଅସୁବିଧା ହୁଏ ଶିଶୁମାନଙ୍କଠାରେ ସ୍ନାୟୁ ରୋଗ ଦେଖାଦିଏ। ଏହି ରୋଗ ମୁଖ୍ୟତଃ 2 ପ୍ରକାରର, ଖୋଲା ବା ଆବରଣ ବିହୀନ ସ୍ନାୟୁ ରୋଗ ଏବଂ ଆବରଣଯୁକ୍ତ ସ୍ନାୟୁ ରୋଗ। ରୋଗର ପ୍ରକାର ଅନୁଯାୟୀ ଜନ୍ମଜାତ ଶିଶୁଠାରେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ଶିଶୁ ବେଳେବେଳେ କାନ୍ଦି ନଥାଏ, ହାତ ଗୋଡ଼ ହଲାଇ ନଥାଏ, ମେରୁଦଣ୍ଡ ହାଡ଼ର କିଛି ଅଂଶ ତିଆରି ହୋଇନଥାଏ ଏବଂ ସେହି ବାଟ ଦେଇ ମସ୍ତିଷ୍କ ବା ସୁଷୁମ୍ନା କାଣ୍ଡ ବାହାରକୁ ବାହାରି ଆସିଥାଏ। ଯେହେତୁ ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡ ଓ ଏଥିରୁ ନିର୍ଗତ ସ୍ନାୟୁମାନ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ କରିଥାନ୍ତି, ଏସବୁର ସଠିକ୍ ବିକାଶ ନ ହେଲେ ହାତ ଗୋଡ଼ର ମାଂସପେଶୀ କାମ କରିନଥାଏ। ମଳଦ୍ୱାର ବା ପରିସ୍ରା ଦ୍ୱାର ଠିକ୍ ରୂପେ କାମ ନ କରି ଶିଶୁଟି ସବୁବେଳେ ଅଳ୍ପ ଅଳ୍ପ ଝାଡ଼ା ପରିସ୍ରା କରୁଥାଏ ନିୟନ୍ତ୍ରଣ ବିହୀନ ଅବସ୍ଥାରେ। ଏଭଳି ଶିଶୁ ଜନ୍ମ ନେଲେ ପିତାମାତା, ଧାଇ, ଆଶା, ଅଙ୍ଗନବାଡ଼ି କର୍ମୀ, ସେବିକା ବା ଅଭିଭାବକମାନେ ତୁରନ୍ତ ଶିଶୁକୁ ଡାକ୍ତରଖାନା ନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି ଆବରଣ ଯୁକ୍ତ ସ୍ନାୟୁ ରୋଗ ଥାଏ ତେବେ ତାହାକୁ ସଙ୍ଗେ ସଙ୍ଗେ ଅପରେସନ୍ କରାନଯାଇ 6 ମାସରୁ 1 ବର୍ଷ ଭିତରେ ଅପରେସନ୍ କରାଯାଇଥାଏ। ଆବରଣ ବିହୀନ ସ୍ନାୟୁ ରୋଗ ଥିଲେ 3-4 ଦିନ ଭିତରେ ଶିଶୁଟି ସାମାନ୍ୟ ସୁସ୍ଥତା ଲାଭ କରିବା ପରେ ଅପରେସନ୍ କରାଯାଇଥାଏ। ଅପରେସନ୍ ପରେ 50% ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ନିରୋଗ ରହୁଥିଲା ବେଳେ 30% ଶିଶୁ ଅସ୍ତ୍ରୋପଚାର ପରେ ମଧ୍ୟ ବସିବା ଚାଲିବା ଠିକ୍ ଭାବେ କରିପାରନ୍ତି ନାହିଁ, ଝାଡ଼ା ପରିସ୍ରାର ନିୟନ୍ତ୍ରଣ ରହେ ନାହିଁ। ସେ କ୍ଷେତ୍ରରେ ସେମାନଙ୍କୁ ରିହାବିଲିଟେସନ୍ ସେଣ୍ଟର ବା ଦିବ୍ୟାଙ୍ଗ ସହାୟତା କେନ୍ଦ୍ରକୁ ପଠାଯାଇଥାଏ, ଯେଉଁଠି ସେମାନଙ୍କୁ ଆଶାବାଡ଼ି, ଠେଲାଗାଡ଼ି ଏବଂ ଫିଜିଓଥେରାପିର ତାଲିମ ଦିଆଯାଇଥାଏ। ଜୀବନସାରା ଏହା କରିବାକୁ ପଡ଼ିଥାଏ। 20% ଶିଶୁ ଅପରେସନ୍ ପୂର୍ବରୁ ବା ପରେ ମସ୍ତିଷ୍କ ଜ୍ୱର, ବିଭିନ୍ନ ସଂକ୍ରମଣ ଓ ଅନ୍ୟାନ୍ୟ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ଏକ ଜଟିଳ ଶିଶୁ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନଥିଲା ବେଳେ ଏହି ରୋଗ ପାଇଁ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଗର୍ଭାବସ୍ଥାର 3 ମାସ ପୂର୍ବରୁ ଏବଂ ଗର୍ଭାବସ୍ଥାର ପ୍ରଥମ 3 ମାସ ସମୟରେ ଫୋଲିକ୍ ଏସିଡ୍ 400 μ/γ୍ର ଗୋଟିଏ ଲେଖା ବଟିକା ପ୍ରତିଦିନ ମା ମାନେ ଖାଇବା ଉଚିତ, ଯାହା ସମସ୍ତ ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିଥାଏ। ଯଦି ପ୍ରଥମ ପିଲା ଏହି ରୋଗରେ ସଂକ୍ରମିତ ହୋଇଥାଏ ତେବେ ଦ୍ୱିତୀୟ ପିଲା 3-4 ବର୍ଷ ପରେ କରିବା ଉଚିତ। ଏହା ସହିତ ଡାକ୍ତରଙ୍କ ପରାମର୍ଶ ନେଇ ମା ମାନେ 4 mg ଗୋଟିଏ ଲେଖା ଫୋଲିକ୍ ଏସିଡ୍ର ବଟିକା ପୂର୍ବପରି ଖାଇବା ଦରକାର। ଗର୍ଭାବସ୍ଥାର 3 ମାସ ଏବଂ 5 ମାସରେ ଅଲ୍ଟ୍ରାସାଉଣ୍ଡ କରିବା ଦ୍ୱାରା ଶିଶୁଟି ଏହି ରୋଗର ଶିକାର ହୋଇଛି କି ନାହିଁ ଜଣାପଡ଼ିଥାଏ। ଯଦି ଏହି ରୋଗ ଜଟିଳ ଥାଏ ତେବେ ଗର୍ଭ ନଷ୍ଟ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଏ। ସବୁ ବାପା ମା ଅଭିଭାବକମାନଙ୍କୁ ପରାମର୍ଶ, ସେମାନେ ଏହି ରୋଗ ବିଷୟରେ ଜାଣନ୍ତୁ। ମା ମାନେ ଗର୍ଭାବସ୍ଥାର ପ୍ରଥମ 3 ମାସରେ ନିଶ୍ଚୟ ଡାକ୍ତରୀ ପରୀକ୍ଷା କରାନ୍ତୁ, ଫୋଲିକ୍ ଏସିଡ୍ ବଟିକା ସେବନ କରନ୍ତୁ ଏବଂ ଜନ୍ମ ପରେ ଶିଶୁଙ୍କୁ ଡାକ୍ତରଖାନା ନେଇ ଶିଶୁ ଶଲ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ଆଲୋଚନା କରିଥିଲେ ଡାକ୍ତର ବନୋଜ କୁମାର ରାୟ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15।
0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର, କଟକ ଓ ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ଉପନିର୍ବାଚନର ଆଜି ହେବ ଭୋଟ୍ ଗଣତି। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ। ଲକ୍ଷ୍ନୌରେ ଆଜିଠାରୁ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରସମୂହର ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟଙ୍କ ବୈଠକ ଏବଂ ଅହମ୍ମଦାବାଦରେ 2030 ମସିହାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଓ ବ୍ୟାଟନ୍ ହସ୍ତାନ୍ତର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ତପ୍ତପାଣିଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଗସ୍ତର ପ୍ରଥମ ଦିନରେ ଆଜି କଟକସ୍ଥିତ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଏବଂ କଟକରେ 40 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଆଜି ଭୋଟ୍ ଗଣତି କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତମାସ 30 ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍ଗୁଡ଼ିକୁ ଗଣନା କରାଯିବ। ପରେ 8:30ରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ରେକର୍ଡ କରାଯାଇଥିବା ଭୋଟ୍ଗୁଡ଼ିକୁ ଗଣନା କରାଯିବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁରକ୍ଷିତ ଭୋଟ୍ ଗଣନା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ନିମନ୍ତେ ସରକାରୀ ପଲିଟେକ୍ନିକ୍ କଲେଜରେ ଭୋଟ୍ ଗଣନା କରାଯିବ। ସେଠାରେ 20 ଟେବୁଲ୍ ସ୍ଥାପନ କରାଯାଇଛି। ଦେଶରେ 2026-27 ଶିକ୍ଷାବର୍ଷ ପାଇଁ ୟୁଜି ମେଡିକାଲ ପାଠ୍ୟକ୍ରମ ଏବଂ ଏମ୍ବିବିଏସ୍ରେ ସର୍ବଭାରତୀୟ କୋଟାରେ ନାମଲେଖା ନିମନ୍ତେ ଆସନ୍ତାକାଲିଠାରୁ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହି ବ୍ୟାଚ୍ ଆସନ୍ତା ସେପ୍ଟେମ୍ବର 8 ତାରିଖରୁ ଆରମ୍ଭ ହେବ। ମେଡିକାଲ କାଉନ୍ସେଲିଂ କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂରେ ସମସ୍ତ ଡିମ୍ଡ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାଗ ନେବେ। କାଉନ୍ସେଲିଂ ପ୍ରକ୍ରିୟା ଅଗଷ୍ଟ 17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଗଷ୍ଟ 24ରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କାଉନ୍ସେଲିଂ ଏବଂ ସେପ୍ଟେମ୍ବର 10ରୁ 18 ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ କାଉନ୍ସେଲିଂ ଅନୁଷ୍ଠିତ ହେବ। ବଳକା ଆସନ ପାଇଁ ସେପ୍ଟେମ୍ବର 28ରୁ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ କାଉନ୍ସେଲିଂ କରାଯିବ। ଅନ୍ୟପକ୍ଷରେ କୋଟା ନିର୍ଦ୍ଧାରିତ ଆସନ ପାଇଁ ଚଳିତ ମାସ 13 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ 31ରୁ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର 16ରୁ 26 ତାରିଖ ପର୍ଯ୍ୟନ୍ତ ତୃତୀୟ ଓ ବଳକା ଆସନ ଲାଗି ଅକ୍ଟୋବର 3ରୁ 5 ତାରିଖ ପର୍ଯ୍ୟନ୍ତ କାଉନ୍ସେଲିଂ ଅନୁଷ୍ଠିତ ହେବ। ମେଡିକାଲ କାଉନ୍ସେଲିଂ କମିଟି ପକ୍ଷରୁ ଏହି ପ୍ରକ୍ରିୟା ପାଇଁ ସମସ୍ତ ପ୍ରତିଷ୍ଠାନ ଏବଂ ରାଜ୍ୟ କାଉନ୍ସେଲିଂ କର୍ତ୍ତୃପକ୍ଷଗୁଡ଼ିକୁ ଦୃଢ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ପ୍ରାୟ 7% ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଦୃଢ଼ ଅର୍ଥନୈତିକ ସୂଚକାଙ୍କ, ଉନ୍ନତ ଶିଳ୍ପଭିତ୍ତିକ କାର୍ଯ୍ୟ ଏବଂ ରପ୍ତାନୀ ପରିମାଣରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ପ୍ରାକ୍ ଅର୍ଥନୈତିକ ନୀତି କମିଟି ଏମ୍ପିସି ପକ୍ଷରୁ ଜାରି ରିପୋର୍ଟରେ ଏହା ଦର୍ଶାଯାଇଛି। ସୂଚନା ଅନୁଯାୟୀ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମଧ୍ୟରେ ଅର୍ଥନୈତିକ ସୂଚକାଙ୍କ ବୃଦ୍ଧି ପାଇବାର ସୂଚନା ରହିଛି। ଘରୋଇ ଯାତ୍ରୀବାହୀ ଗାଡ଼ି ବିକ୍ରୟ ପରିମାଣ ଜୁନ୍ ମାସରେ 24.1% ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍ ଚାହିଦା 11.5% ବୃଦ୍ଧି ପାଇଛି। ସେହିପରି ରପ୍ତାନୀ ପରିମାଣ 15.5%, ଶିଳ୍ପଭିତ୍ତିକ ଋଣ ପରିମାଣ ବୃଦ୍ଧି ପାଇ 19.2% ପହଞ୍ଚିଛି। ଶିଳ୍ପ ଉତ୍ପାଦନ ସୂଚକାଙ୍କ ମଧ୍ୟ 7.3% ବୃଦ୍ଧି ପାଇଛି, ଯାହା ଆର୍ଥିକ ବର୍ଷର ପ୍ରଥମ ତୃତୀୟାଂଶରେ ଦ୍ରୁତ ଅର୍ଥନୈତିକ ପ୍ରଗତିକୁ ପ୍ରତିଫଳିତ କରୁଛି। ଏସ୍ବିଆଇ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ଲାଗି ରହିଥିବା ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ତା'ର ଘରୋଇ ଅର୍ଥନୀତିରେ ସ୍ଥିତି ବଜାୟ ରଖିଛି। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ଗତକାଲି ଏକ ଶାନ୍ତିପୂର୍ଣ୍ଣ

ଚାଲିଥିବା ବେଳେ ସେଠାକାର ପୋଲିସ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ 5 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଥିବା ବେଳେ 12ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ଦିଆଯାଇଛି। ତେବେ ଏହି ଘଟଣା ଲାଗି କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁଯାୟୀ ସ୍ୱାତ୍ ଅମନ ଜିଗ୍ରା ନାମକ ସଂଗଠନ ପକ୍ଷରୁ ପୁଲିସର ଅବହେଳା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଅଧୋଗତି ବିରୋଧରେ ଏକ ଶୋଭାଯାତ୍ରାରେ ପ୍ରତିବାଦ କରାଯାଇଥିଲା। ପାକ୍ ଅଧିକୃତ କାଶ୍ମୀରର ଟ୍ରିଏକ୍ ଛକରେ ବହୁସଂଖ୍ୟାରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଜାଫରାବାଦକୁ ଶାନ୍ତିପୂର୍ଣ୍ଣ ଯାତ୍ରା କରିଛନ୍ତି। ଏକ ମିଳିତ ବିବୃତ୍ତିରେ ଯୁଗ୍ମ ଆୱାମି ଆକ୍ସନ କମିଟି ପକ୍ଷରୁ କୁହାଯାଇଛି, ଲୋକମାନଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଛି। ଅନ୍ୟପକ୍ଷରେ ପାକ୍ ଅଧିକୃତ କାଶ୍ମୀରରେ ମହିଳା ଏବଂ ଶିଶୁମାନେ ଧାରଣା ଦେଇଛନ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାର କରି କମିଟି ପକ୍ଷରୁ ପାକିସ୍ତାନ ସେନାର ବର୍ବରତା ସମ୍ପର୍କରେ ସୂଚନା ଦେଇଛି। ଅନ୍ୟପକ୍ଷରେ ଡେରେକ୍ ଛକଠାରେ ଗତ 50 ଦିନ ହେବ ମହିଳା ଓ ଶିଶୁମାନେ ଅହରାତ୍ର ଧାରଣା ଜାରି ରଖିଛନ୍ତି। ଗତକାଲି ଯୁଗ୍ମ ଆୱାମି ଆକ୍ସନ କମିଟି ସଦସ୍ୟ ସର୍ଦ୍ଦାର ଉଭାର ନାଜିର କାଶ୍ମୀରୀ କହିଛନ୍ତି, ଗତ 4 ଦିନ ମଧ୍ୟରେ ପାକିସ୍ତାନୀ ସେନା 50ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିଥିବା ବେଳେ ଶହ ଶହ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ଲକ୍ଷ୍ନୌରେ ଆଜିଠାରୁ ବ୍ରିକ୍ସ ରାଷ୍ଟ୍ରସମୂହର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟମାନଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହେଉଛି। ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ ହେଉଥିବା ବେଳେ ଏହାର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ନବସୃଜନ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସାମର୍ଥ୍ୟ ନିର୍ମାଣ। ବ୍ରାଜିଲ୍, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରିସଂଖ୍ୟାନ ବ୍ୟବସ୍ଥାରେ ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ରିପୋର୍ଟ, ନବସୃଜନ ଏବଂ ଏ ସମ୍ପର୍କିତ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଏହି ବୈଠକର ଲକ୍ଷ୍ୟ ରହିଛି। ବୈଠକ ସମୟରେ କେତେକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆମେରିକା ଓ ଇରାନ ମଧ୍ୟରେ ବୁଝାମଣା ନେଇ ଆଜି ମଧ୍ୟସ୍ଥତା ବୈଠକ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମଧ୍ୟସ୍ଥଙ୍କ ଜରିଆରେ ଇରାନ ସହ ବୁଝାମଣା ହେବା ଆଶା କରାଯାଉଛି। ବିମାନ ଯାତ୍ରା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆଲୋଚନାର ବିଭିନ୍ନ ଦିଗ ଉନ୍ମୁକ୍ତ ରହିଛି। ସେ କହିଛନ୍ତି, ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରେଟ୍ସ, କତାର ଏବଂ ଇରାନର କୂଟନୈତିକ ଆଲୋଚନା ଯୋଗୁଁ ଆକ୍ରମଣକୁ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ପରିଚାଳନା ନେଇ ଏକ ଦୃଢ଼ ବୁଝାମଣାରେ ଉଭୟ ଦେଶ ଉପନୀତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବୁଝାମଣାରେ ଇରାନ ପକ୍ଷରୁ ସମସ୍ତ ପ୍ରକାରର ପରମାଣୁ କାର୍ଯ୍ୟକଳାପ ବନ୍ଦ ରଖିବା ଲାଗି ମଧ୍ୟ ବ୍ୟବସ୍ଥା ରହିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଗତ ମାସରେ ଆମେରିକା ଓ ତେହେରାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଜଳମାର୍ଗକୁ 60 ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେତେକ ଦେଶ ଆମେରିକା ଏବଂ ତେହେରାନ ମଧ୍ୟରେ କୂଟନୈତିକ ଦୌଡ଼ରେ ସାମିଲ ହେବା ଫଳରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ରହିଛି। ତେବେ ଇରାନ ଗଣମାଧ୍ୟମ ପକ୍ଷରୁ ସାମୁଦ୍ରିକ କ୍ଷେତ୍ରରେ ଇରାନ ଏବଂ ଓମାନ ମଧ୍ୟରେ ଏକ ଯୁଗ୍ମ ପରିଚାଳନା ବ୍ୟବସ୍ଥା ଚୂଡ଼ାନ୍ତ ନେଇ ଆଲୋଚନା ଜାରି ରହିଥିବା କୁହାଯାଇଛି। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଭାରତର ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଚଳିତ 23ତମ ସଂସ୍କରଣ ଗତକାଲି ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଛି। 74ଟି ରାଜ୍ୟଗୋଷ୍ଠୀ ଦେଶ ସମୂହକୁ ନେଇ ପ୍ରତି 4 ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରୀଡ଼ା ମହାକୁମ୍ଭ ଗତ 11 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଛନ୍ତି। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍ରା, ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ ଅଧ୍ୟକ୍ଷ ପିଟି ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହାକୁ ଗ୍ରହଣ କରିଛନ୍ତି। ଏହି ସଂସ୍କରଣରେ ଭାରତ ମୋଟ 39ଟି ପଦକ ହାସଲ କରିଛି। 13ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ ଏବଂ 9ଟି କାଂସ୍ୟ ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଜିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର, କଟକ ଓ ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3ଟି ବିଧାନସଭା ଆସନ ଉପନିର୍ବାଚନର ଆଜି ହେବ ଭୋଟ୍ ଗଣତି। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ। ଲକ୍ଷ୍ନୌରେ ଆଜିଠାରୁ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରସମୂହର ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟଙ୍କ ବୈଠକ ଏବଂ ଅହମ୍ମଦ

0: ଧନବାଦରେ 2030 ମସିହାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଓ ବ୍ୟାଟନ ହସ୍ତାନ୍ତର। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାଜ।
2: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଆହା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଖୋଲି ହେଇଯିବାର ଯେଉଁ ଅଧୀରତା, ଏ ପ୍ରାଶ୍ଚିତ ଭରା, ଏ ଅନୁତାପ ଭରା ସ୍ୱରରେ ଭରି ରହିଛି ଯେମିତି। ହଁ ଆଜ୍ଞା, ଖାଲି ଏଇ ଗୋଟିଏ ଭଜନ ନୁହଁ, ଏମିତି ଅନେକ ଭଜନ ସେ ଗାଇ ଯାଇଛନ୍ତି। ଆଉ ଆପଣଙ୍କର ନିଜସ୍ୱ ପ୍ରାର୍ଥନାକୁ ଠାକୁରଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ତାଙ୍କରି ଗାୟକୀ ମାଧ୍ୟମରେ, ତାଙ୍କରି କଣ୍ଠ ମାଧ୍ୟମରେ। କେବଳ ଯେ ଭଜନ ତା ନୁହଁ, ଅନେକ ସୁନ୍ଦର ସୁନ୍ଦର ହିଟ୍ ହିଟ୍ ଆଲବମ୍ ଗୀତ, ଚଳଚ୍ଚିତ୍ର ଗୀତ ଗାଇ ଆଜି ସେ ଆପଣଙ୍କ ହୃଦୟରେ ଘର କରିପାରିଛନ୍ତି। ଆଉ ସେ ହେଉଛନ୍ତି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ଗାୟକ କରୁଣାକର ସେଠୀ। କେବଳ ସେ କଣ୍ଠଶିଳ୍ପୀ ନୁହଁ, ଜଣେ ଗୀତିକାର, ଜଣେ ସଙ୍ଗୀତକାର। ଆଜି ସୁରଭିର ନିହାତି ଭାବରେ ସୌଭାଗ୍ୟ ଯେ ତାଙ୍କୁ ଅତିଥି ରୂପେ ପାଇଛି। ଯିବା ଯିବା, ଆଉ ବିଲକୁଲ ବି ଡେରି କରିବାନି, କଥାବାର୍ତ୍ତା ଆରମ୍ଭ କରିବା। ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତକାର କରୁଣାକର ସେଠୀଙ୍କ ସହ।

0: ଆପଣଙ୍କ ଏବେ କଲେଜ କ୍ୟାରିୟରରୁ ଆପଣଙ୍କର ଯୋଉ ଜର୍ଣ୍ଣିଟା ପ୍ରପରଲି ଷ୍ଟାର୍ଟ ହେଲା?
1: ରେଭେନ୍ସା କଲେଜ କଟକରେ ପଢ଼ିଲା ପରେ, କଟକ କଳା କେନ୍ଦ୍ର ଥିଲା, ତେଣୁ ଏଠି କିଛି କିଛି ଜାଗାରେ ଏମିତି ଗୀତ ଗାଇଲା ପରେ, କିଛି ଲୋକ ଶୁଣିଲା ପରେ ମତେ ବିଭିନ୍ନ ମଞ୍ଚରେ ପ୍ରଥମେ ଡାକିଲେ ଗାଇବା ପାଇଁ, ଆଉ କିଛି ଲୋକଙ୍କର ସେଠି ପ୍ରେରଣା ମିଳିଲା। କୌଣସି ମଞ୍ଚରେ ଯଦି ବଡ ବଡ ଯେମାନେ ଖ୍ୟାତନାମା ସିଙ୍ଗର ତାଙ୍କ ସାଙ୍ଗରେ ଯଦି ଗାଇବାର ସୁଯୋଗ ମିଳିଥିଲା ସେତେବେଳେ, ସେମାନଙ୍କ ପ୍ରେରଣା ମିଳିଲା ଯେ ତମେ ଆକାଶବାଣୀରେ ଅଡିସନ ଦିଅ ଆଉ ଭଲ ଗାଉଛ, ତମ ଭଏସ୍ ଭଲ ଅଛି। ଏସବୁ ଦ୍ୱାରା ସେମାନଙ୍କ ପ୍ରେରଣା ଟିକେ ମତେ ମିଳିଲା, ମୁଁ ଦିଗରେ ଟିକେ ଆଗେଇଲି। ଅଡିସନ, ରେଡିଓ ଅଡିସନ ଆଗ ଦେଲି, ତାପରେ ରେଡିଓ ଅଡିସନ ଗୋଟେ ଥରରେ ମୁଁ ପାଇଥିଲି ୟୁଥ ଅଡିସନ ଯୁବବାଣୀରେ, ଆକାଶବାଣୀ କଟକରେ ଯୁବବାଣୀରେ ସ୍ୱୀକୃତ ସିଙ୍ଗର ହେଲି।

0: ଆପଣ ଆନୁଷ୍ଠାନିକ ଶିକ୍ଷା କେବେ ନେଲେ?
1: ଆନୁଷ୍ଠାନିକ ଶିକ୍ଷା ପ୍ରଥମେ ପିଲାଦିନୁ ମୁଁ ନେଇନି, ମୋର ସେ ଜନ୍ମଗତ କଳା, ତେଣୁ ମୁଁ କଲେଜରେ ପଢିଲା ପରେ ଗ୍ରାଜୁଏସନ ସମୟରେ ମୋତେ ମୋର କିଛି ବନ୍ଧୁ ଯେଉଁମାନେ ଗୀତ ଗାଉଥିଲେ ସେମାନେ ମଧ୍ୟ ଶିଖିଥିଲେ ଆଗରୁ, ତେଣୁ ମୋତେ ସେ କହିଲେ ଆମେ କଣ୍ଟିନ୍ୟୁ କରୁଛୁ ଆଉ ସେଠିକି ତମେ ଯାଇକିରି ଶିଖ, ତେଣୁ ମୁଁ କଟକର କୃଷ୍ଣ ଚିତ୍ରାଳୟରେ ଭୁବନେଶ୍ୱରରୁ ଆସୁଥିଲେ ଆମର ଗୁରୁ ପୂଜନୀୟ ଗୋପାଳ ଚନ୍ଦ୍ର ପଣ୍ଡା, ତାଙ୍କ ପାଖରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିବାକୁ ଗଲେ।

0: ଭିତରେ ମୁଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ କରୁଥିଲି, ଆଉ ଯେମିତି ଚାଲିଥିଲା ଆଗେଇ ଗଲା ଆସ୍ତେ ଆସ୍ତେ, ଧୀରେ ଧୀରେ କ୍ୟାସେଟ୍ର ସୁଯୋଗ ମିଳିଲା, ଏମିତି ସବୁ ଚାଲିଲା। ତାପରେ ଯୁବବାଣୀର କଣ୍ଠଶିଳ୍ପୀ ପରେ ମୁଁ ଜେନେରାଲ ଅଡିସନ ଦେଲି, ଗ୍ରେଡ୍ ବି ଗ୍ରେଡ୍ ଅଡିସନ ଟା ଦେଲି। ତାପରେ ସେଠି ବି ପାଇଯାଇଥିଲି, ଗୋଟେ ଥର ପାଇଛି।
1: କେମିତି ଥିଲା କରୁଣାକର ସେ ଅନୁଭୂତି ଯେତେବେଳେ ଆପଣ ପ୍ରଥମ କରି ଆକାଶବାଣୀ କଟକର ମ୍ୟୁଜିକ ଷ୍ଟୁଡିଓର ମାଇକ୍ରୋଫୋନକୁ ଫେସ୍ କଲେ? ନର୍ଭସ୍ ଥିଲେ ନା ନର୍ଭସ୍ ନଥିଲେ, ସେଇ ସମୟର କଣ ଫିଲିଙ୍ଗସ୍ ଥିଲା? ଦେଖନ୍ତୁ, ମଞ୍ଚରେ ଗାଇବା ଆଉ ଆକାଶବାଣୀରେ ଗାଇବା ବହୁତ ତଫାତ ଅଛି।
0: ଆକାଶବାଣୀ କଟକରେ ଗାଇବାର ଢଙ୍ଗଟା ମୁଁ ପିଲାବେଳେ ଶୁଣିଥିଲି, ଯେହେତୁ ରେଡିଓ ବହୁତ ଶୁଣିଲି, ସେ ଆକାଶବାଣୀର ଗାୟନ ଶୈଳୀଟା, ଯୋଉ ଗୀତ ସବୁ ବାଜେ, ଅକ୍ଷୟ ମହାନ୍ତି, ଚିତ୍ତରଞ୍ଜନ ଜେନା, ଶେଖର ଘୋଷ, ଯେତେ ସବୁ ଆମର ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଅଛନ୍ତି, ସମସ୍ତଙ୍କର ଗୀତ ମୁଁ ଶୁଣେ, ଠିକ ତାଙ୍କର ଢଙ୍ଗଟା କେମିତି, ସେ ଗାଉଛନ୍ତି କେମିତି, ରେଡିଓର କେମିତି ଷ୍ଟାଇଲ ଗୀତ, ସେ ତାକୁ ମୁଁ ଆଡପ୍ଟ ଆକ୍ଚୁଆଲି କରିନେଇଥିଲି। ତେଣୁ ମତେ ମାଇକ୍ରୋଫୋନ ଆଗରେ ଗାଇବାର ତ ନିଶ୍ଚିତ ଭାବରେ ଡର ରହିଲା, ଭୟ ରହିଲା,
1: ଟିକେ ନର୍ଭସନେସ୍ ରହିଥିବ,
0: ନିହାତି ରହିଲା, କିନ୍ତୁ ମୁଁ ସେଇ ଢଙ୍ଗରେ ପରିବେଷଣ କଲି, ସେଇ ଢଙ୍ଗଟାକୁ ମୁଁ ଆଡପ୍ଟ କରିସାରିଥିଲି। ତେଣୁ ମୁଁ ସେଇ ଢଙ୍ଗରେ ଗାଇଲି, ମତେ ଆଉ କିଛି ଅସୁବିଧା ହେଲା ନାହିଁ।

0: ସେଇ ସୁର ତାଳ ଲୟ ଛନ୍ଦ ଯୋଉ ଗୀତ ଗାଇବାର ଗୋଟେ ଗୋଟେ ଷ୍ଟେପ୍ ତାକୁ ଆପଣ କ୍ୟାପଚର କଲେ?
1: ହଁ, ମୁଁ ଆକ୍ଚୁଆଲି ସେତେବେଳେ ଜାଣିନଥିଲି ସ୍ୱର କଣ ତାଳ କଣ, ମାନେ ଯୋଉ ଗ୍ରାମାଟିକାଲ ଯୋଉ ଆମେ କହୁଛେ ଶାସ୍ତ୍ର ହିସାବରେ ସେସବୁ ଜାଣିନଥିଲି ଗାଇକିରି କାର୍ଯ୍ୟ ହେଲି
0: ନିହାତି।
1: ପରବର୍ତ୍ତୀ ସମୟରେ ମୁଁ ଶିଖିଲି।
0: ତାପରେ ଆପଣ ଶିଖିଲେ? ହଁ, ଆକାଶବାଣୀରେ ଗାଇବାରେ ଟିକେ ଆପଣଙ୍କୁ ଅଡୁଆ ଲାଗୁଥିଲା କି ଆପଣ ଆନୁଷ୍ଠାନିକ ଶିକ୍ଷା ନେଇ ନାହାନ୍ତି, ଆପଣଙ୍କୁ ଆକାଶବାଣୀରେ ଗାଇବା ପାଇଁ ସୁଯୋଗ ମିଳିଲାଣି, ନିହାତି ଭାବରେ ଆପଣଙ୍କର ତାଳ କଟୁଥିବ, ସୁରରେ ପ୍ରୋବ୍ଲେମ ଆସୁଥିବ, ସେଇଥିପାଇଁ ଆପଣ ଆନୁଷ୍ଠାନିକ ଶିକ୍ଷା ନେଲେ କି?
1: ଦେଖନ୍ତୁ, ଆମେ ଖାଲି ମୋ କଥା ମୁଁ କହୁନି, ବହୁତ ଯୋଉମାନେ କଣ୍ଠଶିଳ୍ପୀ ଅଛନ୍ତି ବା କଳାକାର ଅଛନ୍ତି ସେମାନଙ୍କର ଗୋଟେ ଆପଣ ଜାଣିଥିବେ ଯେ ଜନ୍ମରୁ ସେମାନଙ୍କର ଥାଏ ଜନ୍ମଗତ କଳା। ପିଲାବେଳୁ ବି ପିଲା ଅଛନ୍ତି ଯୋଉମାନେ ଗାଉଥିବେ, ଛୋଟ ଛୋଟ ପିଲା ବି ସେମାନଙ୍କର ତାଳ କଟୁନଥିବ, ସୁର ସେମାନେ ସାଙ୍ଗେ ସାଙ୍ଗେ ଧରି ପକାଉଥିବେ, ତେଣୁ ସେ ହୁଏତ ମା ସରସ୍ୱତୀଙ୍କର ବରଦାନ ଥିଲା। ମୁଁ ଅବଶ୍ୟ ମୋର ସେ ତାଳ କଟିବା କି ମୁଁ ସୁର କଣ ସାରେ ଗାମା କଣ ନ ଜାଣିକିରି ବି ମୁଁ ସୁରରେ ଗାଇପାରୁଥିଲି ଆଉ ଆକାଶବାଣୀର ସ୍ୱୀକୃତି ମୋତେ ମିଳିଲା।

ପରବର୍ତ୍ତୀ ସମୟରେ ଆପଣ ଯୋଉ କଥା କହିଲେ ଏକଦମ ସତ, ଯେ ମୁଁ ପରବର୍ତ୍ତୀ ସମୟରେ ଭାବିଲି ଯେ ନାଇଁ ଏମିତି ମୂର୍ଖଙ୍କ ଭଳି ଗାଇଲେ ଆକାଶବାଣୀରେ ଗୋଟେ ଆର୍ଟିଷ୍ଟ ଭାବରେ ଏଟା ଠିକ ହବନି। ବା ଆଉ ଗୋଟେ କଥା ହଉଛି, ସଙ୍ଗୀତଟା ଶିକ୍ଷା କଲେ ଆମେ ରିଆଜ ମାଧ୍ୟମରେ ଆମର ଗଳାଟାକୁ ଏକ୍ସରସାଇଜ ହବ, ଗଳା କ୍ଲିନ୍ ହବ ଆଉ ପଲିଶ ହବ, ସେଇଟା ବି ଥିଲା। ଆଉ କିଛି ରାଗ ରାଗିଣୀ ବିଷୟରେ ଜାଣିବା, ସାରିକି ଆମର ସୁର ଯୋଉଟା ତାକୁ ଆମେ ଜାଣିବା। ତେଣୁ ଏସବୁ ନ ଜାଣିଲେ ଆମେ ଆଗକୁ ଯାଇକିରି ହୁଏତ ମୁଁ ଛୁଟି ଯାଇପାରେ, ସେଥିପାଇଁ ମତେ ସେଇ ଡରରେ ମତେ ଶିଖିବାକୁ ପଡିଲା। ପ୍ଲସ ମୁଁ ବି ଆଉ ଟିକେ ନିଜକୁ ଇମ୍ପ୍ରୁଭ କରିବା ପାଇଁ ଚାହୁଁଥିଲି, ଆଉ ଟିକେ ହୁଏତ ବେଟର ହେଇପାରେ ମୁଁ ଯାହା ଗାଉଛି।

0: ଯଦି ସଙ୍ଗୀତକୁ ଠିକରେ ଶିଖାଯିବନି, ତା ଭିତରେ କ'ଣ ଅଛି, ସୁର ତାଳ ଲୟ ଏଗୁଡ଼ାକ ଠିକରେ ଜାଣିବେନି, ତାହେଲେ ଆପଣ ଏଇଭଳିଆ ଭାବରେ ଗାଇକି କେତେ ଦୂର ଯିବେ? ଆପଣ ସକ୍ସେସ୍ ପାଇବେନି, ଆପଣଙ୍କୁ ସକ୍ସେସ୍ ମିଳିବନି। ଆଉ ଆପଣ ଯୋଉ ବର୍ତ୍ତମାନ ଷ୍ଟେଜ୍ରେ ଅଛନ୍ତି, ଆପଣ ଯଦି ଗୀତ ଶିଖି ନଥାନ୍ତେ ଏ ଷ୍ଟେଜ୍କୁ ଆସିପାରିଥାନ୍ତେ କି?
1: ମାନେ ହୁଏ ତ ହିନ୍ଦୁସ୍ତାନୀ ଶିଖିଲେ ଯୋଉ ଗମକ ଅଛି, ବିଭିନ୍ନ ପ୍ରକାର ଆମର ସବୁ ଅଛି, ମୂର୍ଖୀ ଅଛି, ସେଗୁଡା ସବୁ ମୁଁ ପାଇଛି। ଖାଲିରେ ଏମିତିରେ ଶୁଣି ଶୁଣିକିରି ଗାଇଲେ ସେଟା ହୁଏତ ମୁଁ ଇମ୍ପ୍ରୁଭ କରିପାରିନଥାନ୍ତି।

0: ବହୁତ ସୁନ୍ଦର
1: ବହୁତ ସେତେବେଳେ ଯୋଉ ଶ୍ରୋତା ମାନେ ବହୁତ ଚିଠି ଆସେ ଏ ଗୀତ ପାଇଁ ମତେ ଭାରି ଖୁସି ଲାଗିଥିଲା ଯେ ମୋର ଯାହା ଗୋଟେ ନିଜର ଲେଖା କମ୍ପୋଜିସନ ଲୋକମାନେ ଏତେ ଗ୍ରହଣ କରିଛନ୍ତି, ଖୁସି ଲାଗିଥିଲା ବହୁତ।
0: ତେବେ ଶ୍ରୋତାମାନଙ୍କୁ ଏଠି କହିବା ଯେ କରୁଣାକର ଜଣେ ପ୍ରତିଷ୍ଠିତ ଗାୟକ ହେବା ସହିତ ଜଣେ ସଙ୍ଗୀତକାର ଏବଂ ଭଲ ଗୀତିକାର ବି ସେ। ଏକଥା ସମସ୍ତେ ଜାଣିବା ନିହାତି ଦରକାର। ଏବେ ଆପଣ ଏତେ ସୁନ୍ଦର ଗୀତ ଗାଇଲେ, ଆପଣ ଯେତେବେଳେ ଯୁବବାଣୀରେ କରୁଥିଲେ ଏତେ ସୁନ୍ଦର ଲେଖିଛନ୍ତି ଗୀତଟିକୁ, ତ ଏବେ ତ ଆହୁରି ବହୁତ ବଢିଆ ଲେଖୁଥିବେ।

0: ପରେ କରୁଣା କର ଆପଣଙ୍କର ଜର୍ଣ୍ଣି କେମିତି ଥିଲା? ଆନୁଷ୍ଠାନିକ ଶିକ୍ଷା ନେଲେ, ତାପରେ ଗାଇବା ଆରମ୍ଭ କଲେ, ଏବେ ଆପଣ ବହୁତ ଉପରକୁ ଗଲେ।
1: ପ୍ରକୃତରେ ଦେଖିବାକୁ ଗଲେ ଆକାଶବାଣୀରୁ ମୋର ସେଇ କିଛି ଯୋଉମାନେ ସେତେବେଳେ ଆଗକୁ ଆସିଥିଲେ, ଧରନ୍ତୁ ଶରତ ନାୟକ ସଙ୍ଗୀତ ନିର୍ଦ୍ଦେଶକ ହୁଅନ୍ତୁ, ଅରୁଣ ମନ୍ତ୍ରୀ, ଗୀତିକାର, ସେତେବେଳେ ସେ ଯୁବମଣିର କମ୍ପେୟାର ଥିଲେ। ପ୍ଲସ ସେତେବେଳେ ବହୁତ କ୍ୟାସେଟରେ ସେ ଗୀତ ଲେଖି ସାରିଥିଲେ, ରେପୁଟେଡ ହେଇସାରିଥିଲେ। ତେଣୁ ସେତେବେଳେ ଆକାଶବାଣୀରେ ତାଙ୍କ ସହିତ ସବୁ ଭେଟ ହୋଇଥିଲା, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି, ଏମାନଙ୍କ ସହିତ ଭେଟ ହୋଇଥିଲା। ତାଦ୍ୱାରା ମୁଁ ଗୋଟେ ସୁଯୋଗ ପାଇଥିଲି। ଅରୁଣ ମନ୍ତ୍ରୀ ଥରେ ମତେ ହଠାତ୍ ଡାକିଲେ ଫୋନ କରିକି, ଯେ ଦୁଇଟି ଗୀତ ଅଛି ଅଭିଜିତ ମଜୁମଦାରଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ, କାଲି ରେକର୍ଡିଂ ଅଛି, ଆଜି ମୁଁ ଲିସନିଂ ପଠେଇ ଦଉଛି, ଗୀତ ଶୁଣିକିରି ଟିକେ ଦେଖି ଦେଇଥା, ଉଠେଇ ଦେଇଥା, ଆଉ କାଲି ଯାଇକିରି ଷ୍ଟୁଡିଓରେ ଗାଇବୁ, ପ୍ରଥମ ଥର ଗାଇବୁ। ଭଜନ ଦୁଇଟି ଥିଲା, ତାରିଣୀ ଭଜନ, ତାକୁ ମତେ ସେ ଅଭିଜିତ ମଜୁମଦାର ଯାହା ହଉ ସେଇ ଦୁଇଟି ଗୀତ ମତେ ଭରସା କରି ଦେଇଥିଲେ ଗାଇବା ପାଇଁ। ନୂଆ ମୁଁ କୌଣସି କ୍ୟାସେଟ୍ରେ ଗାଇ ନାହିଁ ସେତେବେଳକୁ, ଯାହା ହଉ ଭରସା କରି ଦୁଇଟି ଗୀତ ମତେ ଦେଇଥିଲେ। ଆଉ ସେତେବେଳେ ସମସ୍ତଙ୍କୁ ଭଲ ଲାଗିଥିଲା ଯେ ଭଏସ୍ଟା ଭଲ ଲାଗୁଛି, ଆଉ କ୍ୟାସେଟ୍ ରେକର୍ଡିଂ କମର୍ସିଆଲ ପାଇଁ ଭଲ ହବ।

0: ତାପରେ ଧୀରେ ଧୀରେ ଅଭିଜିତ ମଜୁମଦାର ମୋତେ ଡାକିଲେ, ଶରତ ନାୟକ ମୋତେ ଡାକିଲେ, ବିଭିନ୍ନ ଓଡ଼ିଶାର ଯେତେ ମ୍ୟୁଜିକ୍ ଡାଇରେକ୍ଟର ଅଛନ୍ତି ସେମାନଙ୍କ ଦ୍ୱାରା ମୁଁ ଉପକୃତ ହେଲି। ଗୋଟେ ଗୋଟେ ଗୀତ ଗାଇଲି, ବିଭିନ୍ନ ପ୍ରକାର ଗୀତ, ମଡର୍ନ ଗୀତ ଗାଇଲି, ଭଜନ ଗୀତ ଗାଇଲି, ସବୁ ପ୍ରକାର ଗୀତ ମୋତେ ଗାଇବା ପାଇଁ ସୁଯୋଗ ମିଳିଲା।
1: ଆଜ୍ଞା, ଆପଣଙ୍କୁ ଏ ଯାଏ ଆସିବା ପାଇଁ ଷ୍ଟ୍ରଗଲ ବହୁତ ଥିଲା ନା ସହଜ ହେଲା? ଆପଣ ଯୋଉ କହିଲେ ଆପଣଙ୍କ ଭଏସ୍ ଶୁଣିକି ଆପଣଙ୍କୁ ଚାନ୍ସ ମିଳିଲା, ବିଭିନ୍ନ ମ୍ୟୁଜିକ୍ ଡାଇରେକ୍ଟର ଆପଣଙ୍କୁ ଚାନ୍ସ ଦେଲେ, ତାରି ଭିତରେ ଆପଣଙ୍କର ଷ୍ଟ୍ରଗଲ କେତେ ଥିଲା? ସେମିତି କିଛି ଥିଲା କି?
0: ନାଇଁ ଆଜ୍ଞା, ଇଏ କଳାକାର ଲାଇନରେ ସହଜ ନୁହଁ ସବୁ କଥା। କିଛି ପିଲା ପଚାରନ୍ତି ଯେ ଆମେ ଟିକେ କେମିତି ସୁଯୋଗ ପାଇବୁ ବାହାରେ ଥାଇକିରି, ଧରନ୍ତୁ କଟକ ଯାଇକିରି କରିହବ, କ୍ୟାରିୟର କରିହବ, ପଚାରନ୍ତି କ୍ୟାରିୟର କରିହବ, ପଚାରିଲେ ହବନି। ନିଜେ ଆସିକି କଣ ସେ ଜିନିଷ ତାକୁ ଅଙ୍ଗେ ନିଭେଇବା ଦରକାର। ପ୍ରକୃତରେ କିଏ କେତେ ଷ୍ଟ୍ରଗଲ କରିକି ଯୋଉ ଜାଗାରେ ଯିଏ ପହଞ୍ଚିଛି, ତା ପୂର୍ବରୁ ସେ କେତେ ତାର ସଂଘର୍ଷ କରିଛି, ସେଇଟା ନିଜେ ଅଙ୍ଗେ ନ ନେବେଲେ ଅନ୍ୟମାନଙ୍କଠୁ ଶୁଣି ଜାଣିହବ। ସମସ୍ତଙ୍କର ସଂଘର୍ଷମୟ ଜୀବନ ଅଛି, ତେଣୁ ମତେ ବି ସେମିତି ସଂଘର୍ଷ କରିବାକୁ ପଡିଥିଲା। ଧରନ୍ତୁ ଗୋଟେ ମଞ୍ଚରେ ସେତେବେଳେ କାଁ ଫାଁ ମିଳୁଥିଲା, ନିଜ ଗୋଡ଼ରେ

ଆସିବା ପାଇଁ ମାନେ ଧରନ୍ତୁ ମୁଁ ସେତେବେଳେ ମନସ୍ଥ କଲେ ଯେ ଘରୁ କୌଣସି ପଇସା ଆଣିବେ ନାହିଁ, କଟକରେ ଭଡ଼ା ଘର କରିକି ରହିଲେ, ତେଣୁ ସେତେବେଳେ ଘର ଭଡ଼ା ହେବା ପାଇଁ ପଡୁଥିଲା, ଖାଇବା ପିଇବା, ସେତେବେଳେ ଗୋଟେ ପ୍ରୋଗ୍ରାମ ଗଲେ 200-250 କୋଉଠି ମିଳୁନଥିଲା, ତ ଏମିତିରେ ଆଉ କିଏ କେମିତି ଗୋଟେ ଏମିତି ଡାକିଦେଲେ କୋଉଠି ବାହାରକୁ ଅତି ଦୂର ବାଟକୁ ଗଲେ ମଧ୍ୟ ସେଇ 400-500 ଗୋଟେ ପ୍ରୋଗ୍ରାମରେ ମିଳୁଥିଲା, ଆମେ ସେଇଥିରେ ମେଣ୍ଟେନ୍ କରୁଥିଲୁ ତା ଭିତରେ।

0: ସେତ ଗଲା ଆର୍ଥିକ କଥା, ତା ସହିତ ଆମକୁ ବିଭିନ୍ନ ଲୋକଙ୍କ ସହିତ ଭେଟିବାକୁ ପଡୁଥିଲା, ଆମର ଭଏସ୍ ଟାକୁ ଶୁଣେଇବାକୁ ପଡୁଥିଲା,
1: ଗୋଟେ ଛୋଟ ମୋଟ ପରୀକ୍ଷା ଆପଣଙ୍କୁ ଦେବାକୁ ପଡୁଥିଲା।
0: ଏସବୁ ବହୁତ ଷ୍ଟ୍ରଗଲ ହେଇଛି। କେତେବେଳେ ମାନେ ଆମେ ଗୋଟେ ଗୀତ ଧରନ୍ତୁ କରିଲା ବେଳେ ଆମେ ଭୁଲି ଯାଇଥିବୁ ଖାଇବା ପିଇବା କଣ, ରାତି ଗୋଟେ ଦୁଇଟେ ହେଇଯାଇଥିବ, ଧର ମୁଁ ରହୁଥିଲି ଏକୁଟିଆ, ମୋର ସାଙ୍ଗ ଜଣେ ରହୁଥିଲା, ଆମେ ଭୁଲି ଯାଇଥିବୁ ଯେ ଆମେ କେତେବେଳେ ଖାଇବୁ କଣ, ରୋଷେଇ କରିବୁ କେତେବେଳେ, ବା ହୋଟେଲ ଯିବା ପାଇଁ ମତେ ହୋଟେଲ ମିଳିବନି ଖାଇବା ପାଇଁ, କଣ କରିବା ବସି ଯାଇଛେ, ଏମିତି ବହୁତ ଆଡଜଷ୍ଟ କରିକି ଚାଲୁ। କାହିଁକି ନା ଆମେ କଳା ଜିନିଷ ସେଇଆ, କଳାରେ ଯିଏ ମାତି ଯାଏ ସେ ସବୁକିଛି ଭୁଲି ଯାଏ, ସଂସାରକୁ ତ ଭୁଲି ଯାଏ, ଭୋକ ଶୋଷ କଣ।

0: ମନେକର ଆପଣଙ୍କର ଗୋଟେ ଆଲବମ୍ ଅଛି ଜହ୍ନରାତି, ସେଠାରେ ଗୋଟେ ଗୀତ ଅଛି ଏ ସହରର ରାଜପଥରେ, ବହୁତ ବଢିଆ ଗୀତ, ମୋର ଫେଭରାଇଟ୍ ଗୀତ, ଟିକେ ଏଠି ଗାଇ ଦିଅନ୍ତୁ, ଭଲ ଲାଗିବ, ଦେଖିବେ ଶ୍ରୋତାଙ୍କୁ ବି ପସନ୍ଦରେ ଆସିବ।
1: ବହୁତ ବଢିଆ ଗୀତରେ ମନେ ପକେଇଥିଲେ, ମୋର ଭାରି ପ୍ରିୟ ଗୀତ। ମୋର ମୁଁ ବହୁତ ଗୀତ ଗାଇଛି, କିନ୍ତୁ ଏ ଗୀତଟି ମୁଁ ଟିକେ ବାରମ୍ବାର ଶୁଣେ, ନିଜ ଗୀତ ହଉ ପଛେ ମୁଁ ବାରମ୍ବାର ଶୁଣେ, ଶେଷ ଯାଏ ଶୁଣେ।
0: ଗୀତଟା ସେମିତି ହେଇଛି,
1: ଗୀତରେ ଗୋଟେ ଜୀବନ ଥିଲା ଭଳି ଲାଗେ।
0: ଆଜ୍ଞା,
1: ବହୁତ ସୁନ୍ଦର ଗୀତ।

થિયા મુહે છે એકાકી વાતોય, લાગુચી જેમિતી પ્રથમ અસરા, લાગુચી

ହଁ, ଆପଣ ସମସ୍ତେ ଜାଣନ୍ତି ସମୟ କାହାକୁ ଅପେକ୍ଷା କରେ ନା। ସୁରଭିରେ ବି ବର୍ତ୍ତମାନ ବିଦାୟ ମାଗୁଛି ସମୟ। ତେବେ ଅନ୍ୟାନ୍ୟ ଅଧ୍ୟାୟ ଭଳି ଏହି ଅଧ୍ୟାୟରେ ବି କଣ୍ଠଶିଳ୍ପୀ କରୁଣାକରଙ୍କର ଆଉ କିଛି କଥା ବଳକା ରହିଛି। ସେହି କଥା ନେଇ ସୁରଭି ପୁଣି ଫେରିବ ଆପଣଙ୍କ ପାଖକୁ।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ପ୍ରଥମ ଭାଗ। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ରାତି 8ଟାରେ ଶୁଣିବେ ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ତପସ୍ୱିନୀ ରାଉତ, ଭାସ୍କର ଚନ୍ଦ୍ର ବେହେରା ଏବଂ ବାଗ୍ମୀ ମିଶ୍ର। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରାତି 9:30 ପ୍ରଚାର କରିବୁ ନାଟକ ଶିବଶକ୍ତି, ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଅପରାହ୍ନ 5ଟାରେ ଯୁବବାଣୀ। ଅପରାହ୍ନ 5:30 ରହିଛି ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 12ଟାରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: यार सच बताऊं, अभी तो गर्मियां शुरू हुई है और 7,000 रुपए का बिजली बिल भी आने लगा। वाइफ कब से बोल रही है सोलर पैनल लगवाने के लिए, बोलती है सरकार सब्सिडी भी दे रही है। मैंने जिनको पूछा सबका बिजली बिल जीरो आ रहा है, इस बार तो लगवा ही देता हूँ। जब बिजली मुफ्त मिलती है तो ले क्यों नहीं रहे भाई, आप भी लगवा ही दो। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in।
2: क्या आप परेशानियों से घिरे हैं, मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 1-4-4-1-6 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
3: नमस्कार, आकाशवाणी से समाचार प्रभात के साथ मैं

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁନ୍ତି ବେହେରା ଏବଂ ଶଶାଙ୍କ ଶେଖର ମହାପାତ୍ର। ଗୀତିକାର କିଶୋର।

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା

0: ପଞ୍ଜୀକରଣ କରାଇନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ନିବେଦିତା ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏଥର ପ୍ରତିମା ଦାସଙ୍କ ରଚନାରେ କଣ୍ଠଶିଳ୍ପୀ କୁମାର ବାପି, ସଙ୍ଗୀତ ପରିଚାଳନା ରଞ୍ଜନ କୁମାର।

0: କୋଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ। ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ପ୍ରଥମ ଗୀତଟି ନେଇଛୁ ବାସା ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ହେଲେ ଅଭିଜିତ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଏଥର କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ। ଚଳଚ୍ଚିତ୍ର ହମ୍ ଆପକେ ଦିଲ୍ ମେ ରହତେ ହେଁ।

ଆପଣମାନେ ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ହମ୍ ଦିଲ୍ ଦେ ଚୁକେ ସନମ୍ ଚଳଚ୍ଚିତ୍ରରୁ। ମେହବୁବ୍ଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସାଥୀ। ସଙ୍ଗୀତ ପରିଚାଳନା ଇସ୍ମାଇଲ ଦରବାର।

ଏଥର ଚଳଚ୍ଚିତ୍ର ଲଭ୍ କେ ଚକ୍କର ମେ ପ୍ରବୀଣ ଭରଦ୍ୱାଜଙ୍କ ରଚନାରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଶାନ୍ ସଙ୍ଗୀତରେ ସଜେଇଛନ୍ତି ଡବୁ ମଲ୍ଲିକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଭେଟିଦେଲୁ ଗୀତିଧର କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସପ୍ତଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣିବା ତୁମେ ଥିଲେ ସାଥିରେ, କଣ୍ଠଶିଳ୍ପୀ ହ୍ୟୁମନ ସାଗର ଏବଂ ସୋହିନୀ ମିଶ୍ର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଚାନ୍ଦିନୀ ଆଇ ମିସ୍ ୟୁ ଏ ଚଳଚ୍ଚିତ୍ର ପାଇଁ କଣ୍ଠଶିଳ୍ପୀ ହେଲେ ସୌରଭ ନାୟକ ଏବଂ ତପୁ ମିଶ୍ର। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଏଥର ଚଳଚ୍ଚିତ୍ର ତୁ ମୋ ଆଖିର ତାରା, କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର, ଗୀତିକାର ଗୁରୁ ଶତପଥୀ, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଆପଣମାନେ ସପ୍ତାଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ମେଟ୍ରିକ୍ ଫେଲ୍ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ପରବର୍ତ୍ତୀ ଗୀତଟି ନେଇଛୁ ପାଗଳ କରିଛି ପାଉଁଜିତର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୁରେଶ ୱାଡକର ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସାଲିମଲ ଖଲଗୋଡ଼େ, ଗୀତିକାର ସମୀର ଏବଂ ଅଞ୍ଜାନ, ସଙ୍ଗୀତ ହିମେଶ ରେଶମିଆ, ଚଳଚ୍ଚିତ୍ର ଆକ୍ସନ୍ ଜ୍ୟାକ୍ସନ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଶୁଣିବା ହେପି ନ୍ୟୁ ଇୟର ଚଳଚ୍ଚିତ୍ରରୁ। ଇରଶାଦ କାମିଲଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ନୀତିମୋହନ, ବିଶାଲ ଦଡ୍ଲାନୀ, କେକେ ଏବଂ ଶଙ୍କର ମହାଦେବନ। ସଙ୍ଗୀତରେ ସଜେଇଛନ୍ତି ବିଶାଲ ଶେଖର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଚଳଚ୍ଚିତ୍ର ବାଦଶାହ, କଣ୍ଠଶିଳ୍ପୀ ନୁସରତ ଫତେ ଅଲ୍ଲୀ ଖାନ୍ ଏବଂ ରାହତ ଫତେ ଅଲ୍ଲୀ ଖାନ୍, ଗୀତିକାର ମନୋଜ ମୁଣ୍ଟାସିର, ସଙ୍ଗୀତ ତନିଷ୍କ ବାଗ୍‌ଜୀ।

ହିରୋ ପନ୍ଥୀ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅରିଜିତ ସିଂ ଏବଂ ଶ୍ରିୟା ଘୋଷା। ଗୀତ ରଚନା କୌଶର ମୁନି। ସଙ୍ଗୀତ ପରିଚାଳନା ସାଜିତ ୱାଜିଦ।

ହିରୋପନ୍ଥୀ ଚଳଚ୍ଚିତ୍ରର ଗୀତ ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରାବଣୀ ଭାରରେ ସେ ସନ୍ତୁଷ୍ଟ ହୁଅନ୍ତୁ। ସେ ବିଶ୍ୱାସ ନେଇ ଆସନ୍ତୁ ଗଙ୍ଗାଜଳ, ବେଲପତ୍ର, ଧୂପ ଦୀପ ନୈବେଦ୍ୟ ଦେଇ ତାଙ୍କୁ ଆରାଧନା କରିବା।

ନମସ୍କାର ଶ୍ରୋତାବନ୍ଧୁ, ଶ୍ରାବଣ ମାସର ଏହି ପ୍ରଥମ ସୋମବାର ସକାଳୁ ଆକାଶବାଣୀ ଲାଇଭ୍ ପରିସରରୁ ଢେର ସାରା ଶୁଭେଚ୍ଛା ଶୁଭକାମନା ଜଣାଇ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ। ଆଜି ପାଇଁ ଆପଣଙ୍କ ସହ ଆପଣଙ୍କ ରେଡିଓ ସାଥୀ ସସ୍ମିତା। ହର ହର ମହାଦେବ, ଦେବଙ୍କର ଦେବ ମହାଦେବ, ଆପଣଙ୍କ ଉପରେ କୃପା କରୁଣା ଦୃଷ୍ଟି ରଖିଥାନ୍ତୁ।

ବିଶ୍ୱାସରେ କହନ୍ତି ଭକ୍ତ, ଏ ଶ୍ରାବଣ ମାସରେ ସ୍ୱୟଂ ମହାଦେବ ପୃଥିବୀକୁ ଓହ୍ଲେଇ ଆସନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଜଳାଭିଷେକ କରାଯାଏ। ଯେହେତୁ ଜଳପ୍ରିୟ ଠାକୁର ସେ, ତେଣୁ ଶ୍ରାବଣ ମାସରେ ଜଳାଭିଷେକ କଲେ ଶୀଘ୍ର ପୁଣ୍ୟଫଳ ମିଳିଥାଏ। ତେଣୁ କାଉଡ଼ିଆ ପରମ୍ପରା ଏ ଶ୍ରାବଣ ମାସରେ ହିଁ ଦେଖିବାକୁ ମିଳିଥାଏ। ପବିତ୍ର ନଦୀଘାଟମାନଙ୍କରୁ ଜଳ ସଂଗ୍ରହ କରି ଖୁବ୍ ନିଷ୍ଠାର ସହ ଭକ୍ତମାନେ କାଉଡ଼ି ଭାରରେ ଜଳ ନେଇ ଖାଲି ପାଦରେ ଚାଲି ଚାଲି ଶିବାଳୟକୁ ଯାତ୍ରା କରନ୍ତି। ସମସ୍ତଙ୍କ ମନ ତଳେ ଓଂ ନମ ଶିବାୟ, ହର ହର ମହାଦେବଙ୍କ ନାମ, ମନ୍ତ୍ର, ଜପ ପ୍ରତିଧ୍ୱନିତ ହେଉଥାଏ।

ଶ୍ରାବଣ ମାସ ବର୍ଷା ଋତୁର ଚାରି ମାସ ମଧ୍ୟରୁ ଗୋଟିଏ ମାସ, ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ୱିନ, ଏହି ଚାରି ମାସ ବର୍ଷା ଋତୁର ମାସ। ଏହି ଆଷାଢ଼ ଏବଂ ଶ୍ରାବଣରେ ଧରାପୃଷ୍ଠରେ ବର୍ଷା ବହୁତ ପରିମାଣରେ ହୋଇଥାଏ। ଚାରିଆଡ଼େ ନଈ ପୋଖରୀ ଜଳରେ ପରିପୂର୍ଣ୍ଣ ହୋଇଥାଏ, ସବୁ ନଦୀ କୂଳ ଲଙ୍ଘୁଥାଏ ଯେମିତି, ତେଣୁ ବନ୍ୟାର ଆଶଙ୍କା ଥାଏ। ପବିତ୍ର ମନ ନେଇ ଦେବଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ଜଳ ସଂଗ୍ରହ କରିବାକୁ ଯିବା ସମୟରେ ସବୁ ଭକ୍ତ ସତର୍କତାର ସହ ଜଳ ଉଠାଇବା ଆବଶ୍ୟକ। ମନରେ ଭକ୍ତି ରଖି ମହାଦେବଙ୍କ ଉଦ୍ଦେଶ୍ୟରେ ଜଳ ନେଇ ଅର୍ପଣ କରନ୍ତୁ, କାରଣ ସେ ଭକ୍ତିପ୍ରିୟ ଠାକୁର, ଆଡ଼ମ୍ବରକୁ ଦେଖନ୍ତି ନାହିଁ, ସେ ମନକୁ ଚିହ୍ନନ୍ତି, ସାଜସଜ୍ଜାକୁ ନୁହଁ। ତେଣୁ ଆପଣଙ୍କ ଜୀବନ ମୂଲ୍ୟବାନ, ସତର୍କତାର ସହ ପ୍ରୀତିପୂର୍ବକ ଢାଳେ ଜଳ ସମର୍ପଣ କରିଦିଅନ୍ତୁ, ଆଶୁତୋଷ ନିଶ୍ଚୟ ସନ୍ତୁଷ୍ଟ ହେବେ।

हरिशयन एकादशी ठारु अनन्त शयन गरि चारिमास पर्यन्त स्वयं सृष्टिकर्ता विश्राम नियन्ति। ଏହି ଚାରିମାସ ସମୟକୁ ଚତୁର୍ମାସିଆ ବୋଲି ବି କୁହାଯାଏ। ଏହି ଚାରିମାସ ସୃଷ୍ଟିର ଦାୟିତ୍ୱକୁ ସର୍ବଦେବାଦେବୀ ବହନ କରିନିଅନ୍ତି। ଆଷାଢ଼ ଏକାଦଶୀଠାରୁ ଆଷାଢ଼ ପୂର୍ଣ୍ଣିମା ଅର୍ଥାତ୍ ଗୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଋଷିମୁନିମାନେ ହୋମ ଜାଗ ଯଜ୍ଞ ମନ୍ତ୍ର ଜପ ଆରାଧନା କରି ସୃଷ୍ଟିକୁ ସମ୍ଭାଳିଥାନ୍ତି। ତାପରେ ଆରମ୍ଭ ହୋଇଯାଏ ଶ୍ରାବଣ ମାସ। ଏହି ମାସ ସାରା ସ୍ୱୟଂ ଦେବଦେବ ମହାଦେବ ପୃଥିବୀରେ ରହି ଭକ୍ତମାନଙ୍କଠାରୁ ପୂଜା ଗ୍ରହଣ କରନ୍ତି ଆଉ ଜଗିଥାନ୍ତି ସୃଷ୍ଟିକୁ। ତାପରେ ଭାଦ୍ରବ ମାସରେ କୃଷ୍ଣ ଅବତାରରେ ଅବତରି ଆସନ୍ତି, ଜଗନ୍ତି ସୃଷ୍ଟିକୁ। ଭାଦ୍ରବର ଶେଷ କିଛି ଦିନ ସ୍ୱୟଂ ଅଗ୍ରପୂଜ୍ୟ ଗଣେଶ ପୂଜା ଅର୍ଚ୍ଚନା ପାଇ ସେ ସୃଷ୍ଟିକୁ ସମ୍ଭାଳି ନିଅନ୍ତି। ତାପରେ ଆଶ୍ୱିନରେ ଦେବୀ ଦୁର୍ଗା ଅବତରି ଆସନ୍ତି, ନବରାତ୍ରିର ପୂଜା ଗ୍ରହଣ କରି ଜଗନ୍ତି ସୃଷ୍ଟିକୁ। ନବରାତ୍ରି ପରେ ପରେ ସ୍ୱୟଂ ବିଷ୍ଣୁ ପତ୍ନୀ ଦେବୀ ଲକ୍ଷ୍ମୀ ସୃଷ୍ଟିକୁ ସମ୍ଭାଳି ନିଅନ୍ତି। ତାପରେ କୁବେରଦେବ ସବୁ ସୃଷ୍ଟି ସମ୍ପତ୍ତିକୁ ରକ୍ଷା କରିବାର ଦାୟିତ୍ୱ ନିଅନ୍ତି। ଏମିତିରେ କଟିଯାଏ ଚତୁର୍ମାସିଆର ଚାରିମାସ। ସବୁ ଦେବାଦେବୀ ମିଶି ସୃଷ୍ଟିର ପାଳନର ଦାୟିତ୍ୱକୁ ନେଇଯାଆନ୍ତି। ଜନ୍ମ ଦେଇଛନ୍ତି, ପାଳନ କରିଛନ୍ତି ବି ସେ। କାହା ଭାଗ୍ୟରେ କ'ଣ ଲେଖନ୍ତି ସେ ଭାଗ୍ୟ ବିଧାତା ହିଁ ଜାଣନ୍ତି। ଭାଗ୍ୟର ବିଧାତା ସେ, କର୍ମ ଦେଖି ଫଳ ଦିଅନ୍ତି। ତେଣୁ ସୁକର୍ମ କରି ଚାଲିବା, ସୁଫଳ ନିଶ୍ଚୟ ମିଳିବ।

ସାରା ସୃଷ୍ଟିକୁ ତିଆରି କରି ତା'ର ପାଳନର ଦାୟିତ୍ୱ ସେ ନେଇଛନ୍ତି। ଆବଶ୍ୟକ ସ୍ଥଳେ ସେ ସଂହାର ବି କରିପାରନ୍ତି। ସୁଚାରୁ ରୂପରେ ସମସ୍ତଙ୍କ ଦାୟିତ୍ୱ ସମସ୍ତେ ପାଳନ କରିଛନ୍ତି ବୋଲି ତ ସୃଷ୍ଟି ଚାଲିଛି। ସକାଳ ହେଉଛି, ସଞ୍ଜ ବି ହେଉଛି, ଜନ୍ମ ମୃତ୍ୟୁର ହିସାବ ଖାତାରେ ସବୁ ଲେଖା ହେଇ ହିସାବ ହେଉଛି। ସେମିତି ଆମର ପରିବାର, ଆମର ଗୋଟିଏ ସୃଷ୍ଟି। ଶ୍ରୋତାବନ୍ଧୁ, ସମସ୍ତେ ସମସ୍ତଙ୍କ ଦାୟିତ୍ୱ ଯଦି ସୁଚାରୁ ରୂପରେ ପାଳନ କରିପାରିବା, ସୁନ୍ଦର ସୃଷ୍ଟି ପରି ଆମ ପରିବାର ଆମକୁ ସ୍ୱର୍ଗର ସୁଖ ଦେବ। ସ୍ନେହ, ମମତା, ବିଶ୍ୱାସ, ଭରସା ଅତୁଟ ରହିବ। ଶାନ୍ତି କୁଟୀରରେ ଆମର ଆନନ୍ଦ ଭରିଯିବ। ପିତା, ମାତା, ଭାଇ, ଭଉଣୀ, ପୁଅ, ଝିଅ ସବୁ ସମ୍ପର୍କ ଆମ ପାଇଁ ସ୍ୱର୍ଗ ସୁଖର ଅନୁଭବ ହେବ। ମନ୍ଦିରରେ ପଥରର ମୂର୍ତ୍ତି, ସେ କଥା କହିପାରନ୍ତିନି, ତଥାପି ବି ଆମର ଭାରି ବିଶ୍ୱାସ। ଆମେ ଟିକିଏ ଶାନ୍ତି ପାଇବା ପାଇଁ ମନ୍ଦିରକୁ ଯାଉ, ବିଶ୍ୱାସରେ ସେ ପଥର ମୂର୍ତ୍ତି ଆଗରେ ମୁଣ୍ଡିଆ ମାରୁ, କାମନା କରୁ, କିଛି ମାଗୁ। କିନ୍ତୁ ଆମ ଘର ପରିବାର ମଧ୍ୟରେ ସବୁ ରକ୍ତ ମାଂସଧାରୀ ଚଳନ୍ତି ପ୍ରତିମୂର୍ତ୍ତି, ଚଲାବୁଲା କରନ୍ତି, କଥା କୁହନ୍ତି, ଦୁଃଖରେ ସମବେଦନା ଦିଅନ୍ତି, ଆଖିରୁ ଲୁହ ପୋଛି ଦିଅନ୍ତି। କିନ୍ତୁ ତାଙ୍କୁ ବୁଝିବାକୁ ଆମେ ବୋଧେ କେବେ ଚେଷ୍ଟା କରିନୁ। ସେମାନେ ଚଳନ୍ତି ପ୍ରତିମା,

କହୁଥିବା ଠାକୁର, ଆସନ୍ତୁ ତାଙ୍କୁ ବୁଝିବାରେ କେବେ ବି ଭୁଲ କରିବାନି ଶ୍ରୋତାବନ୍ଧୁ। ସେମାନଙ୍କର ଆଶିଷ ଆଶୀର୍ବାଦ ନେଇ ଆମେ ଏ ସୁନ୍ଦର ସୃଷ୍ଟିକୁ ଏମିତି ଉପଭୋଗ କରିବା, ଆଉ ଏ ସୃଷ୍ଟିରେ ରହିଛି ଯେତେବେଳେ ସେ ସ୍ରଷ୍ଟାଙ୍କୁ ଧନ୍ୟବାଦ ବି ଦେବା।

0: ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ ସୁପର ଗ୍ରେଡ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍, ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ ସିମେଣ୍ଟ।
5: ସୂଚନା ବିରତିର ସମୟ ଅଛି ଶ୍ରୋତା ବନ୍ଧୁ, ଏଠି ଆପଣଙ୍କୁ କହି ରଖୁଛୁ ଆଜି ଦିନ 12ଟାରେ ଆପଣ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ନିଜକୁ ପ୍ରସ୍ତୁତ ରଖନ୍ତୁ, ଆପଣ କଥା କହିବେ, ଆମେ ଆପଣଙ୍କୁ ଗୀତ ଶୁଣାଇବୁ। ମନକୁ ମନ୍ଦିର କରିଦେବା ଆସନ୍ତୁ ଶ୍ରୋତା ବନ୍ଧୁ, ବିଶ୍ୱାସର ଫୁଲପତ୍ରରେ ସ୍ରଷ୍ଟାଙ୍କୁ ସଜେଇଦେବା। ଯେଉଁ ସବୁ ସାମାଜିକ ଦାୟିତ୍ୱ ଆମକୁ ପ୍ରତିନିଧି ମିଳୁଛି ତାକୁ ଶ୍ରଦ୍ଧା, ଆନନ୍ଦ ଆଉ ନିଷ୍ଠାର ସହ କରିଯିବା। ଶାସ୍ତ୍ର କହେ, କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। କର୍ମମୟ ଠାକୁର ସେ, ଧର୍ମ ଭିତରେ ବୁଡ଼ି ରହି କର୍ମଠାରୁ ଦୂରେଇ ଗଲେ ଈଶ୍ୱରଙ୍କ କୃପା ମିଳିନଥାଏ। ଶ୍ରୋତା ବନ୍ଧୁ ଆପଣ ଭାବନ୍ତୁ, ଜଣେ ପ୍ରତିନିଧି କର୍ମରେ ବ୍ୟସ୍ତ, ଆମେ କ'ଣ ତାକୁ କହିବା ସେ ନାସ୍ତିକ ବୋଲି? ନୁହେଁ ନା। ସେ କର୍ମ ଭିତରେ ସକାଳୁ ଉଠି ଗୋଟିଏ ନମସ୍କାର କରି ସେ ତାର କାମକୁ ବାହାରି ଯାଉଛି, କର୍ମରେ ସେ ବ୍ୟସ୍ତ ରହୁଛି। ପୁଣି ଫେରନ୍ତା ସମୟରେ ବିଶ୍ରାମ ନେବା ପୂର୍ବରୁ ଗୋଟିଏ ମୁଣ୍ଡିଆ ମାରି ସେ ପୁଣି ପ୍ରତି ସକାଳକୁ ଅପେକ୍ଷା କରୁଛି। ତାକୁ ଆମେ ନାସ୍ତିକ କହିପାରିବାନି ଶ୍ରୋତା ବନ୍ଧୁ, କାହିଁକି ନା ସେ କର୍ମ ଭିତରେ ଈଶ୍ୱରଙ୍କୁ ଦେଖୁଛି। ସେ ଈଶ୍ୱରୀୟ ଆରାଧନା ତାକୁ ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିବ, ସହଯୋଗ କରିବ ଆଉ ଆଗକୁ ନେବ। ଆସନ୍ତୁ ଆମ ମନକୁ ନିର୍ମଳ କରିଦେବା, ମନକୁ ମନ୍ଦିର କରିଦେବା, ଆଉ ସେ ମନ୍ଦିର ଭିତରେ ବିଶ୍ୱାସର ଯେଉଁ ଠାକୁରଙ୍କୁ ବସେଇଛେ ତାଙ୍କୁ ନିଷ୍ଠାର ସହ ପୂଜା କରିବା।

ସେ ଶିବ, ସେ କୃଷ୍ଣ, ସେ ଜଗନ୍ନାଥ, ସେ ରାଧା, ସେ ହିଁ ସବୁକିଛି। ଫୁଲ ହିଁ ସେ ଫୁଟନ୍ତି, ପତ୍ରର ସବୁଜ ରଙ୍ଗରେ ସେ ସବୁଜ ଦିଶନ୍ତି, ସେ ଭାବପ୍ରୀତିରେ ଆଉ ଶ୍ରଦ୍ଧାରେ ଭକ୍ତର ପାଖେ ପାଖେ ଥାନ୍ତି। ଯେମିତି ଭକ୍ତି, ଯେମିତି ପ୍ରୀତି, ସେମିତି କୃପା କରୁଣା ଢାଳନ୍ତି ସେ। ତାଙ୍କୁ ଶ୍ରଦ୍ଧାରେ ଡାକିଲେ ସେ ଆସନ୍ତି, ତାଙ୍କୁ ଶ୍ରଦ୍ଧାରେ ଯାହା ଅର୍ପଣ କରିଦେଲେ ସେ ହାତ ବଢ଼େଇକି ନେଇଖାନ୍ତି। ନାନା ବାୟା ଗୀତ ଗାଇ ତାଙ୍କୁ ଶୁଆଇଦେଲେ ସେ ଶୁଅନ୍ତି। ସେ ଭାବର ଠାକୁର, ଯଦି ଭାବ ଅଛି, ଭକ୍ତି ଅଛି, ସେ ଭକ୍ତର ପାଖେ ପାଖେ ରହନ୍ତି।

ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ ପରିସରରେ। ଆମେ କଥା ହେଉଛେ ଆଉ ଗୀତ ବି ଶୁଣୁଛେ ଶ୍ରୋତା ବନ୍ଧୁ। ଆଉ ଅଳ୍ପ ସମୟ ପରେ ଦିନ 12ଟାରେ ଆପଣ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ଆପଣ କହିବେ ଆପଣଙ୍କ ମନଦଳର କଥା, ଆମେ ଶୁଣେଇବୁ ଆପଣଙ୍କୁ ଗୀତ। ନିଜକୁ ପ୍ରସ୍ତୁତ ରଖନ୍ତୁ। ଥରେ ଦେବୀ ପାର୍ବତୀ ଦେବଦେବ ମହାଦେବଙ୍କୁ ପ୍ରଶ୍ନ କଲେ, ସୃଷ୍ଟିରେ ଏତେ ସୁନ୍ଦର ସୁନ୍ଦର ଫୁଲପତ୍ର ଥାଉ ଥାଉ ବେଲପତ୍ରରେ ଏତେ ଶ୍ରଦ୍ଧା କାହିଁକି ପ୍ରଭୁଙ୍କର? ମହାଦେବ ଶ୍ରଦ୍ଧାରେ ଉତ୍ତର କଲେ, ତ୍ରିଶାଖା ରହିତ ସେ ପତ୍ର ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ପ୍ରତୀକ ଅଟନ୍ତି। ଗୋଟିଏ ବେଲପତ୍ର ଶ୍ରଦ୍ଧାର ସହ ଯଦି କେହି ଭକ୍ତ ଅର୍ପଣ କରନ୍ତି ତାଙ୍କୁ ତିନି ଦେବତାଙ୍କର କୃପା ମିଳିଯାଇଥାଏ। ଗୋଟିଏ ପତ୍ର ଅହଙ୍କାରକୁ ମୋଚନ କରେ, ଦ୍ୱିତୀୟ ପତ୍ର ଭୟକୁ ଦୂର କରେ, ଆଉ ତୃତୀୟ ପତ୍ର ନକାରାତ୍ମକ ଦୂର କରିଥାଏ। ତ ଗୋଟିଏ ବେଲପତ୍ର ତ୍ରିଶାଖା ରହିତ ଅହଙ୍କାର, ଭୟ ଏବଂ ନକାରାତ୍ମକତା, ଏସବୁ ମନତଳରୁ ତାର ଦୂର ହୋଇଯାଏ। ତେଣୁ ପ୍ରଥମ ପତ୍ର ଅର୍ପଣ କଲାବେଳକୁ ବିଶ୍ୱାସର ସହ ସେ ଅର୍ପଣ କରିବା ଉଚିତ, ଦ୍ୱିତୀୟ ପତ୍ର କୃତଜ୍ଞତା ସହକାରେ ଅର୍ପଣ କରିବା ଉଚିତ, ଆଉ ତୃତୀୟ ପତ୍ର ପ୍ରେମ ସହକାରେ ଅର୍ପଣ କରୁଥିବା ସବୁ ଭକ୍ତ ସିଧାସଳଖ

କହି କୈଳାସରେ ପହଞ୍ଚିଯାଆନ୍ତି। ମୁଁ ପତ୍ର ଗଣି ନଥାଏ, ବରଂ ମୁଁ ଭକ୍ତିର ଭକ୍ତି ପରୀକ୍ଷା କରିଥାଏ। ପ୍ରେମ, ଶ୍ରଦ୍ଧା ଆଉ ଭକ୍ତିରେ ସମର୍ପଣ କରୁଥିବା ସବୁ ପତ୍ର ମୋ ପାଇଁ ସବୁଠୁ ବେଶୀ ପ୍ରିୟ ହୋଇଥାଏ। ସତରେ ଶ୍ରୋତାବନ୍ଧୁ, ଆପଣ ଆପଣଙ୍କ ପୂଜା ଥାଳିକି କେତେ ଆଡ଼ମ୍ବର ସହକାରେ ସଜେଇକି ନେଉଛନ୍ତି ତାହାର କିଛି ମାନି ନଥାଏ, କିନ୍ତୁ କେତେ ଭକ୍ତିରେ ଆପଣ ତାଙ୍କୁ ପୂଜା କରୁଛନ୍ତି, କେତେ ଭକ୍ତିରେ ଆପଣ ତାଙ୍କୁ ଡାକୁଛନ୍ତି, ସେହି କଥାକୁ ହିଁ ସେ ଦେଖନ୍ତି। ଭକ୍ତର ଭଗବାନ ସିଏ, ତେଣୁ ପ୍ରତିନିଧି ଆପଣ ଯେତେବେଳେ ବି ଭକ୍ତି ସହକାରେ ଭଗବାନଙ୍କୁ ପୂଜା କରୁଛନ୍ତି, ମନ ତଳେ ଭକ୍ତି ରଖନ୍ତୁ, ଶ୍ରଦ୍ଧା ରଖନ୍ତୁ ଆଉ ବିଶ୍ୱାସ ରଖନ୍ତୁ।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ ଆପଣଙ୍କ ଟେଲିଫୋନ୍ କଲ୍ର ଅପେକ୍ଷାରେ। ଆଜି ପାଇଁ ଦମୟନ୍ତୀ ବୈକାର।

0: ଜୀବନ ବର୍ତ୍ତମାନ ଘଟଣା ବହୁଳ। ପ୍ରତିଦିନ କିଛି ନା କିଛି ବିଭିନ୍ନ ପ୍ରକାର ଛୋଟ ବଡ଼ ଘଟଣା ଦୁର୍ଘଟଣା ଆମ ଚାରିପାଖେ ଘଟିଯାଉଛି, ଆମ ଗାଁରେ, ଆମ ସହରରେ, ଆମ ଜାଣତରେ, ଆମ ଅଜାଣତରେ। ପ୍ରତିଦିନ ଆମେ ଶୁଣୁଛେ, ଜାଣୁଛେ ଆଉ ଦେଖୁଛେ ବିଭିନ୍ନ ପ୍ରକାର ଲୋମହର୍ଷଣକାରୀ ଘଟଣା, ଅଭାବନୀୟ ଘଟଣା, ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା। ତେବେ ଏହି ଯେଉଁ ଘଟଣାଗୁଡ଼ିକ ଘଟି ଚାଲିଛି, କେଉଁଥିପାଇଁ, ଏହାର କାରଣ କ'ଣ, ଏ ଘଟଣା ଘଟିବାର ପ୍ରମୁଖ କେଉଁ ପରିସ୍ଥିତିରେ ଏ ଘଟଣା ସବୁ ଘଟୁଛି, ନୀତି ପ୍ରତିଦିନ ଏମିତି ଘଟଣା ଘଟି ଚାଲିଛି, ଆଜି ଚାଲନ୍ତୁ ଏନେଇ ଆଲୋଚନା କରିବା। ନମସ୍କାର, ମୁଁ ଦମୟନ୍ତୀ ବୈକାର ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ। ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06854230690। ନମ୍ବରଟି ଆଉଥରେ ଶୁଣନ୍ତୁ 06854230690। ହ୍ୟାଲୋ, ଆଜ୍ଞା ନମସ୍କାର, କୁହନ୍ତୁ। ଗରିବ କନ୍ନା ଆପଣ କହୁଛନ୍ତି? ଆପଣଙ୍କର ପୁରା ଠିକଣା କୁହନ୍ତୁ, ଶ୍ରୋତାମାନେ ଜାଣିବେ କେମିତି। ଆଚ୍ଛା, କଣ କହିବେ ଆଜିର କାର୍ଯ୍ୟକ୍ରମକୁ ଆପଣ ଗରିବ କନ୍ନ? ଆପଣଙ୍କ ନମ୍ବର କାହିଁ ଦଉଛନ୍ତି? ଆପଣଙ୍କୁ ଫୋନ କରିବେ, ଆପଣ କଣ କହିବେ ଆମ କାର୍ଯ୍ୟକ୍ରମ ବିଷୟରେ? ଆପଣ ନିଜର ଫୋନ ନମ୍ବର ଦଉଛନ୍ତି,
1: ଭଲ ଲାଗୁଛି, ଫୋନ କରିବି।
0: ଆଚ୍ଛା, ଠିକ ଅଛି, ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ। ଆଜ୍ଞା,

0: ଆଜ୍ଞା ନମସ୍କାର।
1: ହଁ ନମସ୍କାର, କୁହନ୍ତୁ।
0: ଲକ୍ଷ୍ମୀ ନାରାୟଣ ବାବା କହୁଥିଲି, ସେଣ୍ଡଲ ସୁବର୍ଣ୍ଣପୁର।
1: ଯଦି କାର୍ଯ୍ୟକ୍ରମ ଆରମ୍ଭରୁ ଶୁଣିଛନ୍ତି, ଆପଣ କୁହନ୍ତୁ ତାରି ବିଷୟରେ। ଘଟଣା ଦୁର୍ଘଟଣା, ଯେକୌଣସି ଘଟଣା ଯେକୌଣସି ଦୁର୍ଘଟଣା ଯଦି ଆପଣଙ୍କ ଚାରିପାଖରେ ଘଟିଛି କିମ୍ବା ଆପଣ ଶୁଣିଛନ୍ତି ରେଡିଓରେ କିମ୍ବା ଦେଖିଛନ୍ତି ଟିଭିରେ, ତାରି ଉପରେ ଆପଣ କୁହନ୍ତୁ ସେ ଘଟଣା ଘଟିବାର କାରଣ କ'ଣ, କାହିଁକି ଏସବୁ ଘଟଣା ଘଟୁଛି ଆଜିକାଲି।
0: ଆଜିକାଲି ଦେଖନ୍ତୁ ଆଜ୍ଞା, ଆମେ ଯେତେବେଳେ ନିଜେ କିଛି ବ୍ୟକ୍ତି ଅଛନ୍ତି ମଦ୍ୟପାନ କରି ବାଇକ୍ ମଧ୍ୟରେ ଦୁର୍ଘଟଣା ହେଉଛନ୍ତି, ସେଥିରେ କିଛି ଜୀବନ ମଧ୍ୟ ଚାଲିଯାଉଛି।
1: ଆଜ୍ଞା ଆଜ୍ଞା
0: ଆଜ୍ଞା, ଆଉ ଦେଖନ୍ତୁ ଆମେ ଯଦି ସାଧାରଣ ବ୍ୟକ୍ତିରେ ଯଦି ରାସ୍ତାରେ ଯାଉଛୁ, ପଛରେ ଯଦି କିଛି ମଦ୍ୟପାନ କରୁଛି ଗୋଟେ ବାଇକ୍ରେ ଆସିଲା, କିନ୍ତୁ ସାଧାରଣ ବ୍ୟକ୍ତିରେ ନିଜେ ବି ମଦ ପାଇ ଦେଉଛେ, ସାଧାରଣ ବ୍ୟକ୍ତିରେ ଗାଡି ତାକୁ ମାଡ଼ କରିଦେଉଛି, ସେ ସାଧାରଣ ବ୍ୟକ୍ତିରେ ଜୀବନ ମଧ୍ୟ ଚାଲିଯାଉଛି ଆଜ୍ଞା, କିନ୍ତୁ ମଦ୍ୟପାନରେ ବହୁତ ଖରାପ ହେଉଛି।
1: ସଡକ ଦୁର୍ଘଟଣା କଥା ଆପଣ କହୁଛନ୍ତି, ନାଇଁ ପ୍ରତିଦିନ କୌଣସି ନା କୌଣସି ଜାଗାରେ କିଛି ନା କିଛି ଛୋଟ ବଡ଼ ସଡକ ଦୁର୍ଘଟଣା ଘଟୁଛି ବର୍ତ୍ତମାନ।
0: ହଁ,
1: ଯେତିକି ସଡକ ସୁରକ୍ଷାର ନିୟମ ସରକାର କରିଛନ୍ତି କେହି ମାନୁ ନାହାନ୍ତି, କେହି ହେଲମେଟ ପିନ୍ଧୁ ନାହାନ୍ତି। ଆଜ୍ଞା,
0: ଚଷମା ମଧ୍ୟ ପିନ୍ଧିବା କଥା, ସେଇଆ ମଧ୍ୟ କିଛି କରୁନାହାନ୍ତି
1: ଆଜ୍ଞା। ଆଜ୍ଞା,
0: କିନ୍ତୁ ଆମ ଗ୍ରାମାଞ୍ଚଳରେ ଆମେ ଯାଉଛେ ଆଜ୍ଞା, କିନ୍ତୁ ସହରାଞ୍ଚଳରେ କିଛି ହେଲମେଟର ବ୍ୟବସ୍ଥା ଅଛି ଆଜ୍ଞା।
1: ନିହାତି, ଗାଡି ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆଗରେ ପୁରା ଗୋଟେ ଜଏଣ୍ଟ ଫ୍ୟାମିଲିରେ ଗୋଟେ ଗାଡି ଥିଲା, ବର୍ତ୍ତମାନ ଗୋଟେ 91 ପରିବାରରେ ଯଦି ଯଦି 91 ପରିବାରରେ ତିନି ଜଣ ଅଛନ୍ତି, ତିନି ଜଣଙ୍କର ତିନିଟା ବାଇକ୍ ରହୁଛି। ଆପଣଙ୍କ ଘରେ ବି ଅଛି? ଆଚ୍ଛା, ସାଇକେଲ କୁ ସମସ୍ତେ ଭୁଲି ଗଲେଣି ଆଜିକାଲି। ବହୁତ ବଢିଆ। ତ ରୋଡ ରାସ୍ତା ଯେ ଦିନକୁ ଦିନ ଯୋଉ ଘଟଣା ଘଟି ଚାଲିଛି ସଡକ ଦୁର୍ଘଟଣା, ହଁ ଏକ୍ସିଡେଣ୍ଟ ଯୋଉଟା ଆମେ ଇଂରାଜୀରେ କହୁଛୁ, ତାକୁ ମାନେ ଟିକେ ରୋକିବା ପାଇଁ ଆମେ ସବୁ କଣ କରିବା, ଲକ୍ଷ୍ମୀ ନାରାୟଣ ଆପଣ ହାଲକାରେ କୁହନ୍ତୁ କଣ କରିବା, ଏସବୁ ସଡକ ଦୁର୍ଘଟଣାକୁ କିଛି ନା କିଛି କମେଇବା ପାଇଁ ଆମେ କଣ କରିବା। ଏକରେ ତ ସଡକ ସୁରକ୍ଷା ନିୟମ ଯୋଉ କରିଛନ୍ତି ତାକୁ ଆମେ ସମସ୍ତେ ମାନିବା ନୁହଁ,
0: ସେଟା ମାନିବା କଥା।
1: ହଁ,
0: ଆଉ ଏଥିରେ କିଛି ଗୋଟେ ଘୋଡ଼ା ସୁରକ୍ଷା ଆମର ପୋଲିସ ପ୍ରତି କରିବା କଥା, ଆଉ ନିଜେ ମଧ୍ୟ ସଚେତନ ରହିବାର କଥା ଆଜ୍ଞା, ଧରିନୁ ମଦ୍ୟପାନ ସେବନ କରି ବାଇକ୍ ଚଲାଉଛୁ, ଆମେ ନିଜେ ମଦ୍ୟପ ସେବନ କରି ନିଜେ ଯଦି ସାଧାରଣ ଭାବେ ବାଇକ୍ଟା ଚଲାଇବା, ଦୁର୍ଘଟଣା କିଛି ମାତ୍ରାରେ କମିଯିବାର।
1: ନିହାତି, ନିଶା ସେବନ କରି ଯେଉଁମାନେ ଗାଡି ଚଲାଉଛନ୍ତି ଟିକେ ଷ୍ଟ୍ରଙ୍ଗ, ଅଧିକ ଟିକେ ଜରିବା ନା ଅଧିକ ଟିକେ ଦଣ୍ଡ ସେମାନଙ୍କ ପାଇଁ ରଖିବା କଥା ଆପଣ କହୁଛନ୍ତି। ଆଜ୍ଞା, ଆମେ ଯାଉଛେ, ଆମେ ହେଲମେଟ ପିନ୍ଧିନେ ବାଇକ୍ରେ ଯାଉଛେ, କୋଉଠି ଆମେ ପୋଲିସ କର୍ମଚାରୀମାନଙ୍କୁ ଡ୍ୟୁଟି କରିବା ଦେଖିଲେ ଆମେ ଡରିକି ସେଇଠି ପିନ୍ଧୁଛେ। ଆଜ୍ଞା ଆଜ୍ଞା, ନିଜେ ପିନ୍ଧି ଦିଅନ୍ତି। ବାସ, କିନ୍ତୁ ହେଲମେଟ ପିନ୍ଧିଲେ ଯେ ଆମ ଜୀବନ ରକ୍ଷା ହବ ଏ କଥା ବୁଝିପାରୁନାହାନ୍ତି ସେମାନେ, ପୋଲିସର ଡରରେ ସେମାନେ ହେଲମେଟଟା ପିନ୍ଧୁଛନ୍ତି। ଏଇ ପ୍ରକାର
0: ତିନି ଜଣ ଯିବାର ଅଛି ଆଜ୍ଞା, ସେଥିରେ କଣ ହଉଛି, ତିନି ଜଣ ଗଲେ ପୋଲିସ ଟ୍ରାଫିକ ଯୋଉ ଧରୁଛି ସେଥିରେ କଣ କରୁଛନ୍ତି, ଯଦି କୌଣସି ବ୍ୟକ୍ତି ଯଦି ବସୁଛି ସେ
1: ବହୁତ ବଢିଆ, ବହୁତ ଭଲ ଲାଗିଲା ଲକ୍ଷ୍ମୀ ନାରାୟଣ ଆପଣ କହିଲେ। କେବଳ ସଡକ ଦୁର୍ଘଟଣା ନୁହେଁ, ଏମିତି ବହୁତ ଘଟଣା ଘଟୁଛି, ଅଭାବନୀୟ ଘଟଣା, କୋଉଠି କିଏ କାହାକୁ ମାରି ଦେଉଛନ୍ତି, କୋଉଠି ହଁ କୋଉଠି ଛୋଟ ଝିଅଟିକୁ ଗଣଧର୍ଷଣ କରାଯାଉଛି, ଏ ପ୍ରକାର ବହୁତ ମାନେ ବିସ୍ତାରରେ ବର୍ତ୍ତମାନ ଘଟି ଚାଲିଛି ଘଟଣା ସବୁକୁ। ଏ ନେଇକି ଆମେ ତାର କାରଣ ସବୁ କଣ ଆଜି ଆଲୋଚନା

0: ଆଜ୍ଞା ଜୟ ସୀତାରାମ।
1: ଆଜ୍ଞା ନମସ୍କାର କୁହନ୍ତୁ।
0: ଆଜ୍ଞା ରବୀନ୍ଦ୍ରନାଥ ମେହର ମହଲାପଟା ଭେଡ଼େନ ବ୍ଲକ ବରଗଡ଼ ଜିଲ୍ଲା ନୁ କହୁଛେ। ଆଜ୍ଞା
1: ଆମ ନିୟମିତ ଶ୍ରୋତା ଆପଣ।
0: ଆଜ୍ଞା
1: ହଁ କଣ କହିବି
0: ଆଜି ଆଜି ଯେନ୍ ପ୍ରତିଦିନ ରଖିଛନ୍ ଆଜ୍ଞା ଆମର ଆଖେ ପାଖେ ଜାଣୁଥିବେ ଅଜାଣୁଥିବେ ଯେନ୍ ଘଟଣା ଦୁର୍ଘଟଣା ଗୁଡାକ ଘଟୁଛି
1: ଆଜ୍ଞା
0: ଇଟା ସବୁ ନିଜେ ଦାୟୀ। ଆଜ୍ଞା ଦେଖୁନ୍ ବାଇକ୍ ଚଲଉଛନ୍ ମଦ ଖାଇକିରି ବାଇକ୍ ଚଲଉଛନ୍ ତାପରେ ସେମାନେ ତ ଯାହା ହେବେ ହେବେ ଆଜ୍ଞା ଯାହାକେ ଯଦି ବଜେଇ ବୁଝା ଠଠେଇ ଠୁଟା ଦେଲେ କି ପିଟି ପୁଟା ଦେଲେ ବୋଲେ ସେ ଜଣଙ୍କର ଅବସ୍ଥା ଘାଇଲ ଜଣେ ନିର୍ଦ୍ଦୋଷୀ ଲୋକ ବି ଇନ ମାନେ ଦୁଃଖ ପାଉଛି।
1: ଆଜ୍ଞା କେବଳ ଆମେ ସଡକ ଦୁର୍ଘଟଣା ଉପରେ ହିଁ ଆମେ ଆଲୋଚନା କରିବା ତା ନୁହଁ, ଆହୁରି ବି ବହୁତ ଘଟଣା ଏମିତି ଘଟୁଛି। ଆପଣଙ୍କ ଗାଁରେ ବହୁତ ନିର୍ଯାତନା ପାଇଁ କିଛି ଘଟଣା ଘଟିଥିବ, ଆପଣ ଦେଖିଥିବେ ଡାଉରୀ କେସ୍ ଯୋଉଟା ଆମେ କହୁଛୁ।
0: ଆଜ୍ଞା
1: ହଁ ସେସବୁ କଥା ବର୍ତ୍ତମାନ କୁହନ୍ତୁ ଆମକୁ।
0: ହଁ ଆଜ୍ଞା ଏବେ ତ ଆମର ଇନ ଗୋଟେ ଗଲା ବର୍ଷ ବିହା ହେଇଥିଲା, ସେନ୍ତା ଶାଶୁ ଘର ଯାଇଥିଲା, ଶାଶୁ ଘର ଗଲା ପରେ ଆଗେ ବହୁତ ନିର୍ଯାତନା ଦେଲେ ଦାବି କରିକିରି, ତାପରେ ଛୁଆଟା ମାନେ ତାଙ୍କର କଥାବାର୍ତ୍ତା ଗୁଡାକ ସହି ନା କରିକିରି ପଳେଇ ଆଇଲା ଘରେ ଅଛି। ଆଜ୍ଞା ଏଇଟା ହଉଛି ବି ଗୋଟେ ଘଟଣା, ଆଉ ଏନ୍ତା ଘଟଣା ବହୁତ କିଛି ହଉଛି। ଆମେ ସଭି ଯୌତୁକ ଲୋଭରେ ମରୁଛୁ, ନିଜେ କମେଇକିରି ଘିନବାର ତ ତାକତ ନାଇଁ
1: ନ,
0: ତ ଆମେ ପରର ଧନ ବି ଆଶା କରୁଛୁ। ଏଥିର ଲାଗି ଯେନ୍ ବହୁ ଭାଷଣୀ କି ଆଉଛନ୍ ତାହାକୁ ଆମେ ନିର୍ଯାତନ ଦେବାର ନ ବି କୁଣ୍ଠା
1: ଦେଖନ୍ତୁ,
0: ମାନେ ମଣିଷ ମାନଙ୍କର ଗୋଟେ ଖରାପ ମାନେ ଗୁଣ।
1: ଆଜ୍ଞା କୋଉଠି କୋଉଠି
0: ଉପାର୍ଜନ କରିକି ଜିନିଷ ଯଦି ଘିନମା ବୋଲେ ସେଟା ସବୁଦିନ ଲାଗିଥିବ। ଆଜ୍ଞା ଜଣେ ଦେବା ଯେ ତାର ଜିନିଷ କି କାହିଁ ଆଶା କରମ।
1: ଆଜ୍ଞା ଏତେ କଡାକଡି ନିୟମ ଡାଉରୀର ଯେତିକି ଲ ଅଛି ସବୁ କଡାକଡି ଅଛି, ତଥାପି ବି କେହି ଡରୁ ନାହାନ୍ତି।
0: ଆଜ୍ଞା ବୃକ୍ଷେପ ନା କରବାର ତାହାକୁ ଆରେଷ୍ଟ ବି କରୁଛନ୍, ବାନ୍ଧିକି ନେଇକି ନିର୍ଯାତନା ବି ଦଉଛନ୍, କିନ୍ତୁ ଫେର ବି ଲୋକଙ୍କର ମନେ ନା ପଡବାର କି ଫେର କି ଯୌତୁକ ବାବଦ ନେଇକରି ବହୁମାନଙ୍କୁ ମାନେ ନିର୍ଯାତନା ଦେଇଛନ୍।
1: ଏହାର କାରଣ କଣ? ଆମେ ଛୋଟବେଳୁ କଣ କରୁ, ଗୋଟେ ଝିଅକୁ ଆମେ ସହିବା ଗୁଣଟା ଶିଖାଉ, ଆସ୍ତେ ବୋଲ, ଧୀରେ ବୋଲ, ଧୀରେ କହ, ଆସ୍ତେ କହ, ଜୋରେ ହସନା, ଜୋରେ ଦୌଡ଼ନା, ଜୋରେ ଚାଲେନା, ଏଇସବୁ ଯୋଉ ସଂସ୍କାର ଆମେ ଶିଖାଉ, ଯାହାଫଳରେ ଆଗକୁ ଯାଇକି ହଁ ଝିଅଟି ଗୋଟେ ନର୍ମୀ ହୁଏ, ଗୋଟେ ନର୍ମୀ ଯାଏ, ଗୋଟେ ନରମ ସ୍ୱଭାବର ହୁଏ, ଯାହାଫଳରେ ସେ ଯାଇ କୌଣସି ତା ପ୍ରତି ଯୋଉ ନିର୍ଯାତନ ହୁଏ, ନିର୍ଯାତନା ଯୋଉମାନେ ଦିଅନ୍ତି, ସେ କିଛି ତା ଏଗେନେଷ୍ଟ ତା ପାଇଁ ସେ କିଛି ପ୍ରୋଟେକ୍ଟ କରିପାରେନି, ତାର ସୁରକ୍ଷା ପାଇଁ ସେ କିଛି କରିପାରେନି। ସେ ଛୋଟବେଳଠୁ ଶିଖିଥାଏ ଯେ ଆସ୍ତେ କହିବାର, ହଁ ଆସ୍ତେ ଚାଲିବାର, ଜୋର ବଡ଼ମାନଙ୍କୁ ବଡ଼ ପାଟିରେ କହିବାର ନାହିଁ, ଏସବୁ ଛୋଟ ଛୋଟ କଥା ସେ ଶିଖିଥାଏ, ଯାହାଫଳରେ ସେ ନିଜର ଆତ୍ମରକ୍ଷା ସେ କରିପାରେନି।
0: ହଁ
1: ସେଇ କ୍ଷେତ୍ରରେ ଆମେ ପୁଅଟିକୁ କଣ କରୁ, ଗନ୍ ଦେଇଦେଉ, ବନ୍ଧୁକ ଦେଇଦେଉ, ଖେଳନା, ଝିଅକୁ ବାର୍ବି ଡଲ୍ ଦେଉ, ଆକୁ ବନ୍ଧୁକ ଦେଇଦେଉ, କେମିତି ଲୋକଙ୍କୁ ମାରିବୁ, କେମିତି ନିଜକୁ ନିଜେ କେମିତି ସୁରକ୍ଷା କରିବୁ, କେମିତି ବଡ଼ ପାଟିରେ ତୁ ଇଏ କରିବୁ, ତୁ ସାହସୀ, ତୁ ଜେଣ୍ଟସ, ତୁ ପୁରୁଷ। କିନ୍ତୁ ଝିଅକୁ ଆମେ ଶିଖାଉ ତୁ ହଉଛୁ ନାରୀ, ତୁ ଦବିକି ରହିବୁ, ହଁ ଯାହାଫଳରେ ଆଗକୁ ଯାଇକି ଏଇ ଯୋଉ ଡାଉରୀ କେସ୍ ଗୁଡାକ ହଉଛି, ତାକୁ ମାରୁଛନ୍ତି, ପୋଡ଼େଇ ଦଉଛନ୍ତି, କୋଉଠି କୋଉଠି ଛୁରୀରେ ଆକ୍ରମଣ କରୁଛନ୍ତି, ସେ ନିଜକୁ ସେ ରକ୍ଷା କରିପାରୁ ନାହିଁ।
0: ନିଜ ବି ରକ୍ଷା କରିପାରିବ ଆର୍ ସେ ଯେନ୍ ମାନେ ପରିବେଶରେ ବଢି ଆସିଛି,
1: ତାହାକେ
0: ତ ଆମେ ମୂଳରୁ କହିଛୁ ଯେ କାହାରି ସାଙ୍ଗେ ଝଗଡା ପତି କରିବୁ ନାହିଁ, ଶାଶୁ ଘର ଗଲେ ଯାହା ପାଇଲେ ଯାହା କହିଲେ ବି ମୂଳ ପାଟିକିରି ସହିଯିବୁ ବୋଲି,
1: ସେଥିଲାଗି
0: ସେ ଆମର କଥାକେ ରଖିକିରି ସେ ତା ମାନେ ଆର କଥା ନାହିଁ ଉଲଟାବାର କେ, ସେଥିଲାଗି ନିର୍ଯାତନା
1: ବେଶୀ ହଉଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ, ଆଉ ଯୋଉମାନେ ଶୁଣୁଛନ୍ତି
0: ହଉ ଆଜି ଭଲ ଟପିକ ଟେ ରଖିଛନ୍, ଏଇଟା ଲୋକେ ଶୁଣିକରି ବି ଲୋକଙ୍କୁ ମାନେ ଗୋଟେ ସଚେତନା ମିଳିବ। ଆଜ୍ଞା ବହୁତ ଧନ୍ୟବାଦ,
1: ନିହାତି ନିହାତି ନିହାତି ଧନ୍ୟବାଦ।

0: କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗୁଛି ମ୍ୟାଡମ୍, ଆଉ ଆପଣଙ୍କର ଫୋନ ଇନ୍ ର କଥାବାର୍ତ୍ତାର ଶୈଳୀ ମତେ ଭଲ ଲାଗୁଛି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ ଆପଣ କଣ କହିବେ, କୋଉ ଘଟଣାକୁ ନେଇକି ଆଜି ଆମ ଶ୍ରୋତା ମାନଙ୍କୁ କିଛି ସୂଚନା ଦେବେ?
0: ଏହାଦେ ମ୍ୟାଡମ୍, ଛୁଆ ମାନଙ୍କୁ ଜ୍ୱର ଆଉ ଏସବୁ ଜିନିଷ ମାନେ ବେଶୀ ହଉଛି ମ୍ୟାଡମ୍।
1: ସେଇ ତ ହେଲ୍ଥ କଥା, ଆମେ ଘଟଣା ଦୁର୍ଘଟଣା କଥା ବର୍ତ୍ତମାନ ହଉଛେ। ଛୋଟ ଛୁଆମାନଙ୍କର ସୁରକ୍ଷାକୁ ନେଇକି କିଛି କୁହନ୍ତୁ, ତାଙ୍କ ପ୍ରତି ଯେଉଁ ଅନ୍ୟାୟ ହେଉଛି ବର୍ତ୍ତମାନ ସମାଜରେ, ଆପଣ ଦେଖୁଥିବେ ସକାଳ ପାଇଲେ ଖବରକାଗଜ ପଢ଼ୁଥିବେ, ଟିଭିରେ ଦେଖୁଥିବେ, ରେଡିଓରେ ଶୁଣୁଥିବେ ଯେ ଗୋଟେ ଛୋଟ କମ୍ ବୟସର ଝିଅକୁ ଦୁଷ୍କର୍ମ କରାଯାଇଛି, ତାକୁ ଖରାପ କରି ଦିଆଯାଇଛି। ଏ ପ୍ରକାର ଘଟଣା ପ୍ରାୟ ସବୁଠି ଘଟୁଛି, କୋଉଟା ଲୋକଲୋଚନକୁ ଆସୁଛି, କୋଉଟା ଦବି ଯାଉଛି।
0: ଏଟା ମେନଲି ନିଶାର ଲାଗି ସବୁ ପ୍ରାୟ ହଉଛି ମ୍ୟାଡମ୍, ପ୍ରତ୍ୟେକ ଜିନିଷର ନିଶା ଯେନ୍ ପ୍ରକାର ରହୁଛି, ଡ୍ରଗ୍ସ ମାନେ ଆଜିକାଲି ଛୁଆମାନେ ଖାଉଛନ୍, ଆରୁ ମେଡିକାଲ ସିରପ ମାନେ ବି ଯେନ୍ଟା ହଉଛି, ମା ବାପା ସାମ୍ନାରେ ବି ପିଉଛନ୍, ଲୋକ ମା ବାପା ବୋଲୁଛନ୍ ଏଟା ଔଷଧ ପିଉଛି, କିନ୍ତୁ ଇ ସବୁ ଡ୍ରଗ୍ସ ମାନେ ଆରମ୍ଭ ହଉଛି। ଆଉ ସାଙ୍ଗ ସାଥିର ଉପରେ ରହୁଛି, ମା ବାପା ମାନେ ବି ଦେଖବାର କଥା ଯେ ମୋର ଛୁଆ କେନାଡ଼ା ଯାଉଛି, କେତେବେଳେ ତାକୁ ବୁଲୁଛି, ସେ କେନ୍ ପ୍ରକାର ଆଉଛି ଘରକେ, ସେଟା ନିଘା କରବାର କଥା। ଆଜି ଯାହାର କ୍ୱାର୍ଟରରେ ସେ ଖାଇକରି ଶୋଇବେ ବେଲେ ଛୁଆମାନେ କେତେବେଳେ ଆସିଲେ, ସେମାନେ କେନ୍ ପ୍ରକାରରେ ଅଛନ୍ ଆମେ ନେଇ ଜାଣିପାରବା, ସେଥିଲେ ତାର ଉପରେ ପ୍ରତ୍ୟେକ ମା ବୁଆ ତାର ଉପରେ ନିଘା ରଖବାର ଅଛି।
1: ନିହାତି ନିହାତି, ଛୋଟ ଛୋଟ ଝିଅମାନେ ବର୍ତ୍ତମାନ ସ୍କୁଲରେ ସେଫ୍ ନୁହନ୍ତି, ଯୋଉ ସ୍କୁଲ ବସ୍ରେ ଯାଉଛନ୍ତି ସେଇଟା ସେଫ୍ ନୁହଁ।
0: ଆମର ଛୁଆମାନେ ବି ଯେନ୍ତା ହେଲେ ବି ଗୋଟେ ଆମର ଭାରତୀୟ ଗୋଟେ ପରମ୍ପରା ହିସାବରେ ଟିକେ ଚଲବାର କଥା, ଯେନ୍ତାକି ରାତି ଆମେ ଆଜାଦ ଦେଶ ବୋଲୁଛୁ, ଆଜାଦ ଆମେ ହେଇନି ପାରବାର। ରାତି 12 ବଜେ ଆମର ଝିଅ ଯଦି ଆସବା ବେଲେ ସେ ତାର ଲାଗି ନିରାପଦ ନାଇଁ, ସେ ସେଥିର ଲାଗି ଆମକୁ ତାହାକେ ସୁରକ୍ଷା ଦେବାକୁ ପଡବା।
1: ନିହାତି,
0: ଖାଲି ଆମେ କହିଦଉଛୁ ଆମେ ସ୍ୱାଧୀନ ବୋଲିକରି ଆମେ ପରାଧୀନ ରହି ଅଛୁ। ତାଙ୍କୁ ଗୋଟେ ତାମାନେ ଗୁଲାପ ଫୁଲରେ ଯେନ୍ତା ଚାରିଆଡେ କଣ୍ଟା ଅଛି, ଝିଅ କେ ବି ଆମେ ସବୁବେଳେ ସୁରକ୍ଷା ଚାରିଆଡେ ଦେଲେ ଯେ
1: ଆମେ କଣ କରୁ, ଛୋଟବେଳୁ ତାର ସୁରକ୍ଷା ଆମେ ହାତରେ ଦେଇ ଦଉ।
0: ଅଟୋରେ ଆସୁଛୁ ବେଲେ ପହଲା ସେ ଯେନ୍ ଅଟୋରେ ବସୁଛନ୍ ଆମର ମା ଭଉଣୀ ଝିଅ ଯୋଉ, ସେ ତାର ଫଟୋ ପହଲା ଘରକେ ପଠାବେ, ଏ ଫଟୋରେ ମୁଇଁ ଆସୁଛେ ବୋଲିକରି।
1: ଅଟୋର ନମ୍ବର
0: ନମ୍ବର ପ୍ଲେଟ ସହିତ ଆମେ ଆପଣ ତାରଣେ ଫଟୋ ଉଠେଇକରି ଘରକୁ ପହଲା ଛାଡ଼ବେ, ଅଟୋରେ ବସିଲା ପୂର୍ବରୁ
1: ବାସ,
0: ଆରୁ ମୁଁ ଏ ଅଟୋରେ ଆସୁଛେ ଘରକୁ ବୋଲିକରି। ଆପଣ ପ୍ରତ୍ୟେକ ରାତିରେ ସଫର କଲାବେଳେ ଏସବୁ ଜିନିଷ ନିରାପଦ ନିହାତି ଦରକାର।
1: ଆଜ୍ଞା ଆଜ୍ଞା, ବହୁତ ଭଲ କଥା।
0: ଦୁଇରେ ଆମର ଇଏ ବଲାଙ୍ଗୀର ଆମର ଇଆଡେ ଅଟୋ ମାନଙ୍କୁ ତାଙ୍କର ଅଟୋର ଡ୍ରାଇଭରର ପୁରା ଚାର୍ଟ ସେମାନେ ଫଟୋଟା ଯେନ୍ଟାକି ଆମର ହେଲ୍ଥ ଇଏରେ ରହୁଛି ଆମର ଆରଟିଓ ଅଫିସର, ସେଟା ମାନେ ଲାଗବାର କଥା ପଛାଡେ ରହୁଛି କେତେଟା ଜାଗାରେ, ସେ ଜିନିଷଟା ମାନେ ସେଟା ମାନେ ରହବାର କଥା, ଜିନିଷ ମାନେ ନେଇ ରହବାର। ସେଥିଲାଗି ଆଉ ରାତିରେ ଯେତେ ଅଟୋ ବାଲା ବି ଅଛନ୍ ସେମାନେ ଠିକ ହିସାବରେ ଡ୍ରାଇଭିଂ ନେଇ କରବାର, ଆର ନିଶା ଖାଇକରି ରହୁଛନ୍।
1: ଆଜ୍ଞା ଆଜ୍ଞା, ସବୁର ମୂଳ ଏଇ ନିଶା, ଯେତିକି ଘଟଣା ଘଟୁଛି
0: ସବୁର ମୂଳ ନିଶା। ଆଉ ଆଗଧ ମ୍ୟାଡମ ଖାଲି ମଦ ମିଳୁଥିଲା, ଗଞ୍ଜେଇ ମିଳୁଥିଲା, ଇହାଦେ ଅନେକ ପ୍ରକାର ନିଶା ଔଷଧ ମିଳୁଛି।
1: ଆଜ୍ଞା ଆଜ୍ଞା ଆଜ୍ଞା, ତ ବହୁତ ବହୁତ ବଢିଆ, ଆପଣ ସବୁ କାର୍ଯ୍ୟକ୍ରମ ଆମର ଶୁଣୁଛନ୍ତି ଆଉ ଆମକୁ କଲ୍ କରୁଛନ୍ତି, ବହୁତ ଖୁସି ଲାଗୁଛି, ଧନ୍ୟବାଦ ଆପଣଙ୍କୁ।
0: ଧନ୍ୟବାଦ ମ୍ୟାଡମ, କିନ୍ତୁ
1: ଲାଗୁଛି ସେଟା ଗୋଟେ ବଡ଼ ଜିନିଷ। ଆଜ୍ଞା ଆଜ୍ଞା ଆଜ୍ଞା,
0: ରହିଲି ମ୍ୟାଡମ।

0: ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ କୃଷ୍ଣ ରାଓ।
1: ଆଜ୍ଞା, ଆପଣଙ୍କୁ ୱେଲକମ୍ କରୁଛୁ ଏଲ କୃଷ୍ଣ ରାଓ। ଆପଣ ନିୟମିତ ଶ୍ରୋତା ବର୍ତ୍ତମାନ ଆକାଶବାଣୀ ଜୟପୁରର।
0: ହଁ ମ୍ୟାଡମ।
1: ହଁ, କେମିତି ଲାଗୁଛି ଆମ କାର୍ଯ୍ୟକ୍ରମ ସବୁ ଆପଣଙ୍କୁ?
0: ଜୟପୁରର

0: ଶୁଭ ମଧ୍ୟାହ୍ନ ମାନେ ନମସ୍କାର।
1: ନମସ୍କାର ନୀଳାଞ୍ଚଳ,
0: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭି କହୁଛି ବଲାଙ୍ଗୀର ଜିଲ୍ଲାର। ଦମନ୍ତ୍ରୀ ରାନୀ କେନ୍ତା ଅଛନ୍? ମୁଇଁ ତ ଭଲ ଅଛେ,
1: ଏକଦମ ଫିଟ୍ ଆଣ୍ଡ ଫାଇନ୍।
0: ଆମେ ବି ଠିକ୍ ଆଣ୍ଡ ଫାଇନ୍, ଏଥିଲାଗି ଠିକ୍ ଫାଇନ୍। ଗତ ଏକ ତାରିଖ କା ସମ୍ବଲପୁରୀ ଡେ, ତାର ଯୋଉ ଧୁମ୍ଧାମ୍ କାରଣ ଧୁମ୍ଧାମ୍ ସେଲିବ୍ରେଟ ହେଲା, ସେଥିପାଇଁ ବି ବହୁତ ଖୁସି ଲାଗିଲା।
1: ଏବଂ
0: ତା ସହିତ କାଲି ବନ୍ଧୁତ୍ୱ ଦିବସ ବି ଥିଲା, ବନ୍ଧୁତ୍ୱ ଦିବସ ସମସ୍ତେ ଫ୍ରେଣ୍ଡସିପ୍ ଡେ ଉପଲକ୍ଷେ ସମସ୍ତେ ରିକ୍ୱେଷ୍ଟ ପଠେଇଦେବେ, ତାଙ୍କ ସାଙ୍ଗ ସହିତ ମିଳିମିଶି ବି ଖୁସି ଲାଗିଲା। ବିଜେପି ଏମିତି ଖୁସି ଲାଗିଲା, ଖୁସିରେ ଖୁସିରେ ଆଜି କାର୍ଯ୍ୟକ୍ରମ ଲାଗିଲା। ହଳ ଆପଣଙ୍କ ଗୀତ ଆମ କାର୍ଯ୍ୟକ୍ରମ
1: ସମ୍ବଲପୁରୀ ଡେ କେମିତି ମନେଇଲେ ଆପଣ?
0: ସମ୍ବଲପୁରୀ ଯେ ଦେଖନ୍ତୁ ନାନୀ, ଯେମିତି ପଶ୍ଚିମ ଓଡ଼ିଶାରେ କଣ କହନ୍ତି ତାତାର ନିଆରା ଭାବରେ ମାନନ୍ତି, ପ୍ରାୟତଃ ମୁଁ କଣ କହନ୍ତି ଫେସବୁକରେ ହଉ କି ଇନଷ୍ଟାଗ୍ରାମରେ ହଉ ହ୍ୱାଟ୍ସଆପରେ ତାର ଷ୍ଟାଟସ୍ ଦେଖିଛି, କିନ୍ତୁ ଆମ ପାଖରେ ସମ୍ବଲପୁରୀ ଡେ ପାଳନ ହୁଏ ନାହିଁ। କିନ୍ତୁ ମତେ ଏଥିପାଇଁ ଖୁସି ଲାଗିଲା, କିନ୍ତୁ ଆମର ଦିବସ ବି ଯାଉଛି, ଯେହେତୁ ଆମେ ଗୋଟେ ସମ୍ବଲପୁରିଆ ଲୋକ, ଆମେ ଯୋଉ ସମ୍ବଲପୁରୀ ନାମ

0: কথাবার্তা করছো, সঙ্গে ডাঙ্গে ডাঙ্গে ছবিটা করছো, সেটা কিন্তু আমার দিবস আছে, খুশি লাগুছে। আগে আমি অনুভব করি যেহেতু আমার দিবস আসুছে, আমার শাড়ি পিন্ধুছ, তারপরে আমার প্যান্ট সার্ট মানে যেতে কুর্তা মানে বাড়ি সেটা আমি সব পিন্ধুছ, ড্রেস মানে পিন্ধুছ, সেটা সবুকু মতে
1: ବହୁତ ବଢିଆ। ପ୍ରତ୍ୟେକ ଲୋକ ନିଜ ନିଜ ଜିଲ୍ଲା ପାଇଁ ଗର୍ବିତ ନୁହଁ, ନିଜ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଏହି ଦିନଟି ମାନୁଛନ୍ତି ସମ୍ବଲପୁର ଅଞ୍ଚଳରେ। ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମ୍ବଲେଇଙ୍କୁ ସମସ୍ତେ ପ୍ରସାଦ ଅର୍ପଣ କରନ୍ତି, ତାଙ୍କର ବେଶପୋଷାକ, ତାଙ୍କର ପରମ୍ପରା, ତାଙ୍କର ଖାଇବା ପିଇବା, ତାଙ୍କର ଭାଷା, ଏସବୁକୁ ଉଜ୍ଜୀବିତ ରଖିବା ପାଇଁ, ଏଜ୍ ୟୁଜୁଆଲ୍ ରଖିବା ପାଇଁ ଏଇ ଦିନଟି ପାଳନ କରାଯାଏ। ବହୁତ ବଢିଆ,
0: ବହୁତ ଖୁସି ଲାଗେ ସେ ଦିନ ପଶ୍ଚିମ ଗହପୁର ଯେମିତି ଆଗକୁ ଆସୁଛି, ନୂଆଖାଇ ଯେମିତି ପୁରା ଧୁମଧାମରେ ସମସ୍ତେ ପାଳନ କରନ୍ତି, ସମ୍ବଲପୁର ଦେବୀ
1: ସେଇଥିପାଇଁ ପାଳନ କରାଯାଏ। ଆଚ୍ଛା, ଆପଣ କହିଲେ ବନ୍ଧୁତ୍ୱ ଦିବସ ଫ୍ରେଣ୍ଡସିପ୍ ଡେ ବି ମନେଇଥିଲେ, କାହାକୁ ପ୍ରଥମେ ୱିଶ୍ କଲେ? ଆପଣଙ୍କର ବନ୍ଧୁ କିଏ, ଆପଣଙ୍କର କ୍ଲୋଜ୍ ଫ୍ରେଣ୍ଡ କିଏ, ତାଙ୍କ ବିଷୟରେ କୁହନ୍ତୁ ଆମକୁ।
0: ଦେଖନ୍ତୁ କ୍ଲୋଜ୍ ଫ୍ରେଣ୍ଡ ପ୍ରଥମେ ତ ମୋ ବାପା ତ ନିହାତି ଭାବରେ କ୍ଲୋଜ୍ ଫ୍ରେଣ୍ଡ ରହିବେ, ଆଉ ଏମିତି ବନ୍ଧୁ ତ ଯିଏ ମୋ ସୁଖ ବେଳେ ବି ସାହା ହେଇଛି, ଦୁଃଖ ବେଳେ ବି ସାହା ହେଇଛି, ଯୋଉ ବିପଦ ଆପଦରେ ଯିଏ ସାହା ହେଇଛି, ତାଙ୍କୁ ତ ମୁଁ ପ୍ରାୟତଃ ସେଲିବ୍ରେଟ କରିଛି, ଆଉ ସେ ବନ୍ଧୁତା ଦିବସ ଉପରେ ବି ମତେ ସେଲିବ୍ରେଟ କରିଛି, ଆଉ ବହୁତ ଖୁସି ଲାଗିଛି। ଆଉ ଆମେ ଯେତେ ବି ସାଙ୍ଗସାଥି ବି ଅଛୁ, ଯେତେ ବି ଆମେ ଆମର ଭାବପୂର୍ଣ୍ଣ ଅଛି, ଯେତେ ବି ସମସ୍ତଙ୍କ ସହିତ ଯେମିତି ପ୍ରେମ ସମ୍ପର୍କ ଗଢି ଉଠିଛି, ସମସ୍ତଙ୍କୁ ସେମିତି ବନ୍ଧୁତା ଦିବସ ଉପଲକ୍ଷେ ସମସ୍ତେ ବି କୁହନ୍ତି ଯେ ଉପଲକ୍ଷେ ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଦୁର୍ଘଟଣା ହଉ କି ଅଦୁର୍ଘଟଣା ହଉ, ଦୁର୍ଘଟଣା କିଏ ଦାୟୀ କରୁଛି? ଆମେ କହୁଛୁ ଗୋଟେ ମଣିଷ ମଦ ପିଇକି ଦୁର୍ଘଟଣା କରୁଛି, ଆମେ କହୁଛୁ ଗୋଟେ ଲୋକ ମହିଳା କରିକି ଦେଖିଲା ବେଳକୁ ଯିଏ ମଦ ପିଉନାହାନ୍ତି ସେ ବେଶୀ ଦୁର୍ଘଟଣା କରୁଛି, ଏଥିପାଇଁ ବେଶୀ ଦୁର୍ଘଟଣା କରୁଛି। ସେ କଣ କରୁଛି, ପ୍ରଥମେ କିଏ ଗୋଟେ କଲ୍ କଲା, କିଏ ରିଙ୍ଗ କଲା, କିଏ ଅଥବା ଇୟରଫୋନ ଯୋଉ କଣ ବ୍ଲୁଟୁଥ ଇୟରଫୋନ ବାହାରୁଛି ସେଇଟା କାନରେ କୁଚି ଦଉଛି, ଗାଡି ଚଲଉଛି ଫୁଲ ମାରେ, ଆଗକୁ ଦେଖୁନାହାନ୍ତି ପଛକୁ ଦେଖୁନାହାନ୍ତି, ସେଟା ସହ ଗାଡି ନଉଛି ହସୁସା ବି ମାନୁନାହାନ୍ତି। ଆଉ ଦ୍ୱିତୀୟତଃ କଣ ହଉଛି କି ପ୍ରାୟତଃ ଯୋଉ ସମୟରେ ଅଧିକାଂଶ ସମୟରେ ଗାଡି ମଟର ଆସୁଛି, ସମସ୍ତେ ଯାନବାହନ କରୁଛନ୍ତି, ଖୁସି ଲାଗୁଛି। ପ୍ରାୟ ଇଏ 18 ବର୍ଷରୁ ତଳ ଯୋଉ ବାପା ମାନେ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ଦେଇ ଦଉଛନ୍ତି ଗାଡି ମାନଙ୍କୁ, ସମସ୍ତେ ନିହାତି ଭାବରେ ଗୋଟେ ଦୁର୍ଘଟଣା କରିଦେଉଛନ୍ତି, ସେମାନେ ଭାବିପାରୁନାହାନ୍ତି ଯେ ଆଜି ମୁଁ ଜଣେକି ଦୁର୍ଘଟଣା କରିଛି, କାଲି ମତେ ଆଉ ଜଣେ ଦୁର୍ଘଟଣା କରିବ। ସେଥିପାଇଁ ଆମେ ସବୁକୁ ଆଗ ପଛ ଭାବିକିରି ଆମେ ପ୍ରଥମେ ଯୋଉ ସମୟରେ ଗାଡି ଚଲେଇବା କି ଯୋଉ ସମୟରେ ସାଇକେଲ ଚଲେଇବା, ସେଟାକୁ ଆମେ ବର୍ତ୍ତମାନ ଟିକେ ଧ୍ୟାନ ସହିତ ଆମେ ଯୋଉ ମାଇନରେ ଯୋଉ ଯାହାକୁ ଯିବା ସେଇ ମାଇନକୁ ଦେଖିକିରି ଆମେ ଯଦି ସବୁ ସତର୍କତାର ସହିତ କାମ କରିବା ତାହେଲେ ସକ୍ସେସଫୁଲ ହେଇପାରିବା। ଆମେ ଗୋଟେ ଜାଗାକୁ ଯିବା, ଅତିକ୍ରମ ସେ ଜାଗାରେ 10 ମିନିଟ୍ ଆଉ କିଛି ଫରକ ନାହିଁ, କିନ୍ତୁ ଆମର ଜୀବନ ରହିବା ଏମିତି ଅଛି, ଆଜି କଥାରେ ଅଛି ସମ୍ବଲପୁରୀ ଭାଷାରେ, ଆଜି ଜୀବନ କାଲକେ ନାହିଁ, କାଲକେ ଜୀବନ ଆଜି ନାହିଁ। ଯଦି ଏ ଜୀବନଟା ଅଛି, ଏ ଜୀବନ ଯେ ଆଜି ଲାଗି ଚାଲିଗଲା, ଆଉ ତ କେବେ ବି ଜୀବନ ବୁଝି ପାରିବେନି, ଆପଣ ତ କେବେ ଆପାତି ଗାଡି କେବେ ବୁଲିଦେବେ, ଅନେକ ଜିନିଷ ଆପଣ ବସି ପାରିବେ କିନ୍ତୁ ଏଇଟା ମାନି ପାରିବେନି। ଆଉ ଗୋଟେ ସିଧାସଳଖ ମୁଁ କାର୍ଯ୍ୟକ୍ରମ ମାଧ୍ୟମରେ କରିବା ପାଇଁ ଚାହିଁବି, ଦେଖନ୍ତୁ ସମସ୍ତେ କହୁଛନ୍ତି ପୁଅ ପିଲାମାନେ ବେଶୀ ଗାଡି ଛାଡୁଛନ୍ତି, ପୁଅ ପିଲାମାନେ ବେଶୀ ସଡକ ସୁରକ୍ଷା ଜୀବନ ରକ୍ଷା କି ମାନୁନାହାନ୍ତି। ମୁଁ ଅଧିକ ସମୟ ଦେଖିଛି ଝିଅ ପିଲାମାନେ ବି ଆପଣ ଲକ୍ଷ୍ୟ କରିବେ, ଯୋଉ ଟାଇମରେ ମେନ୍ ରୋଡ୍ ଆସିବା, ଯୋଉ ଟାଇମରେ ପିଚୁ ରାସ୍ତା ଆସିଯିବା, ଏମିତି ଭାବରେ ସ୍କୁଟି ଗୁଡାକ ସେମାନେ ସିଧାସଳଖ ଛାଡିବେ ଗାଡି, କିନ୍ତୁ କହିବାକୁ ପୁରା ଶବ୍ଦ ନାହିଁ। ସେଥିପାଇଁ ସମସ୍ତ କଲେଜ ଷ୍ଟୁଡେଣ୍ଟମାନଙ୍କୁ ବିଷୟରେ ମୁଁ କହି ରଖୁଛି ଛାତ୍ରୀମାନଙ୍କୁ, ଯେ ଆପଣମାନେ ଯୋଉ ସମୟରେ ଯାଉଛନ୍ତି କଲେଜ ଯାଉଛନ୍ତି କି ଯେକୌଣସି ଆପଣ କାର୍ଯ୍ୟକାରୀ କରି ଯାଉଛନ୍ତି, ଆପଣ ଟିକେ ସତର୍କତା ସହିତ ଗାଡି ଚଲାନ୍ତୁ। ଆରେ ଏତେ ବର୍ତ୍ତମାନ ସ୍କୁଟି ଆପଣ ଫୁଲ ମାରେ ଚଳୁଛନ୍ତି, ଫୁଲ ଏଇଟା କରୁଛନ୍ତି, ଏଇଟା କରନ୍ତୁ ନାହିଁ। ସିଧାସଳଖ ଆପଣ ବି ଆପଣ ଜୀବନ ସୁରକ୍ଷିତ ରହିପାରିବ, ଆଉ ଆଉ ଜଣେ ବି ଆପଣ ସାଙ୍ଗରେ କିଣିଥିଲେ ତାର ଜୀବନ ସୁରକ୍ଷିତ ପାରିବ, ଏଇଟା ବିଶ୍ୱ ସମସ୍ତଙ୍କୁ।
1: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

ଆପଣ ବର୍ତ୍ତମାନ ଅଛନ୍ତି ଆକାଶବାଣୀ ଜୟପୁରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରର ପରିସରରେ। ଆମ ଫୋନ୍ ନମ୍ବର ହେଲା 06854230690। ଜଲ୍ଦି ଜଲ୍ଦି ଉଠାନ୍ତୁ, ଆପଣଙ୍କର ଫୋନ୍ ନମ୍ବର ବୁଲାନ୍ତୁ, ଆମ ସହିତ କଥା ହୁଅନ୍ତୁ ଆଉ ଗୀତ ଶୁଣନ୍ତୁ।

0: ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର।
0: ଆଜ୍ଞା ନମସ୍କାର।
1: ଜଳକଣ୍ଠ କହୁଛି ଗାଡ଼ଗୁଣ୍ଡାଲ କୁନ୍ଦ୍ରା ବ୍ଲକ।
0: ଆଚ୍ଛା, ଆପଣ କେବେ ବି ଫୋନ ଲଗାନ୍ତିନି ବୋଧେ ଏ କାର୍ଯ୍ୟକ୍ରମ?
1: ଲଗାଏ ଅପା ମଝିରେ ମଝିରେ, ଏତେ ତ ଲଗାଏ ନାହିଁ, ଭାଇ ଭଉଣୀ ମାନଙ୍କ ସୁଯୋଗ ଦିଏ, ମଝିରେ ମଝିରେ ଲଗାଏ, କିନ୍ତୁ ପ୍ରୋଗ୍ରାମ ଶୁଣେ।
0: ଆଜ୍ଞା, କଣ କହିବେ,
1: ଅଛନ୍ତି କୁହନ୍ତୁ ଆପଣ।
0: ଆମେ ସବୁବେଳେ ଭଲରେ ଥାଉ ନା?
1: ଆଜ୍ଞା ଆଜ୍ଞା,
0: ସବୁବେଳେ ଭଲରେ ଥାଉ, ଆପଣମାନଙ୍କ ସେବାରେ ଥାଉ।
1: ଆଜ୍ଞା ଆଜ୍ଞା,
0: କୁହନ୍ତୁ।
1: ଆମେ ମଧ୍ୟ ଭଲ ଅଛୁ, କିନ୍ତୁ ଟିକେ ଟିକେ ଥଣ୍ଡା ଜ୍ୱର ଧରି ଦେଇଛି ଆମର ପରିବାରରେ ଟିକେ ଟିକେ।
0: ହଁ, ବର୍ତ୍ତମାନ ସବୁଆଡେ ଏଇ ଭାଇରାଲ ଫିଭର ଚାଲୁଛି, ଦେହ ଖରାପ ହଉଛି ସମସ୍ତଙ୍କର।
1: ହଁ, ସକାଳେ ମେଡିକାଲରେ ଯାଇଥିଲେ, ଆରି ପୁଣି ଆସିଲେ, ଔଷଧ ଦେଇଛନ୍ତି।
0: ଆଜ୍ଞା ଆଜ୍ଞା
1: ଆଜ୍ଞା,
0: କଣ କହିବେ, ଆଜି ଯୋଉ ଆମେ ବିଷୟବସ୍ତୁ ରଖିଛୁ,
1: ଦୁର୍ଘଟଣା ତ ବହୁତ ଘଟୁଛି ଅପା, ଆଜିକାଲି ସାଧାରଣ ହେଇଗଲାଣି ସେସବୁ। ବାହୁଡା ଯାତ୍ରା ଦିନ ଆମର ଭାଇମାନେ ଯାଉଥିଲେ ବୈପାରିଗୁଡାରେ, ଚାରି ଜଣ ଗୋଟେ ବାଇକ୍ରେ ଯାଉଥିଲେ, ଜଣେ ଯୁବକ ମୃତ ହେଇଯାଇଛି, ତାଙ୍କର ଦଶାବଜି ଆଜି ହଉଛି, ଆଉ ତିନି ଜଣ ଆହତ ହେଇଛନ୍ତି, ବର୍ତ୍ତମାନ ମେଡିକାଲରୁ କିଏ ଆସିଛନ୍ତି କିଏ ଆସି ନାହାନ୍ତି ଘରକୁ। ସେଥିଲାଗି ଭାଇମାନଙ୍କୁ କହୁଛି, ସମସ୍ତେ ଟିକେ ଜାଗ୍ରତରେ ବାଇକ୍ ଚଲାନ୍ତୁ, ଧୀରେ ଧୀରେ ଚଲାନ୍ତୁ, ହେଲମେଟ ନେଇକରି ଯାଆନ୍ତୁ। ଆଜିକାଲି ଭୟଙ୍କର ଟେପରରେ ବାଇକ୍ ଚଲାଉଛନ୍ତି, ଗାଡି ଚଲାଉଛନ୍ତି, ଟିକେ ସାବଧାନରେ ଯିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
0: ଆଜ୍ଞା ଆଜ୍ଞା, ବହୁତ ବଡ଼, ବହୁତ ବଢିଆ। ତ ଆପଣ ଆପଣ ଚଲାନ୍ତି କି ନାହିଁ, ବାଇକ୍ ଚଲାନ୍ତି କି ନାହିଁ ଆପଣ?
1: ହଁ ବା, ବାଇକ୍ ଚଲାଏ, ହେଲମେଟ ସାଙ୍ଗରେ ନିଏ, ଟିକେ ସାବଧାନରେ ତ ଯିବା ପଡୁଛି।
0: କେବେ ଏମିତି ହେଲମେଟ ଭୁଲି ଯାଇଛନ୍ତି, ଅସୁବିଧାରେ ପଡିଛନ୍ତି, ସେ କଥା କୁହନ୍ତୁ ଆମକୁ।
1: ଓ, ହେଲମେଟ ତ ଭୁଲି ଯାଇଛି, କିନ୍ତୁ ଅସୁବିଧାରେ ପଡି ନାହିଁ।
0: ହଁ
1: ଟିକେ ତନ୍ଦ୍ରାରେ ବ୍ୟସ୍ତରେ ବାହାରିଲା ବେଳକୁ ଭୁଲି ଯାଇଅଛି।
0: ଯଦି ସେଇଦିନ କିଛି ହେଇଥାନ୍ତା, ଆପଣ ପଡି ଯାଇଥାନ୍ତେ, ତାହେଲେ କେମିତି ହେଇଥାନ୍ତା? ଏଇ ଭାବନାଟା ଆସିକି ନାହିଁ ମନକୁ, ଯେ ଆଜି ମୁଁ ହେଲମେଟ ଆଣିନି, କଣ ଯଦି ହେଇଥାନ୍ତା, ଏଇ ପ୍ରକାର କିଛି ଭାବନା ଆସିଥିବ ନିହାତି ଭାବରେ ଆପଣଙ୍କ
1: ଭିତରେ? ଯଦି ଜାଗିଥିବେ ପୋଲିସ ଆଜ୍ଞା ମାନେ ବୋଲେ ଧନ୍ଦା ଆରି
0: ଏଇ କଥା ଆମେ ଟିକେ ଆଗରେ ହଉଥିଲେ, ଆମେ ପୋଲିସକୁ ଡରିକି ହେଲମେଟ ପିନ୍ଧୁଛେ, କିନ୍ତୁ ଆମର ନିଜର ଜୀବନ ବଞ୍ଚିବ ଏଇ କଥା କାହା ମୁଣ୍ଡକୁ ବି ଆସୁନି।
1: ଜଗୁଛନ୍ତି, ଆମେ ଭଲରେ କେମିତି ରହିବୁ, ସମସ୍ତେ କେମିତି ସମାଜ ଭଲ ରହିବ ବୋଲି ତାଙ୍କର ଚିନ୍ତାଧାରା।
0: ବାସ ବାସ
1: ଆଜ୍ଞା, ଆମେ ଏକା ବୁଝିବା ଲୋକ, ଏକା ବୁଝିବାର ଅଛି।
0: ଆମେ କଣ କରୁଛୁ, ଆମେ ପୋଲିସକୁ ସବୁବେଳେ ଡରୁ, ଏଇ ସାମ୍ନାରେ ପୋଲିସ ଅଛନ୍ତି, ହେଲମେଟ ପିନ୍ଧି ନବା, କିନ୍ତୁ ଆମେ କୋଉଠି ପଡିଯିବା, ମୁଣ୍ଡକୁ ବାଜିବ, ହେଲମେଟଟା ପିନ୍ଧି ନବା, ଏଇ ଭାବନାଟା କାହା ମନକୁ ବି ଆସୁନି।
1: କିଏ ତ ହେଲମେଟ ପିନ୍ଧୁ ନାହାନ୍ତି, ସବୁ ବାହାରିଯିବେ, ପରେ ଅସୁବିଧା ହେବେ।
0: ଆଜ୍ଞା ଆଜ୍ଞା, ବହୁତ ମାନେ ଏ କଥା ସମସ୍ତେ ଚିନ୍ତା କରନ୍ତୁ, ଯେତେବେଳେ ଗାଡି ଚଲାଉଛନ୍ତି ହେଲମେଟ ପିନ୍ଧନ୍ତୁ, ସଡକ ସୁରକ୍ଷାର ସବୁ ନିୟମକୁ ମାନନ୍ତୁ, ଏତେ ସ୍ପିଡରେ ଯାଆନ୍ତୁନି, ଯୋଉ ଗଡକୁ ଯିବା କଥା ସେଇ ଗଡରେ ଯାଆନ୍ତୁ, ଯେତେ ସ୍ପିଡ ନେବା କଥା ସେତେ ସ୍ପିଡ ନିଅନ୍ତୁ, ଯୋଉ ବେଶୀ ସ୍ପିଡରେ ଟିକେ ଆଗରୁ ପହଞ୍ଚିବା କଥା ଟିକେ ଲେଟରେ ପହଞ୍ଚିବେ।
1: ଆଜିକାଲି ଗୋଟେ ଜିନିଷ ହଉଛି, ମନେକର ଆପଣ ଧୀରେ ଧୀରେ ଯାଉଥିବେ ରାସ୍ତା ସାଇଡରେ, ଆରି ଗୋଟେ ଟୋଟି ଯାକ ପିଇଥିବ ମଦ, ଆରି ଏପଟେ ସେପଟେ ଆଣିକି ଲଗାଇଦେବ, ସେମିତି ମିଶା ହଉଛି ଅପା।
0: ଆଜ୍ଞା ଆଜ୍ଞା,
1: ଆପଣ ଯାଉଥିବେ ଲେଫ୍ଟ ସାଇଡରେ ଧୀରେ ଧୀରେ, ମୁଁ ମଧ୍ୟ ଯାଉଥିବି, ସେ ଗୋଟେ ପେଟେ ମଦ ପିଇଥିବ, ଏପଟେ ସେପଟେ ଲଗାଇ ତ ଦେବ, ଆରି ସେମିତି ମିଶା ହଉଛି ଆଜିକାଲି,
0: ସେଥିପ୍ରତି ବି ଆମକୁ ସତର୍କ ରହିବାକୁ ପଡିବ। ଏ ଲୋକ ଆଣିକି ଯଦି ଲଗେଇଦେବ, ଆମେ କଣ କରିବୁ, ସ୍ପିଡ ଟା ଟିକେ କମେଇ ଦେଲେ ଆମର କିଛି ହବନି।
1: ଗାଡି ସ୍ଲୋ ଥିଲେ ଏକା କିଟା ମିଶା କରିହବ, ପଡିଗଲେ ମିଶା ଟିକେ ଆଘାତ ହବ, ବେଶୀ ସ୍ପିଡରେ ଥିବ ଦୁଇଟା ବାଇକ୍ ଯଦି ବୋଲେ ମାଡ଼ାଏ ଫଟୋ ଆଗାଇନ୍ତି ଆମର ଯୁବକ ଭାଇ, ସେମିତି ହେଇଗଲେ ଆଜି କେତେ ତାଙ୍କର ପରିବାର କେତେ ଦୁଃଖରେ ଅଛନ୍ତି, କେତେ କାନ୍ଦୁଛନ୍ତି।
0: ଆଜ୍ଞା,
1: ତାଙ୍କର ଗୋଟେ ପରିବାରର ଚାରି ଜଣ ଯାଉଥିଲେ, କେମିତି ଆରି ଗୋଟେ ଲୋକ ଚାଲିଗଲେ, ଚାରି ଜଣ ତିନି ଜଣ ରହିଗଲେ, ନହେଲେ ବହୁତ କଷ୍ଟ ହେଇଥାନ୍ତା।
0: ଠିକ ଅଛି ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଜଳକଣ୍ଠ, ଆପଣ ଫୋନ କଲେ, ଏଇ ବିଷୟବସ୍ତୁ ନେଇକି ଆମ ସହିତ ଆଲୋଚନା କଲେ, ଆପଣଙ୍କୁ ଧନ୍ୟବାଦ ଦଉଛୁ।
1: ଆଜ୍ଞା ରହିଲି, ନମସ୍କାର
0: ନମସ୍କାର।

0: హలో
1: ଆଜ୍ଞା କୁହନ୍ତୁ ନା କୁହନ୍ତୁ
0: ଆଜ୍ଞା ନମସ୍କାର ମୁଁ ବାନିପୁର ପଞ୍ଚାୟତର ଆର୍କେଡ଼ି କହୁଛି
1: ଆଜ୍ଞା ଆଜ୍ଞା ଆପଣ ତ ଗୋଟେ ବଡ଼ ଘଟଣା ନେଇକି ବର୍ତ୍ତମାନ ଫୋନ୍ କରିଛନ୍ତି ଯାହା ଲାଗୁଛି
0: ଆଜ୍ଞା
1: ଗୋଟେ ବଡ଼ ଘଟଣା ନେଇକି ଆମକୁ ଫୋନ୍ କରିଛନ୍ତି କୁହନ୍ତୁ ସବୁ କଣ ହେଇଛି ପିଲାମାନଙ୍କ ଭିତରେ ବି ଆଜିକାଲି ଶତ୍ରୁତା ଛୋଟ ଛୋଟ ପିଲାମାନଙ୍କ ଭିତରେ
0: ହତ୍ୟା କରିଦେଲେ
1: ଆଚ୍ଛା ସ୍କୁଲ ପିଲାମାନେ ମରାପିଟା ହଉଛନ୍ତି ମର୍ଡର ହଉଛି ସ୍କୁଲ ପିଲାମାନଙ୍କ ମଧ୍ୟରେ
0: ପିଲା ବୋଲେ ଆଜ୍ଞା ସ୍କୁଲ ର ବୋଲେ ସେଟା ଗୋଟେ ବଡ ସ୍କୁଲ ଆଗା ସେଠି ଠିକ ରେ ଗାଇଡ ନାହିଁ ମାଷ୍ଟର ମାନେ ଠିକ ଗାଇଡ କରିଥିଲେ ପୂର୍ବରୁ ଏଇଟା ଚାରି ଦିନ ଆଗରୁ ଯାଇକିନା ସେ ଗୋଟେ ବାହାରର ପିଲା ନେଇକିନା ସ୍କୁଲ ରେ ଡାକିକିରି ସେଟିଂ ଦଉଛି ବୋଲେ କହିଲେ ମାଷ୍ଟର ତାଙ୍କର ପରିବାରକୁ ଡାକି ଦେଲେ ବୁଝାଇବା କଥା କହିବା କଥା ସେଟା ବି କହିନାହାନ୍ତି ବହୁତ କିଛି ଭୁଲ ହେଇଯାଇଛି ଆରେ ଆଉ ପିଲା ମଧ୍ୟ ଘରେ କିଛି କହିନାହିଁ କାହାକୁ ଆଉ
1: ଆଜ୍ଞା ଯୋଉ ଶ୍ରୋତାମାନେ ଆମର ଶୁଣୁଛନ୍ତି ସେମାନଙ୍କୁ ଡିଟେଲ୍ସରେ କୁହନ୍ତୁ ଯୋଉମାନେ ଜାଣିନଥିବେ ଅନ୍ୟ ଷ୍ଟେଟରେ ଶୁଣୁଛନ୍ତି ଏ କାର୍ଯ୍ୟକ୍ରମ କଣ ସବୁ ହେଇଥିଲା ଘଟଣା କଣ ଆପଣ ଡିଟେଲ୍ସରେ କୁହନ୍ତୁ ଅନ୍ୟମାନେ ଜାଣିବେ ଅନ୍ୟ ଶ୍ରୋତାମାନେ
0: ସ୍କୁଲ ମାନେ ଯୋଉଠି ବି ଦୂରକୁ ରହୁଛି ଗୋଟେ ଗାଁ ଭିତରକୁ ରହୁଛି ମାନେ ସ୍କୁଲରେ ମାଷ୍ଟର ଠିକ ରେ ପଢଉଛନ୍ତି କି ନାହିଁ ସେ ସ୍କୁଲର ମାଷ୍ଟର ମାନେ ଠିକ ରେ ମିଟିଂ ମାନେ କରୁଛନ୍ତି କି ନାହିଁ ପ୍ୟାରେଣ୍ଟସ ମାନଙ୍କୁ ଡାକିକିନା ବୁଝାଉଛନ୍ତି କି ନାହିଁ ସ୍କୁଲର ଗୋଟେ ଦୁଷ୍ଟ ପିଲା ଯଦି ଏମିତି କିଛି ହଉଛି ବୋଲେ ତାକୁ ନୋଟିସ କରି ତାକୁ ଏକ୍ଚୁଆଲି ସ୍କୁଲରୁ ଟିସି କରିକିନା ଦେଇଦେବାଟା ହିଁ ଭଲ ସେମିତିକା ପିଲାମାନେ ସୁସ୍ଥ ରଖିବାଟା ବାକି ପିଲାମାନଙ୍କୁ ବହୁତ ଅସୁବିଧା ସେଟା
1: ନାଇଁ ନାଇଁ କଣ ହେଇଥିଲା ଘଟଣା ଆମକୁ କୁହନ୍ତୁ
0: ମ୍ୟାଡମ କହୁଛି ଆମର ବାଲିପୁର ସ୍କୁଲରେ ମୁଁ ତ ଛାଡ଼ନ୍ତୁ ପଢି ନାହିଁ ମୁଁ ବି ପଢିଛି ଅଫିସରେ ମାତ୍ର ପୂର୍ବରୁ ମୋ ସ୍ତ୍ରୀ ଥିଲା ମୋ ପିଲା ପଢିଲା ସବୁ ଟେନ୍ଥ ଯାକ ପଢିକି ଆଇଲି ସେ ସ୍କୁଲ ସମୟରେ ଭଲ ସ୍କୁଲ ଥିଲା ସରକାର ବୋଲିକି ଗୋଟେ ପ୍ରୋଜେକ୍ଟ ଅଛି ସେଟା ପୁରା ସୁବିଧା ଦେଉଥିଲେ ଏବେ ତ ବର୍ତ୍ତମାନ ତାଙ୍କର ପରିବାରର କିଏ ବି ଗୋଟେ ଚାକିରି କରୁଥିବା ଲୋକ ସେଠି ତାଙ୍କର ପଢୁନାହାନ୍ତି
1: ତେଣୁକରି
0: ସେ ସ୍କୁଲରେ ବହୁତ ଅବହେଳା ହଉଛି ସେଠି ହେଲା
1: ନିହାତି ଗୋଟେ ସ୍କୁଲ ଷ୍ଟୁଡେଣ୍ଟ ମାନେ ଛୋଟ ଟେନ୍ଥ ର ଷ୍ଟୁଡେଣ୍ଟ ମାନେ ତାଙ୍କ ଭିତରେ ଈର୍ଷା ଆସିବା କଥା ନୁହଁ ତାଙ୍କ ଭିତରେ ଈର୍ଷା ଆସିକି ପୁଣି ଜଣେ ଜଣଙ୍କୁ ମାରି ଦଉଛି ଜୀବନରୁ ମାନେ ଦେଖନ୍ତୁ ଗୋଟେ ଛୋଟ ଛୁଆ ହଁ ସ୍କୁଲ ଆଜ୍ଞା ଗୋଟେ ଛୋଟ ଛୁଆ ସିଏ ତା ଭିତରେ ଏତେ ଈର୍ଷା କ୍ରୋଧ ଏତେ ମାନେ ଗୋଟେ ହିଂସ୍ରତା ଆସିଲା କୋଉଠୁ
0: ଠିକ କରବାର ନଥିଲା ହାତ ଗୋଡ଼ ଭାଙ୍ଗିଲା ପୁରା ମାରିଥାନ୍ତା କି ଗୋଡ଼େ ଗୋଡ଼େ ମାରିଥାନ୍ତା କି କଣ ହେଲେ
1: ଆଜ୍ଞା
0: ବୋଲେ କଣ ଗୋଟେ ପିଲାଟା ତ ବଞ୍ଚିଥାନ୍ତା ନା
1: ଆଜ୍ଞା ଆଜ୍ଞା ଆଜ୍ଞା ଏଇ ପ୍ରକାର ଘଟଣା ଆମ ଚାରିପାଖେ ଘଟୁଛି
0: ଷ୍ଟ୍ରାଇକ ମନ କରୁଥିଲେ କଣ କରିବା ଆମେ ମିଶା ଗୋଟେ ସମାଜସେବୀ ହେଇକି ନା ସାମ୍ନାରେ ଛିଡ଼ା ହଉଛି ଆମକୁ ବି ଦୁଃଖ ଲାଗୁଥିଲା ଏଇଟା ତ କୌଣସି ସମାଧାନ ନାହିଁ ନା ପୋଲିସ ଆରେଷ୍ଟ କରିବ ତାକୁ ଜେଲ ଯିବ କଣ କରିପାରିବ
1: ଆଜ୍ଞା ଯୋଉଟାକି ଆମେ ଛୋଟବେଳେ ଆମେ କିଛି ଜାଣୁନଥିଲେ ଘରେ ଆସିକି ପାଠ ପଢୁଥିଲେ ସ୍କୁଲରେ ଯାଇକି ପାଠ ପଢୁଥିଲେ ସ୍କୁଲ ଗଲାବେଳେ ଆମେ ପ୍ରାର୍ଥନା କରୁଥିଲେ ଆହେ ଦୟାମୟ ବିଶ୍ୱ ବିହାରୀ ଏ ଯୋଉ ସୁନ୍ଦର ପ୍ରାର୍ଥନାଟି ଗାଇକି ଆମେ ବସୁଥିଲେ ପରସ୍ପର ପ୍ରତି ବନ୍ଧୁତା ଥିଲା ସାର୍ମାନଙ୍କ ପ୍ରତି ମ୍ୟାଡମ୍ ମାନଙ୍କ ପ୍ରତି ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନ ଥିଲା ଏଇଟା ହଉଛି ସ୍କୁଲ ଲାଇଫ ଏ ଭିତରେ ଏସବୁ ଘଟଣା କେମିତି ଘଟୁଛି
0: କହିଲେ ଆପଣ ବିଶ୍ୱାସ କରିବେ କିଛି ମାତ୍ର ମୁଁ ଓପେନ୍ ରେ କହୁଛି ଆମର ଏରିଆରେ ଅଛନ୍ତି ମୁଣ୍ଡିଗୁଡା ହଉ ଆମର କବି ସୂର୍ଯ୍ୟ ବିଦ୍ୟାଳୟ ହଉ ଭୂମିକୁଟ ହଉ କି କିମ୍ବା ଆମର ଚଢ଼େଇଗୁଡା ଭିତରେ ଅଛି ସ୍କୁଲ ଦେଉଗୁଡା ଅଛି ମାଳିଗୁଡା ଅଛି ଏତିକି ଯେ କୋଉ ମାଷ୍ଟର କେତେବେଳେ ଆସୁଛନ୍ତି କେତେବେଳେ ଯାଉଛନ୍ତି କଣ ପାଇଁ ଆସୁଛନ୍ତି ଖାଲି ଗୋଟେ ଦରମା ପାଇଁ ଆଗା ସିନା ପିଲାଙ୍କର ଟ୍ୟାଲେଣ୍ଟ ପାଇଁ ତାଙ୍କର ପାଇ ବୋଲିକି ସୁବିଧା କରିବା ବୋଲିବାଟା କିଛି ତାଙ୍କର ଆଲୋଚନା ନାହିଁ ଖାଲି କେବଳ ଆସିକି ପଢେଇକିନା ଆମର ଟାଇମ ହେଲେ ପଳେଇବା କଥା ନଥିଲେ ନାହିଁ ବୋଲା କଥା
1: ସେଥିପାଇଁ ଏ ଯୋଉ ଅଭାବନୀୟ ଘଟଣା ଗୁଡାକ ଦିନକୁ ଦିନ ଘଟୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆର୍କେ ଏଡ଼ିପା ଭାଇ ଆପଣ କହିଲେ ଗୋଟେ ଲାଇଭ ଘଟଣାକୁ
0: ବର୍ତ୍ତମାନ କହିବାକୁ ଚାହୁଁଛି ସମସ୍ତ ଶିକ୍ଷକ ମାନେ ଶିକ୍ଷକ ସେମାନଙ୍କୁ ମୋର ଅନୁରୋଧ ଆପଣମାନଙ୍କ ସ୍କୁଲରେ ଯୋଉ ଛୁଟା ହେଇଛି ବୋଲେ ତାଙ୍କର ପରିବାରକୁ ଯାଇକି ଫୋନ କରି କିମ୍ବା ନହେଲେ ତାଙ୍କ ଘରକୁ ଡାଇରେକ୍ଟ ଯାଇକି କୁହନ୍ତୁ ଏମିତିକା ଦୁଷ୍ଟ ପିଲାମାନେ ଆମର ସ୍କୁଲରେ ରଖିବା ଦରକାର ନାହିଁ ଟିସି ଦେଇଦେଲେ ସେ ଜାଗା ସାଙ୍ଗରେ
1: ଆଜ୍ଞା ଆଜ୍ଞା
0: ସେତିକି ଆଜ୍ଞା ରହିଲି ନାନୀ
1: ଆଜ୍ଞା ଧନ୍ୟବାଦ
0: ଏଇଟା
1: ହଁ

0: ହ୍ୟାଲୋ ମ୍ୟାଡମ ନମସ୍କାର।
1: ଆଜ୍ଞା ନମସ୍କାର, କୁହନ୍ତୁ।
0: ରାଜେନ୍ଦ୍ର ରଣା କଣ୍ଡେଇରୁ କହୁଛନ୍ତି।
1: ଆଚ୍ଛା, ବହୁତ ଦିନ ପରେ ଆପଣ ଫୋନ କଲେ ଏଇ କାର୍ଯ୍ୟକ୍ରମକୁ।
0: ଫୋନ କଲି କାରଣ ଆଜି ମୋର ମନେ ପଡ଼ିଲା ମୁଁ ବର୍ତ୍ତମାନ ଟିକେ ଚକ୍ରପ୍ରେ ଯାଇ ଟିକେ ଦେଇ ଫୋନ ଆସିଛି।
1: ଓ, ଆପଣଙ୍କର ମନେ ପଡୁନଥିଲା ତାହେଲେ କାର୍ଯ୍ୟକ୍ରମ?
0: ମନେ ପଡୁନି, ଆଜି ମନେ ପଡ଼ିଲା ଯାହା ଲାଗିଲା ଦର୍ଶନ କରିଥା କହୁଛନ୍ତି।
1: ଆଜ୍ଞା, ଆଜି ଶ୍ରାବଣ ସୋମବାର, ଆଜି ଭିଡ଼ଭାଡ ଥିବ ମନ୍ଦିର ନାଇଁ? ଆଚ୍ଛା ନନା, ଏଇଦିନ ସବୁ ମହାଦେବଙ୍କୁ ଜଳାଭିଷେକ କରନ୍ତି, କଣ କାରଣ? ଗୋଟେ କାରଣ ମୁଁ ଜାଣିଛି, ଆପଣ କୁହନ୍ତୁ।
0: ଜଳାଭିଷେକ ଇନ୍ଦ୍ର ଦେବ ସ୍ନାନ କଲେ,
1: ଆଜ୍ଞା,
0: ପ୍ରଥମ ଜଳ ଦାନ କଲେ ଭଗବାନ ବିଷ୍ଣୁ ପ୍ରଭୁ ଜଗନ୍ନାଥ ସ୍ନାନ କଲେ,
1: ଆଜ୍ଞା,
0: ସ୍ନାନ କରି ସେ ପାଣି ପୃଥିବୀ ପବିତ୍ର ହେଲା, ସେ ସ୍ନାନ ପାଣି ବହିବା ଦେବ ସ୍ନାନ କରିଲେ, ତାପରେ ସେ ବଡ ଠାକୁର ପରମାତ୍ମା, ତାପରେ ଶ୍ରାବଣପୁର ମାସ ହେଲା ପୁଣି ଜଳ ଦାନ କଲେ ଭଗବାନ ଶିବ ସେ ପାଣିକି ପାଇ ପବିତ୍ର ପାଣିରେ ସ୍ନାନ କରିବେ, ସେ ପାଣି ପୁଣି ପୃଥିବୀକି ପବିତ୍ର କରିବ।
1: ତେଣୁ
0: ଏଇ ପାଣି ଭଗବାନ ଶିବ ପାଇ ଦେବରାଜ ଇନ୍ଦ୍ରଙ୍କୁ ବହୁ ପ୍ରକାର ବଳ ପ୍ରଦାନ କଲେ, ସେ ପାଣି ବି ସନ୍ତୁଷ୍ଟ ହେବେ, ଜଳ ଧାରା ପିଏ ଶିବ ଶିବଙ୍କୁ କିଛି ବି ଜଳରେ ସେ ସନ୍ତୁଷ୍ଟ, ତେଣୁ ଦେବରାଜ ଇନ୍ଦ୍ରଙ୍କୁ ସେ ବହୁ ପ୍ରକାର ବଳ ପ୍ରଦାନ କଲେ
1: ସେ
0: ପାଣି ପାଇଦେଲେ। ତେଣୁ ଭକ୍ତମାନେ ସେ ପାଣିକି ନେଇ ତାଙ୍କ ଉପରେ ଢାଳିଲେ ଶିବ ସେ ପାଣିରେ ସନ୍ତୁଷ୍ଟ ହେଇ ଭକ୍ତକୁ ସବୁ ପ୍ରକାର
1: ବା ବହୁତ ବଢିଆ। ଯାହା ଆମେ ଜାଣିଛୁ ନନା, ଯେତେବେଳେ ସମୁଦ୍ର ମନ୍ଥନ ହେଲା, ଗରଳ ବାହାରିଲା ସମୁଦ୍ର ଭିତରୁ, ତାକୁ ମହାଦେବ ପିଇ ଗଲେ, ମହାଦେବଙ୍କର କଣ୍ଠ ଇତିମଧ୍ୟରେ ନୀଳ ହେଇଗଲା, ତାଙ୍କର ସେ ଯୋଉ ବିଷ ଜ୍ୱାଳାକୁ ହାଲକା କରିବା ପାଇଁ ଦେବତାମାନେ ତାଙ୍କୁ ଜଳ ଅଭିଷେକ କଲେ, ଜଳ ଢାଳିଲେ ତାଙ୍କ ଉପରେ, ସେଇ ପ୍ରଥାଟା ରହିଆସିଛି, ସେଇ ନୀତିଟା ରହିଆସିଛି। ଶ୍ରାବଣ ଆସିଲେ ଆଜ୍ଞା
0: ଗୋପାଳ ମାଳା ସୀତା ଭୂଷଣ ଦୟାକରେ
1: ପୂର୍ଣ୍ଣହୀନମ
0: ପ୍ରଣାମ ଦେବତା ମାନେ ଯେତେବେଳେ ଗୁଳିଆ କଣ୍ଠ ସମୁଦ୍ର ବିଷ ଗାଲା ବିଷଟା ଖୁଆଲେ ପୃଥିବୀ ନଷ୍ଟ ହେଇଯିବ,
1: ତେଣୁ
0: ଭଗବାନ ଶିବ ତ ଅମର, ସେ କେବେ ମୃତ୍ୟୁ ହେବେନି, ତେଣୁ ତାଙ୍କୁ ହିଁ ନିର୍ଦ୍ଦେଶ ତମେ ଏଇ ଜିନିଷଟା ବି ପାନ କର, ତମର ଆଉ ଯିଏ ତାକୁ ଧରିଲେ ସବୁ ମୃତ୍ୟୁ ହେଇଯିବ, ଆଉ ଆପଣ ଧରିଲେ ମୃତ୍ୟୁ ହବ। ତେଣୁ ଶିବ ଯେତେବେଳେ କଣ୍ଠ ଜାଗା ନେଲେ ତମେ ତାଙ୍କ ଉନ୍ନତି ରକ୍ଷା କଲା, ବିଷକୁ ବିଷ କାଟିବ, ସାପ ଭିତରେ ସାପ ବିଷ ବିଷ ଅଛି ଜବ କରିବ, ଲୋକ ବାସିକି କଣ୍ଠରେ ଗୁଳେଇ ହେଇଗଲା, ତାଙ୍କୁ ଆଉ ବ୍ୟସ୍ତ କରିବେ, ଆଉ ମୁଣ୍ଡରେ ପାଣି ଢାଇଲେ
1: ଏଇ ଶ୍ରାବଣ ମାସଟି ଶିବଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି, କାହିଁକି ନା ଯୋଉ ନାରାୟଣ ଯୋଉ ଜଗତର ସୃଷ୍ଟିକର୍ତ୍ତା, ସିଏ ବର୍ତ୍ତମାନ ଶୟନ ଇଏରେ ଅଛନ୍ତି, ଏଇ ଚାରି ମାସ ସେ ଶୟନରେ ରହିବେ, ଶିବଙ୍କୁ ବର୍ତ୍ତମାନ ଦାୟିତ୍ୱ ଦିଆଯାଇଛି ସଂସାରର। ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ନନା, ଆପଣ ଆପଣଙ୍କର ପୂଜା ପାଠ ସବୁ ଇଏ କରିକି ଆମକୁ ଫୋନ କରିଛନ୍ତି, ମନେ ପକେଇକି ଆପଣଙ୍କୁ ଧନ୍ୟବାଦ ଦଉଛୁ, ଗୀତ ଶୁଣୁଛୁ ଆପଣଙ୍କୁ ନନା।

0: ଜୟ ଜଗନ୍ନାଥ ନମସ୍କାର
1: ଆଜ୍ଞା ନମସ୍କାର କୁହନ୍ତୁ
0: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର
1: ଆଜ୍ଞା ଆପଣଙ୍କୁ ୱେଲକମ୍ କରୁଛୁ ରାଜେଶ
0: ଆଜ୍ଞା
1: ମନେ ଥିଲା ଆପଣଙ୍କର ଆଜି ଲାଇଭ ଫୋନ ଇନ୍ ଯାଉଛି ଆକାଶବାଣୀ ଜୟପୁରରୁ ହ୍ୟାଲୋ
0: ମୋତେ ବ୍ୟସ୍ତ ରହୁଛି ଟାଇମ ହଉନି କଲ କରିବା ପାଇଁ କି ଆଉ ଆଜି ଟିକେ ମୁନା ଭାଇନା କହିଲେ ଯେ ଡାଇଲିନ ଚାଲିଛି ତେଣୁ ମୁଁ ଯାହା ଲଗାଉଥିଲି ଟ୍ରାଏ କରୁଥିଲି ପାଞ୍ଚ ଦଶ ମିନିଟ ହେଲା ଏବେ ଲାଗିଗଲା
1: ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ ଆଜି ଯୋଉ ଆମେ ବିଷୟବସ୍ତୁ ରଖିଛୁ ତାରି ଉପରେ କିଛି କୁହନ୍ତୁ ଘଟଣା ଦୁର୍ଘଟଣା ଯୋଉ ପ୍ରତି ମୁହୂର୍ତ୍ତରେ ଘଟୁଛି ଆମ ସାମ୍ନାରେ ସେଇ କଥା କୁହନ୍ତୁ
0: ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି
1: ଆଜ୍ଞା
0: ଆଉ ଏ ଟପିକ ଉପରେ କହିବି ନିଶ୍ଚିନ୍ତ ଭାବରେ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ଏତେ ସବୁ ଚାଲିଛି ଦୁନିଆରେ ତାପରେ ଆମର ଗୋଟେ କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ ତେଣୁ କେତେବେଳେ କଣ ଘଟିବ କେହି ତ କହିପାରିବେନି ଆମେ ବି ଘରୁ ଯେତେବେଳେ ବାହାରକୁ ବାହାରୁଛେ ଆମେ ଘରକୁ ଫେରିବା କି ନାହିଁ ସେ ବି ଭଗବାନ ଜାଣନ୍ତି ତେଣୁ ବିଭିନ୍ନ ପ୍ରକାର ସମସ୍ୟା ରହିଛି ଯେମିତିକି ଆଜ ଏକ୍ସାମ୍ପଲ ବର୍ତ୍ତମାନ ଆପଣ ଦେଖନ୍ତୁ ଏ ଯୋଉ ଗାଡି ଚଳଉଛନ୍ତି ସବୁ ମାନେ ତାର କିଛି ସଡକ ସୁରକ୍ଷାର କିଛି ନିୟମ ମାନୁନାହାନ୍ତି ଛୋଟ ଛୋଟ ପିଲାମାନେ ଆଖି ବୁଜା ଗାଡି ଚଲଉଛନ୍ତି ଯୋଉମାନଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ ସେମାନେ ମ୍ୟାଚୁରିଟି ହେଇନି ଆଉ ମୋବାଇଲ ଦେଇ କାନରେ ଗାଡି ଚଲଉଛନ୍ତି ହେଲମେଟ ପିନ୍ଧୁନାହାନ୍ତି ଆଉ ବିଭିନ୍ନ ପ୍ରକାର କିଛି ଟ୍ରାଫିକ ନିୟମ ମାନୁନାହାନ୍ତି ମନ ଇଚ୍ଛା ଗାଡି ଚଲଉଛନ୍ତି ତେଣୁ ନିଜେ ତ ମରିବେ ମରିବେ ଅଲଗା ଲୋକକୁ ବି ମାରୁଛନ୍ତି
1: ଏଇଟା ସଡକ ସୁରକ୍ଷା ଉପରେ ଆମର ଅଧିକାଂଶ ଶ୍ରୋତା ଆମକୁ ଫୋନ କରିଛନ୍ତି ଏ ନେଇକି କିନ୍ତୁ ଆମ ଚାରିପଟେ କେବଳ ଯେ ଏ ଯୋଉ ସଡକ ଦୁର୍ଘଟଣା ତା ନୁହଁ ବିଭିନ୍ନ ପ୍ରକାର ଘଟଣା ଘଟୁଛି
0: ଆଉ ଗୋଟେ ଘଟଣା ଭଉଣୀ ବର୍ତ୍ତମାନ ରିସେଣ୍ଟ ମାନେ ସେଇଟା ମାନେ ସବୁ ସୁରକ୍ଷାରେ ଅଛି ସେ ହଉଛି ବନ୍ୟା ଆପଣ ଦେଖନ୍ତୁ ମାନେ ଓଡିଶା ଗୋଟେ ଏମିତିଆ ରାଜ୍ୟ ଯେମିତିକି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଛି ବନ୍ୟା ବାତ୍ୟା ମରୁଡି ଭୂମିକମ୍ପ ଏସବୁ ବିଭିନ୍ନ ଲାଗି ରହିଛି ଆମେ ବି ଯେହେତୁ ଉପକୂଳ ଏରିଆ ରହିଛି ପାରାଦ୍ୱୀପ ଠାରୁ ମାତ୍ର 60 କିଲୋମିଟର ଡିଷ୍ଟ୍ରିକ୍ଟରେ ମାନେ ଡିଷ୍ଟାନ୍ସରେ ତେଣୁ ବିଭିନ୍ନ ପ୍ରକାର ସମସ୍ୟା ଅଛି ଏବେ ବି ଆମର ଏଠି ସବୁ ବନ୍ୟା ହେଇଛି ତଳ ଏରିଆରେ ସବୁ ମାନେ ବୁଡି ଯାଇଛି ତେଣୁ ବନ୍ୟା ପାଇଁ ନିହାତି ସତର୍କତା ଅବଲମ୍ବନ କରିବା ଦରକାର ଯେମିତିକି ଆପଣଙ୍କର ଯେତେ ଏସେନ୍ସିଆଲ ଗୁଡ୍ସ ଯେମିତିକି ଚୁଡା ଚାଉଳ ଡିଆସିଲି ମହମବତୀ କିରୋସିନ ଏସବୁ ଦରକାର ତାପରେ ଯୋଉମାନେ ବୁଢା ବୁଢୀ ଲୋକ ରହିଲେ ଯୋଉଟା ଛୋଟ ଛୋଟ ପିଲା ରହିଲେ ଯୋଉମାନେ ରହିଲେ କି ଡେଲିଭରି ସ୍ତ୍ରୀ ଲୋକ ରହିଲେ ସେମାନଙ୍କୁ ବନ୍ୟା ଆଗରୁ ସିଫ୍ଟ କରିବା ଦରକାର ଗୃହପାଳିତ ପଶୁପକ୍ଷୀଙ୍କୁ ସିଫ୍ଟ କରିବା ଦରକାର ଆଜିକାଲି ବାତ୍ୟା ଆଶ୍ରୟସ୍ଥଳୀ ସ୍କୁଲ କଲେଜ ସବୁ ମାନେ ସରକାର କରିଦେଇଛି ରହିବା ରହିବା ପାଇଁ କି ଆଉ ଖାଦ୍ୟ ବି ଯୋଗାଇ ଦଉଛି ରିଲିଫ କେବେ ମିଳିବ କିନ୍ତୁ ବନ୍ୟା ଯଦି ହବାର ସମ୍ଭାବନା ଅଛି ଆମେ ଖାଲ ସ୍ଥାନରୁ ଉଚ୍ଚ ସ୍ଥାନକୁ ଚାଲିଯିବାଟା ନିହାତି ଜରୁରୀ
1: ନିଜ
0: ଜୀବନ ବଞ୍ଚେଇଲେ ଆପଣ ବିଭିନ୍ନ ପ୍ରକାର ଘର କରିପାରିବେ ରୋଜଗାର
1: କରିପାରିବେ
0: ଯଦି ପଡିବ କେତେବେଳେ କୋଉରେ ଘାଇ ଭାଙ୍ଗିବ ଆମକୁ ବସେଇ ନବ ଲୋକ ମୃତ ହାତ ହେବେ
1: ତେଣୁ
0: ମୋ ମତରେ ବନ୍ୟା ପୂର୍ବରୁ ନିହାତି ସତର୍କତା ନିହାତି ଜରୁରୀ
1: ଆଜ୍ଞା ବହୁତ ବଢିଆ ବହୁତ ବଢିଆ କଥା ଆପଣ କହିଛନ୍ତି ଆପଣ ବ୍ୟସ୍ତ ଲୋକ ସମୟସୀମା ଆପଣଙ୍କ ପାଖରେ ବହୁତ କମ୍ ଆପଣ ତାରି ଭିତରୁ କିଛି ସମୟ କାଢିକି ଆମକୁ ଫୋନ କରିଛନ୍ତି ବହୁତ ବହୁତ ବହୁତ ଧନ୍ୟବାଦ ରାଜେଶ ଆପଣଙ୍କୁ
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମା ଶାରଳା ଘଣ୍ଟ ଉଡେଇଥାନ୍ତୁ ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ ରହିଲି ଭଉଣୀ ଜୟ ଜଗନ୍ନାଥ
1: ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର

0: ଆଜି ଠାରୁ କାଉଡ଼ିଆଙ୍କର ଭିଡ଼ ପୁରା ଲାଗିଛି, ପୁରା ରୋଡ଼ ରାସ୍ତା ଯିଏ ବୋଲେ ଚାହିଁ ଯିବେ ବୋଲେ ପୁରା ଧାଡ଼ିକେ ଧାଡ଼ି ପୁରା ଯିଏ ବୋଲେ ଯୋଉଛନ୍ ପିକଅପ୍ ଭ୍ୟାନ୍ ମାନକେ ଦେଖବାକେ ଗୋଟେ ବହୁତ ସୁନ୍ଦର ପୁରା ହେଲେ ଆଗ ଭଳିଆ ବୋଲବ ଆଉ ନାହିଁ ମ୍ୟାଡମ୍। ହଁ ବୋଲେ ଆମେ ଆଗ କଣ କରୁଥିଲେ ଚାଲି ଚାଲି ଯାଉଥିଲେ, ଗୋଟେ ବାଜା ଫରିକରି ଯାଉଥିଲେ, ତାକୁ ବଜାଇ ଦେଇ ଯାଉଥିଲେ। ଏବେ ସବୁ ଗାଈ ଆମେ ସବୁ ପିକଅପ୍ରେ ଯାଉଛନ୍ତି, ସବୁ ଡିଜେ ବାହାରି ଦେଇ ଯାଉଛନ୍ତି, ଟିକେ ସାଉଣ୍ଡ ପ୍ରଦର୍ଶନ ହେଉଛି ଭଲ ଲାଗୁନି ଟିକେ।
1: ଆଜ୍ଞା ଆଜ୍ଞା ବୋଲବମ୍ କେବେଠୁ ମାନେ ଓଡ଼ିଶାକୁ ବହୁତ ମାନେ ଆସିଛି, ଓଡ଼ିଶାରେ ବହୁତ ମାନେ ଆଗରେ ଏସବୁ ନଥିଲା। 1960 ଦଶକ ପର୍ଯ୍ୟନ୍ତ ଓଡ଼ିଶାରେ ମାନେ ଏଇ ଯେଉଁ ବୋଲବମ୍ର ଏତେ ଲୋକେ ଜାଣିନଥିଲେ, କେବଳ ସନ୍ନ୍ୟାସୀ ମଠର ସାଧୁ ସନ୍ଥମାନେ ମାନେ ଉତ୍ତର ଭାରତରୁ ଆସିକି ଏଠି ଭକ୍ତଙ୍କ ମଧ୍ୟରେ ଏ ବୋଲବମ୍ଟା ପ୍ରଚାର ପ୍ରସାର କରିଥିଲେ ସେମାନେ। 1980 ଓ 90 ଦଶକ ପରେ କାଉଡ଼ି ଯାତ୍ରା ଅଧିକରୁ ଅଧିକ ଲୋକପ୍ରିୟ ହେଲା ଏଠି ଓଡ଼ିଶାରେ।
0: ଚାଲି ଚାଲି ପାଖ ଦୁରିଆ ମନ୍ଦିର ଗଲେ ବି ଚାଲି ଚାଲି ଯାଉଥିଲେ, ଟ୍ରେନରେ ଯାତ୍ରା କରୁଥିଲେ, ସେମାନେ ଏମିତି ସାଉଣ୍ଡ ପ୍ରଦର୍ଶନ କରୁନଥିଲେ ବୋଲେ ଆମର ଗୋଟେ ବାଜା ଧରୁଥିଲେ, ଜୁନି ଧରୁଥିଲେ, କବଜା ଧରିକି ତାକୁ ବାଜାଇ ବାଜାଇ ଯାଉଥିଲେ, ଗୀତ ଗାଇକି କୀର୍ତ୍ତନ କରିକି
1: ଯାଉଥିଲେ। ପ୍ରଥମେ ଆପଣ ଲକ୍ଷ୍ୟ କରିଥିବେ ଯେ ସହରାଞ୍ଚଳରେ କେବଳ ଯୁବକମାନେ ଗୋଟେ ଗେରୁଆ ବସ୍ତ୍ର ପିନ୍ଧିକି ସାମୂହିକ ଭାବରେ ବୋଲବମ୍ ଯାତ୍ରା କରୁଥିଲେ, ତାପରେ ପରେ ବର୍ତ୍ତମାନ ଦେଖାଯାଉଛି ମହିଳାମାନେ କିଶୋର କିଶୋରୀମାନେ ସମସ୍ତେ ସେଠାରେ ସାମିଲ ହେଉଛନ୍ତି,
0: ସମସ୍ତେ ସାମିଲ ହେଇଯାଉଛନ୍ତି, ସମସ୍ତେ ଗେରୁଆ ବସ୍ତ୍ର ଧାରଣ କରିକରି।
1: ଆଜ୍ଞା ଆଜ୍ଞା
0: ସବୁ ଗାଁରେ ଏବେ ତ ଟାଉନରେ ସେଟା ସୁବିଧା ନାହିଁ, ପୁରା ଗାଁ ଗନ୍ଧାରୁ ପୁରା ହେଇଯାଇଛି। ବୋଲେ ଆମର ଯୋଉ ଯେତେ ବି ଶିବ ମନ୍ଦିର ଅଛି, ସବୁ ଶିବ ମନ୍ଦିର ଭିଡ଼ ପୁରା ବହୁତ, ଏତେ ଭିଡ଼ ହେବ, ଆମର ଯୋଉ ବେଲଖଣ୍ଡି ମନ୍ଦିର ଅଛି ଏତେ ପ୍ରକାର ଭିଡ଼ ହେବେ ଆଜି ଠାରୁ, ଯେଟା ଆମର ଯୋଉ ସାଧାରଣ ଲୋକ ଗୋଟେ ଯଦି ଦର୍ଶନ କରିବା ପାଇଁ ଯିବା ବୋଲେ ବି ଜାଗା ପାଇବନି।
1: ଆଜ୍ଞା ଆଜ୍ଞା ଏଇ ଯୋଉ ଭିଡ଼ଭାଡ଼ ହଉଛି, ଏଇ ଯୋଉ ପର୍ବପର୍ବାଣି ଆମେ ମନାଉଛେ, ତାରି ଭିତରେ ବହୁତ ଗୁଡ଼ିଏ ଦୁର୍ଘଟଣା ବି ଘଟୁଛି। ଆପଣ ଦେଖିବେ ପ୍ରତିବର୍ଷ ନଦୀ ସୁଅରେ ଗୋଡ଼ ଖସିକି ପାଣି ବୁଡ଼େଇଲା ବେଳକୁ କେହି ଜଣେ ମୃତ୍ୟୁବରଣ କରିଥିବେ, କିମ୍ବା ରୋଡ଼ ରାସ୍ତା ଯୋଉ ଗହଳି କରିକି
0: ମନ୍ଦିରରେ ବି ଆମର ଯେ ବେଲଖଣ୍ଡିରେ ବି କିଛି ଲୋକ ରହିଯାଇଥିଲେ, ଫସି ରହିଥିଲେ କିଛି ଭକ୍ତ ପୂଜାରୀ, ତାକୁ ଆମର କଳାହାଣ୍ଡିର ଜିଲ୍ଲାପାଳ ଓଡ୍ରାଫ ଟିମ୍ ଆସିକିରି ତାକୁ ଉଦ୍ଧାର କରିଥିଲେ।
1: ବର୍ତ୍ତମାନ ତ ବର୍ଷା ବହୁତ ହେଇଛି,
0: ଯଦି ବୋଲବମ୍ ଯଦି ପଡିଯାଇଛି ସୋମବାର ସେ ଭଳିଆ ପରିସ୍ଥିତି ହେଇଗଲା ବୋଲେ ନିହାତି ବହୁତ ଚାନ୍ସ ଅଛି ଯେ ଏଇଟା
1: ନାଇଁ, କେବଳ ସୋମବାର ଦିନ ବର୍ଷା ହେଲେ ଯେ ହବ ଏହା ନୁହଁ, ବର୍ତ୍ତମାନ ବହୁତ ବର୍ଷା ହେଇଛି ସବୁଆଡେ, ନଦୀ ବନ୍ଧ ସବୁ ଫୁଲିକି ଅଛନ୍ତି, ହଁ ଭରା ଭରା ହେଇକି ବର୍ତ୍ତମାନ ଅଛନ୍ତି। ଯୋଉ କାଉଡ଼ିଆ ଭାଇମାନେ ଯାଉଛନ୍ତି ପାଣି ବୁଡ଼େଇବା ପାଇଁ ରାତିରେ, ସତର୍କ ହେଇକି ଯିବେ, ଗୋଡ଼ ଖସି ଯିବାର ବହୁତ ସମ୍ଭାବନା ରହିଛି।
0: ଆଉ ଗୋଟେ ଯଦି ସହରିଆ ଆମର ଗାଁ ଗଣ୍ଡାର ଲୋକ ହେଲେ ତ କିଛି ଅସୁବିଧା ନାହିଁ, ସେ ପହଁରିକି ପଳେଇ ଆସିପାରିବ, ଯଦି ସହରିଆ ଲୋକ ହେଇଥିବ ବୋଲେ ସେ ପାଣି ପହଁରା ସେ ଜାଣିନଥିବେ,
1: ବାସ ବାସ
0: ବୋଲେ ସେମାନଙ୍କୁ ଏକା ବେଶୀ ଅସୁବିଧା ହଉଛି।
1: ଆଜ୍ଞା ଆଜ୍ଞା ବହୁତ ବଢିଆ।
0: ଆଉ ଗୋଟେ ବୋଲବମ୍ରେ ଗୋଟେ ବୋଲବମ୍ କରିଯିବାର କିଛି ଭକ୍ତଙ୍କର ଅଛନ୍ତି, ଗୋଟେ ବାହାନାରେ ବି ଯାଉଛନ୍ତି।
1: ଆଜ୍ଞା ଆଜ୍ଞା
0: ବୋଲେ କଣ ସେମାନେ ବାଇକ ଗାଡିରେ ଯୋଉ ପିକଅପ୍ ମେରେଣ୍ଟ ଯାଉଛନ୍ତି,
1: ସେ ଯାହା ବି ହଉ, କିନ୍ତୁ ଗୋଟେ ମନସ୍କାମନା ନେଇକି ଭକ୍ତମାନେ ଦୂର ମାନେ ଗୋଟେ ଜଳାଶୟରୁ ପାଣି ନେଇକି ଭଗବାନଙ୍କୁ ଜଳାଭିଷେକ କରନ୍ତି, ତାକି ତାଙ୍କର ମନସ୍କାମନା ପୂର୍ଣ୍ଣ ହୁଏ, କାହିଁକି ନା କଠିନ ଚାଲି ଚାଲି ଯୋଉ ଯାଆନ୍ତି ଯେ କଷ୍ଟ କରେ, କଠିନ ଯୋଉମାନେ ତପ କରନ୍ତି ଆଗରେ ସେମିତି ସବୁ କରୁଥିଲେ ନା, ଏମାନେ ଏତେ ଦୂର ଚାଲି ଚାଲି ଯିବେ। ଆଜ୍ଞା ଭଗବାନ ବି ପରୀକ୍ଷା ନିଅନ୍ତି କେତେ ଦୂର ଆସିପାରୁଛି, ଏସବୁ ବିଶ୍ୱାସ ରହିଛି ସମସ୍ତଙ୍କ ଭିତରେ, ସେଥିପାଇଁ ସମସ୍ତେ ଯାଉଛନ୍ତି ଜଳାଭିଷେକ କରୁଛନ୍ତି, ଠିକ କଥା, କିନ୍ତୁ ସତର୍କତା ଅବଲମ୍ବନ କରିବା, ସତର୍କତା ହେବା ସବୁଠୁ ବଡ ଜିନିଷ ଆଜିକାଲି ଯୁଗରେ।
0: ତ ସମସ୍ତେ
1: ଧନ୍ୟବାଦ, ଆପଣ କଲ୍ କଲେ ଆମେ ଗୀତ ଶୁଣୁଛୁ ଆପଣଙ୍କୁ।
0: ନମସ୍କାର
1: ନମସ୍କାର।

0: କିନ୍ତୁ ତା ଭିତରର ଯୋଉ ଆତନାଦ, ଯୋଉ ଚିତ୍କାର, ସେ ଯୋଉ ଅସହାୟତାର ରହିଛି, ଅସହାୟ ଭିତରେ ରହିଛି ଶାଶୁଘରେ, ସେଇ ଚିତ୍କାରଟା କାହାକୁ ଶୁଭେନି। ତାଙ୍କୁ କେବଳ କାଚ ଶବ୍ଦ, ପାଉଁଜି ଶବ୍ଦ ଶୁଭୁଥିବାର ଅଛି, ମୁହଁରେ ସିନ୍ଦୁର ସବୁ ଦେଖାଯାଉଥିବାର ଅଛି। ଏଇଟା ଆମ ସମାଜ
1: ଦେଖାଣିଆ, ଚିତ୍ର ବିଚିତ୍ର ଲୋକ ଦେଖାଣିଆ କଥାରୁ କଣ ମିଳେ? ଯୋଉ କଥା କହିଲେ ମନର ବେଦନାକୁ ଚିହ୍ନି ନ ପାରିଲେ ଲୋକ ଦେଖାଣିଆ ସେ ବିନ୍ଦି ଲଗେଇବା, ସିନ୍ଦୁର ପିନ୍ଧିବା, ହାତରେ ଶଙ୍ଖା ପିନ୍ଧିବା, ତାର କିଛି ମୂଲ୍ୟ ନଥାଏ। ଯେତେବେଳେ ମଣିଷ ଅନ୍ୟ ଜଣେ ମଣିଷର ଅନ୍ତରର ବେଦନାକୁ ଚିହ୍ନି ପାରିଲା, ଜାଣିପାରିଲା, ତାହେଲେ ନିଶ୍ଚିନ୍ତ ଯୋଉ ଆମେ ନିଜକୁ କହୁଥିବା ପରା ମଣିଷ ଭଗବାନ ଆମକୁ ଶ୍ରେଷ୍ଠ ପ୍ରାଣୀ ଭାବରେ ଦେଇଛନ୍ତି, ସେ ଶ୍ରେଷ୍ଠତାର କିଛି ମୂଲ୍ୟ ନାହିଁ।
0: ଏଇ ଯୋଉ ବର୍ବରତା ଆଡକୁ ମଣିଷ ସମାଜ ଆମର ଗତି କରୁଛନ୍ତି, ଏହାର କଣ କାରଣ? ଏସବୁ କାହିଁକି ସବୁ ଏମିତି ଘଟଣା ସବୁ ଘଟୁଛି? ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତା କରିବାର ଏଇ ସମୟ ଆସିଛି। କେବଳ ଯେ ଗୋଟେ ଆଇନ ଏସବୁର ସମାଧାନ କରିବ ତା ନୁହଁ, ଜନତା ବି ଜାଗ୍ରତ ହୁଅନ୍ତୁ। ଜନତା
1: ଆମକୁ ସେ ସ୍ତରକୁ ଯିବାକୁ ପଡିବ, ଆମକୁ ଆମ ଚେତନା ଶକ୍ତିକୁ ଜାଗ୍ରତ କରିବାକୁ ପଡିବ, ଆମର ଭଏସକୁ ରେଜ କରିବାକୁ ପଡିବ।
0: ନିହାତି
1: ଭଏସ ନୁହେଁ, ଆମେ ଏଇ ଯୋଉ ମେଟାଲିଷ୍ଟିକ ଦୁନିଆରେ ବର୍ତ୍ତମାନ ଚଳୁଛେ, ବସ୍ତୁବାଦୀ ଦେଖି ଆମେ ପ୍ରଲୋଭିତ ହେଇଯାଉଛେ। ମେଟାଲିଷ୍ଟିକ ଲାଇଫ ଇଏ ମାନେ ଚିରସ୍ଥାୟୀ ନୁହେଁ। ଆମେ କରିଥିବା କାର୍ଯ୍ୟ, ଆମେ ସମାଜ ପ୍ରତି ଆମର ଯୋଉ ପ୍ରତିବଦ୍ଧତାକୁ ପାଳନ କରିଥିବା, ତାହା ହିଁ ଯୁଗେ ଯୁଗେ ଆମ ମାନଙ୍କୁ ମନେ ରଖିବ। ଏ କ୍ଷଣିକ ସୁଖର ଲୋଭରେ ଆମେ ମାନେ ସଂସାରର ଯୋଉ ଯାବତୀୟ ବିପର୍ଯ୍ୟୟ ଘଟେଇ ଦଉଛି, ଯାହାକି ଆମର ଉତ୍ତର ପିଢି ଉପରେ ତାର ପ୍ରଭାବ ପଡିବ ଏବଂ ପଡିଲାଣି ମଧ୍ୟ। ଏ ବାବଦରେ ଆମକୁ ନିଶ୍ଚିନ୍ତ ହେଇଯିବାକୁ ପଡିବ, ନିଶ୍ଚିନ୍ତ ଭାବିବାକୁ ପଡିବ। କେବଳ ଭାବିଲେ ହବନି, ଭଏସକୁ ରେଜ କରିବାକୁ ପଡିବ। କୁହନ୍ତି ନା, ଲିଡରସିପ ଇଜ୍ ଏ ରେସ୍ପନ୍ସିବିଲିଟି। ଯିଏ ଲିଡର ହବ ସିଏ ତାର ଉତ୍ତରଦାୟିତ୍ୱ ନିଭେଇବାକୁ ପଡିବ, କାହିଁକି ନା ଖାଲି ଲିଡର ହେଇଗଲେ ଚଳିବନି। ଲିଡରସିପ ର ରେସ୍ପନ୍ସିବିଲିଟି ବହୁତ ଅଛି, ସମାଜ ପ୍ରତି କର୍ତ୍ତବ୍ୟ ବହୁତ ଅଛି, ପରିବାର ପ୍ରତି।
0: ନିହାତି ଆମେ ଆମ ସମସ୍ତଙ୍କର କଣ ଗୋଟେ ମାଇଣ୍ଡରେ ସେଟଅପ୍ କରିଦିଆଯାଇଛି ଯେ ଏସବୁ ଆଇନର ଦାୟିତ୍ୱ, ଏସବୁ ପୋଲିସ କରିବ। ଆମେ କାହିଁକି ରାସ୍ତା କଡ଼ରେ ଗୋଟେ ଅନ୍ୟାୟ ହେଉଥିବାର ଆମେ ଦେଖୁଛେ, ଗୋଟେ ଝିଅ ପ୍ରତି, ଗୋଟେ ବୋହୂ ପ୍ରତି, କିମ୍ବା କୌଣସି ପୁରୁଷ ପିଲା ପ୍ରତି ବି ଆମେ ତାକୁ ଅଣଦେଖା କରିକି ଚାଲି ଆସୁଛୁ? ହଁ, ପୋଲିସ ବୁଝିବନି କି? ଆମର ସେଇଠି
1: ଏଇଥିପାଇଁ ଖସି ଆସୁଛେ ଯେ ଆମର କିଏ ସେ ଝାମେଲାରେ ଫସୁଛି, ଆମେ ଆମ ବାଟରେ ଖସିଯିବା। ଏବଂ ଆମକୁ ବର୍ତ୍ତମାନ ଆମେ ସ୍ମାର୍ଟ ହେଇଯାଇଛି, ଧରି ନିଅନ୍ତୁ ଗୋଟେ କିଛି ଦୁର୍ଘଟଣାରେ ବି ଘଟିଯାଉଛି, ଜଣେ ପଡିଯାଉଛି, ତାଙ୍କୁ ଆମର ପ୍ରାଥମିକତା ହବା ଦରକାର, ତାଙ୍କୁ ଯାଇ ଉଠେଇବା, ଆମେ ଭିଡିଓ ସୁଟ କରିବା।
0: ବାସ ଭିଡିଓ ଆଜ୍ଞା ଆଜ୍ଞା, ଆଜିକାଲି ଗୋଟେ ଭିଡିଓ ବି ବିଭିନ୍ନ ଆଙ୍ଗେଲରେ ସବୁ ଫଟୋ ନେଉଛନ୍ତି, ଲାଇଭ ଟେଲିକାଷ୍ଟ କରିଦେଉଛନ୍ତି, ଅମକ ଜାଗାରେ ଏଇ ଘଟଣାଟି ଘଟୁଛି, ସମସ୍ତେ ଦେଖନ୍ତୁ। କିନ୍ତୁ ସେଇଠି ଆମର କର୍ତ୍ତବ୍ୟ କଣ?
1: ଆମ କର୍ତ୍ତବ୍ୟ କରିଦେଲୁ ବୋଲି ଦୁନିଆକୁ ଆମେ ଜଣେଇ ଦଉଛେ, କିନ୍ତୁ ସେ ଦେଖାଣିଆ ଡେଙ୍ଗୁରା ବଜିଲେ କିଛି ହବନି।
0: ବାସ ଆମେ ଏ ଯେ ମଣିଷ, ଗୋଟେ ମଣିଷ ହିସାବରେ ସେଇ ଜାଗାରେ ଆମର ପ୍ରଧାନ କର୍ତ୍ତବ୍ୟ କଣ ସେଇଟା ଆମେ ଭୁଲି ଯାଉଛେ, ଯାହାଫଳରେ ଦିନକୁ ଦିନ ଏହିସବୁ ଅଘଟଣ ଘଟି ଚାଲିଛି। ଆହୁରି ଆଗକୁ ଏମିତି ଘଟୁଥିବ, ଆକୁ ରୋକିବ କିଏ? ଆକୁ ରୋକିବ କିଏ? ବର୍ତ୍ତମାନ ଗୋଟେ ବଡ଼ କ୍ୱେଶ୍ଚିନ୍ ଆସିଛି, ଏ ଯୋଉ ଅଭାବନୀୟ ଘଟଣା ସବୁ ଘଟୁଛି, ଆକୁ ରୋକିବ କିଏ? ଆଇନ ରୋକିପାରୁଛି କି? ଏତେ ବର୍ଷ ହେଲାଣି ଚାଲିଛି ଆଇନ, ଆଇନ କାନୁନ କିଛି ନୁହେଁ, ବର୍ତ୍ତମାନ ସବୁ ଜନତା ହିଁ ଉଠିବା କଥା।
1: ହଁ,
0: ତେବେ ଯାଇକି ଏଇ ଯୋଉ ମାନେ ଆଖିକୁ ବିଶ୍ୱାସ କରି ହେଉନଥିବା, ମନକୁ ବିଶ୍ୱାସ କରି ହେଉନଥିବା ଘଟଣା ଗୁଡିକ ଆସ୍ତେ ଆସ୍ତେ କମିବ।
1: ନିହାତି ଆଜ୍ଞା, ଏବଂ ଆମକୁ ଜାଗ୍ରତ ହବାକୁ ପଡିବ, ପ୍ରତ୍ୟେକ ମଣିଷଙ୍କୁ ଶପଥ ନେବାକୁ ହବ, ଆମ ଆଗରେ କିଛି ଅନ୍ୟାୟ ହେଉଛି, ଆମ ସ୍ତରରୁ ଆଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିବା, ତାପରେ ଆଇନ କାନୁନ ତ ଅଛି, ଭିନ୍ନ କଥା। ପ୍ରଥମେ ଆଇନ ତ ଆମେ ମାନଙ୍କ ପାଇଁ ତିଆରି ହେଇଛି, ଆମେ ମାନେ ତାକୁ ପାଳନ କରିବା, ଆମେ ମାନେ ତାର ରକ୍ଷା କରିବା। ତେଣୁ କେବଳ ସରକାର ନୁହଁ, ପୋଲିସ ନୁହଁ, ଜାଗ୍ରତ ଜନତା ଏଥିପ୍ରତି ସଜାଗ ହେବା ଦରକାର।
0: ନିହାତି, ବହୁତ ବହୁତ ବହୁତ ଧନ୍ୟବାଦ ସମୀର, ଆପଣଙ୍କୁ ଏତେ ସମୟ ଆମ ସହିତ ଆଲୋଚନା କଲେ, ଏ ନେଇକି ଆପଣଙ୍କୁ ଧନ୍ୟବାଦ ଦଉଛୁ। ସମୟ ବି ହେଇ ଆସିଲାଣି କାର୍ଯ୍ୟକ୍ରମକୁ ବନ୍ଦ କରିବା ଏଠି।
1: ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଏ ଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ବହୁ ସଂଖ୍ୟାରେ ଆପଣମାନେ ଫୋନ୍ କଲେ, ଏବେ ବି ଫୋନ୍ ବାଜୁଛି, କିନ୍ତୁ ସମୟ ହିଁ ଆସିଲାଣି। ଯେଉଁମାନଙ୍କର ଫୋନ୍ କଲ୍ ଲାଗିପାରିନି, ଯେଉଁମାନେ କଥା ହେଇପାରିନାହାନ୍ତି ଆମ ସହିତ, ଆସନ୍ତା ଥର ଅବଶ୍ୟ ଟ୍ରାଏ କରନ୍ତୁ ଆଉ ଆମ ସହିତ କଥା।

0: ଆସନ୍ତୁ, ଆଉ ଗୋଟେ ନୂଆ ବିଷୟବସ୍ତୁକୁ ନେଇ କଥା ଆପଣଙ୍କର ଗୀତ ଆମର ପୁଣି ଫେରିବ ଆପଣଙ୍କ ପାଖକୁ ଆସନ୍ତା ସୋମବାର ଠିକ୍ 12:00 ବେଳେ। ଅପେକ୍ଷା କରନ୍ତୁ, ଯିବା ପୂର୍ବରୁ ଆମର ନମ୍ବର କହି ରଖୁଛୁ 0685423060। ରହିଲୁ, ନମସ୍କାର।
1: ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଆଜି ପାଇଁ ଉପସ୍ଥାପନରେ ଥିଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଶିଳ୍ପୀ ହେଲେ ବିଜୟ କୁମାର ସାମନ୍ତରାୟ। ଶିଳ୍ପୀ ପରିବେଷଣ କରିଛନ୍ତି ବେହେଲାରେ ଧୋନ।

0: ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିଲେ। ଆଜି ପାଇଁ ଶିଳ୍ପୀମାନେ ଥିଲେ ପ୍ରଫୁଲ୍ଲ କୁମାର ରାଉତରାୟ ଏବଂ ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଝୁଡ଼ଙ୍ଗ ଚାଷ ସମ୍ପର୍କରେ ଆଲୋଚନା କରିବା। ଝୁଡ଼ଙ୍ଗ ଉଭୟ ମଞ୍ଜି ଓ ପନିପରିବା ପାଇଁ ଚାଷ କରାଯାଇଥାଏ। ଏହା ଏକ ଉତ୍ତମ ଗୋଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଏ। ତେବେ ଝୁଡ଼ଙ୍ଗ ଚାଷ କରିବାକୁ ହେଲେ ମାଟି କିପରି ରହିବ ସେ ସମ୍ପର୍କରେ ଜାଣି ରଖନ୍ତୁ। ପ୍ରାୟ ସମସ୍ତ ପ୍ରକାର ମାଟିରେ ଏହି ଚାଷ କରାଯାଇପାରିବ। ଉର୍ବର, ନିଗିଡ଼ା, ଦର୍ଶା, ନଈକୂଳ ବା ପଠା ଜମିରେ ଏହା ଭଲ ଭାବରେ ଚାଷ କରାଯାଇଥାଏ। ବୁଦାଜାତୀୟ ଏବଂ ଲଟାଜାତୀୟର ବିଭିନ୍ନ ପ୍ରକାର କିସମ ରହିଛି ବର୍ଷା ଋତୁ ପାଇଁ। ବୁଦାଜାତୀୟ ମଧ୍ୟରେ ବର୍ଷା ଋତୁ ପାଇଁ ଉତ୍କଳ ମାଣିକ, ପୁଷା ଦଫସିଲି, ପୁଷା ଋତୁରାଜ ଏବଂ କାଓପି 263। ସେହିପରି ଲଟାଜାତୀୟ ଝୁଡ଼ଙ୍ଗ ବର୍ଷା ଋତୁ ପାଇଁ ଉନ୍ନତ କିସମ ରହିଛି ଅର୍କ ଗାରିମା, ଆମେରିକାନ୍ ଲଙ୍ଗ, ଗ୍ରୀନ୍ ସାଗର ଏବଂ ମହାରାଣୀ। ପୁଣିଥରେ କହି ରଖୁଛୁ, 90-110 ଦିନ ମଧ୍ୟରେ ଅମଳ ହେଉଥିବା ବିଭିନ୍ନ ପ୍ରକାର ଝୁଡ଼ଙ୍ଗ କିସମ ରହିଛି ବର୍ଷା ଋତୁ ପାଇଁ। ବୁଦାଜାତୀୟ ହିସାବରେ ଉତ୍କଳ ମାଣିକ, ପୁଷା ଦଫସିଲି, ପୁଷା ଋତୁରାଜ, କାଓପି 263 ଏବଂ ଲଟାଜାତୀୟ ମଧ୍ୟରେ ଅର୍କ ଗାରିମା, ଆମେରିକାନ୍ ଲଙ୍ଗ, ଗ୍ରୀନ୍ ସାଗର ଏବଂ ମହାରାଣୀ। ଏହାଛଡ଼ା FS-68 ସ୍ୱର୍ଣ୍ଣ, SEB-2 ଏହା ମଧ୍ୟ ବର୍ଷା ଋତୁରେ ଚାଷ କରାଯାଇପାରିବ। ବର୍ଷା ଋତୁ ପାଇଁ ଏକର ପିଛା 8 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବିଶୋଧନ କିପରି କରିବେ ନା, ପ୍ରତି 1 କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ କ୍ୟାପ୍ଟେନ୍ ବା ଥିରାମ ଗଳାଇ ବୁଣନ୍ତୁ। ବୁଣିବାର 7 ଦିନ ଆଗରୁ ବିଶୋଧନ କରନ୍ତୁ। ବୁଣିବା ପୂର୍ବରୁ ରାଇଜୋବିୟମ୍ କଲଚରରେ ବିହନ ବିଶୋଧନ କରନ୍ତୁ। ଜମିକୁ ଭଲଭାବେ 3-4 ଅଡ଼ ଗୁଣ୍ଡ ଚାଷ କରିଦିଅନ୍ତୁ। ଶେଷ ଅଡ଼ ଚାଷରେ ଖତସାର ବ୍ୟବହାର କରନ୍ତୁ। ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବର୍ଷା ଋତୁରେ ମାଟି ଉପରେ ମନ୍ଦା କରି ଲଗାନ୍ତୁ। ଖତସାର କିପରି ବ୍ୟବହାର କରିବେ ସେ ସମ୍ପର୍କରେ ଜାଣି ରଖନ୍ତୁ। ଝୁଡ଼ଙ୍ଗ ଚାଷ କରିବା ପାଇଁ ହେଲେ ଏକର ପିଛା 6-8 ଟନ୍ କମ୍ପୋଷ୍ଟ, 10 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ ପଟାସିୟମ୍ ସାରକୁ ଶେଷ ଅଡ଼ ଚାଷ ସମୟରେ ଦେଇଦିଅନ୍ତୁ। ଲଗାଇବାର 25-30 ଦିନ ପ୍ରତି ଲିଟର ପାଣିରେ 1.5 ଗ୍ରାମ ଏମୋନିୟମ୍ ମଲିବୋଡିଏଟ୍ ସିଞ୍ଚନ କରନ୍ତୁ। ଦସ୍ତା ଅଭାବ ଦେଖାଯାଉଥିଲେ ଏକର ପିଛା 4 କିଲୋଗ୍ରାମ ଜିଙ୍କ ସଲଫେଟ୍ ମାଟିରେ ବ୍ୟବହାର କରନ୍ତୁ। ଅନ୍ତଚାଷ ସମ୍ପର୍କରେ ଜାଣି ରଖନ୍ତୁ। ମଞ୍ଜି ବୁଣିବାର 25-30 ଦିନ ମଧ୍ୟରେ 2 ଥର କଡ଼ାଖୋସା କରି ସମସ୍ତ ଅନାବନା ଗଛ ନଷ୍ଟ କରିଦିଅନ୍ତୁ। ଏକର ପିଛା 1.5-2 ଲିଟର ରାସାୟନିକ ତୃଣନାଶକ ପେଣ୍ଠିମିଥାଇଲେନ୍ ବୁଣିବା ପୂର୍ବରୁ ମାଟିରେ ବ୍ୟବହାର କରନ୍ତୁ। ତାପରେ 30 ଦିନରେ ଥରେ ଘାସ ବାଛିଦେଲେ ଭଲ ଅମଳ ମିଳିଥାଏ। ମାଟିର ପାଗ ଅବତର ଦେଖି 5-10 ଦିନ ବ୍ୟବଧାନରେ ଜଳସେଚନ କରାଯାଇଥାଏ। ବର୍ଷା ଋତୁରେ ଗଛ ମୂଳକୁ ମାଟି ଦେଇ ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ରଞ୍ଜା ଦେଇ ଲଟାଜାତୀୟ କିସମ ଲଗାଇଲେ ଅମଳ ବଢ଼ିଥାଏ। ପ୍ରଥମ ଥର ଫଳ ଅମଳ ପରେ ଜଳସେଚନ କଲେ ଦ୍ୱିତୀୟ ଥରର ଫଳ ଶୀଘ୍ର ହୋଇ ଅମଳ ବଢ଼ିଥାଏ। ଝୁଡ଼ଙ୍ଗ ଫସଲରେ ସାଧାରଣତଃ ଫଳବିନ୍ଧା ପୋକ, ଜଉ ପୋକ ଦେଖାଦେଇଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ'ଣ କରିବେ ନା, ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥେଡ୍ କିମ୍ବା ପ୍ରତି 10 ଲିଟର ପାଣିରେ 2.5 ମିଲିଲିଟର ଇମିଡାକ୍ଲୋପିଡ୍ ମିଶାଇ ସିଞ୍ଚନ କରନ୍ତୁ। ସେହିପରି ଝାଉଁଳା, ବୀଜାଣୁଜନିତ ଏବଂ ପାଉଁଶିଆ ରୋଗ ଦେଖାଦେଇଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ'ଣ କରିବେ ନା, ପ୍ରତି ଲିଟର ପାଣିରେ 5 ଗ୍ରାମ ହିସାବରେ ସଲଫର ସେଚିତ ଗୁଣ୍ଡ ମିଶାଇ ସିଞ୍ଚନ କରିବେ। ଏହିପରି ଭାବରେ ଆପଣ ଆପଣଙ୍କର ଝୁଡ଼ଙ୍ଗ ଫସଲର ଯତ୍ନ ନିଅନ୍ତୁ।
0: ବର୍ଷା ଋତୁରେ ଝୁଡ଼ଙ୍ଗ ଚାଷ, ଏ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଉପସ୍ଥାପନା କଲେ ସୁବ୍ରତ କୁମାର ବିଶ୍ୱାସ ରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କଠି କହି ରଖୁଛୁ, ଆଜି ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଜାଣିବେ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30ରେ। ଏଥିରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ। ପଲ୍ଲୀଗୀତ ଶୁଣିବେ ରାତି 8:15। ରାତି 9:30ରେ ପ୍ରଚାର କରିବୁ ନାଟକ ଶିବଶକ୍ତି, ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:30। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୃଜନୀ କ୍ରମରେ ଶୁଣିବେ ଶିବାନୀ ବେହେରାଙ୍କ ଆଲୋଚନା, ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ।

ଏଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1460 kHz ଯୋଗେ। ବର୍ତ୍ତମାନ ସମୟ ଦିନ ଗୋଟିଏ ବାଜି 20 minutes। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା ନିଶାରାଣୀ ସାହୁ ଏବଂ ଲଳିତା ଶତପଥୀ। ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

ନମସ୍କାର ଶ୍ରୋତା ଭଉଣୀ, ଆକାଶରେ ଝିପିଝିପି ବର୍ଷା, ସବୁଜ ସୁନ୍ଦର ଧରଣୀ ଆଉ ଭକ୍ତିମୟ ପରିବେଶ ସହିତ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ।

0: ଭକ୍ତି ମଣିଷକୁ ବିନମ୍ର କରେ, ସେବା ତାକୁ ମହାନ କରେ, ଆଉ ଶିବଙ୍କ ଆଦର୍ଶ ତାକୁ ସତ୍ୟପଥରେ ଆଗେଇ ନେଇଥାଏ। ଏହି ସୁନ୍ଦର ବିଚାର ସହ ଆଗେଇ ନେବା ଆଜିର କାର୍ଯ୍ୟକ୍ରମକୁ।
1: ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କ ଅତି ପ୍ରିୟ ମାସ। ଏହି ମାସର ପ୍ରତ୍ୟେକ ସୋମବାରରେ ଶିବ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ। ହାତରେ କଳସ, ବେଲପତ୍ର, କ୍ଷୀର ଆଉ ଗଙ୍ଗାଜଳ ଧରି ଭକ୍ତମାନେ ମହାଦେବଙ୍କୁ ଜଳାଭିଷେକ କରନ୍ତି।
0: ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ବେଳେ ବାହାରିଥିବା ହଳାହଳ ବିଷକୁ ସୃଷ୍ଟିର ରକ୍ଷା କରିବା ପାଇଁ ମହାଦେବ ପାନ କରିଥିଲେ। ଦେବତାମାନେ ତାଙ୍କୁ ଶୀତଳତା ଦେବା ପାଇଁ ଜଳାଭିଷେକ କରିଥିଲେ। ସେହି ପରମ୍ପରା ଆଜି ମଧ୍ୟ ଭକ୍ତିଭାବରେ ପାଳନ କରାଯାଉଛି।

0: ଆଜିର ସମୟରେ ଶିବଭକ୍ତିର ଅର୍ଥ କେବଳ ପୂଜା ନୁହେଁ। ବେଲପତ୍ରର ତିନୋଟି ପତ୍ର ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ୱରଙ୍କ ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏହାକୁ ଅର୍ପଣ କଲେ ମନ ପବିତ୍ର ହୁଏ ଆଉ ଶିବଙ୍କ କୃପା ଲାଭ ହୁଏ। ସତ କହିବା, ପ୍ରକୃତିକୁ ଭଲ ପାଇବା, ଅସହାୟଙ୍କୁ ସାହାଯ୍ୟ କରିବା ଆଉ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ କରିବା ହିଁ ପ୍ରକୃତ ଶିବ ଉପାସନା।
1: ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ଆମ ସଂସ୍କୃତିର ଏକ ସୁନ୍ଦର ପରମ୍ପରା। ଦୀର୍ଘ ପଥ ଚାଲି ଭକ୍ତମାନେ ପବିତ୍ର ଜଳ ଆଣି ଶିବଲିଙ୍ଗରେ ଅର୍ପଣ କରନ୍ତି। ଏହା ଭକ୍ତି, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ଏକ ଅପୂର୍ବ ଉଦାହରଣ।
0: ଆଜିର ଦିନ କେବଳ ଏକ ପର୍ବ ନୁହେଁ, ଏହା ଭକ୍ତି, ଆତ୍ମଶୁଦ୍ଧି, ଧୈର୍ଯ୍ୟ, ସକାରାତ୍ମକ ଜୀବନର ଏକ ସୁନ୍ଦର ବାର୍ତ୍ତା।

0: ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତେ କାମରେ ବ୍ୟସ୍ତ ରହୁ, ତଥାପି ଏହି ବ୍ୟସ୍ତତା ମଧ୍ୟରେ ପରିବାର ପାଇଁ ସମୟ ବାହାର କରିବା ନିହାତି ଜରୁରୀ ନା?
1: ହଁ ଲଳିତା, ନିହାତି ଜରୁରୀ। କାର୍ଯ୍ୟକ୍ଷେତ୍ର ଆମକୁ ଜୀବିକା ଦିଏ, କିନ୍ତୁ ପରିବାର ଆମକୁ ଜୀବନର ଖୁସି, ଭଲ ପାଇବା ଆଉ ମାନସିକ ଶକ୍ତି ଦିଏ। ତେଣୁ ଆମକୁ ଉଭୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ଉଚିତ।
0: ପ୍ରାୟତଃ ଆମେ ବି ଦେଖିବାକୁ ପାଉଛେ ଯେ ଲୋକେ କାମ ଚାପ ଯୋଗୁଁ ନିଜର ପରିବାରକୁ ସମୟ ଦେଇପାରନ୍ତି ନାହିଁ, କିନ୍ତୁ ସେଭଳି ପରିସ୍ଥିତିରେ ଆମକୁ ପ୍ରଥମେ ସମୟ ସଠିକ୍ ପରିଚାଳନା କରିବା ଆବଶ୍ୟକ। କାମ ସମୟରେ କାମ ଆଉ ଘରେ ଯେତେବେଳେ ରହୁଛେ ସେତେବେଳେ ପରିବାରକୁ ପ୍ରାଥମିକତା ଦେବା ଉଚିତ।
1: ଠିକ୍ କଥାଟି କହିଲ। ଘରର ଛୋଟ ଛୋଟ ମୁହୂର୍ତ୍ତ, ଯେମିତି ପରିବାରରେ ସମସ୍ତେ ଏକାଠି ମିଶି ଖାଇବା, ପିଲାମାନଙ୍କ ସହ ଖେଳିବା, ବୟସ୍କଙ୍କ ସହ କଥାବାର୍ତ୍ତା ହେବା ଆଉ ସେମାନଙ୍କର ଖବର ବୁଝିବା, ବେଳେବେଳେ ବାହାରକୁ ବୁଲିଯିବା, ଏହିସବୁ ଆମ ସମ୍ପର୍କକୁ ଅଧିକ ମଜବୁତ କରିଥାଏ।
0: ଠିକ୍ ସେମିତି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସତ୍ୟନିଷ୍ଠା, ସମୟାନୁବର୍ତ୍ତିତା ଆଉ ପରସ୍ପରକୁ ସାହାଯ୍ୟ କରିବା, ସମ୍ମାନ ଦେବା, ତେବେ ଆମ ସାମୂହିକ କାର୍ଯ୍ୟ ଆମକୁ ସଫଳତା ଦେଇଥାଏ।

0: ଆଜିକାଲି ତ ପ୍ରାୟ ମହିଳାମାନେ କର୍ମଜୀବୀ, ସେମାନେ ମଧ୍ୟ ଉଭୟ ଘର ଆଉ କାର୍ଯ୍ୟକ୍ଷେତ୍ରକୁ ଖୁବ୍ ସୁନ୍ଦର ଭାବରେ ନିୟନ୍ତ୍ରଣ କରିପାରୁଛନ୍ତି। ଏଥିପାଇଁ ତ ସେମାନଙ୍କ ଅବଦାନ ନିଶ୍ଚୟ ପ୍ରଶଂସାଯୋଗ୍ୟ। କିନ୍ତୁ ଘରେ ଯେ କେବଳ ସେମାନଙ୍କର ହିଁ ଦାୟିତ୍ୱ, ସେମିତି ନ ଭାବି ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ସହଯୋଗ କରିବା ଉଚିତ।
1: ପରିବାର ଭିତରେ ଯଦି ପରସ୍ପର ସହଯୋଗ ବୁଝାମଣା ରହିବ, ତେବେ ସେ ପରିବାରଟି ସୁନ୍ଦର ଭାବେ ଗଢ଼ି ଉଠିବ। ତେଣୁ ଉଭୟ ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରି ଗୋଟିଏ ସୁନ୍ଦର, ସୁସ୍ଥ ଆଉ ସୁଖୀ ଜୀବନ ଗଢ଼ିବା।
2: ଏ ବିଷୟରେ ଆମେ ଜଣେ ଭଉଣୀଙ୍କ ସହିତ କଥା ହୋଇଥିଲୁ, ଚାଲନ୍ତୁ ଜାଣିବା।
1: ଭଉଣୀ ନମସ୍କାର।
3: ନମସ୍କାର।
1: ଆପଣଙ୍କ ପରିଚୟ ଟିକେ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୁଁ ସସ୍ମିତା ମହାପାତ୍ର, ମୁଁ ଏଗ୍ରିକଲଚର ଡିପାର୍ଟମେଣ୍ଟରେ ସର୍ଭିସ କରେ, ଜୟପୁରର ବାସିନ୍ଦା।
1: ଆଜିର ବିଷୟବସ୍ତୁଟି ରହିଛି ଘର ଏବଂ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କେମିତି କରିବା। ଆପଣ କୁହନ୍ତୁ, ଘର ଓ କାମ ମଧ୍ୟରେ କେମିତି ସନ୍ତୁଳନ ରଖନ୍ତି?
3: କର୍ମଜୀବୀ ମହିଳା ନୁହଁ ତ ଘର କାମ ଭିତରେ ସନ୍ତୁଳନ ରକ୍ଷା କରିବାକୁ ନିହାତି ଭାବେ ଜରୁରୀ। ସେଥିପାଇଁ ଆମକୁ ପ୍ରଥମେ ଗୋଟେ ଆମର ଦରକାର ହିସାବରେ ଗୋଟେ ରୁଟିନ୍ ବନେଇବା ପାଇଁ ପଡିବ। ଯେମିତିକି ଆମେ ଗୋଟେ ସକାଳୁ ଉଠିକି ଶୀଘ୍ର ଟିକେ ଉଠିବା ପାଇଁ ପଡେ। ଉଠିକି ଆମର ଘରର ଯାହା କାମଟା, ଆମର ଯାବତୀୟ କାମ ସାରିକି ଅଫିସ ଯିବା ପୂର୍ବରୁ ସେ ସମସ୍ତ ଆମର ଯାହା ଦାୟିତ୍ୱ ଥାଏ ବା କାମ ଥାଏ ଘର କାମ ସାରିକି, ତାପରେ ଆମକୁ ଅଫିସ ଟାଇମରେ ଅଫିସ ଯିବାକୁ ପଡେ। ଅଫିସର ତ ଗୋଟେ ଫିକ୍ସ ଟାଇମ ଥାଏ ତାର, ସେଇ ହିସାବରେ ଆମର ଘରର ରୁଟିନ୍ଟା ସାରିବା ପାଇଁ।
1: ଆପଣଙ୍କୁ ଯଦି କାମର ଚାପ ଥିଲେ ପରିବାରକୁ କିପରି ସମୟ ଦିଅନ୍ତି?
3: କାମର ଚାପ ଥିଲେ ଆମର ଅଫିସ ଟାଇମ କାମ ସରିଲା ପରେ ସାରିକିନା ଆସିଲା ପରେ ଆମର ଯୋଉ ବାକି ସମୟଟା ଥାଏ ମୋ ପାଖରେ, ସେଟାକୁ ମୁଁ ଏବେ ଟିଭି ଦେଖିବାରେ କି ମୋବାଇଲ ଦେଖିବାରେ ଏସବୁରେ ଏସବୁକୁ ନ ଦେଇକି ମୋ ଘର ପରିବାର, ମୋ ପିଲା ବା ଘର ଅନ୍ୟ କାମ ଥାଏ ବା ପିଲାମାନଙ୍କ ପାଇଁ ବା ଅନ୍ୟ ପରିବାର ସଦସ୍ୟ ସହିତ ମିଶାମିଶି କରି ତାଙ୍କ ସହିତ ଯାହା ତାଙ୍କର ଦରକାର ଥାଏ ସେଟା କରି ସମୟଟାକୁ ସେଇ ହିସାବରେ ସବୁ ତାକୁ ଖର୍ଚ୍ଚ କରିଥାଏ। ଯେମିତି କାମର ପ୍ରେସରଟା ଘର ଉପରେ ନ ପଡିବ, ସେଥିପାଇଁ ବୋଲି କାମ ପ୍ରେସରଟା ଛାଡିକି ଘରେ ସେ ଘର କାମରେ ବ୍ୟସ୍ତ ରୁହେ, ପିଲାମାନଙ୍କ ପଢାପଢି ବିଷୟରେ ତାଙ୍କର କଣ ଦରକାର ତାଙ୍କର ଆବଶ୍ୟକତା ବୁଝିବା ପାଇଁ ସେ ସମୟ ଚେଷ୍ଟା କରେ, ଯେମିତିକି ସେମାନେ ତାଙ୍କୁ ମୁଁ ଅଧିକ ସମୟ ଦେଇପାରିବି।
1: ଯଦି ଘରର ଜରୁରୀ କାମ ଥାଏ ଓ ଅଫିସର ବି ଜରୁରୀ କାମ ଥାଏ, ତ ଆପଣ କେମିତି ଏକା ସାଥିରେ ମ୍ୟାନେଜ୍ କରନ୍ତି?
3: ଅଫିସର ଜରୁରୀ କାମ ଘରର ଜରୁରୀ କାମ ଯୋଡ଼ିବା ଏକା ସମୟରେ ଆସେ, ତ ନିଶ୍ଚୟ ଅଫିସ କାମଟାକୁ ଆମକୁ ଟିକେ ପ୍ରାଥମିକତା ଅଧିକ ଦେବା ପାଇଁ ପଡେ, ଯେହେତୁ ଅଫିସର କାମ ଗୁଡାକ ଗୋଟେ ସମୟ ସୀମା ଭିତରେ ହିଁ ଆମକୁ ସାରିବାକୁ ପଡିଥାଏ। ଘର କାମଟା ତ ମଧ୍ୟ ସେମିତି ସାରା ଜରୁରୀ, ତ ସେଥିପାଇଁ ଘର କାମଟା ପାଇଁ ବୋଲି ମୁଁ ଆମ ଘରେ ଅନ୍ୟ ସଦସ୍ୟ ମାନଙ୍କର ସ୍ୱାମୀ ହେଲେ କି ଅନ୍ୟ ସଦସ୍ୟ ମାନେ ଯିଏ ହେଲେ ତାଙ୍କୁ ସାହାଯ୍ୟ ନେଇକି ସେ କାମଟା ପୁରା କରିଥାଏ। ଅଫିସ କାମଟା ଯେହେତୁ ସେଟା ସମୟ ସୀମା ଭିତରେ କରିବା ପାଇଁ ପଡିବ ଆଉ ସେଟା ମତେ ହିଁ କରିବାକୁ ପଡିବ, ସେଇ ହିସାବରେ ମୁଁ ସେଇ କାମଟାକୁ ମଧ୍ୟ ପ୍ରାଥମିକତା ଦେଇକି ସାରିଥାଏ।
1: ଯଦି ଘରେ ମ୍ୟାଡମ ଛୋଟ ଛୁଆ ରୁହନ୍ତି, ତ ଆପଣଙ୍କର ବି ଛୋଟ ଛୁଆ ଥିବେ, ଆପଣ କେମିତି ଟାଇମ ଦେଇଥାନ୍ତି?
3: ଘର ଯେତେବେଳେ ଛୁଆଟା ଛୋଟ ଥାଏ ସେ ଥାଏ, ସେ ତ ସବୁବେଳେ ମା ମାନେ ମାକୁ ତାର ଆବଶ୍ୟକତା ଅଧିକ ଥାଏ ତା ପାଇଁ, ସେଥିପାଇଁ କଣ ଆମର ଯୋଉ ସମୟଟା ଅଫିସ ଯିବା ପୂର୍ବରୁ ତାର ସମୟଟାକୁ ମୁଁ ତାର ଯାହା ଦରକାର ଅଛି ତାକୁ ସ୍କୁଲ ପଠେଇବା, ତା ପାଇଁ ଟିଫିନ କରିବା ବା ତାର ଅନ୍ୟ କଣ ଆବଶ୍ୟକତା ଅଛି ସେଇଟା ତା ପାଇଁ ସେଇ ସମୟଟା ମୁଁ ତାକୁ ମଧ୍ୟ ଦେଇଥାଏ। ତାପରେ ଅଫିସରୁ ଆସିଲା ପରେ ତାର ହୋମୱାର୍କ କରେଇବା ବା ତାର ଖେଳକାରୀ ବିଷୟ ଦେଖିବା, ତାକୁ କଣ ଦରକାର ଅଛି ବୁଝିବା, ସେ ଦିନ ଯାକ କଣ କରୁଥିଲା କଣ ନାଇଁ ଏସବୁ ଦେଇ ସମୟ ଦେଇକି ତାକୁ ମୁଁ ସେ ସମୟଟା ତାକୁ ଦେଇଥାଏ। ତାକୁ ଏମିତି ଲାଗିବନି ଯେ ସେ ତାକୁ ମାଟାକୁ ସମୟ ପାଇପାରୁନି ବା ସେ ତାର ମାର ଅଭାବ ଯେମିତି ଫିଲ୍ ନ କରିବ, ସେଥିପାଇଁ ସେ ସମୟଟାକୁ ମୁଁ ତାକୁ ଦେଇଥାଏ।

0: ସବୁ କ୍ଷେତ୍ରରେ ଆପଣଙ୍କ ପରିବାର ଆପଣଙ୍କୁ କେମିତି ସପୋର୍ଟ କରନ୍ତି?
1: ଗୋଟେ କର୍ମଜୀବୀ ମହିଳା ପାଇଁ ତ ପରିବାରର ସପୋର୍ଟଟା ନିହାତି ଭାବେ ଜରୁରୀ, କାହିଁକିନା ସେ ଯେତେବେଳେ ବାହାରକୁ ଯାଉଛି ମାନେ ଘର ଦାୟିତ୍ୱ ବି ଥାଏ, ତ ଘର ଦାୟିତ୍ୱରେ ସେମିତି କିଛି ଜରୁରୀ ଯାହା ଆସିଲା ବା ଘରର ଅନ୍ୟ ଦାୟିତ୍ୱ ଯାକ ଗୁଡାକ ସେମାନେ ସହଯୋଗ ଦେଇଥାନ୍ତି। ତା ସହିତ ଏବେ ବାହାରକୁ ବି ଆମେ ଯାଉଛେ ମାନେ ବାହାର ପରିବେଶକୁ ନେଇକି ଆମକୁ ଚଳିବା ପାଇଁ ପଡିଥାଏ, ତ ସେଇ ହିସାବରେ ସେମାନେ ଆମକୁ ଆମର ଯିବା ଆସିବା ସମୟକୁ ନେଉ କି ବାହାରେ ଆମେ ଆମର କାମ ସମ୍ବନ୍ଧୀୟ କାମ ଉପରେ ଇଏଟାକୁ ସେମାନେ ଆମକୁ ସହଯୋଗ ଦେଇଥାନ୍ତି।
0: ଯଦି ବାହାରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିଲା, ଆପଣ କେମିତି ତାକୁ ମ୍ୟାନେଜ କରନ୍ତି?
1: ବାହାରେ ଅଧିକ ସମୟ କାମ କରିବାକୁ ପଡିଲେ ଘରେ ସେଇ ଟାଇମରେ ଘରର ଯୋଉ ସଦସ୍ୟ ଥାନ୍ତି ସେମାନେ ଏବେ ଛୁଆର ଦାୟିତ୍ୱ ନେବା କି ଅନ୍ୟ କୌଣସି ପାରିବାରିକ କାମ ରହିଲା ତ ସେମାନେ ସେଇଟା ମତେ କରିକି ସାହାଯ୍ୟ କରିଥାନ୍ତି। ଏବେ ସେ ମୋ ସ୍ୱାମୀ ଯିଏ ଅଛନ୍ତି ସେ ତା ଛୁଆର ଯଦି କଣ ଦରକାର ହେଲା ତାକୁ ସ୍କୁଲ ନବା ଆଣିବା କି ତାର କଣ ଖାଇବା ପିଇବା ଏସବୁ ଜିନିଷ ସେ ବୁଝିଥାନ୍ତି। ତାଛଡା ଅନ୍ୟ କୌଣସି ଯଦି ସେ ସମୟରେ ପାରିବାରିକ ଅନୁଷ୍ଠାନ ପଡିଲା କି ଅନ୍ୟ କୌଣସି ପାରିବାରିକ ଦାୟିତ୍ୱ ନେଲା ତ ସେମାନେ ବି ଚେଷ୍ଟା କରନ୍ତି ସେଇଟାକୁ କେମିତି ମୋ ଉପରେ ପ୍ରେସର ନ ଆସିକି ତାଙ୍କେ ସେଇଟା ତୁଲେଇ ଦେବେ।
0: ଏ ବିଷୟରେ ଆମ ଶ୍ରୋତା ଭଉଣୀ ମାନଙ୍କୁ କଣ ବୁଝେଇବାକୁ ଚାହାନ୍ତି?
1: ଶ୍ରୋତା ଭଉଣୀ ଏଇଟା କହିବା ଚାହିଁବି, ଯେମିତି କର୍ମଜୀବୀ ମହିଳାଙ୍କୁ ଦୁଇ ଦୁଇଟା ଦାୟିତ୍ୱ ଏକା ସମୟରେ ତୁଲେଇବାକୁ ପଡିଥାଏ, ଘର ଦାୟିତ୍ୱ ବି ଆଉ ଆମର ନିଜର କର୍ମକ୍ଷେତ୍ରରେ ବି, ତ ସେଥିପାଇଁ ଆମେ ହିଁ ଆମର ଗୋଟେ ରୁଟିନ୍ ତିଆରି କରିବାକୁ ପଡିବ ଯେପରି ଭାବରେ କି ଆମର ଘର କାମଟା ଆମେ ଠିକ୍ ଭାବେ ସାରିବା ଯାହାଦ୍ୱାରା କି ଆମେ ଅଫିସଟାକୁ ଯାଇପାରିବା। ଆଉ ଅଫିସର ବି କାର୍ଯ୍ୟବ୍ୟସ୍ତା ରହୁଛି, ଚାପ ରହୁଛି, କିନ୍ତୁ ତା ମାନେ ନାହିଁ ଯେ ଆମେ ଅଫିସର ଚାପଟାକୁ ଆଣି ଘରେ ଚାପ ବସାଉଛେ କି ଘରେ ଆସିକିନା ସେଇ ଅଶାନ୍ତିଟା ଆଣିବା କି ଘରେ ଆମେ ସେଇ କାମଟା ସମାନ ନ କରିପାରିବା ଘରର ଦାୟିତ୍ୱଟା ନ ତୁଲେଇ ପାରିବା। ସେଥିପାଇଁ ସବୁବେଳେ ଚେଷ୍ଟା କରିବା ଗୋଟେ ସମୟ ସୀମା ଭିତରେ କାମ ସାରିବା ଆଉ ଚାପ ମୁକ୍ତ ହେଇକି ରହିବା।
0: ଏତେ ସୁନ୍ଦର ବୁଝେଇ ଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ।

0: ଆଜିକାଲି ମୋବାଇଲ ଫୋନ୍ ଆଉ ସୋସିଆଲ ମିଡିଆ ମଧ୍ୟ ଆମର ବହୁତ ସମୟ ନେଇଯାଉଛି ନା। ବେଳେବେଳେ ଆମେ ପରିବାର ସହିତ ବସିଥିଲେ ମଧ୍ୟ ମନ ଆମର ମୋବାଇଲ ପାଖରେ ଥାଏ, କିନ୍ତୁ ସେଥିରେ ମଧ୍ୟ ଆମକୁ କିଛି ପରିବର୍ତ୍ତନ ଆଣିବା ଦରକାର।
1: ହଁ ଶ୍ରୋତା ଭଉଣୀ, ଆଉ ଗୋଟିଏ ମୁଖ୍ୟ କଥା ହେଲା, କାମର ସଫଳତା ପାଇଁ ଆମ ସ୍ୱାସ୍ଥ୍ୟକୁ ଆମେ ଅବହେଳା କରିବା ନାହିଁ। ଯଦି ଆମ ସ୍ୱାସ୍ଥ୍ୟର ଯତ୍ନ ନ ନେବା, ତେବେ ଆମ ଶରୀରରେ ଅନେକ ପ୍ରକାର ସ୍ୱାସ୍ଥ୍ୟର ସମସ୍ୟା ଦେଖାଦେଇଥାଏ।
0: କହିବାକୁ ଗଲେ ବ୍ୟସ୍ତବହୁଳ ଜୀବନରେ ଆମେ ପରିବାର, କାର୍ଯ୍ୟ ଆଉ ଦାୟିତ୍ୱକୁ ଗୁରୁତ୍ୱ ଦେଉଛୁ, ଆଉ ଅନେକ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଦେଉଛୁ। ବିଶେଷ କରି ମହିଳାମାନେ ପରିବାରର ସମସ୍ତଙ୍କ ଯତ୍ନ ନେଉଥିବା ବେଳେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ।
1: ଆଜି ଆମେ ଏମିତି ଏକ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ, ଯାହାର ଠିକ୍ ସମୟରେ ଚିହ୍ନଟ ହେଲେ ହିଁ ପ୍ରତିକାର ଏବଂ ଚିକିତ୍ସା ସମ୍ଭବ।
0: ସେହି ବିଷୟ କ'ଣ ଯେ?
1: ଜରାୟୁ କର୍କଟ ରୋଗ।
0: ଓ ତେବେ ଏ ବିଷୟରେ ଆମେ ଡାକ୍ତର ଜିନିଆରାଣୀ ମହାକୁଡ଼ଙ୍କ ସହିତ କଥା ହେଇଥିଲେ ନା, ତେବେ ଆମ ଶ୍ରୋତା ଭଉଣୀଙ୍କୁ ମଧ୍ୟ ଶୁଣାଇଦେବା। ମ୍ୟାଡାମ ନମସ୍କାର।
2: ନମସ୍କାର
0: ମ୍ୟାଡାମ, ଆପଣଙ୍କୁ ଆମ ଘର ଅଘରଣୀ ଅଗଣାକୁ ସ୍ୱାଗତ।
2: ଧନ୍ୟବାଦ
0: ମ୍ୟାଡାମ। ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ। ଆଜି ଆମ ଘର ଅଘରଣୀ କାର୍ଯ୍ୟକ୍ରମରେ ଆଲୋଚ୍ୟର ବିଷୟବସ୍ତୁ ରହିଛି ଜରାୟୁ କର୍କଟ ରୋଗ, ତାର କାରଣ ଆଉ ନିରାକରଣ। ତ ପ୍ରଥମେ ଆମେ ଆପଣଙ୍କ ଠାରୁ ଜାଣିବା ପାଇଁ ଚାହିଁବୁ ଯେ ଏଇ ଜରାୟୁ ରୋଗ କହିଲେ ଆମେ କ'ଣ ବୁଝିବା?
2: ଗର୍ଭାଶୟର ଲୋୟର ପର୍ସନ ଅର୍ ମୁଖକୁ ସର୍ଭିକ୍ସ ବୋଲି ଆମେ କହିଥାଉ। ଏଇ ସର୍ଭିକ୍ସରେ ନର୍ମାଲ ଗ୍ରୋଥ ହେଲେ ଆମେ ତାକୁ ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନ୍ସର ବୋଲି କହିବା।
0: ଏଇ ଯୋଉ ରୋଗର ମୁଖ୍ୟ କାରଣ ଗୁଡାକ କ'ଣ ସବୁ ରହିଛି?
2: ଆର୍ଲି ମ୍ୟାରେଜ ଗୋଟେ ବି ଏହାର କାରଣ ଥାଉଛି। ଅଳ୍ପ ବୟସରେ ଯୌନ ସମ୍ପର୍କ ଦ୍ୱାରା ଆରମ୍ଭ ହୋଇଯାଇଥାଏ।

0: ଏବଂ ଇମ୍ୟୁନିଟି ସିଷ୍ଟମ ତାର କମ ହେବ, ଏଥିରେ ରୋଗ ଅଛି ଯାହାଦ୍ୱାରା କି ତାର ଇମ୍ୟୁନିଟି ସିଷ୍ଟମଟା କମି ଯାଇଥାଏ, ଯେମିତି HIV ହେଲା, TB ହେଲା, ସେକ୍ସୁଆଲ ଟ୍ରାନ୍ସମିଟେଡ୍ ଡିଜିଜ୍, ଏହିସବୁ ରୋଗରେ ଇମ୍ୟୁନିଟି ସିଷ୍ଟମ କମି ଯାଇଥାଏ ଯାହାଦ୍ୱାରା କି ସଂକ୍ରମଣଟା ଶେଷ ଥାଏ। ମଲ୍ଟିପୁଲ ସେକ୍ସୁଆଲ ପାର୍ଟନର ଥିଲେ ମଧ୍ୟ ଏହି ସଂକ୍ରମଣଟା ହୋଇଥାଏ। ମେନ୍ସଟ୍ରୁଆଲ ହାଇଜିନ୍ ଯଦି ପ୍ରପରଲି ମେଣ୍ଟେନ୍ ନ ହେଲେ ଏହି ସଂକ୍ରମଣଟା ହେବାର ଚାନ୍ସେସ୍ ଥାଏ। ଦୀର୍ଘ ସମୟ ଧରି ଯଦି HIV ଯଦି ରହିବ ଏବଂ ନ ନେଲେ ଏହି ସଂକ୍ରମଣଟା ହେବାର ଚାନ୍ସେସ୍ ଥାଏ।
1: କେଉଁ ବୟସର ମହିଳାମାନଙ୍କ ଠାରେ ଏହି ରୋଗ ଦେଖାଯାଏ ସାଧାରଣତଃ?
0: ଇଣ୍ଡିଆରେ ବ୍ରେଷ୍ଟ କ୍ୟାନ୍ସର ପରେ ସେଟା ମୋଷ୍ଟ କମନ୍ କ୍ୟାନ୍ସର ହେଉଛି ଏଇ ଜ୍ୱର। ପ୍ରଜନନକ୍ଷମ ବୟସରେ ହୋଇପାରେ, ସାଧାରଣତଃ 30-50 ବର୍ଷ ବୟସ ମଧ୍ୟରେ ଅଧିକ ଦେଖାଯାଏ। ତେଣୁ ଲକ୍ଷଣ ନଥିଲେ ମଧ୍ୟ ଉପଯୁକ୍ତ ବୟସରେ ସ୍କ୍ରିନିଂ କରିବା ଗୁରୁତ୍ୱପୂର୍ଣ୍ଣ।
1: ଏଇ ଯୋଉ ରୋଗର ପ୍ରାରମ୍ଭିକ ଲକ୍ଷଣ ସବୁ କଣ ରହିଛି?
0: ଇନ୍ ଆର୍ଲି ଷ୍ଟେଜ୍ରେ ସର୍ଭାଇକାଲ କ୍ୟାନ୍ସରର ବା ଜରାଇ କର୍କଟର କୌଣସି ଲକ୍ଷଣ ପାରେ। ରୋଗ ଯଦି ବଢିବ ତାହେଲେ ହ୍ୱାଇଟ୍ ଡିସ୍ଚାର୍ଜ ହେବ, ଯୋଉଟାକି ଦୁର୍ଭାଗ୍ୟ ହୋଇଥାଏ। ହଜବେଣ୍ଡ ୱାଇଫ୍ ଯଦି ଶାରୀରିକ ସମ୍ପର୍କ ରଖିଲେ ତାହେଲେ ବ୍ଲିଡିଂ ହେବାର ଚାନ୍ସେସ୍ ଥାଏ। ନର୍ମାଲ ମେନ୍ସଟ୍ରୁଆଲ ସାଇକେଲ ବନ୍ଦ ପରେ ମଧ୍ୟ ମଝି ମଝିରେ ବ୍ଲିଡିଂ ହୋଇଥାଏ ଏବଂ ଦୀର୍ଘ ସମୟ ବ୍ଲିଡିଂଟା ହୋଇଥାଏ। ମେନ୍ସଟ୍ରୁଆଲ ବ୍ଲିଡିଂଟା ମେନୋପଜ୍ ପରେ ମଧ୍ୟ ବ୍ଲିଡିଂ ହୋଇଥାଏ। ତଳିପେଟରେ ପେନ୍ ହେବାର ଚାନ୍ସେସ୍ ଥାଏ, ବହୁତ ଦୁର୍ବଳ ଲାଗିଥାଏ। ଯୌନ ସମ୍ପର୍କ ସମୟରେ ପେନ୍ ହୋଇଥାଏ। ପରିସ୍ରା କିମ୍ବା ମଳତ୍ୟାଗରେ ସମସ୍ୟା ମଧ୍ୟ ହୋଇଥାଏ, ପରିସ୍ରା କିମ୍ବା ମଳତ୍ୟାଗ କଲାବେଳେ ମଧ୍ୟ କିଛି ସମସ୍ୟା ଦେଖାଯାଇଥାଏ।
1: ଏହି ରୋଗକୁ ଆମେ କେମିତି ଚିହ୍ନିବା?
0: ଯାହାର ମୁଁ ଯୋଉ ସିମ୍ପଟମ୍ ସବୁ କହିଲି, ଲକ୍ଷଣ ସବୁ କହିଲି, ଏହି ସିମ୍ପଟମ୍ ମାନେ ଯଦି ସବୁ ଆସୁଛି ତାହେଲେ ଆମେ ଶୀଘ୍ର ହସ୍ପିଟାଲ ଯିବା କଥା। ମେନଲି 21-30 ବର୍ଷର ମହିଳାମାନେ ପ୍ରତି 3 ବର୍ଷରେ ଥରେ ଏବଂ 30 ବର୍ଷରୁ 65 ଇୟର୍ ମହିଳାମାନେ ପ୍ରତି 5 ବର୍ଷରେ ଥରେ ଯାଇକି ଗାଇନୋକୋଲୋଜିଷ୍ଟ ପାଖରେ ସ୍କ୍ରିନିଂ ଟେଷ୍ଟଟା କରିବା ଉଚିତ, ରେଗୁଲାରଲି ଯାଇକି ଚେକଅପ୍ କରିବା ଉଚିତ। 21-30 ବର୍ଷ ମହିଳାମାନଙ୍କୁ ପାପ୍ ସ୍ମିୟର ଟେଷ୍ଟଟା, ତାଙ୍କ ଇନଫେକ୍ସନ ଅଛି କି ନାହିଁ ତାର ଟେଷ୍ଟ କରାଯାଏ ଏବଂ 30-65 ଇୟର୍ ଏଜ୍ର ମହିଳାମାନଙ୍କୁ ପାପ୍ ସ୍ମିୟର ଟେଷ୍ଟ ସହିତ HPV ଟେଷ୍ଟ କରାଯାଏ।
1: ଯୋଉ ରୋଗ ପାଇଁ ପୂର୍ବରୁ ସେମିତି ଟୀକାକରଣର ବ୍ୟବସ୍ଥା କିଛି ରହିଛି କି ନା ଅନ୍ୟ କିଛି ସୁବିଧା ରହିଛି?
0: ଏହି ରୋଗର ଟ୍ରିଟମେଣ୍ଟ ପାଇଁ ପୂର୍ବରୁ ତ ଏହାର ଟୀକାକରଣର ସୁବିଧା ଥିଲା, କିନ୍ତୁ ପ୍ରାଇଭେଟଲି ସବୁ ମିଳୁଥିଲା, ଯାହା 10,000 ଉପରେ ଥିଲା ସବୁ ଭ୍ୟାକ୍ସିନ। କିନ୍ତୁ ଏବେ ଆମର କେନ୍ଦ୍ର ସରକାର ସର୍ଭାଇକାଲ କ୍ୟାନ୍ସରର ନିରାକରଣ ପାଇଁ 28 ଫେବୃଆରୀ 2024 HPV ଭ୍ୟାକ୍ସିନ କାର୍ଯ୍ୟକ୍ରମ ଷ୍ଟାର୍ଟ କରିଛନ୍ତି, ଯୋଉଟାକି ଓଡ଼ିଶାରେ ମଧ୍ୟ ଏବେ ଷ୍ଟାର୍ଟ ହୋଇଗଲାଣି। ଏହି ଭ୍ୟାକ୍ସିନଟା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ସମସ୍ତ କିଶୋରୀ ବାଳିକା ମେନଲି 14-15 ବର୍ଷ ବୟସର ବାଳିକା ମାନଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି। ଆମେ ଏହି ଭ୍ୟାକ୍ସିନଟା ଯେତେ ଶୀଘ୍ର ଦେବା ସେତେ ତାର ଇଫେକ୍ଟ ଥାଉଛି। ଥରେ ସେକ୍ସୁଆଲି ଆକ୍ଟିଭ ହୋଇଗଲା ପରେ ତାର କାମ ଟିକେ କମିଯାଏ, ହେଲେ ବି ଆମକୁ ଏହି ଭ୍ୟାକ୍ସିନ ନେଇଯିବା ଉଚିତ।
1: ଏହି ସବୁ ସୁବିଧା ସରକାରଙ୍କ ଠାରୁ ମିଳୁଛି କି?
0: ଏବେ ଗଭର୍ଣ୍ଣମେଣ୍ଟ ଏଇଟା ଷ୍ଟାର୍ଟ କରିଛି, ଯୋଉଟାକି କିଶୋରୀ ବାଳିକା ମାନେ 14-15 ବର୍ଷର ଝିଅମାନଙ୍କୁ ମାଗଣାରେ ଦିଆଯାଉଛି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ।
1: ଏଇ ଯୋଉ ରୋଗଟା ଯଦି ଆମେ ପୂର୍ବରୁ ଚିହ୍ନି ପାରିବା ତ ତା ପାଇଁ ଆମେ କିଛି ସେମିତି ବ୍ୟବସ୍ଥା କରିପାରିବା କି ତା ରୋଗକୁ ଭଲ କରିବା ପାଇଁ?
0: ନିଶ୍ଚିତ ଭାବରେ, ସେଥିପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ବୟସରେ ଯାଇକି ସ୍କ୍ରିନିଂ ଟେଷ୍ଟ କରିବା ଉଚିତ, ଡକ୍ଟର ପାଖକୁ ଯାଇକି ରେଗୁଲାରଲି ଟେଷ୍ଟ କରିବା ଉଚିତ, ଯାହାଦ୍ୱାରା କି ଏହି ରୋଗକୁ ଆମେ ଆର୍ଲି ଡିଟେକ୍ସନ କରିପାରିବା ଏବଂ କ୍ୟାନ୍ସର ଡେଭଲପ୍ ହେବା ଆଗରୁ ଆମେ ଜାଣିପାରିବା। ସେଥିପାଇଁ ଆମକୁ 30-65 ଇୟର୍ ଏଜ୍ ଭିତରେ 5 ବର୍ଷରେ ଥରେ ଯାଇକି ଡକ୍ଟରଙ୍କ ପାଖରେ ଯାଇକି ସ୍କ୍ରିନିଂ ଟେଷ୍ଟ କରିବା ଉଚିତ। ଷ୍ଟେଜ 2 ପର୍ଯ୍ୟନ୍ତ ଆର୍ଲି ଷ୍ଟେଜରେ ଯଦି ଥିବ ତାହେଲେ ସର୍ଜରୀ ଦ୍ୱାରା ଏବଂ ତାପରେ ଯଦି ଷ୍ଟେଜ 2ରୁ ଯଦି ଅଧିକ ହେଇଗଲା ଷ୍ଟେଜ, ସେଇ ଜାଗାରେ ଆମେ କଣ କରୁଛୁ, ସର୍ଜରୀ, ରେଡିଏସନ ଥେରାପି, କେମୋଥେରାପି ଏସବୁ ଦିଆଯାଇଥାଏ।
1: ମ୍ୟାଡାମ ଆପଣ ତ ଜରାୟୁ କ୍ୟାନ୍ସର ଉପରେ ବହୁତ କିଛି କହିଲେ, ବର୍ତ୍ତମାନ ଆପଣ ସମାଜ ପାଇଁ କଣ ବାର୍ତ୍ତା ରଖିବେ?
0: ଜରାୟୁ ମୁଖ କର୍କଟ ଭୟ କରିବାର ରୋଗ, କିନ୍ତୁ ଭୟ କରିବାର ମଧ୍ୟ ଉଚିତ ନୁହଁ। ଯଦି ଅସ୍ୱାଭାବିକ ଭାବରେ ଭାଜିନାଲ ବ୍ଲିଡିଂ କିମ୍ବା ଡିସଚାର୍ଜ ହେଲେ ଆମେ ଶୀଘ୍ର ଡକ୍ଟରଙ୍କ ପାଖକୁ ଯିବା ଉଚିତ। ନିର୍ଦ୍ଦିଷ୍ଟ ବୟସରେ ଆମେ ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନିଂ କରିବା ଉଚିତ ଆଉ ଭ୍ୟାକ୍ସିନ ସମସ୍ତେ ନିଅନ୍ତୁ। ଏ ଭ୍ୟାକ୍ସିନ ନେବା ଦ୍ୱାରା କିଛି ସାଇଡ୍ ଇଫେକ୍ଟ ହେବ ନାହିଁ। ଭ୍ୟାକ୍ସିନ ନେଲା ପରେ ମଧ୍ୟ ଆମକୁ ରେଗୁଲାରଲି ସ୍କ୍ରିନିଂ ଟେଷ୍ଟ କରିବା ଉଚିତ। ଭ୍ୟାକ୍ସିନ ନେଲା ପରେ ସର୍ଭାଇକାଲ କ୍ୟାନ୍ସରର ରିସ୍କ କମ୍ ଥାଏ, ହେଲେ ବି ଆମକୁ ସ୍କ୍ରିନିଂ ଟେଷ୍ଟ କରିବା ଉଚିତ।

0: ରେଗୁଲାର କରିବା ଉଚିତ, ଯାହାଦ୍ୱାରା କି କ୍ୟାନ୍ସର ହେବାର ଚାନ୍ସେସ ମଧ୍ୟ କମିଯିବ ଏବଂ ହେଲେ ମଧ୍ୟ ଆମେ ଇନିସିଆଲ ଷ୍ଟେଜରେ ଧରିପାରିବା ଏବଂ ତାକୁ କମ୍ପ୍ଲିଟଲି କ୍ୟୁର କରିପାରିବା। ହେଲ୍ଦି ଲାଇଫ ଷ୍ଟାଇଲ ମେଣ୍ଟେନ କରିବା ଉଚିତ,
1: ଧନ୍ୟବାଦ ମ୍ୟାଡାମ। ଆପଣ ଆମ କାର୍ଯ୍ୟକ୍ରମକୁ ଆମ ଆକାଶବାଣୀ କେନ୍ଦ୍ରକୁ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ ଆକାଶବାଣୀ କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

ଶୁଣିଲେ ଘର ଘୋରଣୀ କାର୍ଯ୍ୟକ୍ରମ ଆଜି ପାଇଁ ଉପସ୍ଥାପନାରେ ଥିଲେ ନିଶାରାଣୀ ସାହୁ ଏବଂ ଲଳିତା ଶତପଥୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ନାଟକ ଶିବଶକ୍ତି। ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି।

0: ବର୍ତ୍ତମାନ ସମୟ ଦିନଗୋଟିଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ। ଆଜିଠାରୁ 3ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର, ଗୁଜରାତ ଓ ମଧ୍ୟପ୍ରଦେଶର 3ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି। ଦେଶରେ ବାର୍ଷିକ ଅଙ୍ଗ ପ୍ରତିରୋପଣ ସଂଖ୍ୟା 20,000ରୁ ଅଧିକ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ। ନିଟ୍ ପ୍ରସଙ୍ଗରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ଲୋକସଭା କାର୍ଯ୍ୟ ପୂର୍ବାହ୍ନ 12ଟାରେ ଆରମ୍ଭ ହେବା ମାତ୍ରେ ଗୃହରେ ଅଧ୍ୟକ୍ଷତା କରୁଥିବା କ୍ରିଷ୍ଣ ପ୍ରସାଦ ଟେନେଟି ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଷ୍ଟାଟିଷ୍ଟିକ୍ସ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂ ଲୋକସଭାରେ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟ୍ ବିଲ୍ ଆଗତ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ 2026 ଆଗତ କରିଥିଲେ। ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ହଟ୍ଟଗୋଳ କରିବା ସହ ଏ ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲେ। ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅଧ୍ୟକ୍ଷ ବାରମ୍ଭାର ଅନୁରୋଧ କରିଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବରୁ ଆଜି ପୂର୍ବାହ୍ନ 11ଟା ବେଳେ ବାଚସ୍କତି ଓମ୍ ବିର୍ଲା ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଥିବା 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ 13ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ ଓ 9ଟି ବ୍ରୋଞ୍ଜ ପଦକ ସହ ମୋଟ 39ଟି ପଦକ ଜିତିଥିବା ବାଚସ୍କତି କହିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଖେଳାଳିମାନେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି 8ଟି ସ୍ୱର୍ଣ୍ଣ ସମେତ 16ଟି ପଦକ ଜିତିଛନ୍ତି। ଭାରତୀୟ କ୍ରୀଡ଼ାବିତ୍ମାନଙ୍କର କୃତିତ୍ୱ ଦେଶର ଖେଳାଳି ଓ ଯୁବକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ବାଚସ୍ପତି କହିଛନ୍ତି।
2: कल संपन्न हुए समापन समारोह के उपरांत राष्ट्रमंडल खेलों का बैटन भारत को सौंप दिया गया है। 23वें राष्ट्रमंडल खेलों में उत्कृष्ट प्रदर्शन से देश के करोड़ों युवाओं और खिलाड़ियों को प्रेरणा मिलेगी। मैं सदन की ओर से देश का मान बढ़ाने वाले खिलाड़ियों, उनके कोच एवं टीम इंडिया को हार्दिक बधाई और शुभकामनाएं देता हूं।
1: राज्यगोष्ठी क्रीड़ा परवर्ती संस्करण 2030 ମସିହାରେ ଗୁଜରାତର ଅହମ୍ମଦାବାଦରେ ଆୟୋଜିତ ହେବ। ଗତକାଲି ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମ ଅବସରରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଥିଲେ। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍ରା, ଭାରତୀୟ ଅଲମ୍ପିକ୍ସ ଆସୋସିଏସନ୍ର ଅଧ୍ୟକ୍ଷ ପିଟି ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହାକୁ ଗ୍ରହଣ କରିଥିଲେ। ରାଜ୍ୟସଭାରେ ଆଜି ପୂର୍ବାହ୍ନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। 39ଟି ପଦକ ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ସ୍ଥାନ ହାସଲ କରିଥିବା ସେ କହିଥିଲେ। ଭାରତର ପାରା କ୍ରୀଡ଼ାବିତ୍ମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ 7ଟି ପଦକ ଜିତି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଧାକୃଷ୍ଣନ କହିଛନ୍ତି। ପଦକ ଜିତିଥିବା କ୍ରୀଡ଼ାବିତ୍ମାନେ ଦେଶର ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣା ଯୋଗାଇବେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ତପ୍ତପାଣିଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଗସ୍ତର ପ୍ରଥମ ଦିନରେ ଆଜି କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଏବଂ କଟକରେ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ଓଡ଼ିଆ ସମ୍ଭାଦପତ୍ର ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ବିହାର, ଗୁଜରାତ ଏବଂ ମଧ୍ୟପ୍ରଦେଶର 3ଟି ବିଧାନସଭା ଆସନ

ନିମନ୍ତେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାତର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତମାସ 30 ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଆଜି ସକାଳ 8:00 ଭୋଟ୍ ଗଣତି ଆରମ୍ଭ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସର୍ବଶେଷ ସୂଚନା ଅନୁଯାୟୀ ବିହାରର ବାଙ୍କିପୁର ବିଧାନସଭା ଆସନରୁ ଜନସ୍ୱରାଜ ପାର୍ଟିର ପ୍ରାର୍ଥୀ ପ୍ରଶାନ୍ତ କିଶୋର 7,000 ଅଧିକ ଭୋଟ୍ରେ ଆଗୁଆ ରହିଥିବା ବେଳେ ଗୁଜରାତର ମଞ୍ଜଲପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ଭାଇ ପଟେଲ 24,000 ଅଧିକ ଭୋଟ୍ରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦାତିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,786 ଖଣ୍ଡ ଭୋଟ୍ରେ ଆଗରେ ରହିଥିବା ସୂଚନା ମିଳିଛି। ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ୍ରେ ଏପର୍ଯ୍ୟନ୍ତ 5,00,000 ଅଧିକ ଆଧାର ପ୍ରମାଣୀକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି। ଆଜି ଅଙ୍ଗଦାନ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ 16 ଭାରତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷରେ ଦେଶରେ ଅଙ୍ଗ ପ୍ରତିରୋପଣ ସଂଖ୍ୟା ବାର୍ଷିକ 20,000 ଅଧିକ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଙ୍ଗଦାନ ପ୍ରସଙ୍ଗକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ବିଷୟକୁ ସ୍କରଣ କରି ମନ୍ତ୍ରୀ କହିଛନ୍ତି ଜୀବନ ବଞ୍ଚାଇବା କ୍ଷେତ୍ରରେ ଦେଶରେ ଅଙ୍ଗଦାନ ଏବଂ ପ୍ରତିରୋପଣର ଗୁରୁତ୍ୱ ବୃଦ୍ଧି ପାଇଛି। ସୁଶ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଆମେରିକା ଏବଂ ଚୀନ୍ ପରେ ଭାରତ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଜାତୀୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଅଧୀନରେ ସରକାର ଭିଭିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସହାୟତା ଯୋଗାଇ ଦେଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ଅବସରରେ ଯୁଗ ଯୁଗ ଜିଓ ଅଭିଯାନ ଏବଂ ଇ ପ୍ରତିରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଚିହ୍ନିତ ଏବଂ ମୁକ୍ତ ପାଦଚଲା ରାସ୍ତା ନିର୍ଦ୍ଧାରିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିଂହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜନଙ୍କୁ ଏ ସମ୍ପର୍କିତ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଥିବା ଲାଗି କହିଛନ୍ତି। ଲୋକମାନେ ଯେଭଳି ଗାଡ଼ି ମୋଟର ଭୟ ନ କରି ମୁକ୍ତ ଭାବେ ପ୍ରତ୍ୟେକ ରାସ୍ତାର ପାର୍ଶ୍ୱରେ ଚାଲିପାରିବେ ସେଥିଲାଗି ପାଦଚଲା ରାସ୍ତା ନିର୍ଦ୍ଧାରିତ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି। ଗତ ଜୁଲାଇ ମାସରେ ଦେଶରେ ବାଣିଜ୍ୟିକ ଓ କ୍ୟାପ୍ଟିଭ୍ କୋଇଲା ଖଣିରୁ ଉତ୍ପାଦନ 14.78 ମିଲିୟନ୍ ଟନ୍ରେ ପହଞ୍ଚିଛି। ସେହି ସମୟରେ କୋଇଲା ରପ୍ତାନୀ ପରିମାଣ 17.49 ରହିଥିଲା। କୋଲ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଦେଶରେ କୋଇଲା ଉତ୍ପାଦନ 9.61% ବୃଦ୍ଧି ପଞ୍ଜିକୃତ ହୋଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବିଭିନ୍ନ ପ୍ରକାରର କୋଇଲା ଖଣିରେ ଖନନ କାର୍ଯ୍ୟକଳାପରେ ପରିଚାଳନାଗତ ଦୃଢ଼ତାରେ ବିକାଶ ଯୋଗୁଁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି। କର୍ଣ୍ଣାଟକରେ ଆଜି 20 ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ସେଠାକାର ଲୋକଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ସୂଚନାଯୋଗ୍ୟ ଗତ ଜୁନ୍ 3 ତାରିଖରେ ଡକ୍ଟର ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟ 13 ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ। ବୟନ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 7 ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଆସନ୍ତା ବୁଧବାର ନୂଆଦିଲ୍ଲୀରେ ୱାର୍ଲଡ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ଓଭେନ୍ ମେକିଂ ଶୀର୍ଷକ ପ୍ରଦର୍ଶନୀ ଆରମ୍ଭ ହେବ। ଆସନ୍ତା 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ପୂର୍ବାହ୍ନଠାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜନସାଧାରଣଙ୍କ ଲାଗି ଖୋଲା ରହିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପ୍ରଦର୍ଶନୀ ମାଧ୍ୟମରେ ବୟନ କାରିଗର, ଡିଜାଇନର ଏବଂ ହସ୍ତତନ୍ତ ବ୍ୟବସାୟୀ ସମ୍ମିଳିତ ହେବେ। ଉଜ୍ବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ବଖତିୟାର ସୈଦବ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଉଭୟ ଭାରତ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ପ୍ରାଚୀନ ସମୟରୁ ବାଣିଜ୍ୟିକ ମାର୍ଗ ମଧ୍ୟ ରହିଛି। ବୈଠକ ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂତନ କ୍ଷେତ୍ରଗୁଡ଼ିକରେ ସମ୍ପର୍କ ଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗ୍ଲାସ୍କୋଠାରେ ସଦ୍ୟ ସମାପିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତର କ୍ରୀଡ଼ାବିତ୍ମାନେ 39 ପଦକ ଜିତିଥିବା ନେଇ କହିଛନ୍ତି। ବିଶେଷକରି ଦେଶର ମହିଳା କ୍ରୀଡ଼ାବିତ୍ମାନେ 8 ପଦକ ଜିତିଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମହିଳା ଖେଳାଳିଙ୍କ ଧୈର୍ଯ୍ୟ ଓ କ୍ରୀଡ଼ା ପ୍ରତି ଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ପ୍ରଶଂସା କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ମଧ୍ୟ କୃତି ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ

0: ମୁଲତବୀ। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର, ଗୁଜରାତ ଓ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି। ଦେଶରେ ବାର୍ଷିକ ଅଙ୍ଗ ପ୍ରତିରୋପଣ ସଂଖ୍ୟା 20,000ରୁ ଅଧିକ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news.

ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣିବା ଆଶିକ୍ ଟୁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତିକାର ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶକ ଅଙ୍କିତ ତିୱାରୀ।

0: ଅକ୍ସର ଚଳଚ୍ଚିତ୍ର ପାଇଁ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଥିଲେ ହିମେଶ ରେଶମିଆ, ଗୀତ ରଚନା କରିଥିଲେ ସମୀର। ଶ୍ରୋତାମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ପ୍ରେମ ରତନ ଧନ ପାୟୋ ଏହି ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ସନ୍ଧ୍ୟାରେ କଟକସ୍ଥିତ ଜଗଦ୍ଗୁରୁ ଗୋପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ହେବେ ସାମିଲ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ବନ୍ୟାରେ 22 ଜିଲ୍ଲା ପ୍ରଭାବିତ, ସମ୍ପୂର୍ଣ୍ଣ ଘର ଭାଙ୍ଗିବା କ୍ଷେତ୍ରରେ 1,20,000 ଟଙ୍କା କ୍ଷତିପୂରଣ ଦେବେ ସରକାର। ଏବଂ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅଙ୍ଗଦାନ ଦିବସ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ସଂସଦରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରାଜ୍ୟସଭାରେ ଆଜି ପୂର୍ବାହ୍ନ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ରାଜ୍ୟସଭାରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। ପ୍ରଥମ ମୁଲତବୀ ପରେ ଲୋକସଭାରେ ଷ୍ଟାଟିଷ୍ଟିକ୍ସ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ ବିଲ୍ ଆଗତ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ 2026 ଆଗତ କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରିସ୍ଥିତିରେ ସୁଧାର ନ ଆସିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକ ମୁଣ୍ଡୁଳି ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ ଏବଂ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରତିକ୍ରିୟାରେ କହିଛନ୍ତି,
1: ମନ୍ଦିରରେ ମଧ୍ୟ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାର ଆରମ୍ଭ କରିଛି, ଦର୍ଶନ ପାଇଁ ମଧ୍ୟ ସବୁ ଆରେଞ୍ଜମେଣ୍ଟ କରାଯାଇଛି। ସମସ୍ତଙ୍କର ସହଯୋଗରେ ଜିଲ୍ଲାପତି ସମସ୍ତ ଆସନ୍ତାକାଲି ମହାମୟୀଙ୍କୁ

0: ଆଗତ କରିବା।
1: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତିର ଉନ୍କୋଚନ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ପୁରୋଧା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବର କାଗଜ ସମାଜର ପ୍ରତିଷ୍ଠାତା ଥିଲେ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରଥଯାତ୍ରା ବିଶ୍ୱ ଭ୍ରାତୃତ୍ୱ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦେଇଥାଏ। ଏହା କେବଳ ଏକ ଉତ୍ସବ ନୁହେଁ, ଏକ କାଳଜୟୀ ସଭ୍ୟତା, ପରମ୍ପରା, ସାଂସ୍କୃତିକ ବିବିଧତା, ଆଧ୍ୟାତ୍ମିକତା ଓ ସାମୁଦାୟିକ ଅଂଶଗ୍ରହଣକୁ ପ୍ରତିଫଳିତ କରିଥାଏ। ଶ୍ରୀକ୍ଷେତ୍ର ପୁରୀ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଭାରତର ଜୀବନ୍ତ ଐତିହ୍ୟର ଏକ ସ୍ଥାୟୀ ପ୍ରତୀକ ଭାବେ ଦଣ୍ଡାୟମାନ ହୋଇଛି। ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପରେ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବଢ଼ିବ। ଏହି ସ୍ୱୀକୃତି ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରୋହାହନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ସଂସ୍କୃତି ମନ୍ତ୍ରଣାଳୟ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଦସ୍ତାବିଜ ଦାଖଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବନ୍ୟା ଦ୍ୱାରା ମୋଟ 22 ଜିଲ୍ଲାର 85 ବ୍ଲକ ଓ 1458 ଗାଁର 8,63,909 ଜଣ ପ୍ରଭାବିତ ହୋଇଛନ୍ତି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ କୃଷି ଓ ରାଜସ୍ୱ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ ରହିଛନ୍ତି। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ 1,20,000 ଟଙ୍କା କ୍ଷତିପୂରଣ ଓ ମାଟିଘର ଆଂଶିକ ଭାଙ୍ଗିବା କ୍ଷେତ୍ରରେ 4,000 ଓ କୁଡ଼ିଆ ଘର ଭାଙ୍ଗିଥିଲେ 8,000 ଟଙ୍କା ମିଳିବ। ଫସଲହାନୀ ପାଇଁ ହେକ୍ଟର ପିଛା 8,500 ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହୋଇଗଲାଣି ସେସବୁ ଜାଗାରେ ଆଜିଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଗଲାଣି। ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ଦୁଇ ବିଭାଗର ଅଧିକାରୀମାନେ ମିଳିତ ଭାବରେ ଇଏ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଯେଉଁଠି ପାଣି ଶୁଖିଗଲାଣି ଆମେ 72 ଘଣ୍ଟାର ଡେଡ୍ଲାଇନ୍ ଦେଇଛୁ, 72 ଘଣ୍ଟା ଭିତରେ ଇଏ କାର୍ଯ୍ୟ ସମାପ୍ତ ହେବ, ଯୁଦ୍ଧକାଳୀନ ଭିତରେ ସମାପ୍ତ ହେବ। ଯେଉଁ ଯେଉଁ ବିଭାଗ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି, ଯେଉଁ ଜାଗାରେ ଘାଇ ସବୁ ଦୁର୍ବଳ ଅଛି ଆକୁ ବି ହୋଇପାରେ, ତାକୁ ମଧ୍ୟ ସର୍ଭେ କରିକି ତାର ପ୍ରସ୍ତୁତି କରିବା ପାଇଁ ସେ ପ୍ରସ୍ତୁତି ଏଥିପାଇଁ ଆମେ କରୁଛୁ ଯେ ରାଜସ୍ୱ ବିଭାଗ ସେମାନଙ୍କୁ ମଧ୍ୟ ଅର୍ଥରାଶି ବିଭିନ୍ନ ବିଭାଗକୁ ଦେବ।
1: ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଏହାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ବନ୍ୟାରେ 96 ଜଣଙ୍କୁ ସାପ କାମୁଡ଼ିଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବସନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ବନ୍ୟା ସମୟରେ 481 ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର ସହ 332 ଜଣଙ୍କ ପ୍ରସବ ହୋଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ମହାନଦୀ ପାଣି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଜନସାଧାରଣଙ୍କୁ ସୁରକ୍ଷାସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.77 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 1,10,205 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 17 ଗେଟ୍ ଦେଇ 3,03,519 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଦେଶର ପ୍ରଥମ ସଫଳ ହୃଦ୍ ପ୍ରତିରୋପଣର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ ମାସ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଆସୁଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ଆଜି ଅଙ୍ଗଦାନ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ 16 ଭାରତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁଶ୍ରୀ ପଟେଲ କହିଛନ୍ତି ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ ପୋର୍ଟାଲରେ ଏପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଆଧାର ପ୍ରମାଣୀକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି।

0: ଆସିଛନ୍ତି ଆମେରିକା ଏବଂ ଚୀନ୍ ପରେ ଭାରତ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଜାତୀୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଅଧୀନରେ ସରକାର ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ଅବସରରେ ଯୁଗ ଯୁଗ ଜିଓ ଅଭିଯାନ ଏବଂ ଇ ପ୍ରତିରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଅଙ୍ଗଦାନ କେବଳ ଏକ ଚିକିତ୍ସା ପ୍ରକ୍ରିୟା ନୁହେଁ, ଏହା ମାନବିକତାର ସର୍ବୋଚ୍ଚ ଉଦାହରଣ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ମୃତ ଅଙ୍ଗଦାତା ଦୁଇଟି କିଡ୍ନି, ଦୁଇଟି ଫୁସ୍ଫୁସ୍, ଯକୃତ, ଅନ୍ତଃନଳୀ ଓ ଅଗ୍ନାଶୟ ଦାନ କରିପାରିବେ, ଯାହା ଆଠଟି ଜୀବନ ବଞ୍ଚାଇ ପାରିବ। ଏଥିସହିତ କନ୍ୟା, ଆଖି, ଚର୍ମ, ହାଡ଼, ହୃତ୍ପିଣ୍ଡ, ଭଲ୍ଭ ଆଦି କୋଷ ଦାନ କରାଯାଇ ଅନେକଙ୍କୁ ସୁସ୍ଥ ଜୀବନର ସୁଯୋଗ ପ୍ରଦାନ କରାଯାଇପାରିବ। ଅଙ୍ଗଦାନ ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଆଇନସମ୍ମତ ପ୍ରକ୍ରିୟା। ଜୀବିତ ଅବସ୍ଥାରେ କେତେକ ଅଙ୍ଗଦାନ କରାଯାଉଥିବା ବେଳେ ମସ୍ତିଷ୍କ ପକ୍ଷାଘାତ କ୍ଷେତ୍ରରେ ପରିବାର ସମ୍ମତି ପରେ ଅଙ୍ଗଦାନ ସମ୍ଭବ ହୁଏ। ଅଙ୍ଗଦାନ ମହତ୍ତାନ, ଜୀବନର ସବୁଠାରୁ ବଡ଼ ଉପହାର ହେଉଛି ଅନ୍ୟକୁ ଜୀବନ ଦେବା। ଆସନ୍ତୁ ଆଜିର ଦିନରେ ଅଙ୍ଗଦାନ କରି ଏକ ସୁସ୍ଥ, ସମ୍ବେଦନଶୀଳ ଓ ମାନବିକ ସମାଜ ଗଠନରେ ନିଜର ଅବଦାନ ରଖିବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀ।
1: ଭୋଟର ତାଲିକା ପର୍ଯ୍ୟବେକ୍ଷକ ଏବଂ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ଜଳାଭିଷେକ ନିମନ୍ତେ କାଉଡ଼ିଆମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ପୀଠ ଯୁଗ୍ମ ମନ୍ଦିର ହର ଓ ହରି ସେଠାରେ ପୂଜା ପାଉଛନ୍ତି। ସେଠାରେ ଆଜି କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଭକ୍ତ ବହୁ ସଂଖ୍ୟାରେ ସମାଗମ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତ୍ରିବନ୍ଧ ଭୁବନେଶ୍ୱର ମହାଦେବ ମନ୍ଦିର ପରିସରରେ ଶ୍ରାବଣ ସୋମବାରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି। ରାଜ୍ୟସଭାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ସନ୍ଧ୍ୟାରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ହେବେ ସାମିଲ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ବନ୍ୟାରେ 22ଟି ଜିଲ୍ଲା ପ୍ରଭାବିତ, ସମ୍ପୂର୍ଣ୍ଣ ଘର ଭାଙ୍ଗିବା କ୍ଷେତ୍ରରେ 1,20,000 ଟଙ୍କା କ୍ଷତିପୂରଣ ଦେବେ ସରକାର। ଏବଂ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅଙ୍ଗଦାନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ ପାଞ୍ଚଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସୃଜନୀ କ୍ରମରେ ଶୁଣିବେ ଶିବାନୀ ବେହେରାଙ୍କ ଆଲୋଚନା, ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଦେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ। ଅପରାହ୍ନ 5:30ରେ ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଏଥିରେ ହାଲଚାଲରେ ରହିଛି ଅନ୍ୱେଷ ଯୋଜନା। ଭେଟଘାଟରେ ଜାଣିବେ ଡେଙ୍ଗୁ ଆରି ମ୍ୟାଲେରିଆ ଜ୍ୱର କାଇଗେ ନିହେସି। ପରେ ଶୁଣିବେ ଜୀଉନା ଖାଉନା ଉପରେ ଏକ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30ରେ ଯୁବଶକ୍ତି, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଏଥିରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ତପସ୍ୱିନୀ ରାଉତ, ଭାସ୍କର ଚନ୍ଦ୍ର ବେହେରା ଏବଂ ବାଗ୍ମୀ ମିଶ୍ର। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପଟ। ରାତି 9:30ରେ ପ୍ରଚାର କରିବୁ ନାଟକ ଶିବଶକ୍ତି, ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ରାତି 10:30ରେ ପ୍ରଚାର କରିବୁ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47:45। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।
1: ओए होए ये चाल का जादू, डर है जमीन फट जाए।

0: ବର୍ଷା ବର୍ଷା ଆସିଲେ ସବୁକିଛି ଭିଜିଯାଏ, ରାସ୍ତା, ଗଛ, ମାଟି। ହେଲେ ମୋ ମନଟା କାହିଁକି କେଜାଣି ତୁମ ସ୍ମୃତିରେ ଭିଜିଯାଏ। ଝରକା ପାଖରେ ବସି ଯେତେବେଳେ ବର୍ଷାକୁ ଦେଖେ, ସେତେବେଳେ ପ୍ରତିଟି ବୁନ୍ଦା ମୋତେ ଖାଲି ଗୋଟିଏ କଥା କହିଯାଏ,
1: ଯାହାକୁ ମନ ସତରେ ଚାହେଁ ତାକୁ ଭୁଲିବା ଏତେ ସହଜ ନୁହେଁ, କାରଣ ପ୍ରେମ ସବୁବେଳେ କହିବାକୁ ପଡ଼େନି। କିଛି ପ୍ରେମ ବର୍ଷା ପରି ନିରବରେ ଆସେ ଓ ହୃଦୟକୁ ଛୁଇଁ ଯାଇଥାଏ।
0: ହଁ ସାଥୀ, ବର୍ଷାର ଏହି ଭିଜା ଭିଜା ସନ୍ଧ୍ୟାରେ ବର୍ଷା ବୁନ୍ଦାର ସେହି ମିଠା ଶବ୍ଦ ସହିତ ଆଉ

0: ପ୍ରାଣକୁ ଛୁଇଁ ଯାଉଥିବା କିଛି ସ୍ମୃତିକୁ ସାଥୀ କରି ଆପଣମାନଙ୍କ ପାଇଁ ନେଇ ଆସିଛୁ ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ମୁଁ ଆପଣମାନଙ୍କର ଅତିପ୍ରିୟର ଉପସ୍ଥାପକ ସୁଶୀଲ କୁମାର ସାହୁ
1: ଆଉ ମୁଁ ଲକ୍ଷ୍ମୀ ଦାସୀ ନାୟକ।
0: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଆଜିର ବିଚାର।
1: ମଣିଷକୁ ଛୋଟରୁ ବଡ଼ ହେବାକୁ ସମୟ ଲାଗିଥାଏ, କିନ୍ତୁ ମରିବାକୁ ମୁହୂର୍ତ୍ତେ ସମୟ ଲାଗେନି। ତୁମେ କ'ଣ କରୁଛ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ତୁମେ କେଉଁ ମନୋଭାବରେ କରୁଛ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ।
0: ତେବେ ହଁ ସାଥୀ, ଜୀବନରେ ଆମେ ଯାହା ବି କରୁଛେ ତାହାକୁ ମନ ଦେଇ କରିବା ଉଚିତ ଏବଂ ନିଜର ମନୋଭାବକୁ ସଠିକ୍ ରଖିବା ଉଚିତ, କାରଣ ଆମେ ଯଦି କାହାର ଖରାପ ଭାବିବା ତେବେ ଆମ ସହିତ ମଧ୍ୟ ଖରାପ ହେବ। ହେଲେ ଦିଦି, ତମେ ସ୍ୱାଧୀନତା କହିଲେ କ'ଣ ବୁଝ?
1: ମୋ ମତରେ ସ୍ୱାଧୀନତା ହେଉଛି ନିଜ ଇଚ୍ଛା ମୁତାବକ କାମ କରିବା, ଯେମିତିକି ଆମକୁ କୌଣସି କାମରେ କିଏ ବାଧା ଦେଉନଥିବେ।
0: ହଁ, କିଛି ପରିମାଣରେ ତ ଏହା ଠିକ୍, କିନ୍ତୁ ସ୍ୱାଧୀନତାର ଅସଲ ଅର୍ଥ ବୁଝିବା ପାଇଁ ଚାଲ ଆଜି ଶୁଣିବା ଆମର ସମ୍ପାଦକୀୟ, ଯାହାର ବିଷୟ ରହିଛି ସ୍ୱାଧୀନତାର ଅର୍ଥ।
1: ସ୍ୱାଧୀନତା ମଣିଷର ଏକ ମୌଳିକ ଅଧିକାର। ସ୍ୱାଧୀନତାର ଅର୍ଥ ହେଉଛି ପରାଧୀନତା, ଅତ୍ୟାଚାର ଓ ଅନ୍ୟାୟରୁ ମୁକ୍ତ ହୋଇ ନିଜର ଅଧିକାର ହାସଲ କରିବା, ମର୍ଯ୍ୟାଦା ଏବଂ ବିବେକ ଅନୁଯାୟୀ ଜୀବନଯାପନ କରିବା। ଏହା କେବଳ ବିଦେଶୀ ଶାସନରୁ ମୁକ୍ତ ନୁହେଁ, ବରଂ ସାମାଜିକ, ଆର୍ଥିକ, ରାଜନୈତିକ ଓ ମାନସିକ ବନ୍ଧନରୁ ମୁକ୍ତି ହେବାର ନାମ ମଧ୍ୟ ସ୍ୱାଧୀନତା। ଏକ ସ୍ୱାଧୀନ ଦେଶର ନାଗରିକମାନେ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ମୌଳିକ ଅଧିକାର ଭୋଗ କରନ୍ତି। ସେମାନେ ନିଜ ମତ ପ୍ରକାଶ କରିପାରନ୍ତି, ଶିକ୍ଷା ଗ୍ରହଣ କରିପାରନ୍ତି ଓ ନିଜ ଧର୍ମ ପାଳନ କରିପାରନ୍ତି, ଆଉ ନିଜ ପସନ୍ଦର ବୃତ୍ତି ମଧ୍ୟ ଅବଲମ୍ବନ କରିପାରନ୍ତି। କିନ୍ତୁ ସ୍ୱାଧୀନତାର ଅର୍ଥ ସ୍ୱେଚ୍ଛାଚାରିତା ନୁହେଁ, ନିଜର ଅଧିକାର ପ୍ରୟୋଗ କରିବା ସହିତ ଅନ୍ୟର ଅଧିକାରକୁ ମଧ୍ୟ ସମ୍ମାନ ଦେବା।
0: ତେବେ ସାଥୀ, ଶୁଣୁଥିଲେ ତ ଗୋଟିଏ ସମ୍ପାଦକୀୟ, ବର୍ତ୍ତମାନ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଗୋଟିଏ ଆଲୋଚନା, ଯାହାର ବିଷୟ ରହିଛି ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ, ଏବଂ ଏହି ଆଲୋଚନାଟିକୁ ନେଇ ଆସିଛନ୍ତି ଶିବାନୀ ବେହେରା।
2: ଆଜିର ଆଲୋଚନାର ବିଷୟ ହେଉଛି ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟର ଅବଦାନ। ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସର ଏକ ଅଦ୍ୱିତୀୟ ଜନ ଆନ୍ଦୋଳନ। ଏହା କେବଳ କିଛି ପ୍ରସିଦ୍ଧ ନେତାଙ୍କ ନେତୃତ୍ୱରେ ସୀମିତ ରହିନଥିଲା, ବରଂ ଦେଶର ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ସମ୍ପ୍ରଦାୟ ଓ ପ୍ରତ୍ୟେକ ସାଧାରଣ ନାଗରିକଙ୍କ ସାମୂହିକ ତ୍ୟାଗ ଓ ସଂଘର୍ଷର ଫଳସ୍ୱରୂପ ଭାରତ 15 ଅଗଷ୍ଟ 1947 ସ୍ୱାଧୀନତା ଲାଭ କରିଥିଲା। ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲା ଏହି ସଂଗ୍ରାମରେ ନିଜର ସ୍ୱତନ୍ତ୍ର ଓ ଗୌରବମୟ ସ୍ଥାନ ଅଧିକାର କରିଛି। ଆଜିର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଂଶ ଥିଲା। ଏହି ବିଶାଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମାଜ ସ୍ୱାଧୀନତା ସଂଗ୍ରାମରେ ଅସାଧାରଣ ସାହସ ଓ ଦେଶପ୍ରେମର ପରିଚୟ ଦେଇଥିଲେ। ସେମାନଙ୍କର ଆନ୍ଦୋଳନ କେବଳ ଇଂରେଜ ଶାସନ ବିରୋଧରେ ନୁହେଁ, ବରଂ ଶୋଷଣ, ଅନ୍ୟାୟ, ବେକାରୀ ପ୍ରଥା, ଜଙ୍ଗଲ ଆଇନ ଓ ଅର୍ଥନୈତିକ ଅତ୍ୟାଚାର ବିରୋଧରେ ମଧ୍ୟ ଥିଲା। ଅବିଭକ୍ତ କୋରାପୁଟର ସ୍ୱାଧୀନତା ଆନ୍ଦୋଳନର ଇତିହାସ କହିଲେ ସର୍ବପ୍ରଥମେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମ ମନକୁ ଆସେ। ସେହି ଅଞ୍ଚଳର ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ନେତା ଥିଲେ। ତାଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଇଂରେଜ ଶାସନ ବିରୋଧରେ ସଂଗଠିତ ହୋଇଥିଲେ। ତାଙ୍କ ଆତ୍ମବଳିଦାନ କେବଳ କୋରାପୁଟ ନୁହେଁ, ସମଗ୍ର ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଶକ୍ତି ପ୍ରଦାନ କରିଥିଲା। ଅବିଭକ୍ତ କୋରାପୁଟର ଲୋକମାନେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ, ଅସହଯୋଗ, ସବିନୟ ଅବଜ୍ଞା ଓ ଭାରତ ଛାଡ଼ ଆନ୍ଦୋଳନର ଆଦର୍ଶକୁ ଗ୍ରହଣ କରି ସ୍ୱାଧୀନତା

ସଂଗ୍ରାମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ। ଗ୍ରାମାଞ୍ଚଳର ସାଧାରଣ କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ମହିଳା ଓ ଆଦିବାସୀ ସମ୍ପ୍ରଦାୟ ସମସ୍ତେ ନିଜ ନିଜ ସ୍ତରରେ ଇଂରେଜ ଶାସନକୁ ବିରୋଧ କରିଥିଲେ। ଅବିଭକ୍ତ କୋରାପୁଟ ଓଡ଼ିଶାର ଦକ୍ଷିଣ ଅଞ୍ଚଳର ଏକ ବିଶାଳ ଜିଲ୍ଲା ଥିଲା। ଏହାର ସୀମା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହିତ ସଂଲଗ୍ନ ଥିବାରୁ ଏହାର ଭୌଗୋଳିକ ଓ ସାଂସ୍କୃତିକ ଗୁରୁତ୍ୱ ବହୁତ ଅଧିକ ଥିଲା। ପର୍ବତ, ଜଙ୍ଗଲ, ନଦୀ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ପ୍ରାଚୀନ କାଳରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବାସ କରୁଥିଲେ। ପ୍ରମୁଖ ଜାତିମାନଙ୍କ ମଧ୍ୟରେ ଭୂମିଆ, ପରଜା, କନ୍ଧ, ଗାଦବା, ବଣ୍ଡା, ଡିଡାଇ ଓ କୋୟା ଆଦି ଉଲ୍ଲେଖନୀୟ। ଇଂରେଜମାନେ ଏହି ଅଞ୍ଚଳରେ ନିଜ ଶାସନ ସ୍ଥାପନ କରିବା ପରେ ଜଙ୍ଗଲ ସମ୍ପଦ, ଜମି ଓ ଖଣିଜ ସମ୍ପଦ ଉପରେ କଠୋର ନିୟନ୍ତ୍ରଣ ଆରୋପ କଲେ, ଫଳରେ ଆଦିବାସୀମାନଙ୍କ ପାରମ୍ପରିକ ଜୀବନଯାପନ ବ୍ୟବସ୍ଥା ବାଧାପ୍ରାପ୍ତ ହେଲା। ସେମାନଙ୍କୁ ନିଜ ଜଙ୍ଗଲରୁ କାଠ, ଜାଳେଣୀ, ଫଳ, ଔଷଧୀୟ ଗଛ ଓ ଅନ୍ୟାନ୍ୟ ଉପକରଣ ସଂଗ୍ରହ କରିବାରେ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଲା। ଇଂରେଜ ଶାସନରେ ଭୂମିକର ବୃଦ୍ଧି, ବେକାରୀ ପ୍ରଥା, ଜମିଦାର ଓ ସାହୁକାରଙ୍କ ଅତ୍ୟାଚାର ଆଦିବାସୀ ଓ କୃଷକମାନଙ୍କ ଜୀବନକୁ ଅତିଷ୍ଠ କରିଦେଇଥିଲା। ଋଣର ଭାରରେ ଅନେକ ପରିବାର ନିଜର ଜମି ହରାଇଥିଲେ। ଏହି ଅନ୍ୟାୟ ଓ ଶୋଷଣ ବିରୋଧରେ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଲା। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଚେତନାର ବିକାଶ ହେଉଥିଲା। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ, ଲୁଣ ସତ୍ୟାଗ୍ରହ ଓ ସବିନୟ ଅବଜ୍ଞା ଆନ୍ଦୋଳନ ଆରମ୍ଭ ହେବା ପରେ ତାହାର ପ୍ରଭାବ ଅବିଭକ୍ତ କୋରାପୁଟରେ ମଧ୍ୟ ପଡ଼ିଲା। ଶିକ୍ଷିତ ଯୁବକମାନେ ଓ ସମାଜସେବୀମାନେ ଗ୍ରାମେ ଗ୍ରାମେ ଯାଇ ଲୋକମାନଙ୍କୁ ସ୍ୱାଧୀନତାର ମହତ୍ତ୍ୱ ବୁଝାଇବା ଆରମ୍ଭ କଲେ। ଖଦି ପରିଧାନ, ବିଦେଶୀ ବସ୍ତ୍ର ବର୍ଜନ, ମଦ୍ୟପାନ ବିରୋଧୀ ଅଭିଯାନ ଓ ସ୍ୱଦେଶୀ ଚିନ୍ତାଧାରା ଧୀରେ ଧୀରେ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲା। ଆଦିବାସୀ ସମାଜ ପ୍ରଥମେ ଜାତୀୟ ରାଜନୀତିରୁ ଦୂରରେ ଥିଲେ ମଧ୍ୟ ଲକ୍ଷ୍ମଣ ନାୟକ ଭଳି ନେତାମାନଙ୍କ ଉଦ୍ୟମରେ ସେମାନେ ସ୍ୱାଧୀନତା ସଂଗ୍ରାମ ସହ ଯୋଡ଼ି ହେଲେ। ସେମାନେ ବୁଝିପାରିଲେ ଯେ ଇଂରେଜ ଶାସନର ଶେଷ ହେଲେ ମାତ୍ର ସେମାନଙ୍କ ଅଧିକାର, ସମ୍ମାନ ଓ ସ୍ୱାଧୀନ ଜୀବନ ସୁନିଶ୍ଚିତ ହୋଇପାରିବ। ଏହି ଚେତନା ପରବର୍ତ୍ତୀ ସମୟରେ କୋରାପୁଟର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଦିଗ ପ୍ରଦାନ କରିଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତର ଜାତୀୟ ସ୍ୱାଧୀନତା ଆନ୍ଦୋଳନ ଧୀରେ ଧୀରେ ଦେଶର ସମସ୍ତ ଅଞ୍ଚଳକୁ ବ୍ୟାପିବାରେ ଲାଗିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ 1920, ସବିନୟ ଅବଜ୍ଞା ଆନ୍ଦୋଳନ 1930 ଏବଂ ଭାରତ ଛାଡ଼ ଆନ୍ଦୋଳନ 1942 ଜନସାଧାରଣଙ୍କ ମନରେ ସ୍ୱାଧୀନତାର ନୂତନ ଚେତନା ସୃଷ୍ଟି କରିଥିଲା। ଏହି ଚେତନାର ପ୍ରଭାବ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଥିଲା। ସେତେବେଳେ କୋରାପୁଟ ଥିଲା ଏକ ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳ। ଶିକ୍ଷାର ପ୍ରସାର ସୀମିତ ଥିଲା, ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଉନ୍ନତ ନଥିଲା। ତଥାପି ଜାତୀୟ କଂଗ୍ରେସର କର୍ମୀ, ସମାଜସେବୀ ଏବଂ ସ୍ଥାନୀୟ ନେତାମାନେ ଗ୍ରାମେ ଗ୍ରାମେ ଯାଇ ଲୋକମାନଙ୍କୁ ସ୍ୱାଧୀନତା ଆନ୍ଦୋଳନର ଉଦ୍ଦେଶ୍ୟ ବୁଝାଇଥିଲେ। ସେମାନେ ଲୋକଙ୍କୁ ବିଦେଶୀ ବସ୍ତ୍ର ବର୍ଜନ, ଖଦି ବ୍ୟବହାର, ସ୍ୱଦେଶୀ ଦ୍ରବ୍ୟର ପ୍ରଚାର ଏବଂ ସରକାରୀ ନୀତି ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ପ୍ରେରିତ କରୁଥିଲେ। ଅନେକ ସ୍ଥାନରେ ପ୍ରଭାତ ଫେରି, ଜନସଭା, ଜାତୀୟ ସଙ୍ଗୀତ ଗାନ, ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ସ୍ୱାଧୀନତା ସମ୍ବନ୍ଧୀୟ ଭାଷଣର ଆୟୋଜନ କରାଯାଉଥିଲା। ଯୁବପିଢ଼ିଙ୍କ ମନରେ ଦେଶପ୍ରେମ ଓ ଆତ୍ମସମ୍ମାନର ଭାବନା ଜାଗ୍ରତ ହେଉଥିଲା। କ୍ରମେ କୋରାପୁଟର ସାଧାରଣ ଲୋକମାନେ ଅନୁଭବ କଲେ ଯେ ସ୍ୱାଧୀନତା କେବଳ ସହରର ଲୋକଙ୍କ ପାଇଁ ନୁହେଁ, ବରଂ ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଅବିଭକ୍ତ କୋରାପୁଟର ସ୍ୱାଧୀନତା ଆନ୍ଦୋଳନର କଥା ଆଲୋଚନା କଲେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମ ସର୍ବପ୍ରଥମେ ଆସିଥାଏ। ସେ କେବଳ କୋରାପୁଟର ନୁହେଁ, ସମଗ୍ର ଓଡ଼ିଶାର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଲକ୍ଷ୍ମଣ ନାୟକଙ୍କ ଜନ୍ମ ବର୍ତ୍ତମାନର ମାଲକାନଗିରି ଅଞ୍ଚଳର ତେନ୍ତୁଳି ଗୁମା ଗ୍ରାମରେ ଏକ ଭୂମିଆ ଆଦିବାସୀ ପରିବାରରେ ହୋଇଥିଲା। ଛୋଟବେଳୁ ସେ ସତ୍ୟବାଦୀ, ସାହସୀ ଓ ସମାଜସେବା ପ୍ରତି ଆଗ୍ରହୀ ଥିଲେ। ନିଜ ସମାଜର ଦାରିଦ୍ର୍ୟ, ଅଶିକ୍ଷା, ଅନ୍ୟାୟ ଏବଂ ଇଂରେଜ ଶାସନର ଅତ୍ୟାଚାର ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସେ ଖଦି ପରିଧାନ କରୁଥିଲେ ଓ ସ୍ୱଦେଶୀ ଜୀବନଶୈଳୀକୁ ଅନୁସରଣ କରୁଥିଲେ। ସେ ଆଦିବାସୀ ସମାଜରେ ମଦ୍ୟପାନ ବିରୋଧୀ ଅଭିଯାନ, ପରିଷ୍କାର ପରିଚ୍ଛନ୍ନତା, ଶିକ୍ଷାର ପ୍ରସାର
ଏବଂ ସାମାଜିକ ସଂସ୍କାର ପାଇଁ କାର୍ଯ୍ୟ କରିଥିଲେ। ସେ ଲୋକଙ୍କୁ ବୁଝାଇଥିଲେ ଯେ ସ୍ୱାଧୀନତା କେବଳ ରାଜନୈତିକ ମୁକ୍ତି ନୁହେଁ।

ବରଂ ସାମାଜିକ ଓ ଆର୍ଥିକ ମୁକ୍ତି ମଧ୍ୟ ଅଟେ। ଧୀରେ ଧୀରେ ସେ ଆଦିବାସୀ ସମାଜର ଜଣେ ଲୋକପ୍ରିୟ ନେତା ଭାବରେ ପରିଚିତ ହେଲେ। ତାଙ୍କ ଆହ୍ୱାନରେ ଶତାଧିକ ଗ୍ରାମବାସୀ ଜାତୀୟ ଆନ୍ଦୋଳନରେ ଯୋଗ ଦେବା ଆରମ୍ଭ କଲେ। 1942 ମସିହାରେ ମହାତ୍ମା ଗାନ୍ଧୀ କର ବା ମର ନାରା ଦେଇ ଭାରତ ଛାଡ଼ ଆନ୍ଦୋଳନର ଡାକ ଦେଇଥିଲେ। ଏହାର ପ୍ରଭାବ ସମଗ୍ର ଦେଶ ପରି ଅବିଭକ୍ତ କୋରାପୁଟରେ ମଧ୍ୟ ପଡ଼ିଥିଲା। ଲକ୍ଷ୍ମଣ ନାୟକ ଏହି ଆନ୍ଦୋଳନରେ ସକ୍ରିୟ ନେତୃତ୍ୱ ଗ୍ରହଣ କରିଥିଲେ। ସେ ଗ୍ରାମେ ଗ୍ରାମେ ସଭା କରି ଲୋକମାନଙ୍କୁ ଇଂରେଜ ଶାସନ ବିରୋଧରେ ଅହିଂସା ମାର୍ଗରେ ସଂଘର୍ଷ କରିବାକୁ ପ୍ରେରଣା ଦେଇଥିଲେ। ହଜାର ହଜାର ଆଦିବାସୀ ତାଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ। 1942 ମସିହାର ଅଗଷ୍ଟ ମାସରେ ସେ ମାଥିଲି ଥାନା ଅଭିମୁଖେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଉଦ୍ଦେଶ୍ୟ ଥିଲା ଥାନାରେ ଜାତୀୟ ପତାକା ଉତ୍ତୋଳନ କରି ଇଂରେଜ ଶାସନ ବିରୋଧରେ ପ୍ରତିବାଦ ଜଣାଇବା, କିନ୍ତୁ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ନିର୍ମମ ଲାଠିଚାର୍ଜ ଓ ଗୁଳିଚାଳନା କରିଥିଲା। ଅନେକ ନିରୀହ ଲୋକ ଆହତ ହୋଇଥିଲେ ଏବଂ କେତେକ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟା ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ କୌଣସି ବିଶ୍ୱସନୀୟ ପ୍ରମାଣ ନଥିଲେ ମଧ୍ୟ ଇଂରେଜ ସରକାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଜେଲରେ ଥିବା ସମୟରେ ଲକ୍ଷ୍ମଣ ନାୟକଙ୍କୁ ଅନେକ ଅତ୍ୟାଚାର ସହିବାକୁ ପଡ଼ିଥିଲା, ତଥାପି ସେ କେବେ ନିଜ ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ। ଶେଷରେ ଇଂରେଜ ସରକାର ତାଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କଲା। 29 ମାର୍ଚ୍ଚ 1943 ମସିହାରେ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଫାଶୀ ପୂର୍ବରୁ ମଧ୍ୟ ସେ ଦେଶବାସୀଙ୍କୁ ସ୍ୱାଧୀନତାର ସଂଘର୍ଷ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ତାଙ୍କର ବଳିଦାନ କୋରାପୁଟ ସହ ସମଗ୍ର ଓଡ଼ିଶାର ଲୋକଙ୍କ ମନରେ ଦେଶପ୍ରେମର ଅଗ୍ନି ପ୍ରଜ୍ୱଳିତ କରିଥିଲା। ସେ ଆଜି ମଧ୍ୟ କୋରାପୁଟର ଗାନ୍ଧୀ ଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଭାବେ ସମ୍ମାନିତ। ଲକ୍ଷ୍ମଣ ନାୟକଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା ଆଦିବାସୀ ସମାଜକୁ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଯୋଡ଼ିବା। ସେ ପ୍ରମାଣ କରିଥିଲେ ଯେ ଦେଶର ସ୍ୱାଧୀନତା କେବଳ ସହରର ଶିକ୍ଷିତ ଲୋକଙ୍କ ଦାୟିତ୍ୱ ନୁହେଁ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକମାନେ ମଧ୍ୟ ଏହି ସଂଗ୍ରାମର ସମାନ ଅଂଶୀଦାର। ତାଙ୍କର ସତ୍ୟ, ଅହିଂସା, ସାହସ ଓ ତ୍ୟାଗ ଭାରତର ସ୍ୱାଧୀନତା ଇତିହାସରେ ଚିରସ୍ମରଣୀୟ। ସେ ନିଜ ପ୍ରାଣ ବଳିଦାନ ଦେଇ ପ୍ରମାଣ କରିଥିଲେ ଯେ ଦେଶର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ତ୍ୟାଗ ମଧ୍ୟ ଛୋଟ। ତାଙ୍କର ଜୀବନ ଆଜି ମଧ୍ୟ ଯୁବପିଢ଼ି ପାଇଁ ଦେଶପ୍ରେମ, ସାମାଜିକ ସେବା ଓ ନୈତିକ ସାହସର ଏକ ଉଜ୍ଜ୍ୱଳ ଆଦର୍ଶ। ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଆଦିବାସୀ ସମାଜର ସକ୍ରିୟ ଅଂଶଗ୍ରହଣ। ସେତେବେଳେ କୋରାପୁଟ ଜିଲ୍ଲାରେ ଭୂମିଆ, ପରଜା, କନ୍ଧ, ଗାଦବା, ବଣ୍ଡା, କୋୟା, ଡିଡାଇ ଓ ଅନ୍ୟାନ୍ୟ ଜନଜାତିର ଲୋକମାନେ ବାସ କରୁଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ପ୍ରକୃତି ସହ ଅତି ନିବିଡ଼ ଭାବରେ ଜଡ଼ିତ ଥିଲେ ଏବଂ ଜଙ୍ଗଲ, ଜମି ଓ ଜଳ ଉପରେ ନିର୍ଭର କରି ଜୀବନଯାପନ କରୁଥିଲେ। ଇଂରେଜ ସରକାର ଜଙ୍ଗଲ ଆଇନ ପ୍ରଣୟନ କରିବା ପରେ ସେମାନଙ୍କର ପାରମ୍ପରିକ ଅଧିକାର କ୍ଷୁର୍ଣ୍ଣ ହେଲା। ଜଙ୍ଗଲରୁ କାଠ, ମହୁଲ, ଶାଳପତ୍ର, ମହୁ, ଔଷଧୀୟ ଗଛ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ଉପରେ କଠୋର ନିୟନ୍ତ୍ରଣ ଲଗାଯାଇଥିଲା। ଏହାଫଳରେ ଆଦିବାସୀମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଏହା ସହିତ ଅତ୍ୟଧିକ କର, ବେକାରୀ ପ୍ରଥା, ଜମିଦାର ଓ ସାହୁକାରଙ୍କ ଶୋଷଣ ସେମାନଙ୍କ ଜୀବନକୁ ଅତିଷ୍ଠ କରିଦେଇଥିଲା। ତେଣୁ ଯେତେବେଳେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା କୋରାପୁଟରେ ପହଞ୍ଚିଲା, ଆଦିବାସୀ ସମାଜ ଏହାକୁ କେବଳ ରାଜନୈତିକ ଆନ୍ଦୋଳନ ଭାବରେ ନୁହେଁ ବରଂ ନିଜ ଅଧିକାର ଓ ସମ୍ମାନର ସଂଗ୍ରାମ ଭାବରେ ଗ୍ରହଣ କଲେ। ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଜାତୀୟ ଆନ୍ଦୋଳନରେ ଯୋଗ ଦେଲେ। ସେମାନେ ଗ୍ରାମସଭା, ପ୍ରଭାତ ଫେରି, ଜାତୀୟ ପତାକା ଉତ୍ତୋଳନ, ସ୍ୱଦେଶୀ ପ୍ରଚାର ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ। 1942 ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ମାଥିଲି ଅଞ୍ଚଳ ଅବିଭକ୍ତ କୋରାପୁଟର ସ୍ୱାଧୀନତା ସଂଗ୍ରାମର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଲକ୍ଷ୍ମଣ ନାୟକଙ୍କ ଆହ୍ୱାନରେ ହଜାର ହଜାର ଆଦିବାସୀ ଓ ସାଧାରଣ ଲୋକ ତ୍ରିରଙ୍ଗା ପତାକା ହାତରେ ଧରି ମାଥିଲି ଥାନା ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଥିଲା ଜାତୀୟ ପତାକା ଉତ୍ତୋଳନ କରି ଇଂରେଜ ଶାସନ ପ୍ରତି ଅସହଯୋଗ ପ୍ରକାଶ କରିବା, କିନ୍ତୁ ଇଂରେଜ ପୁଲିସ ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାକୁ ବଳପୂର୍ବକ ଅଟକାଇ ଲାଠିଚାର୍ଜ କରିଥିଲା। ପରେ ଗୁଳିଚାଳନା ହୋଇଥିଲା ଯେଉଁଥିରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ ଏବଂ କିଛି ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ସମଗ୍ର କୋରାପୁଟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା। ମାଥିଲି ଆନ୍ଦୋଳନ ପ୍ରମାଣ କରିଥିଲା ଯେ ଅବିଭକ୍ତ କୋରାପୁଟର ସାଧାରଣ ଲୋକମାନେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ପ୍ରାଣ ଦେବା

0: ପ୍ରସ୍ତୁତ ଥିଲେ। ଅବିଭକ୍ତ କୋରାପୁଟର ସ୍ୱାଧୀନତା ଆନ୍ଦୋଳନ କେବଳ କିଛି ନେତାଙ୍କ ମଧ୍ୟରେ ସୀମିତ ନଥିଲା, କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଯୁବକ ଏବଂ ମହିଳାମାନେ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ। କୃଷକମାନେ ଇଂରେଜ ସରକାରଙ୍କ ଅତ୍ୟଧିକ କର ବିରୋଧରେ ଆନ୍ଦୋଳନ କରୁଥିଲେ। ସେମାନେ ସରକାରୀ ନୀତିକୁ ବିରୋଧ କରି ସତ୍ୟାଗ୍ରହରେ ସାମିଲ ହେଉଥିଲେ। ଯୁବକମାନେ ଗ୍ରାମେ ଗ୍ରାମେ ବୁଲି ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଉଥିଲେ। ସେମାନେ ଜାତୀୟ ପତାକା ଉତ୍ତୋଳନ, ସଭା ଆୟୋଜନ, ପ୍ରଚାରପତ୍ର ବଣ୍ଟନ ଏବଂ ଜନସାଧାରଣଙ୍କୁ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମହିଳାମାନେ ମଧ୍ୟ ପଛରେ ରହିନଥିଲେ। ସେମାନେ ଖଦି ବୁଣିବା, ବିଦେଶୀ ବସ୍ତ୍ର ବର୍ଜନ, ଆନ୍ଦୋଳନକାରୀଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇବା, ସଭାରେ ଅଂଶଗ୍ରହଣ କରିବା ଏବଂ ପରିବାରର ପୁରୁଷମାନଙ୍କୁ ଆନ୍ଦୋଳନରେ ଯୋଗ ଦେବାକୁ ଉତ୍ସାହିତ କରୁଥିଲେ। ଲକ୍ଷ୍ମଣ ନାୟକଙ୍କ ବ୍ୟତୀତ ଅବିଭକ୍ତ କୋରାପୁଟରେ ଅନେକ ସ୍ଥାନୀୟ କର୍ମୀ ଓ କଂଗ୍ରେସ ସ୍ୱେଚ୍ଛାସେବକ ସ୍ୱାଧୀନତା ଆନ୍ଦୋଳନକୁ ଆଗକୁ ବଢ଼ାଇଥିଲେ। ଯଦିଓ ସେମାନଙ୍କ ନାମ ଜାତୀୟ ସ୍ତରରେ ବେଶୀ ପରିଚିତ ନୁହେଁ, ସେମାନଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ସ୍ଥାନୀୟ କଂଗ୍ରେସ କମିଟିର ସଦସ୍ୟମାନେ ଗ୍ରାମଗୁଡ଼ିକରେ ସଂଗଠନ ଗଢ଼ିଥିଲେ ଏବଂ ଜାତୀୟ ଚେତନାର ପ୍ରସାର କରିଥିଲେ। ଅନେକ କର୍ମୀ କାରାବରଣ କରିଥିଲେ, ଅନେକ ଅର୍ଥଦଣ୍ଡ ଭୋଗ କରିଥିଲେ ଓ କେତେକ ଚାକିରି ହରାଇଥିଲେ। ତଥାପି ସେମାନେ ସ୍ୱାଧୀନତା ସଂଗ୍ରାମରୁ ପଛକୁ ହଟିନଥିଲେ। ଏହି ଅଜଣା ସଂଗ୍ରାମୀମାନଙ୍କ ତ୍ୟାଗ ଓ ସାହସ ହିଁ ଅବିଭକ୍ତ କୋରାପୁଟରେ ସ୍ୱାଧୀନତା ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିଲା। ଏହା ଥିଲା ଆଦିବାସୀ ଓ ସାଧାରଣ ଜନତାଙ୍କର ଏକ ସାମୁହିକ ଆନ୍ଦୋଳନ। ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ନୀତିର ପ୍ରଭାବ ଏଠାରେ ସ୍ପଷ୍ଟ ଦେଖାଯାଉଥିଲା। ସାମାଜିକ ସଂସ୍କାର ଓ ରାଜନୈତିକ ସ୍ୱାଧୀନତା ଆନ୍ଦୋଳନ ପରସ୍ପର ସହ ଜଡ଼ିତ ଥିଲା। ଦୂରଦୂରାନ୍ତ ଗ୍ରାମର ଲୋକମାନେ ମଧ୍ୟ ଜାତୀୟ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ। ଏହି ଆନ୍ଦୋଳନରେ ତ୍ୟାଗ, ଶୃଙ୍ଖଳା, ସାହସ ଓ ଜାତୀୟ ଏକତାର ଉଚ୍ଚ ଆଦର୍ଶ ପ୍ରତିଫଳିତ ହୋଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅବିଭକ୍ତ କୋରାପୁଟର ଅବଦାନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଯଦିଓ ଏହି ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଦୁର୍ଗମ ଥିଲା ଏବଂ ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ସୀମିତ ଥିଲା, ତଥାପି ଏଠାକାର ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ, ଆତ୍ମସମ୍ମାନ ଓ ସ୍ୱାଧୀନତାର ଆକାଂକ୍ଷା ଅତ୍ୟନ୍ତ ପ୍ରବଳ ଥିଲା। ଅବିଭକ୍ତ କୋରାପୁଟର ସ୍ୱାଧୀନତା ସଂଗ୍ରାମ କେବଳ ଇଂରେଜ ଶାସନ ବିରୋଧୀ ରାଜନୈତିକ ଆନ୍ଦୋଳନ ନଥିଲା, ଏହା ସାମାଜିକ ନ୍ୟାୟ, ଆର୍ଥିକ ମୁକ୍ତି, ଆଦିବାସୀ ଅଧିକାର ଓ ମାନବିକ ମର୍ଯ୍ୟାଦାର ସୁରକ୍ଷା ପାଇଁ ଏକ ବ୍ୟାପକ ସଂଘର୍ଷ ଥିଲା। ଜଙ୍ଗଲ, ଜମି ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀମାନଙ୍କ ପାରମ୍ପରିକ ଅଧିକାରକୁ ରକ୍ଷା କରିବାର ଲଢ଼େଇ ସ୍ୱାଧୀନତା ଆନ୍ଦୋଳନ ସହ ଅତି ଘନିଷ୍ଠ ଭାବରେ ଜଡ଼ିତ ଥିଲା। ଶହୀଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଆଦିବାସୀ ସମାଜ ଜାତୀୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଏହା ପ୍ରମାଣ କରିଥିଲା ଯେ ଭାରତର ସ୍ୱାଧୀନତା କେବଳ ସହରର ଶିକ୍ଷିତ ବର୍ଗର ନୁହେଁ, ବରଂ ଗ୍ରାମ, ଜଙ୍ଗଲ ଓ ପାହାଡ଼ରେ ବସବାସ କରୁଥିବା ସାଧାରଣ ଲୋକଙ୍କ ମଧ୍ୟ ଏକ ସାମୂହିକ ସ୍ୱପ୍ନ ଥିଲା। ଅବିଭକ୍ତ କୋରାପୁଟର ସ୍ୱାଧୀନତା ସଂଗ୍ରାମ ଆମକୁ ଅନେକ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ। ପ୍ରଥମତଃ, ସ୍ୱାଧୀନତା କେବେ ବି ସହଜରେ ମିଳିନଥାଏ। ଏହା ପାଇଁ ଅସଂଖ୍ୟ ଲୋକ ନିଜ ଜୀବନ, ସୁଖ ଓ ପରିବାରକୁ ତ୍ୟାଗ କରିଥିଲେ। ଦ୍ୱିତୀୟତଃ, ସମାଜର ସବୁଠାରୁ ପଛୁଆ ଓ ଅବହେଳିତ ଲୋକମାନେ ମଧ୍ୟ ଜାତୀୟ ନିର୍ମାଣରେ ଐତିହାସିକ ଭୂମିକା ନେଇପାରନ୍ତି। ତୃତୀୟତଃ, ଏକତା, ସାହସ, ସତ୍ୟ, ଅହିଂସା ଓ ଦେଶପ୍ରେମ ଯେକୌଣସି ଜାତିର ସବୁଠାରୁ ବଡ଼ ଶକ୍ତି। ଆଜିର ଯୁବପିଢ଼ି ଯଦି ଲକ୍ଷ୍ମଣ ନାୟକ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶକୁ ଅନୁସରଣ କରନ୍ତି, ତେବେ ସେମାନେ ଏକ ସଶକ୍ତ, ସମତା ଭିତ୍ତିକ ଓ ପ୍ରଗତିଶୀଳ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିପାରିବେ। ପରିଶେଷରେ କୁହାଯାଇପାରେ ଯେ ଭାରତର ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟର ଅବଦାନ ଅବିସ୍ମରଣୀୟ ଓ ଗୌରବମୟ। ଏହି ଅଞ୍ଚଳର ଆଦିବାସୀ ସମାଜ, କୃଷକ, ଛାତ୍ର, ମହିଳା, ଯୁବକ ଓ ସାଧାରଣ ଜନତା ସ୍ୱାଧୀନତା ପାଇଁ ଅଦମ୍ୟ ସାହସ ଓ ଅପୂର୍ବ ତ୍ୟାଗର ପରିଚୟ ଦେଇଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଏହି ସଂଗ୍ରାମର ସର୍ବୋଚ୍ଚ ପ୍ରତୀକ ଭାବରେ ଚିରଦିନ ସ୍ମରଣୀୟ ରହିବ।
1: ଧନ୍ୟବାଦ। ଶୁଣିଥିଲେ ସାଥୀ ଆଲୋଚନା ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଭୂମିକା ସମ୍ପର୍କରେ।
2: ଆଚ୍ଛା ଦିଦି, ଚାଲ ଏବେ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ ତମ ପାଇଁ ମୋର ଆଉ ଗୋଟେ ପ୍ରଶ୍ନ ଅଛି।
1: ହଁ ସୁଶୀଲ, ପଚାର।
2: ଆଚ୍ଛା ଦିଦି, ଆମର ଦେଶ ଗଠନରେ ଯୁବପିଢ଼ିମାନଙ୍କର କ'ଣ ଭୂମିକା ରହିଛି?
1: ଯୁବପିଢ଼ିଙ୍କର ତ ଭୂମିକା ବହୁତ କିଛି ରହିଛି। ଯୁବପିଢ଼ି ହେଉଛନ୍ତି ଆମ ଦେଶର ମୂଳଦୁଆ।
2: ହଁ, ତାହା ତ ଠିକ୍ କହିଲ ଯେ ଯୁବପିଢ଼ିମାନେ ହେଉଛନ୍ତି ଆମ ଦେଶର ମୂଳଦୁଆ ଏବଂ ତାଙ୍କର ଉନ୍ନତିରେ ହିଁ ଆମ ଦେଶର ଉନ୍ନତି ଅଛି। ତେବେ ଚାଲ ଆ ବିଷୟରେ ଅଧିକା କିଛି ଜାଣିବା।
1: ହଁ ସୁଶୀଲ, ଚାଲ ମୁଁ ଏହି ବିଷୟରେ ହିଁ ଆଜିର ସାକ୍ଷାତକାରଟିଏ ନେଇ ଆସିଛି।
2: ହଁ ଚାଲ ତାହେଲେ।

0: ନମସ୍କାର ମ୍ୟାଡମ୍।
1: ନମସ୍କାର,
0: ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ନେହ ଭରା ସ୍ୱାଗତ ମ୍ୟାଡମ୍।
1: ଧନ୍ୟବାଦ ମ୍ୟାଡମ୍।
0: ତେବେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେବେ?
1: ନିଶ୍ଚୟ ମ୍ୟାଡମ୍, ମୁଁ ତିଳୋତ୍ତମା ନାୟକ। ବର୍ତ୍ତମାନ ମୁଁ ଗଭର୍ଣ୍ଣମେଣ୍ଟ ଏସ୍ଏସ୍ସି ହାଇସ୍କୁଲ ହରଦୋଳିରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ମୁଁ।
0: ଆଚ୍ଛା, ତେବେ ମ୍ୟାଡମ୍, ଆଜିର ବିଷୟବସ୍ତୁ ଅନୁସାରେ ଦେଶ ଗଠନରେ ଯୁବପିଢ଼ିଙ୍କର ଭୂମିକା କ'ଣ, ଏ ବିଷୟରେ କ'ଣ କହିବେ ମ୍ୟାଡମ୍?
1: ଦେଖନ୍ତୁ ମ୍ୟାଡମ୍, ଯୁବପିଢ଼ି ଦେଶର ଶକ୍ତି ଓ ସେମାନଙ୍କ ଜ୍ଞାନ, ଦକ୍ଷତା, ନୂତନ ଚିନ୍ତାଧାରା ଓ ସୃଜନଶୀଳତା ଦେଶର ବିକାଶକୁ ଆଗକୁ ନେଇପାରେ।
0: ନିହାତି ଭାବରେ ବହୁତ ଭଲ କଥାଟିଏ କହିଲେ। ତେବେ ମ୍ୟାଡମ୍, ଯୁବପିଢ଼ିଙ୍କ ପାଇଁ ଏହି ଶିକ୍ଷା କାହିଁକି ଜରୁରୀ?
1: ଶିକ୍ଷା ଯୁବପିଢ଼ିଙ୍କ ଜ୍ଞାନ, ବିବେକ ଓ ଚିନ୍ତା ଶକ୍ତି ବଢାଏ। ଶିକ୍ଷିତ ଯୁବପିଢ଼ି ନିଜ ଭବିଷ୍ୟତ ସହ ଦେଶର ଭବିଷ୍ୟତକୁ ମଧ୍ୟ ସୁନ୍ଦର କରିପାରେ।
0: ଆଚ୍ଛା, ତେବେ ଯୁବପିଢ଼ି ଦେଶର ଅର୍ଥନୈତିକ ବିକାଶରେ କିପରି ସାହାଯ୍ୟ କରିପାରିବେ ମ୍ୟାଡମ୍?
1: ଦେଖନ୍ତୁ ମ୍ୟାଡମ୍, ଯୁବକ ଯୁବତୀମାନେ ନିଜ ଦକ୍ଷତା ବିକାଶ କରି ଚାକିରି କରିବା ସହିତ ନୂଆ ବ୍ୟବସାୟ, ଉଦ୍ୟୋଗ ଓ ସ୍ୱରୋଜଗାର ଆରମ୍ଭ କରିପାରିବେ।
0: ତେବେ ଦେଶର ଉନ୍ନତିରେ ଏହି ପ୍ରଯୁକ୍ତିର ଭୂମିକା କ'ଣ ରହିଛି?
1: ଆଜିର ଯୁଗରେ ପ୍ରଯୁକ୍ତି ଅତ୍ୟନ୍ତ ଜରୁରୀ। ଯୁବପିଢ଼ି ଡିଜିଟାଲ ଜ୍ଞାନ ଓ ନୂତନ ପ୍ରଯୁକ୍ତିକୁ ଭଲ କାମରେ ବ୍ୟବହାର କରି ଶିକ୍ଷା, କୃଷି, ବ୍ୟବସାୟ ଓ ସେବା କ୍ଷେତ୍ରରେ ଉନ୍ନତି ଆଣିପାରିବେ।
0: ତେବେ ପରିବେଶ ସୁରକ୍ଷାରେ ଏହି ଯୁବପିଢ଼ିଙ୍କର କ'ଣ ଭୂମିକା ରହିଛି?
1: ନିଶ୍ଚିତ ଭାବରେ ଭୂମିକା ରହିଛି ମ୍ୟାମ୍। ଗଛ ଲଗାଇବା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର କମାଇବା, ସ୍ୱଚ୍ଛତା ରକ୍ଷା କରିବା ଓ ଅନ୍ୟମାନଙ୍କୁ ପରିବେଶ ବିଷୟରେ ସଚେତନ କରିପାରିବେ।
0: ତେବେ ସମାଜ ସେବାରେ ଯୁବପିଢ଼ିଙ୍କର ଭୂମିକା କ'ଣ?
1: ସମାଜ ସେବାରେ ଯୁବପିଢ଼ିଙ୍କ ଭୂମିକା ତ ନିହାତି ଦରକାର। ଯୁବପିଢ଼ି ରକ୍ତଦାନ, ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ଶିକ୍ଷା ସଚେତନତା ଓ ଅସହାୟ ଲୋକଙ୍କୁ ସାହାଯ୍ୟ ଭଳି କାର୍ଯ୍ୟରେ ଯୋଗ ଦେଇ ସମାଜ ସେବା କରିପାରିବେ।
0: ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପ୍ରେମର ଆବଶ୍ୟକତା କାହିଁକି ରହିଛି ମ୍ୟାଡମ୍?
1: ଦେଶ ପ୍ରେମ ଯୁବପିଢ଼ିଙ୍କୁ ଦେଶର ହିତ ପାଇଁ କାମ କରିବାର ପ୍ରେରଣା ଦିଏ। ଦେଶର ନିୟମ ଓ ସମ୍ବିଧାନକୁ ସମ୍ମାନ କରି ଦାୟିତ୍ୱବାନ ନାଗରିକ ହେବା ମଧ୍ୟ ଦେଶ ପ୍ରେମର ଏକ ରୂପ।
0: ତେବେ ଯୁବପିଢ଼ି ନିଶାମୁକ୍ତ ସମାଜ ଗଠନରେ କିପରି ସାହାଯ୍ୟ କରିପାରିବେ?
1: ନିଜେ ନିଶା ଠାରୁ ଦୂରେ ରହିବା ସହ ନିଶାର କୁପ୍ରଭାବ ବିଷୟରେ ଅନ୍ୟମାନଙ୍କୁ ସଚେତନ କରିପାରିବେ। କ୍ରୀଡ଼ା, ପାଠପଢା, କଳା ଓ ସୃଜନଶୀଳ କାର୍ଯ୍ୟରେ ଯୁବପିଢ଼ିଙ୍କୁ ଯୋଡ଼ିବା ଦରକାର।
0: ତେବେ ମ୍ୟାଡମ୍, ଗ୍ରାମାଞ୍ଚଳର ବିକାଶରେ ଯୁବପିଢ଼ି କିପରି ଭୂମିକା ନେଇପାରିବେ?
1: ଦେଖନ୍ତୁ, ଗ୍ରାମରେ ଶିକ୍ଷା, ସ୍ୱଚ୍ଛତା, ଡିଜିଟାଲ ସଚେତନତା, କୃଷି, ସ୍ୱରୋଜଗାର ଓ ସରକାରୀ ସୁବିଧା ବିଷୟରେ ଲୋକଙ୍କୁ ସଚେତନ କରିପାରିବେ।
0: ନିହାତି ଭାବରେ ବହୁତ ଭଲ କଥାଟିଏ କହିଲେ ମ୍ୟାଡମ୍। ତେବେ ଯୁବତୀମାନଙ୍କ ଭୂମିକା ଏହି ଦେଶ ଗଠନରେ କେତେ ଗୁରୁତ୍ୱପୂର୍ଣ୍ଣ?
1: ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଡମ୍। ଯୁବତୀମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ଚାକିରି, ଉଦ୍ୟୋଗ ଓ ସମାଜ ସେବାରେ ଆଗକୁ ଆସି ଦେଶର ବିକାଶରେ ବଡ଼ ଯୋଗଦାନ ଦେଇପାରିବେ ମ୍ୟାଡମ୍।
0: ତେବେ ଯୁବପିଢ଼ିଙ୍କ ସାମ୍ନାରେ ମୁଖ୍ୟ ଚ୍ୟାଲେଞ୍ଜ କ'ଣ?
1: ଚ୍ୟାଲେଞ୍ଜ ତ ନିଶ୍ଚିତ ଭାବରେ ରହିବ ମ୍ୟାଡମ୍। ବେକାରୀ, ଲିଙ୍ଗହୀନତା, ନିଶା, ଭୁଲ ସୂଚନା ଓ ସାମାଜିକ ସମସ୍ୟା ଭଳି ଅନେକ ଚ୍ୟାଲେଞ୍ଜ ରହିଛି, ଯେମିତି ଠିକ ଶିକ୍ଷା, ଦକ୍ଷତା ଓ ସଚେତନତା ଦ୍ୱାରା ଏହାର ସମାଧାନ କରାଯାଇପାରିବ।
0: ତେବେ ମ୍ୟାଡମ୍, ଯୁବପିଢ଼ିଙ୍କ ପାଇଁ ନେତୃତ୍ୱ ଗୁଣ କାହିଁକି ଆବଶ୍ୟକ?
1: ଭଲ ନେତୃତ୍ୱ ଯୁବପିଢ଼ିଙ୍କୁ ଠିକ ନିଷ୍ପତ୍ତି ନେବା, ଅନ୍ୟମାନଙ୍କୁ ଏକାଠି କରିବା ଓ ସମାଜର ଉନ୍ନତି ପାଇଁ କାମ କରିବାରେ ସାହାଯ୍ୟ କରେ।
0: ତେବେ ଯୁବପିଢ଼ି ଦେଶର ଏକତା କିପରି ବଜାୟ ରଖିପାରିବେ, ଏହି ବିଷୟରେ କ'ଣ କହିବେ?
1: ନିଶ୍ଚିତ ଭାବରେ ମ୍ୟାଡମ୍, ଜାତି, ଧର୍ମ, ଭାଷା ଓ ଅଞ୍ଚଳରେ ଭେଦଭାବ ନ କରି ପରସ୍ପରକୁ ସମ୍ମାନ କରିବା ଦରକାର। ଯେମିତି ବିଭିନ୍ନତାରେ ଏକତା ହେଉଛି ଆମ ଦେଶର ଶକ୍ତି।
0: ନିହାତି। ତେବେ ଆପଣଙ୍କ ମତରେ ଜଣେ ଯୁବକ ବା ଯୁବତୀ ଦେଶ ପାଇଁ ସବୁଠାରୁ ସହଜରେ କ'ଣ କରିପାରିବେ?
1: ନିଜ କାମକୁ ସତ୍ୟନିଷ୍ଠାର ସହ କରିବା, ନିୟମ ମାନିବା, ପରିବେଶକୁ ସୁରକ୍ଷା କରିବା, ଅନ୍ୟକୁ ସମ୍ମାନ କରିବା ଓ ସମାଜ ପାଇଁ ଭଲ କାମ କରିବା, ଏହା ମଧ୍ୟ ଏକ ଦେଶ ସେବା ଅଟେ।
0: ଶେଷରେ ଆମ ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ ମ୍ୟାଡମ୍?
1: ନିଶ୍ଚିତ ଭାବରେ ମ୍ୟାଡମ୍, ମୁଁ ତ ବାର୍ତ୍ତା ଦେବା ପାଇଁ ଚାହିଁବି ହିଁ। ମୁଁ ଯୁବପିଢ଼ିଙ୍କୁ କହିବି, ନିଜର ଜ୍ଞାନ, ଶକ୍ତି ଓ ସମୟକୁ ସକାରାତ୍ମକ କାମରେ ବ୍ୟବହାର କରନ୍ତୁ। ନିଜେ ସଫଳ ହେବା ସହିତ ସମାଜ ଓ ଦେଶର ବିକାଶ ପାଇଁ ମଧ୍ୟ ଯୋଗଦାନ କରନ୍ତୁ। ଆଜିର ଯୁବପିଢ଼ି ହିଁ ଆସନ୍ତା

0: କାଲିର ଭାରତର ଭବିଷ୍ୟତ।
1: ବହୁତ ଧନ୍ୟବାଦ ମ୍ୟାଡମ, ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା।
2: ତେବେ ସାଥୀ, ଶୁଣୁଥିଲେ ତ ଗୋଟିଏ ସାକ୍ଷାତକାର ଯେଉଁଥିରେ ତିଳୋତ୍ତମା ଆପା ବହୁତ କିଛି କହିଲେ। ଦେଶ ଗଠନରେ ଯୁବପିଢ଼ିର କ'ଣ ଭୂମିକା ରହିଛି ତାହା ବିଷୟରେ ବହୁତ ସୁନ୍ଦର ବ୍ୟାଖ୍ୟା କଲେ। ତେବେ ଆଶା କରୁଛି ଏହି ସାକ୍ଷାତକାରଟିରୁ ଆପଣମାନଙ୍କୁ ନିଶ୍ଚିତ ଭାବରେ କିଛି ଶିଖିବାକୁ ମିଳିଥିବ।
3: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
2: ତେବେ ସାଥୀ, ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ବିଜ୍ଞାନ ବିନା ଜୀବନ ସମ୍ଭବ କି। ତାପରେ ଶୁଣିବେ ଗୋଟିଏ ଆଲୋଚନା ଯାହାର ବିଷୟ ରହିଛି ଏଆଇ ବା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ। ତାପରେ ଶୁଣିବେ କିଛି ବିଜ୍ଞାନ ବିଚିତ୍ରା ଏବଂ ଶେଷରେ ଶୁଣିବେ ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ବନ୍ୟପ୍ରାଣୀ ସୁରକ୍ଷା ଜୀବନ ରକ୍ଷା। ତେବେ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହା ସମ୍ପର୍କରେ ମଧ୍ୟ ଆମ ନିକଟକୁ ମତାମତ ପଠାଇବାକୁ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଆମ ନିକଟକୁ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 9438268568 ଏବଂ ଆମ ନିକଟକୁ ଇମେଲ୍ କରିବା ପାଇଁ ଆମର ଇମେଲ୍ ଆଇଡିଟି ହେଲା
3: airjaipur@gmail.com। ତେବେ ସାଥୀ, ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ଆମ ସହିତ ଶେଷ ପର୍ଯ୍ୟନ୍ତ ଯୋଡ଼ି ରହିଥିବା ସମସ୍ତ ଶ୍ରୋତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣମାନଙ୍କର ଭଲ ପାଇବା ଓ ସହଯୋଗ ହିଁ ଆମ କାର୍ଯ୍ୟକ୍ରମର ପ୍ରେରଣା। ଏହି ଆଶା ଓ ଭରସା ସହିତ ପୁଣି ଏକ ନୂଆ ବିଷୟ, ନୂଆ ଚିନ୍ତା ଓ ନୂଆ ଉତ୍ସାହ ନେଇ ଆପଣଙ୍କ ସହ ଭେଟିବୁ ଆଗାମୀ କାର୍ଯ୍ୟକ୍ରମରେ। ତେବେ ରହିଲୁ ସାଥୀ, ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ। ମୁଁ ଲକ୍ଷ୍ମୀ ଦାସୀ ନାୟକ
2: ଆଉ ମୁଁ ସୁଶୀଲ କୁମାର ସାହୁ।
3: ନମସ୍କାର।

ଶୁଣିଲେ ଯୁବବାଣୀ। ଉପସ୍ଥାପନା କରିଥିଲେ ସୁଶୀଲ କୁମାର ସାହୁ ଏବଂ ଲକ୍ଷ୍ମୀଦାସୀ ନାୟକ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଅଛନ୍ତି ଜୟନ୍ତ ପଟ୍ଟନାୟକ ଓ ସୁମିତ୍ରା ନାୟକ।

0: କେନ୍ତା ଲାଗଲା?
1: ନିକ ଲାଗଲା ମାମା।
0: ଗୀତ ବୋଲେ ଏମିତି ରେବାର ଅଛି। ହେଲେ କାଏ ବୋଲିଲି ମୁଇଁ ବୋଲେ
1: କହିବେ ମାମା,
0: ଇଏ ଆଜିକାଲି ଗୁଣ୍ଡି ମଚା ମାନେ ଅଧିକ ହେଲାଇନି କି
1: ନାଇଁ, ପାଣି ଦିନ ତ ହେନ୍ତା କା କି ନାଇଁ,
0: ହେଲେ ଖାଇ ଖାଇ ବେମାର ମାନେ ଏସି ପନେ।
2: ଦିଦି ମୁଇ ମାଷ୍ଟର ଆସି ଦିଦି କଟପାଡ଼ ହାଇସ୍କୁଲ।
3: ହେଲେ କାଇ ବିଷୟ ମାନେ ପଢ଼ାଇଲେ ଆସିନି ବାବୁ?
2: ସ୍କୁଲ ବୋଲି ଦିଦି ଗଣିତ ଆରି ବିଜ୍ଞାନ ମାନେ ପଢ଼ାଇଲିନି ଦିଦି।
4: ମୁଇ ଦିଦି ଏବେ ହାଇସ୍କୁଲ ମାଷ୍ଟର ଆଇଲି ଅଛି, ଦୁଇ ମାସ ହେଲା ବୈପାରୀ ଗୁଡା ଦିଦି। ଗଣିତ ବିଜ୍ଞାନ ଏଟା ମାନେ ପଢ଼ାଇଲି ଦିଦି।
3: ହେଲେ ମୋର ଗରସ ନେଲା ବାବୁ, କାଇଟା ବୋଲେ ହାଇ ଡେଙ୍ଗୁ ଆରେ ମେଲେରିଆ ଜ୍ୱର କାଇକି ନେଇ ହେସି, ହାଇ ବିଷୟ ବୁଝେଇ ଦିଆସିନି।
4: ମେଲେରିଆ ଆରି ଡେଙ୍ଗୁ ବୋଲି ଦିଦି, ମେଲେରିଆ ଜ୍ୱର ମାଇ ଏନୋଫିଲିସ ବୋଲି କରି ଗୋଟେ ମଶା ବଲ ଦେଶିଆ କଲେ ବୁରସୁଣ୍ଡି ବଲ କିନା ସେ ଯଦି ଛାପସି ବୋଲେ ସେଟା ମେଲେରିଆ ଜ୍ୱର ହେଇଛି, ଆରି ଡେଙ୍ଗୁ ଜ୍ୱର ବୋଲେ ମାଇ ଏଡିସ୍ ମଶା ଛାପସି ବୋଲେ ସେଟା ଡେଙ୍ଗୁ ଜ୍ୱର ହେଇଛି, ଆରି ମେଲେରିଆ ହେଲେ ଯେଉଁ ମଶା ଚାପ ସେଟା ସେ ମଶା ସଞ୍ଜ ବେଲେ ନହେଲେ ରାତି ବେଲା ଚାପ, ଡେଙ୍ଗୁ ମଶା ଯଦି ଡେଙ୍ଗୁ ଜ୍ୱର ହେଇଛି ବୋଲେ ସେ ମଶା ଦିନ ବେଲେ ନହେଲେ ଉପର ବେଲା ଚାପସି ଦିଦି।
3: ହେଲେ ଆମେ କେନ୍ତା ଜାଣିବୁ ବାବୁ ଆମକୁ ଡେଙ୍ଗୁ କି ମେଲେରିଆ ହେଲା ଅଛି ବୋଲି?
4: ମେଲେରିଆ ଯଦି ଜ୍ୱର ହେଇଛି ବୋଲେ ଦିଦି ବେଶୀ ଶୀତ ଲାଗସି ଆରି ଗାଗଡ ବେଶୀ ଥରସି ବୋଲ ବୋଲେ ଗାଗଡ ଗଜ ଗଜି ଯାଇଛି, ଅଧିକ ଅଧିକ ଜ୍ୱର ହେଇଛି, ଜ୍ୱର ଆଇଲେ କି ନାଇଁ ବେଶୀ ଜାଲବାର ହେଇଛି, ଆରି ଦିନକେ ଦୁଇ ଥର ରୁ ତିନି ଥର ଜ୍ୱର ଆଇବାଟା ଆଇସି ଏକା ବୋଲ। ଆରି ଯଦି ଡେଙ୍ଗୁ ଜ୍ୱର ହେଲା ଅଛି ବୋଇଲେ ହଠାତ ବୋଇଲେ ଅଚାନକ କିନା ଦାପେ ଦାପେ ସେ ଏମିତି ଜ୍ୱର ଉଠି ହେଇଛି, ଆରି ଆଖି ମନ ଆଖି ପଟା ମନ ବେଶୀ ଦୁଃଖସି, ଆରି ଯେମିତି ଆମର ଯେମିତି ମାଉସ ମନ ଅଛି ଗାଗଡେ ସେ ମାଉସ ମନ ବେଶୀ ଦୁଃଖସି, ଆରି ଆମର ଯେମିତି ଗାଗଡେ ବଲ ପୁରା ରଙ୍ଗ ରଙ୍ଗ ହେଇକରି ଚିହ୍ନା ହେଇଯାଇଛି ଆରି ଆମର ଗାଗଡେ
3: ହେଟା ମନ ହେଲା ବୋଲେ ଜାନବାର ଯେ ଆମକେ ଡେଙ୍ଗୁ କି ମେଲେରିଆ ହେଲା ଅଛି ବୋଲି ନାଇଁ କି?
4: ହଁ ଦିଦି।
3: ଜ୍ୱର ହେଲେ ବୋଲେ ଆମେ କେନ୍ତା ଗାଗଡର ଯତ୍ନ ମାନ ନେବାର ବାବୁ?
4: କଣ ବୋଇଲେ ଦିଦି ଆମେ ଏ ଜ୍ୱର ଯଦି ହେଇଛି ବୋଇଲେ ଟିକେ ଜ୍ୱର ଅଇଲା ବୋଇଲେ ଦାପେ ଆମର ଆଶା ଦିଦି ମନ ଅଛତ କି ଅଙ୍ଗନବାଡି ଦିଦି ମନ ଅଛତ ଯାଇକରି ରକ୍ତ ପରୀକ୍ଷା କରିଦେବାର, ପରୀକ୍ଷା କଲେ ଜାଣିପାର ଯେ ଖାଇ ମେଲେରିଆ ଆଇଲା ଅଛି କି ସେ ଖାଇ ଅଲପ ଏନ୍ତା ଜ୍ୱର ହେଲା ଅଛେ ବୋଲିକରି, ତ ସେଟା ଗୋଟେ ଗୋଟେ ବଲ କିନା ତାର ସଙ୍ଗେ ନେଇକି ଏ ଯେଉଁ ମଶା ମନ ବୋଇଲେ ଦିଦି ଆମର ଗର ଡାଣ୍ଡେ ଓ କି ଗର ଖଚ ବାଟେ ଓ ସେ ଆତ୍ରି ବାଟେ ଓ ପାନି ମନ ଯଦି ଜମି ରହିଛି ବୋଇଲେ ସେ ପାନି ମନ ଲଗେ ଖାଇଟା କରବାଇ ଏ ମନ ନେଇକି ଗୋଟେ ଥରକେ ହଜାର ହଜାର ଅଣ୍ଡା ଦେବାଇ ଦିଦି ଗୋଟେ ସେକେଣ୍ଡ କେ, ଯାହା ଆମେ ସେ ପାନି ମନ ସଫା କରିଦେବାର ଆରି ସେ ଅଙ୍ଗନବାଡି ଦିଦି ମନକେ ସେ ଅସ ମନ ଦେଇଲାନି କିନା ସରକାର ମନ ସେ ଅସ ଆଣିବାରି ସେ ଅସ ଆଣିକରି ସେ ଆମର ଦାଣ୍ଡେ ଦୁଆରେ ଗନ୍ଧ୍ରୀ କାଦ ମନଇଲା ଅଛେ ସେ କାଦ ମନକେ ଫାଙ୍କାଇ କରି ସଫା କରିଦେବାର, ସେ ସଫା କରିଦେଲେ ସେ ମଶା ମନାରି ସେଠି ଅଣ୍ଡା ଦେଇ ନା କରତ କି ବଂଶ ବୃଦ୍ଧି କରି ନା ପାରତ ବୋଲି ତାର ସଙ୍ଗେ ମଶାରୀ ମନା ମିଶା ଦେଲା ମଶାରୀ ମଶା ଡାବି କରି ବାନ୍ଧି କରି ଶୋଇଲେ ଆମେ ଟିକେ ସତର୍କ ରହିବାର ଅଛି ଆରି
3: ଘର ଦ୍ୱାର ମିଶା ସାଫ ସୁତର ଚାର ବାଟେ ମିଶା ସବୁ ସାଫ ସୁତର ରଖବାର ଅଛି ନାଇଁ କି ବାବୁ?
4: ହଁ ଦିଦି।
3: ଆରେ କାଇଟା ବୋଲି ବାବୁ ଏ ଡେଙ୍ଗୁ ଆରି ମେଲେରିଆ ଜ୍ୱର ଉନା ହବ ବୋଲି ସରକାର ମିଶା ଲୋକମାନଙ୍କେ କାହିଁ ସୁବିଧା ଦେଲା ନାଇଁ କି ବାବୁ?
4: ସୁବିଧା ବୋଇଲେ ଦିଦି ଏମିତି ନାଇଁକି ଏମିତି ଡ୍ରାମା କଲାନି କି ଏମିତି ଆମର ଗୋଟେ ଗୋଟେ ନାଟକ ସାନ ସାନ ନାଟକ ମନ କରିକରି ଲୋକମାନଙ୍କୁ ଜଣାଇବା କଥା ହେଲାନି ବୋଲି କିନା ଟିଭି ମନକେ ଦେଖାଇଲାନି ରେଡିଓ ମନକେ ମିଶା ବୋଲେ ଲୋକମାନଙ୍କୁ ଜାନତ ବୋଲିକରି ପଠାଇଲାନି ବୋଲି କିନା ଆରି ଗୋଟେ ଚାଲିଲା ଅଛି ଖାଡ଼ା ନାଇଁ ଦମନ ବୋଲିକରି ଗୋଟେ ଆମର ଅଭିଯାନ ଚାଲିଲା ଅଛି ଆମର ଓଡିଶା ସରକାର ଚଲାଇଲା ଅଛି ଦମନ ବୋଲିକରି ତାର ପୁରା ବୋଇଲେ ଯେମିତିକି ଦୁର୍ଗମ ଅଞ୍ଚଳରେ ମେଲେରିଆ ନିରାକରଣ ବୋଲେ ଯେଉଁ ଅଞ୍ଚଳ ମନ ଅଛି କି ନାଇଁ ବୋଲେ ଆମର କୋରାପୁଟ ବୋଲେ ତା ଡଙ୍ଗର ମନ ଅଛି କି ନାଇଁ ଡଙ୍ଗର ମନକେ ଯାଇ ନା ପାରବାର ଗାଡି ମିଶା ନ ଯାଇ ସେଟା ଆମକୁ ଦୁର୍ଗମ ଅଞ୍ଚଳ ବୋଲବାଇ ବୋଲି କିନା ଲୋକମାନେ ଯାଇ ନା ପାର ସେଟା ଆମକୁ ତ ସେ ଅଞ୍ଚଳ ମାନେ କେମିତି ମେଲେରିଆ ଲୋକମାନେ ଦୂରେଇ ଦେବାଇ ସେଟା ପାଇଁ ନେଇକି ସେ ଗୋଟେ କେତେଟା ଅଭିଯାନ ଚଲାଇଲା ଅଛି ଯେମିତିକି ଆମର ଆଶା ଦିଦି ମନ କି ଅଙ୍ଗନବାଡି ଦିଦି ମନ ସେ ଗାଁ ଗାଁ ସବୁକେ ଯିବା ଖାଦ୍ୟ କରାଇଲାନି ସବୁକେ ଗାଁ ଗାଁ ଯିବାର ଲୋକମାନର ବନି କି ରକ୍ତ ଚେକ କରବାର ସେ ଲୋକ ମେଲେରିଆ ହେଲା ଅଛେ କି ନାଇଁ ସେ ସବୁ ଚେକ କରବାର ଆରି ବିନା ଡାବୁରେ ବୋଲିକିନା ବୋଲେ ଡାବୁ ନନେତ ବୋଲିକିନା ଉଜେ ଔଷଧ ମନ ଦେବାର ଏସବୁ ରୋଗ ଆରି ଯାକେ ମେଲେରିଆ ହେଲା ଅଛେ ସେମାନଙ୍କେ ଜାଣିକରି ସେମାନଙ୍କୁ ଯେମିତିକି ଆମର ବଡ ମେଡିକାଲ ଯେମିତି ଡିଡି ଅଛେ ଆମର ଜୟପୁର ଅଛେ କି କୋରାପୁଟ ସେଟା ମାନଙ୍କେ ଯାଇକରି ଔଷଧ କେମିତି ଖାଇବା କି

0: ହେଟାକେ ଆପ୍ଲାଏ କରଲେ, ଆପ୍ଲାଏ କରିବାକୁ ମୋର ସାଙ୍ଗସାଥି ମନେ ରହିଲେ ହେଟାକେ ପାସ୍ କରିଦେଲେ ମୁଖେ। ତାର ପଛେ ଗୋଟେ 70,000 ଟଙ୍କା ମିଳିଲା, କାଇକାଟା ମାନେ ଘେନିଲି, ଘେନିକରି ଯିବା ଆସିବା କାଜେ ଗୋଟେ ସ୍କୁଟର ପରଟା ଗୋଟେ ଭିଡ଼େଇଲି ସେକେଣ୍ଡ ହ୍ୟାଣ୍ଡଟା। ତାର ପଛେ ଚଲେଇଲି ମୋର ଦୋକାନକେ, ଚାଲୁ ଚାଲୁ ଚାଲୁ ଚାଲୁ ପଛେ ଧୀରେ ଧୀରେ ହେଲା ଯେମିତି ମୁଇଁ ଭାବିଲି ନା ରେ ଏଇ ବାଇଲର ହାତ ଧରିକିରି ମୁଇଁ ଭଲ କାମ କରିଲି, ମୋକେ ମହାପୁରୁ ମିଶାର ଚାରିବାଟ ଦେଶୀ ଅଛେ ବୁଦ୍ଧି ବୋଲି ବୋଲିକରି ଆଇ ଚଷମା ଟ୍ରେନିଂ ଗୋଟେ ବାହାରି ହେଲା ଆଇଟା କଲି ବିଶାଖାପାଟନା ଗୋଟେ ବରଷ। ତାର ପଛେ ଆସିକରି ଲୋକମାନଙ୍କୁ ମୁଇଁ ଗୋଟେ ବିଚାର କରିଲି ମନେ ଫ୍ରି ତାନେ ଟେଷ୍ଟ କରିବି ଆଖି ପରୀକ୍ଷା କରିବି ବୋଲି, ଫ୍ରି ତାନେ ଆଖି ପରୀକ୍ଷା କରିବି ଅଛି ବୋଲେ ଆହୁରି ଦୋକାନ ବାଡ଼ି ମିଶାର ଚାଲିଲା ଅଛେ ଏମିତି କରିକିନା ଚାଲି।
1: ତମର ଆଖି ଜଣେ ପରୀକ୍ଷା କରିଲାସନି, ତମର ଅଫିସ ବନାଇଲା ଅଛ ସାଇତି ଫିରି ଆନେ କରିଲାସନି ନି
0: ଫ୍ରି ଫ୍ରି ଆନେ ଫ୍ରି ଆନେ।
1: ଓହୋ, ଏଟା ଗୋଟେ ସେବା ହେଲାନି ଲୋକର କାଜେ ନି?
0: ହଁ ହଁ, ଗୋଟେ ମହାପୁର ଗୋଟେ କେମିତି କହିଲା ମୋକେ ମନେ ମନେ ବୋଲିଲା ପରେ ହେଲା ଗୋଟେ ଲୋକ ଡାବୁ ନା ନେ ଗରିବ ଗୁରୁବା ଲୋକ ଆମର ଏରିଆ ତାନେ ଅଛ ବୋଲିକରି ମୁଇଁ ଟିକେ କରିଲି ଏଡ଼ିକି ଦେ ମୋର ଦୁଇଟା ଟୋକି ଯାରୁ ପାଠ ପଢିଲା, ଗୋଟେ ନର୍ସ ପାଠ ପଢେଇଲି ସରିଲା ବେକାର, ଆର ଗୋଟେ ଆଖି ଆର ଚଷମା ଉପରେ ଗୋଟେ ବିଜୟନଗର ତାନେ ପଡୁଛି।
1: ସରକାର ସୁବିଧା ଜନ ଅଛେ, ଆଇ ସୁବିଧା ତମକେ ମିଳିଲା, ଜନ PMRY ଲୋନ ଉଠାଇଲା,
0: ହଁ
1: ସୁବିଧା ମିଳିଲା, ଆଇ ସୁବିଧା ମିଳିଲା କାଜେ ତମେ ଉପରେ ଉଠି ପାରିଲା
0: କରିଲି। ଆରେ ମୁଇଁ ସୁଝିଲି ବାବୁ ଲୋନ ମିଶାର ସୁଝିଲି, ମୁଇଁ
1: ସୁଝିଲା ସୁଝବା ଉତ୍ତର ଆରେ ଦେଲେ କି
0: ସୁଝିଲେ ସାର ଆରେ ଗୋଟେ ମାଡ 2 ଲକ୍ଷ ଟଙ୍କା ଦେଲାଇ ମୁଖେ
1: ଦେଲାଇ ବଢିଆ
0: ଶିଶି ଶିଶି ପୁରାଟା ଗୋଟେ ଦେଲାଇ
1: ଶିଶି କାଇଟା
0: ଏଇଟା ବୋଲେ କ୍ୟାସ କ୍ରେଡିଟ ବୋଲବେ କାଇ ଯେତେ ବିକିବି ସାଇତି ବାନ୍ଧି ଦେଇତରବାର ଆହୁରି ଡାବୁ ଦରକାର ବୋଲେ ଉଠାଇ ତରବାର ଏମିତି ଯୋଜନା କରିକି ଧୀରେ ଧୀରେ ଚାଲିବି ଅଛି ଆରେ କାଇ ଏମିତି ତ।
1: ସରକାର ଯୋଜନା ବଢିଆ ବଢିଆ ଯୋଜନା ଅଛେ, ତମର ଚାକିରି ଉଠିଗଲା, ତାରୁ ତାର ତମେ ବାକି ଲୋକର ପରା ଏନେ ତେନେ ବୁଲି ବୁଲି କରି କି କୋନ ବାଟେ ମନ୍ଦ କେ ଖା ଏଟା ଖା ଏଟା ଖା ହେଇ କରି ନସି ନାଇ ଯାଇ କରି
0: ଗୋଟେ କଥା ଶୁଣା ମୁଇଁ ସାଙ୍ଗି ଦେବି ସବୁ ବଡ କଥା ଗୋଟେ କହିଲା ମନ୍ଦ ପାନିର କଥା ଗୁଟକା ପାନିର କଥା ଇଟା ମନ ଖାଇଲେ ବେପାର ତ ନା ହେ କୋଟ କୋଟ ଟଙ୍କା କେ ମିଶାର ହିସାବ କରିବାକୁ ପଡୁଛି ଏମିତି ସମୟ ଆସି ଆଉ ଏଟାକେ ନା ଛାଡ଼ବାର ଅଛି ମନ୍ଦ ପାନି ବାଟେ ବିଲକୁଲ ନା ଭିଡ଼। ଆଜିକାଲି ଆମର ପିଲାମାନେ ମୋବାଇଲ ତାନେ ମୋର ପାଣି ବାଟେ ଭିଡ଼ ଦେବା ତ ଆମର ଏଟା ମନ ଭଲ ନୁହେଁ, ଆଇ ମନକେ ମିଶାର ମୁଁ ସାଙ୍ଗ ବି ଅଛି ଏଟା ମନକେ ଦୂରରେ କିଣିକି ରବାର ଅଛି ବୋଲେ କିଣିକି ବରକା ସାଇକି ଆସି ମାନେ
1: ଦେଖା ତମେ ଏତକି କଷ୍ଟ ପଡ଼ିଲା ପଡିକରି ତମେ କେନ୍ତା କେନ୍ତା କରିକରି ଦୁଇଟା ଟକିକେ ମିଶା ପାଠ ସାଠ ପଢାଇକରି ଦେଖାନି ଗୋଟେ କେ ଚାକିରି କରାଇ ଦେଲା ସାରି ଗୋଟେ କେ ପାଠ ପଢ଼ିଲା
0: ଚାକିରି ବୋଲେ ତାର ଅରିଜିନାଲ ଚାକିରି ନା ହେଲା ଅଛି ବୋଲା ଗୋଟେ ତାଙ୍କର କଲେଜ ତାନେ କାଇଁ ପଢାଇସି ଅଛି ଠକି ମନକେ
1: ଦେଖା ଦେଖ ବୋଲେ ମିଶା ତମେ
0: ଗୋଟେ ହେଲା ବୋଲ
1: ଚାକିରି କରସିବି ଏବେ ତମର କଥା ଶୁଣିକରି ଆମେ କାଇଟା ବୁଝବା କଥା ବୋଲେ କେବେ ମିଶା ଜୀବନ ଆମେ ହାରି ଯିବାର ନାଇଁ
0: ବିଲକୁଲ ନାଇଁ।
1: ସବୁବେଳେ ଆମର ଜୀବନ ତ ପିଲାବେଳେ କଷ୍ଟ କଷ୍ଟ କଷ୍ଟ କଷ୍ଟ ଆଉ କଷ୍ଟ କେ ଦେଖିଲେ ଆରେ ସୁଖ କେବେ ମିଶା ନା ଆସେ ଆଉ ଦୁଃଖ କେ ଲାଗିଲେ ସୁଖ ନା ଆସେ।
0: ଯେତିକି କଷ୍ଟ ଆଇଲେ ସମ୍ଭାଳି ଦେବାର ଅଛି ତାକେ ସମ୍ଭାଳିଲେ ଯାଇକରି ବୋଲେ ଯାହାରି କଷ୍ଟ ହେଇଗଲା ମୁଇଁ ମନ୍ଦ ଖାଇଦେବି ମୁଇଁ ଗୁଟକା ଖାଇଦେବି ମନ ବୁଲେ ବାଗେ ଏଟାମନ ବାଟ ନା ବିଡ଼ବାର ଏଟାମନ ବାଟ ବିଡ଼ିଲେ ବରବାଦ ହେଇଯାଇଛି।
1: ତମେ ଆଇ ଯାଦୁ ବିଦ୍ୟା ଦେଖାଇବାଟା ମିଶା
0: ଏଇଟା ଗୋଟେ ଏଇଟା ଗୋଟେ ବୋଲେ ଗୋଟେ ଗୋଟେ ଆକ୍ସିଡେଣ୍ଟ ଗୋଟେ ହେଲା ଏଇଟା ବୋଲ ଦୁର୍ଘଟଣା ବୋଲିଲା ପରେ ହେଲା ମାତ୍ର ଭଲ ହେଲା ଦୁର୍ଘଟଣା ହେଇକରି ପାଠ ପଢ଼ତେ ରହିଲି ହୋ 8 କ୍ଲାସ ପଢ଼ତେ ରହିଲି ଗୋଟେ ଯାଦୁ ବାଲା ଆସି ରହିଲା ସ୍କୁଲ ତାନେ ଦେଖେଇଲା ଯେ ତାର ହାତେ ଗୋଟେ ଜିନିଷ ଖସି ଗଲା ଗୋଟେ ଜମକ ଆଟା ତ ମୁଇଁ ଧରିଦେଲି ଆରେ କାଇଁ ତାର ପଛେ ଆଇ ବୋଲା ନାଇଁ ବାବୁ ଏଇଟା ଜବର ଡାବୁ ଲାଗ୍ସି ତୁଇ ନା ଶିଖିବି ବୋଲବା ଗାଇଟା ଗୋଟେ ମନେ ରହିଲା ମୁଇଁ ଏନେ ଟେଣ୍ଟ ହାଉସ କରିବି ଅଛି ଚଷମା ଦୋକାନ କରିବି ଅଛି ଖିଣ୍ଡିକି ଡାବୁ ପାରିଲା ବୋଲେ ଆମ କୋଲିଂ ମ୍ୟୁଜିକ ସାର୍କିଲ ବୋଲି ଗୋଟେ ଅଛି ଓଡ଼ିଶା ତାନେ ଆମର କଟକ ତାନେ ଆଇତି ଜାଇନ ହେଲି ଆଇତି ଜାଇନ ହେଲା ରୁ ଖିଣ୍ଡିକି ଖିଣ୍ଡିକି ସାହସ ବଢ଼ିଲା ଏବେ ମୁଇଁ କାଇଟା କରିବି ଅଛି ଏଇଟା କାଣିଲେ ମିଶାରୁ ଇ ଲୋକବାକ ଜଣେ ଗୁନି ଗାରେଡ଼ି ତନ୍ତ୍ର ମନ୍ତ୍ର ବିଦ୍ୟା ସାଇଡ ଘରକେ ଗୋଟେ ବାଇଲେକେ ଜର ହେଇଗଲା କି ଗୋଟେ ଟୋକିକେ ଝାଡା ହେଇଗଲା ବୋଲେ ନସାଇ ଦେଲେ ବୋଲବା ଏଇଟା ମୋର ପାଙ୍ଗୁଆ କଥା ବୋଲିକରି ମୁଇଁ ଆଇ ମନକେ ଗୋଟେ ଆୱାରନେସ କରିବି ଅଛି ବୋଲା ବୋଲେ ବୁଝାଇବି ଅଛି ଲୋକେ କାଇଟା ଗାଗର ଠିକ ନା
1: ଜମକ ମନ ସବୁ ଜମକ ମନ ମିଶା ଘେନବା କାଜେ ଡାବୁ ଲାଗଲାନି
0: ଲାଗଲାନି ଡାବୁ
1: ହେଲେ ଏଇଟା କେମିତି ଯାଇକରି ତମେ ଯାଦୁ ବିଦ୍ୟା ଦେଖାଇଲେ ତମର ଏତିକି ଡାବୁ ଲାଗିରେସି ଏତିକି ପଇସା ସରିରେସି ଏଇଟା ତମେ ଯାଦୁ ଦେଖାଇଲେ ଡାବୁ ନେଲାସନି କି ଫିରି ଆଣେ
0: ନାଇଁ ନାଇଁ ଏଇଟା କିନ୍ ଲାଗେ ଡାପୁନ ସ୍କୁଲ ମନ୍ତାନ ଯିବୁ କୋନ ଆମର ଦେଶ ଗାଁ ସ୍କୁଲ ମନ୍ତାନ ଗଲା ଏଠି ଗରିବ ପିଲାମାନଙ୍କର ଭାଇ ହେଟି କିଣିକି ପୁରା ଉନା ପଇସା ଆର କୁହନ୍ତି କୁହନ୍ତି ବଡ ବଡ ତେଜ ମିଶର ମୁଇଁ ବେଙ୍ଗାଲୁରୁ ତାନେ ଦେଖିଲି ଅଛି ରାୟପୁର ତାନେ ଜଟନୀ ତାନେ ପାର୍ଲା କେମିତି କଟକ।

0: ଦେଖେ ବି ଅଛି ଜବଲପୁର
1: ହଁ
0: ଇତି ଗଲେ କେନ୍ତି ଡାବୁ କେନ୍ତି କଣ କରି ଧରୁଆଇ ମୁଇଁ
1: ହଁ
0: ଧରିଲେ ହାଇଦର କାଇଟା ଜିନିଷ ମାନେ ଘେନି କରି ଆର ଲୋକେ ସାଙ୍ଗ ଧରବାରେ ଏମିତି ଚାଲିଲା ଅଛେ ଆହୁରି କାଏ
1: ତମର ସଙ୍ଗ କଥା ହେଇକରି ବଢିଆ ଲାଗଲା। ଆରି ଏମିତି ଏକା ଜୀବନ ଆନେ ଯେତକି ଦୁଃଖ ଆଇଲେ ମିଶାଏ, ଦୁଃଖ କେ ଦେଖଲେ ସୁଖ ନା ମିଲେ, ଦୁଃଖ କେ
0: ନାଇଁ
1: ପାସରି ପାସରି ଯିବାର ଅଛେ, ଆରି ସୁଖ କେ ଏକା ଡଗରାଇବାର ଅଛେ।
0: ଦୁଃଖ କେ ସାଥି କରଲେ ସବୁ ଲାଗେ ସୁଖ ଆସି ଦୁଃଖ କେ ସାଥି କରଲେ ସୁଖ ଚିଡିବିଡି ଯାଇସି ଦୁଃଖ କେ ଆଗେ ଲଗେଇ ରଖିଲେ ବୋଲି ସୁଖ ତାର ମନେ ମନେ ଆସି ସାଙ୍ଗ ହେଇଛି
1: ବଢିଆ କଥା, ବଢିଆ ଲାଗଲା ତମର ସଙ୍ଗ କଥା ହେଇକରି। ଆରି ଗୋଟେ ଦିନ ତମର ସଙ୍ଗ ଭିଡ଼ୁ ଆଲେ ଜୁଆର
0: ଆଲେ ଜୁଆର ଜୁଆର
2: ମାନ କରି ମିଶା ହେଇ ବାବୁ ମିଶା ବୁଝାଇ ଦେଲା ମାମା
3: ଦେଲା ଦେଖନି କେଡେ କଷ୍ଟ ଆନେ ତାର ସଂସାର କେ ଚାଲାଇଲା ଅଛି କି
2: ନାଇଁ।
3: ଏମିତି ଜୀବନ ଆନେ କେବେ ହାରବାର ନାଇଁ, କେନ୍ତା କେନ୍ତା କରି କରି ମିଶା ଦେଖ ଷାଠିଏ ବରଷ ପରେ ହେସି ତାକେ ପିଲାଟକୁ ପାଠ ସାଠ ପଢାଇଲା ଆହାରି କେନ୍ତା ଉପରେ ଉଠିଲା। ଏମିତି ଆଗା ଆମେ ମିଶା ସବୁ ଲୋକେ କହୁ, ଆମେ ମିଶା ପୁଣି ଏଇଟା କରୁ ଯେ ଜୀବନ ଆନେ କେବେ ହାରବାର ନାଇଁ। ହାରି ଗଲେ ତ ଗଲା ହେଲେ ଏମିତି ଏକା କାତା ଏତେରେବୁ କି ଯିବୁ
2: ବେଲ କେ ଦେଖ ମାମା ବେଲ ମିଶା ହେଲା ବେ
3: ଆଲଜୁ
2: ଆଲେ ଗାଲୁନି ଭାଇ ଭଉଣୀ ମନ ଜୁହାର ଲାଗ
3: ଜୁହାର ଲାଗ ଭାଇ ଭଉଣୀ ମନ।

ପ୍ରଚାର କଲୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା ଥିଲେ ଜୟନ୍ତ ପଟ୍ଟନାୟକ ଏବଂ ସୁମିତ୍ରା ନାୟକ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିବେ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆଉ କିଛି ସମୟ ପରେ ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ, ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ବିଷୟରେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରାତି 9:30 ପ୍ରଚାର କରିବୁ ନାଟକ ଶିବ ଶକ୍ତି, ରଚନା କରିଛନ୍ତି ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ରାତି 10:00 ଶୁଣିବେ ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ପ୍ରଚାର କରିବୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରୁ କିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ ସକାଳ 6:05। ସକାଳ 6:35 ରହିଛି ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଭେଟିଦେବୁ ସକାଳ 6:45। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ, ପରିବେଷଣ କରିବେ ରାମଚନ୍ଦ୍ର ଅମନାତ୍ୟ ଓ ସାଥୀ। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ବର୍ଣ୍ଣାଳୀରେ ଭେଟିଦେବୁ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ରହିଛି ଖଇରପୁଟ ଗାଁ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳ ଏକାଗୁଡ଼ି ସମ୍ପର୍କରେ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ବନମଲ୍ଲିକା କାର୍ଯ୍ୟକ୍ରମ ଭେଟିଦେବୁ ସକାଳ 9:00।

ତିରିଶ ମିନିଟ୍ରେ ଏଥିରେ ଶୁଣିବେ ଲୋକଗୀତର କଣ୍ଠଶିଳ୍ପୀ ରବୀନ୍ଦ୍ର ନାୟକଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରହିଛି ଦିନ 10:30। ଦିନ 11:00 ପ୍ରଚାର କରିବୁ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ଦିନ 12:30। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ଦିନ 12:50। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଏମି ମିଶ୍ର ଏବଂ ଷ୍ଟେବିନ୍ ବେନ୍। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଭେଟିଦେବୁ ଦିନ 1:20। ଏଥିରେ ଶୁଣିବେ ବିଷୟ ଅନ୍ନପୂର୍ଣ୍ଣା ଯୋଜନା, ପରେ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ ଏ ସମ୍ପର୍କରେ ଏକ ସାକ୍ଷାତକାର, ଏବଂ ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ।

ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ପରେ ବିଜ୍ଞାନ ବିଚିତ୍ରାରେ ରହିଛି ବର୍ଷା ହୁଏ କେମିତି ବିଜୁଳି ମାରେ କାହିଁକି ପରେ ପରେ ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ବନ୍ୟପ୍ରାଣୀ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30 ରହିଛି ହେଲୋ ଚୈତିଜନ। ସନ୍ଧ୍ୟା 6:30 ଉଦୟ ଭାରତ, 7:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରହିଛି ରାତି 8:00। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଭେଟିଦେବୁ ରାତି 8:15। ଏଥିରେ ରହିଛି ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:35। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଭେଟିଦେବୁ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ପରବର୍ତ୍ତୀ ଚଳଚ୍ଚିତ୍ର ସାଜନ ଚଲେ ସସୁରାଲ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗୀତ ରଚନା ସମୀର ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 158ତମ ଅଧ୍ୟାୟ।

ଏକଥା ଅଜାମିଳ ପିତୃ ଆଜ୍ଞାରେ ଫଳ ପୁଷ୍ପ ଏବଂ ସମେତ ସଂଗ୍ରହ କରି ବନରୁ ଫେରୁଥିବା ବେଳେ ଦେଖିଲା ଜନୈକ ଶୂଦ୍ର ମଦ୍ୟପାନ କରି ଦାସୀ ସହିତ ବିହାର କରୁଛି। ସେ ଦାସୀକି ଅଜାମିଳ ବଶୀଭୂତ କରି ନିଜର କାମନା ଚରିତାର୍ଥ କରିଛି, ସେହି ହେତୁ ସେ ହୋଇଛି ପାପୀ। ତେଣୁ ସେହି ପାପାଚାରୀକୁ ଯମଦୂତମାନେ ଯମରାଜାଙ୍କ ପାଖକୁ ନେବେ। ବିଷ୍ଣୁଦୂତମାନେ ପ୍ରତିବାଦ କରି କହିଛନ୍ତି, ଅଜାମିଳ ନାରାୟଣ ନାମ ଉଚ୍ଚାରଣ କରି ପାପମୁକ୍ତ ହୋଇଛି।

0: प्रचार कलु अति बढ़ी जगन्नाथ दास विरचित श्रीमद भागवत 158 अध्याय आकाशवाणी जयपुर आपण कार्यक्रम शुणुछन्ति आम केन्द्ररु मीडियम वेबरे 204.5 मीटर तथा 1467 किलो हर्ज जोगे एफएमरे 103.6 मेगा हर्ज जोगे ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଯୁବଶକ୍ତି, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: कार्यक्रम युवशक्ति प्रयोजना विनय कुमार सामंतराय।

0: ଏବେ ଆମ ଦେଶର ଯୁବବର୍ଗ ହେଉଛନ୍ତି ସଶକ୍ତ ଆଉ ରୋଜଗାରକ୍ଷମ। ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରତିଟି କ୍ଷେତ୍ରରେ ସଫଳତା ପାଉଛନ୍ତି, କୁଶଳୀ ହେଉଛନ୍ତି ଏବଂ ଦେଶ ନିର୍ମାଣରେ ନିଜ ଭାଗିଦାରୀ ପ୍ରମାଣିତ କରୁଛନ୍ତି। ଭବିଷ୍ୟତର ଭାରତ ଯେ ଆଜିର ଯୁବପିଢ଼ିଙ୍କ କଠିନ ପରିଶ୍ରମ ଏବଂ ଦୃଢ଼ ନେତୃତ୍ୱ ଉପରେ ନିର୍ଭର କରୁଛି ତାହା ଅସ୍ୱୀକାର କରିହେବ ନାହିଁ। କୁଶଳୀ ଦକ୍ଷ ଯୁବକ ଯୁବତୀ ଏବେ ଜଳ ସ୍ଥଳ ଆକାଶ ମାର୍ଗରେ ନିଜର ପରାକାଷ୍ଠା ଦେଖାଇ ପାରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ଏବଂ ସଫଳତା ପାଇବାକୁ ହେଲେ କୁଶଳୀ ହେବାର ଆବଶ୍ୟକତା ରହିଛି। ଏହି କ୍ରମରେ ଆଜି ରହିଛି ବିଷୟ କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଏ ସମ୍ପର୍କରେ କହିଛନ୍ତି ନୟାଗଡ଼ ସ୍ଥିତ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ମାନସରଞ୍ଜନ ଶତପଥୀ।
1: ଆଜିର ଆଲୋଚନାର ବିଷୟବସ୍ତୁ କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଦେଖିବାକୁ ଗଲେ 15-29 ବର୍ଷ ପିଲାମାନଙ୍କୁ ଆମେ ଯୁବଗୋଷ୍ଠୀ ବୋଲି କହେ। ସାମ୍ପ୍ରତିକ ତଥ୍ୟ ଅନୁସାରେ ଭାରତର ଜନସଂଖ୍ୟାର ଶତକଡ଼ା ଆଜି 50

ଭାଗ 25 ବର୍ଷରୁ କମ୍ ବୟସ୍କ ଯେଉଁଥିପାଇଁ ଭାରତ ଭଳି ବିଶାଳ ଦେଶକୁ ବିକଶିତ ଭାବରେ ପରିଣତ କରିବା ପାଇଁ ଏହା ଏକ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଅଛି। କାରଣ ଯୁବବର୍ଗଙ୍କ ପାଖରେ ଉନ୍ନତ ମସ୍ତିଷ୍କ ରହିବା ସହିତ ଉଚ୍ଚ ଶିକ୍ଷା ଓ ବୃହତ ଶକ୍ତିର ସେମାନେ ଉତ୍ସ। ବର୍ତ୍ତମାନ ପରିସ୍ଥିତିରେ ଆମର ଯୁବଗୋଷ୍ଠୀକୁ କୁଶଳୀ ବନାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୁବଶକ୍ତିର ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ସେମାନେ କିପରି କୁଶଳୀ ହୋଇ ଭବିଷ୍ୟତର ଭାରତର ଉନ୍ନତିର ମାଧ୍ୟମ ହୋଇପାରିବେ ସେ ଉପରେ ବିଶେଷ ନଜର ଦେଉଛନ୍ତି। ନୂତନତା ଅନ୍ୱେଷଣରେ ଥିବା ଯୁବଶକ୍ତି ପାଇଁ ବର୍ତ୍ତମାନ ନୂତନ ଶିକ୍ଷାନୀତି ଏନ୍ଇପି 2020 ସରକାର ପ୍ରବର୍ତ୍ତନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ନିଜ ମାତୃଭାଷାରେ ଶିକ୍ଷା ଲାଭ ବ୍ୟବସ୍ଥା କରିବା ସହିତ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଭଳି କେନ୍ଦ୍ରମାନ ମଧ୍ୟ ସ୍ଥାପନ କରିଛନ୍ତି। ନୂତନ ଶିକ୍ଷାନୀତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଶ୍ରେଣୀରେ ଯେକୌଣସି ପାଠ୍ୟକ୍ରମ ପଢ଼ିବାର ସ୍ୱାଧୀନତା ଯୋଗାଇ ଦିଆଯାଇଛି। ଫିଜିକ୍ସ ଅନର୍ସ ନେଇକି ସାଇନ୍ସ ପଢ଼ୁଥିବା ପିଲାଟି ଇକୋନୋମିକ୍ସ ବା ହିଷ୍ଟ୍ରି ଅନର୍ସ ମଧ୍ୟ ନେଇକି ପଢ଼ିପାରିବ ଏବଂ ଏହି କ୍ରମରେ ସେ ପ୍ରଥମ ବର୍ଷରେ ପାଠ ଛାଡ଼ିକି ଯାଇପାରିବ ଯୋଉଠିକି ନା ତାକୁ ସାର୍ଟିଫିକେଟ୍ ଗୋଟିଏ ମିଳିବ, ଦ୍ୱିତୀୟ ବର୍ଷରେ ଯାଇପାରିବ ଯୋଉଠି ଡିପ୍ଲୋମା ମିଳିପାରିବ ଏବଂ ତୃତୀୟ ବର୍ଷରେ ଯାଇପାରିବ ଯୋଉଠି ଡିଗ୍ରୀ ମିଳିବାର ପ୍ରାବଧାନ ରହିଛି। ଯୁବବର୍ଗ ସ୍ୱଚ୍ଛନ୍ଦରେ ନିଜର ବୌଦ୍ଧିକ ବିକାଶ କରିବା ପାଇଁ ଉନ୍ନତ ପାଠାଗାର ଇ ପାଠାଗାର ସହିତ ବିଭିନ୍ନ ପ୍ରକାରର ମେଧାବୃତ୍ତି ବ୍ୟବସ୍ଥା ସରକାର କରିଛନ୍ତି। ଭିନ୍ନକ୍ଷମ ପିତାମାତାଙ୍କୁ ଅକାଳେ ହରାଇଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ମାଗଣା ସୁବିଧା, ପାଠପଢ଼ା ପାଇଁ ବହି, କାଗଜ, କଲମ ସହିତ ଆର୍ଥିକ ବୃତ୍ତି ମଧ୍ୟ ଦେଉଛନ୍ତି। ଅପରପକ୍ଷେ ଯୁବଶକ୍ତିର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଦକ୍ଷତା ବିକାଶ ଉତ୍କର୍ଷତା ବଢ଼ାଇବା ସହିତ ଅବହେଳିତମାନଙ୍କୁ କିପରି ବୈଷୟିକ ଶିକ୍ଷା ଦିଆଯାଇପାରିବ ଏହାର ମୁଖ୍ୟ ଲକ୍ଷ୍ୟ। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସ୍କିଲ୍ ଇଣ୍ଡିଆ ଅଥବା ନ୍ୟାସନାଲ୍ ସ୍କିଲ୍ ଡେଭଲପମେଣ୍ଟ ମିଶନ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଏବଂ ନ୍ୟାସନାଲ୍ ପଲିସି ଫର୍ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନରସିପ୍ 2015 ପ୍ରବର୍ତ୍ତନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଲୋନ୍ ସ୍କିମ୍, ରୁରାଲ ଇଣ୍ଡିଆ ସ୍କିମ୍ ପ୍ରଭୃତି ଅନ୍ତର୍ଭୁକ୍ତ। ଯୁବବର୍ଗଙ୍କଠାରେ କ୍ରୀଡ଼ାର ବିକାଶ ଦାୟିତ୍ୱ ମଧ୍ୟ ସରକାର ନେଇ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପ୍ରଣୋଦିତ କରିଛନ୍ତି ଯେଉଁଥିରେ କ୍ରୀଡ଼ା ସଂସ୍କୃତିକୁ ନିମ୍ନ ସ୍ତରରୁ ପୁନଃ ଜାଗ୍ରତ କରିବା ପାଇଁ ସରକାରୀ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଏକ ସୁପ୍ରୟାସ। ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତା, ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ବିଭିନ୍ନ ସ୍ତରରେ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ଭିନ୍ନକ୍ଷମ ମହିଳାମାନଙ୍କଠାରେ କ୍ରୀଡ଼ାର ବିକାଶ, ପାରମ୍ପରିକ କ୍ରୀଡ଼ାର ବିକାଶ, ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି ଏଗୁଡ଼ିକୁ ପ୍ରାଧାନ୍ୟ ଦେଉଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିଭିନ୍ନ ସ୍ଥାନରେ ବିଶେଷ ଭାବେ ଅନୁନ୍ନତ ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ଖେଳ ପଡ଼ିଆ ଭିତ୍ତିଭୂମି ବିକାଶ ବା କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ସାମଗ୍ରୀର ବିକାଶ ଦିଗରେ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। 18 ବର୍ଷରୁ ଅଧିକ ଯୁବବର୍ଗକୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ୍ ମଧ୍ୟ କାର୍ଯ୍ୟକାରୀ ହୋଇଛି ଯେଉଁଥିରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଅତି ନଗଣ୍ୟ ସୁଧହାର ଏବଂ ବିନା ଗ୍ୟାରେଣ୍ଟର ବା ବନ୍ଧକରେ ସହଜ ଭାବେ ଉପଲବ୍ଧ। ଏହାଦ୍ୱାରା ଯୁବଗୋଷ୍ଠୀ ନୂତନ ଭାବେ ନିଜର ବ୍ୟବସାୟ ଆରମ୍ଭ କିମ୍ବା ପୁରୁଣା ବ୍ୟବସାୟକୁ ପୁନର୍ଜୀବିତ ବା ବିସ୍ତାରିତ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରିପାରିବେ। ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ନିର୍ମାଣ ଲକ୍ଷ୍ୟରେ ସରକାର 2016 ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ମଧ୍ୟ ପ୍ରଚଳନ କରିଛନ୍ତି। ବିଭିନ୍ନ ବ୍ୟାଙ୍କରୁ ଋଣ ସହାୟତା ଓ ଆୟକର କୋହଳ ସହିତ ଯୁବବର୍ଗ କିପରି ନିଜର ଏକାଗ୍ରତା ଦ୍ୱାରା ସଫଳ ଉଦ୍ୟୋଗୀ ହୋଇପାରିବେ ସେଥିପାଇଁ ସରକାର ବିଶେଷ ପ୍ରୟାସ ଜାରି ରଖିଛନ୍ତି। ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ କୌଣସି ବିଶେଷ ସରକାରୀ କଟକଣାକୁ କୋହଳ କରାଯାଇ ଯୁବ ଉଦ୍ୟୋଗୀମାନଙ୍କୁ ସଫଳ ହେବାକୁ ଯଥେଷ୍ଟ ପ୍ରୋତ୍ସାହିତ କରାଯାଉଛି। ସେହିପରି ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମହିଳା, ସଂଖ୍ୟାଲଘୁ, ତପସିଲଭୁକ୍ତ ଜାତି ଓ ଉପଜାତି ଯୁବଗୋଷ୍ଠୀଙ୍କ ଉନ୍ନତି ନିମନ୍ତେ ଷ୍ଟାଣ୍ଡଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବିଧାଜନକ ବ୍ୟାଙ୍କ ଋଣ 10 ଲକ୍ଷରୁ 1 କୋଟି ପର୍ଯ୍ୟନ୍ତ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଉଦ୍ୟୋଗୀମାନଙ୍କୁ ସେବା, ନିର୍ମାଣ କିମ୍ବା ବାଣିଜ୍ୟ କ୍ଷେତ୍ରରେ ବିଶେଷ ମନୋନିବେଶ କରି ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହନ ମିଳୁଛି। ଆମର ଯୁବପିଢ଼ି ଆଜି ଆଇଟି ଇନ୍ଫର୍ମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ସାରା ଭାରତ ବର୍ଷକୁ ସମଗ୍ର ପୃଥିବୀରେ ଉଚ୍ଚ ସ୍ତରରେ ରଖିଛନ୍ତି। ଆମର ଯୁବବର୍ଗ ଇନ୍ଫର୍ମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରମାଣ କରିଦେଇଛନ୍ତି ଯେ ହମ୍ କିଛି ସେ କମ୍ ନାହିଁ। ପାଠପଢ଼ା ପରବର୍ତ୍ତୀ ଜୀବନରେ ଯୁବବର୍ଗ ସ୍ୱାବଲମ୍ବୀ ହୋଇ ନିଜ ଉଦ୍ୟୋଗ ସ୍ଥାପନ କରିବା ଏବଂ ନିଜ ସହିତ ଅନ୍ୟ ସାଥୀ ଯୁବବର୍ଗଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ। ଏଥିପାଇଁ ସରକାର

ଅହର୍ନିଶି ଚିନ୍ତା ଜାରି ରଖିଛନ୍ତି, ଯେଉଁଥିପାଇଁ କି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ମାଧ୍ୟମରେ ସରକାରୀ ସହାୟତାର ହାତ ବଢାଇ ଯୁବବର୍ଗକୁ କୁଶଳୀ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। କାରଣ କୁହାଯାଏ ଯେ ଯେଉଁ ଦେଶର ଯୁବଗୋଷ୍ଠୀ ଯେତେ ସମୃଦ୍ଧ ସେହି ଦେଶ ସେତିକି ଉନ୍ନତ ବୋଲି ଧରାଯାଏ। ବର୍ତ୍ତମାନ ଆମେ ସମସ୍ତେ ଏକତ୍ରିତ ହୋଇ ଆମର ଯୁବ ସମାଜକୁ କୁଶଳୀ କରିବା, ଏହା ସମସ୍ତଙ୍କ ପାଇଁ ଲକ୍ଷ୍ୟ ହେବା ଉଚିତ। ଏବଂ ଯଦି ଆମର ଯୁବ ସମାଜ କୁଶଳୀ ହୋଇପାରିଲେ ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଢିବା ପାଇଁ କି ଯୋଉ ଲକ୍ଷ୍ୟ ରଖିଛନ୍ତି, ସେଇ ଲକ୍ଷ୍ୟଟିକୁ ଆମେ ସମସ୍ତେ ଏକତ୍ରିତ ହୋଇ ଯୁବବର୍ଗକୁ କୁଶଳୀ କରି ସାକାର କରିବା ପାଇଁ କି ଚେଷ୍ଟା କରିବା।

ଶୁଣୁଥିଲେ ଆଲୋଚନା କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଏ ସମ୍ପର୍କରେ କହିଥିଲେ ନୟାଗଡ଼ସ୍ଥିତ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ମାନସରଞ୍ଜନ ଶତପଥୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଏଇ ବିଶାଲ ରନା ସବୁ ପ୍ରପର ଚାଲିଥାଏ।
2: କାଲି ତାର ବ୍ୟାଙ୍କ ଆକାଉଣ୍ଟରେ 15,000 ଟଙ୍କାର ଫ୍ରଡ୍ ହେଇଛି ଜାଣିଛ?
1: କିନ୍ତୁ କିଛି ଟେନସନ୍ ହିଁ ନାହିଁ ତାର, ଦେଖ।
3: ଟେନସନ୍ କାହିଁକି, ମୋର କିଛି ଭୁଲ ନଥିଲା, ତଥାପି ଫ୍ରଡ୍ ହେବା ମାତ୍ରେ ମୁଁ ତୁରନ୍ତ ବ୍ୟାଙ୍କକୁ ଇନଫର୍ମ କରିଦେଲି। RBI କହେ ଯଦି ଆପଣଙ୍କ ଆକାଉଣ୍ଟରୁ କିଏ ଠକିକି ପଇସା ବାହାର କରିଛି ତେବେ ବ୍ୟାଙ୍କକୁ ଯେତେ ଶୀଘ୍ର ପାରନ୍ତି ଇନଫର୍ମ କରନ୍ତୁ। 3 ଦିନ ଭିତରେ କରିବେ ତ କୌଣସି କ୍ଷତି ନାହିଁ, ଯେତେ ଲେଟ୍ କରିବେ ସେତେ ବେଶୀ କ୍ଷତି। ନିଜ ବ୍ୟାଙ୍କ ଆକାଉଣ୍ଟର ପିନ୍, ପାସୱାର୍ଡ ଆଉ OTP କାହା ସାଥିରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଯୁବଶକ୍ତି ଜ୍ଞାନ ଓ ପ୍ରତିଭା ମାଧ୍ୟମରେ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଲୋକସଭାରେ ପାରିତ ହେଲା ଉଚ୍ଚତମ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଘୋଷଣା କଲେ ସରକାର। ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ, ଏହା ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କଟକ ମୁଣ୍ଡଳୀ ନିକଟବର୍ତ୍ତୀ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ। ବର୍ତ୍ତମାନ ଭାରତ ବିଶ୍ୱର ଅଧିକ ଯୁବଗୋଷ୍ଠୀ ଥିବା ଦେଶ, ଯାହା ଆମର ସବୁଠାରୁ ବଡ଼ ପୁଞ୍ଜି। ଏହାର ସଦୁପଯୋଗ କରିବା ପାଇଁ ବିଶ୍ୱବିଦ୍ୟାଳୟରେ ସଠିକ୍ ବାତାବରଣ ସୃଷ୍ଟି କରିବା ନିତ୍ୟାନ୍ତ ଜରୁରୀ, ଯେଉଁଠାରେ ଯୁବଗୋଷ୍ଠୀ ନିଜ ପ୍ରତିଭାର ବିକାଶ କରି ସ୍ୱପ୍ନ ଓ ଆକାଂକ୍ଷା ପୂରଣ କରିପାରିବେ। ଭାରତର ଯୁବଶକ୍ତି ଜ୍ଞାନ, ପ୍ରତିଭା ଓ ଶକ୍ତିର ବିନିଯୋଗ କରି ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର କର୍ମଭୂମି, ଜନସେବା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ କଟକର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ। ଏପରି ଐତିହାସିକ ସ୍ଥଳରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସଙ୍ଗେ ଯୋଡ଼ି ସମାଜ ଓ ରାଷ୍ଟ୍ରର ସେବା ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ ହେବ ବୋଲି ମୁଁ ଆଶା କରୁଛି।
0: ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନୈତିକ ଆଦର୍ଶ, ସାମ୍ବିଧାନିକ ମୂଲ୍ୟବୋଧ, ପଛୁଆ ବର୍ଗଙ୍କ ପାଇଁ ସମାବେଶୀ ଶିକ୍ଷା, ଅନୁସନ୍ଧାନ ଓ ଗବେଷଣା, ଷ୍ଟାର୍ଟଅପ୍ ସଂସ୍କୃତିକୁ ସାମିଲ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଓ 2036 ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଶିକ୍ଷଣ ସଂସ୍ଥାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
1: ସମାଜ କେ କଲ୍ୟାଣ ଓ ରାଷ୍ଟ୍ର କି ଉନ୍ନତି କା ମାଧ୍ୟମ ବନେ। ମୁଝେ ବିଶ୍ୱାସ ହେ କି ଭାରତ କି ଯୁବା ଶକ୍ତି

0: ଏହି ପରିମାଣ 10 ଲକ୍ଷ କୋଟି ଥିବାବେଳେ ଏବେ ଏହା 38 ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ବୃତ୍ତି ଘୋଷଣା କରିଛନ୍ତି। ପିଜି ଛାତ୍ରଛାତ୍ରୀଙ୍କୁ 2 ବର୍ଷର କୃଷି ଓ ଆନୁଷଙ୍ଗିକ ପାଠ୍ୟକ୍ରମ ପାଇଁ ମାସିକ 10,000 ଏବଂ ପିଏଚ୍ଡି ଗବେଷକଙ୍କୁ 3 ବର୍ଷ ପର୍ଯ୍ୟନ୍ତ ମାସିକ 15,000 ଟଙ୍କା ପ୍ରଦାନ କରାଯିବ। ଉତ୍ତମ ଗବେଷଣା ପ୍ରୋତ୍ସାହନ ଏବଂ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ଏହି ସହାୟତାର ମୂଳ ଲକ୍ଷ୍ୟ। ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଆଜି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଏବଂ ଚାନ୍ଦବାଲି ବ୍ଲକର କେତେକ ପଞ୍ଚାୟତ ଓ ଗ୍ରାମରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ 3 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ଆଜି ବଲାଙ୍ଗୀରର ହରିଶଙ୍କରଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର 4ଟାରୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆଜି ହରିଶଙ୍କରଙ୍କ ପୀଠରେ ଜଳଲାଗି କରିଥିଲେ। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଦେଶର ପ୍ରଥମ ସଫଳ ହୃଦ୍ ପ୍ରତିରୋପଣର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ ମାସ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଆୟୋଜିତ 16 ଜାତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସୁଶ୍ରୀ ପଟେଲ କହିଥିଲେ ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ ପୋର୍ଟାଲରେ ଏପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଆଧାର ପ୍ରାମାଣିକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ, ପୁରୀ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଭାବେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ଯୁବଶକ୍ତି ଜ୍ଞାନ ଓ ପ୍ରତିଭା ମାଧ୍ୟମରେ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବନ୍ୟା ପ୍ରଭାବିତଙ୍କ ପାଇଁ 10 କୋଟି ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଲୋକସଭାରେ ପାରିତ ହେଲା ଉଚ୍ଚତମ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଘୋଷଣା କଲେ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: ଆର୍ବିଆଇ କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ନୀନା ସାହୁ। ଅଙ୍ଗଦାନ ମାଧ୍ୟମରେ ଅତି କମ୍ରେ ଆଉ ଜଣଙ୍କ ଜୀବନ ବଞ୍ଚାଇବା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ଦେଶବ୍ୟାପୀ ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1994 ମସିହା ଅଗଷ୍ଟ ମାସ 3 ତାରିଖରେ ଭାରତରେ ପ୍ରଥମ ହୃତ୍ପିଣ୍ଡ ପ୍ରତ୍ୟାରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଦିବସର ସ୍କୃତିଚାରଣ ଅବସରରେ ଗତ 2022 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଅଙ୍ଗଦାନ ଦ୍ୱାରା ବହୁ ଲୋକଙ୍କର ଜୀବନ ରକ୍ଷା କରାଯାଇପାରିବ। ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ଏହାର ଅଧିକରୁ ଅଧିକ କାର୍ଯ୍ୟକାରିତା ଲକ୍ଷ୍ୟରେ ଜାତୀୟ, ଆଞ୍ଚଳିକ ଏବଂ ରାଜ୍ୟସ୍ତରରେ ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ତରରେ ନୋଟୋ ବା ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇଛି। ସେହିଭଳି ଆଞ୍ଚଳିକ ସ୍ତରରେ ରୋଟୋ ବା ଆଞ୍ଚଳିକ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ଏବଂ ରାଜ୍ୟସ୍ତରରେ ଛୋଟୋ ବା ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇ ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଗ୍ରଗତି ପ୍ରଦାନ କରାଯାଉଛି। ଅଙ୍ଗ ପ୍ରତ୍ୟାରୋପଣ ବର୍ତ୍ତମାନ ପରିସ୍ଥିତିରେ ବଞ୍ଚିବାର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି।

0: ଜୀବନଶୈଳୀ ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ନ ହେବା ବହୁଳ ପରିମାଣରେ ବୃଦ୍ଧି ପାଉଛି। ମଧୁମେହ, ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ହଠାତ୍ ଆଘାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ବଞ୍ଚି ରହିବା ପାଇଁ ଅଙ୍ଗ ପ୍ରତ୍ୟାରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଉଭା ହୋଇଛି। ମାନବ ଅଙ୍ଗ ପ୍ରତ୍ୟାରୋପଣ ଆଇନ ଅନୁଯାୟୀ ଜୀବିତ ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ଅଣାଯାଇ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ କରାଯାଏ। 1994 ଏହି ଆଇନ ପ୍ରଣୟନ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ପ୍ରକାର ଭେଦ ରହିଛି। ଗୋଟିଏ ହେଉଛି ନିକଟ ସମ୍ପର୍କୀୟ ଏବଂ ଅନ୍ୟଟି ହେଉଛି ସମ୍ପର୍କ ବାହାର ବ୍ୟକ୍ତି। ନିକଟ ସମ୍ପର୍କୀୟଙ୍କ ଭିତରେ ଅନ୍ତର୍ଭୁକ୍ତ ରହୁଥିବା ସଦସ୍ୟଙ୍କ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ଏହି ଆଇନରେ ସ୍ଥାନିତ ହୋଇଛି। ଅଙ୍ଗ ପ୍ରତ୍ୟାରୋପଣ ପ୍ରସ୍ତୁତି ନେଇ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଏହି ଆଇନରେ ବର୍ଣ୍ଣନା କରାଯାଇଛି। ଜୀବିତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନେଇ ପ୍ରସ୍ତୁତ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଭାବେ କୁହାଯାଇଛି। ଏହି ଆଇନ ମାଧ୍ୟମରେ ସରକାର ଅଙ୍ଗଦାନ ପ୍ରକ୍ରିୟାକୁ ବୈଧତା ପ୍ରଦାନ କରିଛନ୍ତି। ତେବେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ କ୍ଷେତ୍ରରେ କୌଣସି ପ୍ରକାର ଆର୍ଥିକ କାରବାରକୁ ଏହି ଆଇନ ଅବୈଧ ଘୋଷଣା କରିଛି। ଅର୍ଥାତ୍ ଅଙ୍ଗଦାନ ପାଇଁ ଆର୍ଥିକ କାରବାର ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଏହି ଆଇନରେ ରହିଛି। ଏହି ଆଇନରେ ମସ୍ତିଷ୍କ ମୃତ ବ୍ୟକ୍ତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମସ୍ତିଷ୍କ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ଅଙ୍ଗ ବାହାର କରାଯାଇ ଆବଶ୍ୟକ ପଡ଼ୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରତ୍ୟାରୋପଣ କରାଯାଏ। 1994 ଅଗଷ୍ଟ 3 ପ୍ରଥମ ଥର ପାଇଁ ଦେଶରେ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ହୃତ୍ପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା। ଶରୀରର ବୃକକ୍, ହୃତ୍ପିଣ୍ଡ, ଯକୃତ, ଆଖିର କର୍ଣ୍ଣିଆ, ଚର୍ମ, ହାଡ଼ ଆଦିକୁ ଦାନ କରାଯାଇପାରେ। କୁହାଯାଏ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା ଅତି କମ୍ରେ 6 ଜୀବନରେ ଅନେକ ପରିବର୍ତ୍ତନ ଅଣାଯାଇପାରେ। ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଥିବା ନିର୍ଦ୍ଦିଷ୍ଟ ହସ୍କିଟାଲକୁ ମାନ୍ୟତା ପ୍ରଦାନ କରିଥାନ୍ତି। ସେଠାରେ ପ୍ରତ୍ୟାରୋପଣ ପୂର୍ବରୁ ସରକାରୀ ସ୍ତରରେ ଆବଶ୍ୟକ ଅନୁମତି ଆଣିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ନିବେଦନ ଯୋଗୁଁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶରେ ଅଙ୍ଗଦାନ ଆନ୍ଦୋଳନ ଅଧିକ ଗତିଶୀଳ ହୋଇଛି। ଅଙ୍ଗଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲାଗି ବିହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ନିକଟ ସମ୍ପର୍କୀୟଙ୍କୁ 5,00,000 ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରାଯାଇଥାଏ। ସେହିଭଳି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଏପରିକି ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନିଷ୍ପତ୍ତି କ୍ରମେ ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ଆସନ୍ତୁ ଆମର ଅଙ୍ଗଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇବା ନେଇ ପ୍ରତିଜ୍ଞାବଦ୍ଧ ହେବା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ତୋ ଆଖି ମୋ ଆଇନା, ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମିଲା ଜୈନ। ଗୀତ ରଚନା ଶୀର୍ଷାନନ୍ଦ, ସଙ୍ଗୀତ ପରିଚାଳନା ଦୀପକ କୁମାର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ରଜା ଝିଅ ସାଙ୍ଗେ ହେଇଗଲା ଭାବ। ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ନିବେଦିତା ଏବଂ ସୌରିନ। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ପ୍ରଥମେ ଶୁଣିବେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଯୁବଶକ୍ତିର ସଦୁପଯୋଗ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ କରିବେ ଯାତ୍ରା। ଛାତ୍ର ପ୍ରତିବାଦ ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ମାମଲାର ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସରକାରଙ୍କର, ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଲୋକସଭାରେ ପାରିତ ହେଲା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ପ୍ରକାଶ ପାଇଲା ତିନୋଟି ଯାକ ବିଧାନସଭା ଉପନିର୍ବାଚନ ଫଳାଫଳ। ବିଜେପି, କଂଗ୍ରେସ ଏବଂ ଜନସ୍ୱରାଜ ଦଳ ପ୍ରାର୍ଥୀ ବିଜୟୀ। ଜ୍ଞାନ ଅର୍ଜନର ମାଧ୍ୟମ ସହିତ ଶିକ୍ଷା, ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ମୂଳଦୁଆ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କଟକ ମୁଣ୍ଡଳୀ ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ। ବର୍ତ୍ତମାନ ଭାରତ ବିଶ୍ୱର ଅଧିକ ଯୁବଗୋଷ୍ଠୀ ଥିବା ଦେଶ, ଯାହା ଆମର ସବୁଠାରୁ ବଡ଼ ପୁଞ୍ଜି। ଏହାର ସଦୁପଯୋଗ କରିବା ପାଇଁ ବିଶ୍ୱବିଦ୍ୟାଳୟରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନୈତିକ ଆଦର୍ଶ, ସାମ୍ବିଧାନିକ ମୂଲ୍ୟବୋଧ, ପଛୁଆବର୍ଗଙ୍କ ପାଇଁ ସମାବେଶୀ ଶିକ୍ଷା, ଅନୁସନ୍ଧାନ ଓ ଗବେଷଣା, ଷ୍ଟାର୍ଟଅପ୍ ସଂସ୍କୃତିକୁ ସାମିଲ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
2: ନୈତିକ ଆଦର୍ଶ ଓ ସାମ୍ବିଧାନିକ ମୂଲ୍ୟଙ୍କ ପାଠ୍ୟକ୍ରମ ଏବଂ ପରିସରକୁ ସଂସ୍କୃତି କା ହିସ୍ସା ବନାନା, କୌଶଲ ବିକାଶ ଓ ଇଣ୍ଡଷ୍ଟ୍ରି ଏକାଡେମିଆ ସହଯୋଗ ବଢ଼ାବା ଦେନା, ମହିଳା ସଶକ୍ତିକରଣ ଓ କମଜୋର ବର୍ଗ କେ ଲିଏ ସମାବେଶୀ ଶିକ୍ଷା ସୁନିଶ୍ଚିତ କରନା, ଅନୁସନ୍ଧାନ, ନବାଚାର ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ମଜବୁତ କରନା, ରୋଜଗାର ସୃଜିତ କରନେ ବାଲେ ଉଦ୍ୟମୀ ଓ ନୈତିକ ନେତୃତ୍ୱ କା ବିକାଶ କରନା, ଓର ସବସେ ବଡ଼କର ରାଷ୍ଟ୍ରହିତ କୋ ସର୍ବୋପରି ରଖନେ ବାଲେ ନାଗରିକଙ୍କ ନିର୍ମାଣ କରନା।
1: 2047 ସୁଦ୍ଧା ବିକଶିତ ଭାରତ ଓ 2036 ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଶିକ୍ଷଣ ସଂସ୍ଥାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଆଜି ଭୁବନେଶ୍ୱରଠାରେ ପହଞ୍ଚଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ବ୍ରହ୍ମପୁର ତପ୍ତପାଣିଠାରେ ମା କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଘଟଣାରେ ସମ୍ପୃକ୍ତ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ବନ୍ଦ କିମ୍ବା ପ୍ରତ୍ୟାହାର କରିବାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହା କହିଛନ୍ତି। ଗତ 28 ତାରିଖରେ କୋର୍ଟ ପ୍ରଦାନ କରିଥିବା ଆଦେଶ କେବଳ ଗୁରୁତର ତଥା ସଙ୍ଗୀନ ଅପରାଧ ଅଭିଯୁକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି।

0: କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଆହତ ପୁଲିସ୍ ଅଧିକାରୀଙ୍କ ପରିବାର ପକ୍ଷରୁ ଆଗତ ଏକ ଆବେଦନର ମଧ୍ୟ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ପେଲେଟ୍ ଗନ୍ ବ୍ୟବହାର କରାଯିବା ପରିସ୍ଥିତି ଏବଂ ପଦ୍ଧତି ନେଇ କୋର୍ଟ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ। ତେବେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଅଭିଯୋଗର ତଦନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମାଧ୍ୟମରେ କରିବାକୁ କୋର୍ଟ ସୂଚନା ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଦଳ ଗଠନ ନେଇ ବିଚାର ଜାରି ରହିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 18 ତାରିଖକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ରାଜ୍ୟସଭାରେ ଆଜି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ବିଲ୍ରେ ଉଦ୍ୟୋଗଗୁଡ଼ିକର ଦେୟ ବିଳମ୍ବ ସମସ୍ୟାକୁ ଦୂର କରିବା ସହିତ ବିଭିନ୍ନ ବିବାଦଗୁଡ଼ିକର ସହଜ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିବାଦ ମାମଲାରେ ମଧ୍ୟସ୍ଥତା ବିଫଳ ହେବା କ୍ଷେତ୍ରରେ 30 ଦିନ ମଧ୍ୟରେ ସମାଧାନ ପାଇଁ ଆବେଦନ କରିବାକୁ ବିଲ୍ରେ ବ୍ୟବସ୍ଥା ରହିଛି। ଯଦି କୌଣସି ମାମଲା 6 ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହେ ସେ କ୍ଷେତ୍ରରେ ଯୋଗାଣକାରୀଙ୍କୁ ଅତି କମ୍ରେ 50% ଅର୍ଥରାଶି ପୈଠ କରାଯିବା ନେଇ ବିଲ୍ରେ ଉଲ୍ଲେଖ ରହିଛି। ବିଲ୍ ସମ୍ପର୍କରେ ଆଲୋଚନା କରି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ୍ ରାମ ମାନ୍ଝୀ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ କିଛି ବର୍ଷ ହେଲା ସରକାରୀ ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି। 2014-15 ଆର୍ଥିକ ବର୍ଷରେ ଏହି ପରିମାଣ 10 ଲକ୍ଷ କୋଟି ଥିବାବେଳେ ଏବେ ଏହା 38 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଆଜି ଲୋକସଭାରେ ପାରିତ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି କରିବା ସଂକ୍ରାନ୍ତ ପ୍ରସ୍ତାବ ଏଥିରେ ରହିଛି। ଏ ସଂକ୍ରାନ୍ତ 1956 ଆଇନ ସଂଶୋଧିତ ହେବ। ପୂର୍ବରୁ ଗତ ମେ ମାସରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଧ୍ୟାଦେଶ ଜାରି କରିଥିଲେ। ଗୃହରେ ବିଲ୍ ଆଗତ କରି ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ଏହି ପଦକ୍ଷେପ ଅନ୍ୟତମ। ନ୍ୟାୟିକ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟାରେ ଏହି ବିଲ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଥିଲେ।
1: ଆଜ୍ ପ୍ରସ୍ତୁତ ୟେ ବିଧେୟକ ଭି ନ୍ୟାୟିକ କ୍ଷେତ୍ର ମେ ଉସି ସୁଧାର ଶୃଙ୍ଖଳା କି ଏକ ମହତ୍ୱପୂର୍ଣ୍ଣ କଡ଼ି ହେ। ବର୍ତ୍ତମାନ ପରିପ୍ରେକ୍ଷ୍ୟ ମେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ମେ ଲମ୍ବିତ ମାମଲୋଁ କି ବଢ଼ତି ସଂଖ୍ୟା ତଥା ନ୍ୟାୟ କାର୍ଯ୍ୟ ପ୍ରଣାଳୀକୁ ଅଧିକ ଏଫିସିଏଣ୍ଟ ଏବଂ ଇଫେକ୍ଟିଭ ବନାନେ କା ଉଦ୍ଦେଶ୍ୟ ସେ ଇସ୍ ଆମେଣ୍ଡମେଣ୍ଟ ବିଲ୍ ମେ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ସହିତ ଅନ୍ୟ ନ୍ୟାୟାଧୀଶଙ୍କ ସଂଖ୍ୟା 34 ସେ ବଢ଼ାକର 38 କିଏ ଜାଣେ କା ପ୍ରଦାନ କିଆ ଗୟା ହେ।
0: ନିଟ୍ ପ୍ରସଙ୍ଗରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୃହକାର୍ଯ୍ୟ 2ଟି ପର୍ଯ୍ୟାୟରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଅପରାହ୍ନ 2ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଶ୍ରୀ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ପୂର୍ବାହ୍ନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ 2030ରେ ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ ହେବ ବୋଲି ବାଚସ୍କତି ଶ୍ରୀ ବିର୍ଲା ଗୃହରେ ସୂଚନା ଦେଇଥିଲେ। ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ବିଲ୍ 2026 ଏବଂ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ଆଗତ ହୋଇଥିଲା। ଗୁଜରାଟ ମଧ୍ୟପ୍ରଦେଶ ଓ ବିହାରର 3ଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଗୁଜରାଟର ଭଦୋଦରା ଜିଲ୍ଲାର ମଞ୍ଜଲପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ରଭାଇ ପଟେଲ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଭିକାଭାଇ ରାବରିଙ୍କୁ 30,000 ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆଶୁତୋଷ ତିୱାରୀଙ୍କୁ 6,000 ଭୋଟ୍ରେ ପରାସ୍ତ କରିଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନରେ ଜନସୁରାଜ ଦଳର ପ୍ରଶାନ୍ତ କିଶୋର ବିଜେପିର ନିରୋଜ କୁମାର ସିହ୍ନାଙ୍କଠାରୁ 19,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେପିର ନୀତିନ ନବୀନ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ଗତମାସ 30 ତାରିଖରେ ଏହି 3ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରତିରକ୍ଷା ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିରକ୍ଷା କର୍ମଚାରୀ ଏବଂ ନାଗରିକଙ୍କ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି

0: 85ତମ ସଶସ୍ତ୍ର ବାହିନୀ ମୁଖ୍ୟାଳୟ ନାଗରିକ ସେବା ଦିବସ ପାଳନ ସମାରୋହରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଏହି ସମନ୍ୱିତ ବ୍ୟବସ୍ଥା ସୁରକ୍ଷା କ୍ଷେତ୍ରକୁ ଅଧିକ ବିକଶିତ କରିବା ସହ ପ୍ରଯୁକ୍ତି ବିଦ୍ୟା ସଂକ୍ରାନ୍ତ ଆହ୍ୱାନକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ସହଜ ହେବ।
1: आज भारत में यूनिफॉर्म और सिविल सर्विस दोनों का एक ही कमिटमेंट है, राष्ट्र प्रथम, नेशन फर्स्ट। जब उद्देश्य एक हो तो व्यवस्था की हर शक्ति राष्ट्रीय सामर्थ्य में बदल जाती है। सिविलियन और मिलिट्री ऑफिसर्स के बीच स्ट्रक्चर्ड क्रॉस एक्सपोजर को और अधिक बढ़ाने की आवश्यकता है।
0: ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏଭଳି ମିଳିତ ଏବଂ ସମନ୍ୱିତ ଢାଞ୍ଚା ନୀତି ନିର୍ଦ୍ଧାରଣ ପ୍ରଶାସନ ମାନବ ସମ୍ଭଳ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ସାମରିକ କର୍ମଚାରୀ ତଥା ନାଗରିକ ପରସ୍କରର ଅଭିଜ୍ଞତାରୁ ବିଶେଷ ଜ୍ଞାନ ଅର୍ଜନ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ସଶସ୍ତ ବାହିନୀ ମୁଖ୍ୟାଳୟ ସେବାଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସ୍ଥାୟିତ୍ୱ ବିଶେଷଜ୍ଞଗତ ଅଭିଜ୍ଞତା ଏବଂ ନୀତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁବଶକ୍ତିର ସଦୁପଯୋଗ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ କରିବେ ଯାତ୍ରା। ଛାତ୍ର ପ୍ରତିବାଦ ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ମାମଲାର ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସରକାରଙ୍କର, ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଏବଂ ପ୍ରକାଶ ପାଇଲା ତିନୋଟି ଯାକ ବିଧାନସଭା ଉପନିର୍ବାଚନ ଫଳାଫଳ। ବିଜେପି, କଂଗ୍ରେସ ଏବଂ ଜନସ୍ୱରାଜ ଦଳ ପ୍ରାର୍ଥୀ ବିଜୟୀ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଟିଚ୍ କନ୍ଧମାଳ ଆରମ୍ଭ ହୋଇଛି। ଗତ ମାସ 13ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୂଚନା ଅନୁସାରେ ଜିଲ୍ଲାରେ ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ରହୁଥିବା ସମ୍ପୃକ୍ତ ବ୍ଲକ୍ଗୁଡ଼ିକରେ ଜିଲ୍ଲାର ବିଭିନ୍ନ ପଦପଦବୀରେ ରହିଥିବା ଅଧିକାରୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ପ୍ରାର୍ଥନା କେମିତି ହେଉଛି, ଶିକ୍ଷାଦାନ ପଦ୍ଧତି, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ, ଛାତ୍ରଛାତ୍ରୀ ଉପସ୍ଥାନଠାରୁ ଆରମ୍ଭ କରି ଖାଦ୍ୟର ଗୁଣବତ୍ତା ପର୍ଯ୍ୟନ୍ତ ଯାଞ୍ଚ କରିବେ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ କହିଛନ୍ତି
4: ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ସୋମବାର ଦିନ ବା ଗ୍ରିଭାନ୍ସ ଯେଉଁଦିନ ହେଉଛି, କଣ୍ଡକ୍ଟ ହେଉଛି ଜିଲ୍ଲାପାଳ ମହୋଦୟଙ୍କ ଦ୍ୱାରା ବିଭିନ୍ନ ବ୍ଲକରେ ଜଏଣ୍ଟ ଗ୍ରିଭାନ୍ସ ହିୟରିଂ ଡେ ଦିନ ବିଦ୍ୟାଳୟକୁ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ରହିଛି। ତଦନୁଯାୟୀ ଗ୍ରିଭାନ୍ସ ହିୟରିଂ ଡେର ପୂର୍ବରୁ ତାର ଗୋଟେ ଲିଷ୍ଟ ଜାରି କରାଯାଉଛି ଜିଲ୍ଲାପାଳ ମହୋଦୟଙ୍କ ଦସ୍ତଖତରେ, ଏବଂ ସେହି ଅନୁସାରେ ଜିଲ୍ଲାସ୍ତରୀୟ ଅଧିକାରୀ ବ୍ଲକସ୍ତରୀୟ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପ୍ରାର୍ଥନା ସଭାଠୁ ଆରମ୍ଭ କରି ଶ୍ରେଣୀଗୃହରେ ପହଞ୍ଚି କିଛି ସମୟ ପାଇଁ ପିଲାମାନଙ୍କ ସହିତ ଇଣ୍ଟରାକ୍ସନ୍, ପିଲାମାନଙ୍କୁ କିଛି ପାଠ ପଢ଼େଇବା, କ୍ୟାରିୟର କାଉନ୍ସେଲିଂ କରିବା, ମୋରାଲ ଟିଚିଂ ଦେବା, ଏସବୁ ଜିନିଷ କରୁଛନ୍ତି। ଏଇଟା 13 ଜୁଲାଇରୁ ଆମ ଜିଲ୍ଲାରେ ଆରମ୍ଭ କରାଯାଇଛି। ପ୍ରାୟ 20ରୁ ଉର୍ଦ୍ଧ୍ୱ ବିଭିନ୍ନ ଅଧିକାରୀ ସୋମବାର ଦିନ ଗ୍ରିଭାନ୍ସ ହିୟରିଂ ପୂର୍ବରୁ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ, ଶିକ୍ଷା ପ୍ରଦାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଅସୁବିଧା ସୁବିଧା ବିଷୟରେ ପଚାରିକି ବୁଝୁଛନ୍ତି ଏବଂ ତଦନୁଯାୟୀ ପରବର୍ତ୍ତୀ ସମୟରେ ଗ୍ରିଭାନ୍ସ ହିୟରିଂ ସମୟରେ ହିଁ ଜିଲ୍ଲାପାଳ ମହୋଦୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଯାହା ରହିଛି ଫାଇଣ୍ଡିଂସ ଅବଜରଭେସନ୍ସ ତାକୁ ଡିସ୍କସ୍ କରୁଛନ୍ତି।
3: ଜିଲ୍ଲାରେ ନିରାପଦ ଗମନାଗମନ ସମସ୍ୟାର ସମାଧାନ ପାଇଁ ତିଳକପଡ଼ାରୁ ସାଧନା ଛକ ଦେଇ ଭେଟୁକୁଲ ଘାଟି ପର୍ଯ୍ୟନ୍ତ ବାଇପାସ୍ ରୋଡ୍ ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିଲାଗି ପ୍ରାୟ 95% ଜମି ଅଧିଗ୍ରହଣ କାମ ଶେଷ ହୋଇଛି। ପ୍ରଥମେ 123 କୋଟି ଟଙ୍କା ବ୍ୟୟ ବରାଦ ଥିବାବେଳେ ବର୍ତ୍ତମାନ ଏହା 163 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କହିଛନ୍ତି
5: ମେଡିକାଲ କଲେଜ ଯେଉଁ ହେଇଛି ଆମର ସେଇ ପାଖରୁ ବାଇପାସ୍ ହେବାର ଅଛି। ସେଇଟା ଯେହେତୁ ଟିକେ ଢାଞ୍ଚାରେ ପରିବର୍ତ୍ତନ ହେଲା, ସେଇଟା ଡିପିଆର କାମ ଚାଲିଛି, ଏହା ଭିତରେ ଡିପିଆର କମ୍ପ୍ଲିଟ୍ ହୋଇଯିବଣି ଏବଂ ନୂଆ ବାଇପାସ୍ ରୋଡ୍ ହେବ।
3: ଫୁଲବାଣୀ ଜିଲ୍ଲାର ଜଣେ ବୁଦ୍ଧିଜୀବୀ ସତ୍ୟପ୍ରିୟ ମହାନ୍ତି କହିଛନ୍ତି
6: ବାଇପାସ୍ ରୋଡ୍ ପାଇଁ 2014-15 ପ୍ଲାନିଂ ହୋଇଥିଲା,

0: ସେଟା ପାଖାପାଖି 2020-21 ତାର ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ତରଫରୁ ସେଟା ଅନୁମୋଦନ ମିଳିଲା। ଅନୁମୋଦନ ମିଳିବା ପରେ 3A ନୋଟିଫିକେସନ ଯୋଉଟା ଜମି କିଣା ନୋଟିଫିକେସନ ସେଟା 2023 ମାର୍ଚ୍ଚରୁ ବର୍ତ୍ତମାନ 2025 ଫେବୃଆରୀ ପର୍ଯ୍ୟନ୍ତ ଭିତରେ ସେ ପାଖାପାଖି 95% ଜାଗା କିଣା ହେଇଯାଇଥିଲା। କିନ୍ତୁ ଗୋଟିଏ ପ୍ୟାଚ୍ ଫିଟିଂ ପଏଣ୍ଟ ପ୍ୟାଚ୍ର କିଛିଟା ପ୍ରୋବ୍ଲେମ୍ ଥିଲା, ଯୋଉଟାକି ଆମର ପୂର୍ବତନ ଯିଏ ଥିଲେ ଆମର ଜିଲ୍ଲାପାଳ ସିଏ କହିକି ସେଠି ଟିକେ ଆଲାଇନମେଣ୍ଟ ଚେଞ୍ଜ ହେଲା।
1: କନ୍ଧମାଳ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତବର୍ଷ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଉଦ୍ଘାଟନ କରିଥିଲେ। ତେବେ ଗତ 27 ତାରିଖ ଦିନ ମେଡିକାଲ କଲେଜ ନାମ ପରିବର୍ତ୍ତନ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି କହିଛନ୍ତି,
2: ଫୁଲବାଣୀ ମେଡିକାଲ କଲେଜକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ନାଁରେ ନାମିତ କରିବା ଇଏ ଏକ ଗର୍ବ ଗୌରବର ବିଷୟ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ଜିଲ୍ଲା ଏବଂ ଓଡ଼ିଶାର ଆଦିବାସୀ ଗରିବ ଲୋକଙ୍କର ଶିକ୍ଷା ସଂସ୍କାର ଏବଂ କୃଷିର ବିକାଶରେ ଗାଁ ଲୋକଙ୍କର ବିକାଶ ହେବ, ଏଥିପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କ।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା କୃଷି ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭାଇନା ବଡ ବିଜାର, ଭାଇନା ବିରବିରା ଲାଗିଲାଣି।
5: ତମେ ବୈଠକୁ ଆସୁ ଆସୁ କାହିଁକି ଏମିତି ବିଜାର ହଉଛ?
4: କଣ ଆଉ କରିବା ଭାଇନା, ଦେଖୁନ ଏବେ ଯୋଉ ବର୍ଷା ଟିକେ ଲେଟ୍ରେ ଆଇଲା। ଆହୁରି ଏ ଯୋଉ ବର୍ଷା ପାଇଁ ବୋଲି ମୁଁ ସବୁ ପଲା ଫଲା ପକେଇ ଦେଇଥିଲି।
5: ରୁଆ କଲ କି ନାଇଁ?
4: ରୁଆ ପରା କଣ କରିବି, ମୂଲିଆ ମିଳୁନାହାନ୍ତି, ଲୋକ ମିଳୁନାହାନ୍ତି, ଏକୁଟିଆ ଲୋକ କେତେ କରିବେ ଭାଇନା?
5: ନାଇଁ ବୋଇଲେ ଏ ସମୟରେ ଟିକେ ବିଳମ୍ବରେ ହେଲା ଯେ ସବୁଆଡେ ବିଲରେ ଲାଗିଯାଇଛନ୍ତି ମୂଲିଆ ବୋଇଲେ ତାଙ୍କୁ ମିଶା ଭିଡ ଆଗା
4: ଭିଡ ସେମିତି
5: ଏବେ ଆମେ ଟିକେ ଚାଲାଗି ଲୋକ ହେବାର ଅଛି। ହଉ, ଏ ଭିଡ ଭିତରେ ମିଶା ଆମର କାମ ସାରିଦେବାର ଅଛି। ବୋଇଲେ ଖାଲି ଆମେ ଧାନ ଚାଷ ପଛରେ ଦବୁଡ଼ିଲେ ସମସ୍ତେ ଦବୁଡ଼ୁଛନ୍ତି, ଆମେ ମିଶା
4: ଦବୁଡ଼ୁଛେ।
5: ଆର ଥର ବୋଲା ତମର ରୋଗ ପୋକ ଲାଗିଲା, ଲେଟ୍ରେ ହେଲା ବୋଲେ ରୋଗ ପୋକ ଲାଗିଲା, ହେଲେ ଗଲା ସବୁ ମୂଳୁ। ମାତ୍ର ଏବେ ଆମକୁ ଟିକେ ଅଲଗା ସବୁ କାମ କରିବାକୁ ପଡିବ
4: ଭାଇନା।
5: ବୁଝିଲେ, ଆମେ ହେଲେ ଚାଷୀ, ଚାଷୀ ହେଲେ କେବଳ ଚାଷ ଉପରେ ନିର୍ଭର କଲେ ହବ ନାହିଁ, ଖାଲି ଜମିକୁ ଯାଇକି ଚାଷ କରିଦେଲେ ପଳାଇଲେ ହବ ନାହିଁ। ତାର ସହିତ ଗାଈ ଗୋରୁ ଟିକେ ରଖିବାର ଅଛି, ନା ବୋଲେ କୁକୁଡ଼ା ଦିଟା ପାଳିବାର ଅଛି। ଆଜିକାଲି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସବୁ ସୁବିଧା ହେଲାଣି, ସବସିଡି ମଧ୍ୟ ମିଳୁଛି, ଆମେ ତାର ଲାଭ ଉଠେଇ ପାରୁନେ।
4: ହଇ ଭାଇନା, ସେମିତି କରିବାକୁ ପଡିବ, ଖାଲି ଚାଷ କଲେ ହବନି, ଅନ୍ୟ ସବୁ କରିବାକୁ ପଡିବ।
5: ଏବେ କୁକୁଡ଼ା ପାଳନ କରିବ, ସେଥିରେ ଯାହା ସବସିଡି ଅଛି ତମେ ଖାଇବ, ବିକ୍ରି କରିପାରିବ। ଛେଳି ପାଳନ କରିବ, ତାକୁ ମଧ୍ୟ ତମେ ବିକ୍ରି କରିପାରିବ, ଭଲ ପଇସା ପାଇବ। କାହିଁକି ବୋଇଲେ ତମେ ଜମିରେ ଯେତିକି ସମୟ ଦବ, ତାର ପରେ ଘରକୁ ଆଇଲା ୟାର ଯତ୍ନ ଟିକେ ନେଲେ ସମାନ ଭଲ ରୋଜଗାରଟିଏ ପାଇବ।
4: ହଇ ଭାଇନା, ସେମିତି ଯେ କଣ କଣ ସବୁ ସୁବିଧା ସୁଯୋଗ ମିଳିବ?
5: ବହୁତ ପ୍ରକାର ସୁବିଧା ଅଛି। ତମେ ଏ ଯୋଜନା ସବୁ ପାଇବାକୁ ହେଲେ ଆଗ ମନ ଭିତରେ ଟିକେ ଇଚ୍ଛା ଶକ୍ତିଟାକୁ ଟାଣ କରିବାକୁ ପଡିବ। ମୁଁ ଆଜି କୁକୁଡ଼ା ପାଳନ କରିବି, ଛେଳି ପାଳନ କରିବି ବୋଇଲେ କେତେଟା ଛେଳି

0: ଲେ କେତେ ପଇସା ପଡିବ, ସରକାର ଏହା ପାଇଁ କଣ ସବୁ ସୁବିଧା ରଖିଛନ୍ତି, ସବସିଡି କେତେ ମିଳିବ, ଏସବୁ ଜିନିଷ ପ୍ରତି ତମକୁ ଜାଣିବାକୁ ପଡିବ। କୁକୁଡ଼ାରେ ମଧ୍ୟ ସେମିତି, ଏବେ ତ ମିଶ୍ରିତ ଫସଲ ଚାଷ କରିବାକୁ କହୁଛନ୍ତି, ବୋଲେ ଚାଷୀ ଗୋଟେ ଫସଲ ଉପରେ ଆଉ ନଷ୍ଟ ହୋଇଗଲେ ଦୁଃଖ କରିବନି ବି ରୋଜଗାର ବନ୍ଦ ହେବନି, ମିଶ୍ରିତ ଫସଲ କଲେ ଗୋଟେ ଖରାପ ହେଲେ ଗୋଟେରୁ ପାଇବ,
1: ବୁଝିପାରିଲେ।
0: ଏବେ ଚାକିରି କରୁଥିବା ଲୋକ ସିନା ଖାଲି ଚାକିରି ଉପରେ ଏକା ନିର୍ଭର, ମାସ ପୁରିଲେ ଦରମା ମିଳିଲେ ମାସ ଯାକ ଚଳିବ। ଆମେ ଚାଷୀ ଲୋକ ଭାଇ ସବୁଦିନେ ଆମେ ଚାଷ କରିବା, ସବୁଦିନେ ରୋଜଗାର ମିଳୁଥିବ, ସବୁଦିନେ ପଇସା ଆସୁଥିବ, ସେମିତି ଚାଷକୁ ଆମେ ଆପଣାଇବାର
1: ଅଛି,
0: ବୁଝିଲେ କି ନାହିଁ? ତାହିଁରେ ଅଧିକା ପଇସା ବି ମିଳିବ। ଏବେ ଚାକିରି କଲେ ଖାଲି ସେତିକି ଯାକ ରହିଲା, ତାହିଁରେ ବୋଲେ ଜବର ଡାବୁ, ମାତ୍ର ନିଜେ ଟିକେ
1: ପରିଶ୍ରମ
0: କରିବାକୁ ପଡିବ, ତେବେ ଯାଇକି ଭଲ ପଇସା ରୋଜଗାର କରିପାରିବ। ହେଲେ ଭାଇ ଶୁଣ, ଆମେ ତ ବୈଠକରେ ଖାଲି ଆମର ତମର କଥା ତ ହେଲେ ହବ ନାହିଁ, ଚାଷୀ ଭାଇର କଥା ମିଶା ହେବାର ଅଛି। ଏ ଆଜିକାଲି ଆମର ଚାଷୀ ଭାଇମାନେ କହୁଥିଲେ ଫସଲ ଲଗେଇଲୁ ଏତେ କଷ୍ଟ କଲୁ, ତମେ ଏବେ ଯେମିତି କହିଲ ଖରାପ ହେଇଗଲେ ଟଙ୍କାଟେ ମିଳୁନାହିଁ, ମାତ୍ର ସରକାରଙ୍କର ଏଥିରେ ମଧ୍ୟ ସୁବିଧା ଅଛି ବୋଇଲେ ଫସଲ ବୀମା ଯୋଜନା ଗୋଟେ ଅଛି। ଆମ ଚାଷୀମାନେ ଏବେ କହୁଛନ୍ତି ଯେ ପଇସା ବାନ୍ଧୁଛୁ ସିନା ଆମକୁ ପଇସା ମିଳୁନାହିଁ,
1: ସେମିତି ତ ହଉଛି ଭାଇ ନା,
0: ସେଟା ଏକା ଜାଣିବାର ଅଛି ଭାଇ, କେମିତି କଲେ ପଇସା ମିଳିବ, ମାତ୍ର ଟଙ୍କାଟେ ଲେଖା ବାନ୍ଧିବାକୁ ପଡିବ,
1: ବାନ୍ଧିବାକୁ ପଡିବ,
0: ଆଉ ଲକ୍ଷେ ଟଙ୍କା ଲାଭ ପାଇବ,
1: ଟଙ୍କାଟି ବାନ୍ଧିଲେ ଲକ୍ଷେ ଟଙ୍କା ମିଳିବ
0: ମିଳିବ। ହେଲେ ଆଜି ଆମର ଏଇ ଯୋଉ ଚାଷୀ ଭାଇଙ୍କୁ ଦ୍ୱିପଦ କଥା ଯୋଉ କାର୍ଯ୍ୟକ୍ରମଟା ରହିଛି, ସେଥିରେ ଆଜି ଆମେ ଶୁଣିବା ଫସଲ ବୀମା ଯୋଜନା। ତମେ ଆଗ ଶୁଣ, ତାପରେ ମତେ ପଚାରିବ ଯେ ଯୋଉଟା ମୁଁ କହୁଥିଲି ସେଟା ଠିକ ଥିଲା ନା
1: ନାହିଁ,
0: ବାୟୁଲେ ସମସ୍ତେ ଜାଣିନାହାନ୍ତି, ହେଲେ ଆଜି ଆମେ ଜାଣିବା
1: ଜାଣିବା ଭାଇ।
2: ନମସ୍କାର ସାର୍, ମୁଁ ଦିବାକର ତ୍ରିପାଠୀ କହୁଥିଲି, ଏସବିଆଇ ଜେନେରାଲ ଇନ୍ସୁରାନ୍ସ ତରଫରୁ ଡିଷ୍ଟ୍ରିକ୍ଟ କୋଡିନେଟର।
0: ଚାଷ କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ଯୋଉ ଫସଲ ବୀମା ଯୋଜନା ରହିଛି ସେଇଟା କଣ, ଚାଷୀ ସେଥିରୁ କଣ ଲାଭ ପାଇପାରିବ?
2: ପିଏମ୍ଏଫବିଆଇ ମାନେ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏଠି ଏଇଟା ଗୋଟେ ସେଣ୍ଟ୍ରାଲାଇଜ ସ୍କିମଟା, ଯେମିତିକି ମେନ୍ ଉଦ୍ଦେଶ୍ୟ ହଉଛି ଚାଷୀଙ୍କୁ, ଯେମିତିକି ଆପଦକାଳୀନ ପରିସ୍ଥିତି ବା କିଛି ବି ପ୍ରାକୃତିକ ବିପର୍ଯ୍ୟୟ ହେଲା ସେଠୁ କେମିତି ତାଙ୍କୁ ହେଲ୍ପ ଆସିବ, ସେଇଟା ହଉଛି ପିଏମ୍ଏଫବିଆଇ। ଏଠି ମେନ୍ ଉଦ୍ଦେଶ୍ୟ ହଉଛି ଚାଷୀ କେମିତି, ଯେମିତି ତାର କିଛି ବି ଚାଷ ଜମି ନଷ୍ଟ ହଉଛି, ଯେମିତି ଯେକୌଣସି କାରଣ, ଯେମିତିକି ଭୂସ୍ଖଳନ ହେଇଗଲା, ବାଦଲ ଫଟା ବର୍ଷା ହେଇଗଲା, ଆଉ କରା ପଥର ମାଡ ହେଇଗଲା, ବା ବଜ୍ରପାତ ହେଇଗଲା, ଏସବୁ ଜିନିଷରେ ଏ ଫସଲ ବୀମା ଯୋଜନା ତାଙ୍କୁ କିଛି ନା କିଛି ଭାବରେ ସେମାନଙ୍କୁ ସାହାଯ୍ୟ କରିବ।
0: ମାନେ କଣ କେମିତି କ୍ଷତିପୂରଣ ସେ ପାଇବ, ସେ ଫସଲ ବୀମା ପାଇଁ ସେ କେମିତି ବୀମାରେ ସାମିଲ ହବ ଚାଷୀ ଜଣେ?
2: ପ୍ରଥମ କଥା ହଉଛି ଚାଷୀ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ। ଏଥିରେ କରିବାକୁ ହେଲେ ଚାଷୀ ତିନିଟା ମାଧ୍ୟମରେ ପଞ୍ଜୀକରଣ କରିପାରିବ। ପ୍ରଥମ ହଉଛି ବ୍ୟାଙ୍କ ମାଧ୍ୟମରେ, ବ୍ୟାଙ୍କ ଶାଖାକୁ ଯାଇକିନା ତାଙ୍କ ଶାଖାରେ କରିପାରିବ, ବା ଜନସେବା କେନ୍ଦ୍ରରେ କରିପାରିବ, ବା କୃଷି ଅଧିକାରୀ ପାଖକୁ ଯାଇକିନା ସେ ନିଜେ କରିପାରିବେ। ଏହା ପାଇଁ ଯୋଉ ତାଙ୍କର କିଛିଟା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗେ, ସେଟା ହଉଛି ପ୍ରଥମ ହଉଛି ଆଧାର କାର୍ଡ, ଦ୍ୱିତୀୟ ହଉଛି ମୋବାଇଲ ନମ୍ବର, ତୃତୀୟ ହଉଛି ତାଙ୍କର ଜମି ପଟା ବା ବ୍ୟାଙ୍କ ପାସବୁକ୍ ର ଫ୍ରଣ୍ଟ ପେଜ୍ ର କପି, ଆଉ ଜମି ପଟା ଏଇସବୁ ଜିନିଷ, ଆଉ ଗୋଟେ ଘୋଷଣାନାମା ପତ୍ର ବୋଲି ଅଛି, ସେଟା ଫିଲ୍ଅପ୍ କରିକି ଦେଲା ପରେ ସେ ରେଜିଷ୍ଟର ହେଇପାରିବ।
0: ମାନେ ଯେତିକି ଚାଷ କରୁଥିଲା ବା ଯୋଉ ଫସଲ ପାଇଁ ସେ ବୀମା କରିବାକୁ ଚାହୁଁଛି ଯେତିକି ଜାଗା ପାଇଁ ସେତିକି, ନା ସମୁଦାୟ ପଟାରେ ଥିବା ସବୁ ଯାକ?
2: ସବୁ ଯାକ ବି କରିପାରିବ। ତ ସବୁ ଯାକ ପାଇଁ ଏକ୍ଚୁଆଲି ଯୋଉ ସରକାରଙ୍କର ଏବେ ଅଛି 2 ହେକ୍ଟର ପର୍ଯ୍ୟନ୍ତ ଟଙ୍କାଟେ ପ୍ରିମିୟମ ରଖିଛି, ତାଠୁ ଅଧିକ ହେଲେ ଏ ବର୍ଷ ଆମର କୋରାପୁଟ ପାଇଁ ପ୍ରିମିୟମ ରହୁଛି ଧାନ ପାଇଁ ପର ହେକ୍ଟର ଆପଣଙ୍କୁ 6,625 ଟଙ୍କା।
0: କେତେ ବାନ୍ଧିବ ପ୍ରିମିୟମ ସେ?
2: ସେ ଟଙ୍କାଟେ 2 ହେକ୍ଟର ପର୍ଯ୍ୟନ୍ତ ଟଙ୍କାଟେ। ଯଦି 2 ହେକ୍ଟରରୁ ଅଧିକା ଜମି ସେ କରିବା ଲାଗି ଚାହୁଁଛି, ତାହେଲେ ଏଇ ଯୋଉ ସମ୍ ଇନ୍ସ୍ୟୁର 2% ଆପଣଙ୍କୁ ଦେବାକୁ ପଡିବ ପର ହେକ୍ଟର।
0: ଆଚ୍ଛା, ଯଦି ଫସଲ ଯାହା ଆପଣ କହିଲେ ଯେ ଏସବୁ ଦୁର୍ବିପାକ ଦ୍ୱାରା ଯଦି ନଷ୍ଟ ହୁଏ ତାହେଲେ ଫସଲ ବୀମାରେ ସହାୟତା ମିଳିବ, ଯଦି ଗୋଟିଏ ଜାଗାରେ 10ରୁ 15 ଚାଷୀ ଯଦି କରିଥିବେ ବା ଗୋଟେ ଗାଁରେ ଯଦି ଚାଷ କରିଥିବେ ବା ପଞ୍ଚାୟତରେ ଚାଷ କରିଥିବେ, ସେ ଭିତରୁ ଜଣେ 2 ଜଣଙ୍କର ଚାଷୀଙ୍କର ଯଦି ଫସଲ ନଷ୍ଟ ହେଉଛି ତାହେଲେ ସେ ଜାଗାରେ ସେମାନଙ୍କୁ ମିଳିବ ନା ସମୁଦାୟ ଚାଷୀ ସେ ଗାଁର ଫସଲ ନଷ୍ଟ ହେଲେ ମିଳିବ?
2: ଆପଣ ବହୁତ ବଢିଆ କ୍ୱେଶ୍ଚିନ୍ଟେ କରୁଛନ୍ତି ସାର୍। ସମସ୍ତଙ୍କର ମାଇଣ୍ଡରେ ଗୋଟେ ରହୁଛି ଯେ ଟୋଟାଲ ଚାଷ ଜମି ପୁରା ଗାଁ ସାରା ଲୋକର ନଷ୍ଟ ହେଇନି ହିଁ ପଇସା ମିଳିବ, ଚାଷୀ ଏଇ ଜିନିଷରେ ଅବଗତ ହିଁ ଅଛନ୍ତି, କିନ୍ତୁ ଆଉ ଗୋଟେ ଜିନିଷରେ ବି ଅବଗତ ନାହାନ୍ତି, ଯୋଉଟାକି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଏଠି ଏଇ ପିଏମ୍ଏଫବିଆଇ ସାଇଟ୍ରେ ଗୋଟେ ଆକ୍ଚୁଆଲି ଆମର ସହାୟତା ପୋର୍ଟାଲ ବୋଲି ଗୋଟେ ଅଛି, ଯୋଉଠିକି 1,444 ନମ୍ବର ହଉଛି ହେଲ୍ପଲାଇନ୍।

0: କରୁଛି 1777 ଏଟା ଗଭର୍ଣ୍ଣମେଣ୍ଟ ହେଲ୍ପଲାଇନ୍ ନମ୍ବର। ଯଦି ଯେକୌଣସି ଇଣ୍ଡିଭିଜୁଆଲ ଚାଷୀଙ୍କର ବି କ୍ଷୟକ୍ଷତି ହେଉଛି ତାହେଲେ 1777 କୁ କଲ୍ କରିକିନା ସେମାନେ ତାଙ୍କ ଯୋଉଟା ଚାଷ ନଷ୍ଟ ହେଇଥିବ ସେ ସେଠି ଅବଗତ କରିପାରିବେ 72 hours ଭିତରେ।
1: ଯେତିକି ପରିମାଣ ଜମିରେ ନଷ୍ଟ ହେଉଛି ସେତିକି ସେମାନେ କରିପାରିବେ।
0: ଆଚ୍ଛା କଲେ ସେ ଆମର 72 hours ଭିତରେ ଆପଣଙ୍କୁ କମ୍ପ୍ଲେନ୍ ରେଜ୍ କରିବାକୁ ପଡିବ। କମ୍ପ୍ଲେନ୍ ରେଜ୍ କଲେ ଆମର ଯୋଉଟା ସର୍ଭେ ଟିମ୍ ଅଛନ୍ତି ତା ସହିତ ଆମର ଯୋଉ ବ୍ଲକରେ ଆପଣଙ୍କର ହେଇଥିବ ସେ ପଞ୍ଚାୟତଟା ଯୋଉ ବ୍ଲକରେ ଅଣ୍ଡର ରହୁଥିବ ରେସ୍ପେକ୍ଟିଭ ବ୍ଲକର ଏଗ୍ରିକଲଚର ଅଫିସର ସେଠି ସେ ଯାଇକିରି ମିଳିତ ହିସାବରେ ସେ ସର୍ଭେ କରିକିନା ରିପୋର୍ଟ ଦାଖଲ କଲେ ତାଙ୍କର କ୍ଷୟକ୍ଷତିର ପଇସା ମିଳିବ ପର ହେକ୍ଟରକୁ 6,000 ପର୍ଯ୍ୟନ୍ତ ସେ ମିଳିପାରିବ।
1: ଭଲ କଥାଟିଏ କହିଲେ, ଏ ବିଷୟରେ ଚାଷୀମାନେ ବୋଧ ହୁଏ ଅବଗତ ନଥିବେ, କାରଣ ସମସ୍ତ ମାନେ ଗୋଟିଏ କଥା ଯେ ପୁରା ନଷ୍ଟ ହେଲେ ଗାଁର ହିଁ ମିଳେ। କିନ୍ତୁ ଏସବୁ ଭିତରେ ଆଉ ଗୋଟେ କଥା ମଧ୍ୟ ଉଙ୍କି ମାରୁଛି ଯେ ଯେତେବେଳେ ଫସଲ କ୍ଷୟକ୍ଷତି ହେଉଛି ବନ୍ୟା ହେଉ ବା କୁଆପଥର ମାଡ଼ରେ, ସେହି ସମୟରେ ତହସିଲଦାର ବା କୃଷି ବିଭାଗ ତରଫରୁ ଯାଆନ୍ତି ଫସଲ ଆକଳନ କରିବା ପାଇଁ।
0: ସେଇଟା ଦି ପ୍ରକାର ଜିନିଷ ଆସୁଛି ଆମର ଯେତେବେଳେ ଚାଷ ଜମି ହେଉଛି ପ୍ରତ୍ୟେକ ବର୍ଷ ଆମର ଗୋଟେ ସିସି ହୁଏ, ସିସି ମାନେ କ୍ରପ କଟିଂ ଏକ୍ସପେରିମେଣ୍ଟ। ସେମାନେ କଣ କରନ୍ତି ଏଥିରେ ଗୋଟେ ଜିପି ହେଉଛି ଗୋଟେ ୟୁନିଟ, ଗୋଟେ ଗ୍ରାମ ପଞ୍ଚାୟତରେ ଷ୍ଟାଟିଷ୍ଟିକ ଏଗ୍ରିକଲଚର ଟିମ୍ ଆଉ ଆମର ଇନ୍ସୁରାନ୍ସ ଟିମ୍ ତିନି ଜଣ ଯାଇକିରି ଗୋଟେ ସିସି କରାହୁଏ। ତ ଗୋଟେ ଜିପିରେ ଚାରିଟା ସିସି ହୁଏ, ଚାରିଟା ସିସିରେ ଗୋଟେ ଇଲ୍ଡ ରଖା ହୁଏ। ଇଲ୍ଡ ରେ ହେଉଛି ତାର ଗୋଟେ ମୁଁ ଏକ୍ସାମ୍ପଲ ଦେଉଛି, ଗୋଟେ ଇଲ୍ଡ ର ଗୋଟେ 5x5 ଜମିର ଗୋଟେ ଆକଳନ କରାହବ। ସେ ସେଟେଲାଇଟ ଥ୍ରୋରେ ସେମାନେ ପ୍ଲଟ ସିଲେକ୍ସନ ହୁଏ, ପ୍ଲଟ ଯୋଉଟା ସିଲେକ୍ସନ ହେଇଥିବ ଗୋଟେ ଗ୍ରାମ ପଞ୍ଚାୟତର ସେ ପ୍ଲଟରେ ଚାରିଟା ପ୍ଲଟରେ ସିସି ହବ, ଧାନ କଟା ହବ କେତେ ବାଇ କେତେର 5x5 ଗୋଟେ କଟା ହବ। ଏକ୍ସାମ୍ପଲ କହୁଛୁ 9 kg ପର୍ଯ୍ୟନ୍ତ ଆକ୍ଚୁଆଲି ଆସିବା କଥା, କିନ୍ତୁ 9 kg ହେଲେ ଚାରିଟା ଜାଗାରେ ଚାରିଟା ପ୍ଲଟରେ ଆମର ସିସି ହବ, ଚାରିଟା ପ୍ଲଟରେ ସିସି ହେଲେ 9x4 ହେଲେ କେତେ 36 kg ଆସିବା କଥା। ଯଦି 36 kg କମ୍ ଆସେ, ଗୋଟେ ଜାଗାରେ 8 kg ଆସିଲା, ଗୋଟେ ଜାଗାରେ 7 kg ଆସିଲା, ଗୋଟେ ଜାଗାରେ 6 kg ଆସିଲା, ଗୋଟେ ଜାଗାରେ 9 kg ଆସିଲା, ଯୋଉଟା ମିଶିଲା ପରେ ଯାହା ଇକ୍ୱାଲ ଟୁ ଯାହା ହେଲା, ତ 36 kg ଯଦି କିଛି ବି କମ୍ ହଉଛି ତ ସେ ହିସାବରେ ତା ପରସେଣ୍ଟେଜ ହିସାବରେ ପ୍ରତ୍ୟେକ ଚାଷୀକୁ ସେଇ ଜିପିରେ ଯେତିକି ଚାଷୀ ଥିବେ ତାଙ୍କୁ ପ୍ରତ୍ୟେକ ଚାଷୀକୁ ମନେକର 90% କ୍ଲେମ ଆସିଲା, 70% କି 30% କ୍ଲେମ ଆସିଲା, ତ ସମ ଜିନିଷର 30% ହିସାବରେ ସମସ୍ତଙ୍କୁ କ୍ଲେମ ମିଳିଯିବ।
1: ଆଚ୍ଛା, ହେଲେ ତେବେ ଆଉ ଗୋଟେ କଥା ହଉଛି ଯେ ଆମର ଅଧିକାଂଶ ସମୟରେ ଆମେ ଦେଖୁ ଯେତେବେଳେ ଆମ ଅଞ୍ଚଳ କଥା କହିବା, କୋରାପୁଟ କଥା କହିବା, ନବରଙ୍ଗପୁର ବା ମାଲକାନଗିରି ବା ରାୟଗଡ଼ା କଥା ଯଦି ଆମେ କହିବା, ଚାଷୀମାନଙ୍କର ଧାନ ଫସଲ ଅଧିକା ରହୁଛି ଆଉ ସେଥିରେ ସେମାନଙ୍କର ଅଧିକା ଇଏ ରୋଗ ପୋକ ଦ୍ୱାରା ନଷ୍ଟ ହେଉଛି, ଯୋଉଟାକି ଗୁଣ୍ଡି ପୋକ କହିବା ବା ବିଭିନ୍ନ ସମୟରେ ଏହାଦ୍ୱାରା ଫସଲ ଖରାପ ହେଉଛି, ତାର ଅଭିଯୋଗ ଗୁଡା ବେଶୀ ଅଛି, ତା ପାଇଁ କିଛି ସହାୟତା ଅଛି କି?
0: ପେଷ୍ଟ ଡିଜିଜଟା ଅଛି କିନ୍ତୁ ସବୁ ପ୍ରକାର ଡିଜିଜ ଏଠି କଭର ହଉନାହିଁ, ସବୁ ପ୍ରକାର ଡିଜିଜ କଭର ହଉନାହିଁ, କିନ୍ତୁ ଆପଣ 1777 କୁ କଲ କରିକି ନିହାତି ଭାବରେ ଅବଗତ କରାନ୍ତୁ। ଯଦି ଗାଇଡଲାଇନ ଏସବୁ ଜିନିଷ ତାଙ୍କର କଭର କରୁଥାଏ ତାହେଲେ ନିଶ୍ଚିତ ଭାବରେ କ୍ଲେମ ମିଳିବ ତାଙ୍କ।
1: ତାମାନେ ଆମେ କହିବା ସରକାରଙ୍କ ଦ୍ୱାରା ହେକ୍ଟରକୁ ଯଦି 100,000 ଟଙ୍କା ରହିଛି ସହାୟତା, ତାମାନେ ପ୍ରତ୍ୟେକ ଚାଷୀ ଇନ୍ସୁରାନ୍ସ କରିବା ଆବଶ୍ୟକତା
0: ନିହାତି ଜରୁରୀ, ନିହାତି ଜରୁରୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବେ ଯୋଉ କହିଲେ ସାର, ଏକ୍ଚୁଆଲି ଚାଷୀ ସମସ୍ତେ ଚାଷୀ ବୀମା କରିପାରୁନାହାନ୍ତି କି ଅବଗତ ବି ନାହାନ୍ତି ପ୍ରଥମ କଥା, ସେଥିପାଇଁ ଏଇ ଜିଲ୍ଲା ମାନଙ୍କରେ କ୍ଲେମ ହେଇପାରୁନାହିଁ। ଚାଷୀ ଯଦି ସମସ୍ତେ ଇନ୍ସୁରାନ୍ସ କରିବେ ଆଉ ଏ ଜିନିଷ ଉପରେ ଅବଗତ ହେଲେ ସମସ୍ତେ ଏ ଜିନିଷ ଉପରେ ବେନିଫିଟ ଆପଣ ପାଇପାରିବେ। କିନ୍ତୁ ବହୁତ ମାନେ ଇଏର କଥା ଯୋଉଠି କି ମାଲକାନଗିରି, କୋରାପୁର ଭଳିଆ ଜାଗାରେ ଲୋକ ଚାଷୀ ଇନ୍ସୁରାନ୍ସ କରୁନାହାନ୍ତି, ଟଙ୍କାଟେ ଥିଲେ ମଧ୍ୟ ଚାଷୀ ଇନ୍ସୁରାନ୍ସ କରୁନାହାନ୍ତି, ଫ୍ରି ଅଫ କଷ୍ଟ, ଗଭର୍ଣ୍ଣମେଣ୍ଟ ଫ୍ରି ଅଫ କଷ୍ଟ, ଟଙ୍କାଟା ମାନେ ଫ୍ରି ଅଫ କଷ୍ଟ।
1: ଆଚ୍ଛା, ନାଇଁ ଏଥିରେ ଯାହା ଆପଣଙ୍କ ପାଖରୁ ଶୁଣିଲା ପରେ ଆଉ ଗୋଟେ ପ୍ରଶ୍ନ ବି ଉଠୁଛି ଯେ ଏଥିପାଇଁ ଚାଷୀଙ୍କ ପାଖରେ ବୋଧେ ସଚେତନତାର ଅଭାବ ରହିଛି, ଯେହେତୁ ଯଦି ଜଣଙ୍କର ଫସଲ ବୋଧ ନଷ୍ଟ ହୁଏ ସିଏ ମଧ୍ୟ ଅଭିଯୋଗ କରିପାରିବ ଏବଂ ତାର ପାଉଣା ଯାହା ଥିବ ତାହା ମିଳିପାରିବ, ସିଏ ସେଥିରେ ଜାଣିପାରୁନାହିଁ, ଯାହାକି କୁହାଯାଉଛି ଯେ ସମୁଦାୟ ଖରାପ ହେଲେ ହିଁ ଇନ୍ସୁରାନ୍ସଟା ମିଳେ, ସେଥିପାଇଁ ଏ ବୀମା ପଲିସି କରିବା ପାଇଁ ସେମାନେ ଆଗଭର ହେଉନାହାନ୍ତି, ତ ସଚେତନତା ପାଇଁ ଆପଣଙ୍କ ବିଭାଗ ତରଫରୁ କିଛି ପଦକ୍ଷେପ ନିଆଯାଉଛି କି?
0: ନିହାତି ଭାବରେ ନିଆଯାଇଛି, ଆପଣ ଦେଖିପାରୁଥିବେ ଆମେ ପ୍ରତ୍ୟେକ ବ୍ଲକରେ ଆମର ଯୋଉ ବୀମା ରଥ ଅଛି ବୁଲୁଛି, ସେଠି ଆମେ LED ମାଧ୍ୟମରେ ଲୋକଙ୍କୁ

0: ଅବଗତ କରୁଛୁ। ତା ସହିତ ଗୋଟେ ଲିଫ୍ଲେଟ୍ ମାଧ୍ୟମରେ ବି ଓଡ଼ିଆରେ ସେ ଲିଫ୍ଲେଟ୍ ବଣ୍ଟନ ବି ହଉଛି ପ୍ରତ୍ୟେକ ଜିପିରେ। ସେ ଲିଫ୍ଲେଟ୍ରେ ସବୁ ପ୍ରକାର ସୁବିଧା, କୋଉ କୋଉ କଣ କଣ କରିବେ, କଣ କଣ ଚାଷ ହେଲେ ନଷ୍ଟ ହେଲେ କଣ ମିଳିବ, କେତେ ଟଙ୍କା ମିଳିବ, କାହାକୁ ଫୋନ କରିବେ, ହେଲ୍ପଲାଇନ୍ ନମ୍ବର କଣ, ସବୁ ସେଠି ଅବଗତ କରାହଉଛି। ଆଉ ଚାଷୀ ବୀମା ରଥ ବି ବୁଲୁଛି। ଆମେ ଏବେ ସିଡିଓ ସାର୍ଙ୍କର ନିର୍ଦ୍ଦେଶରେ ଆମେ 2-3 ଦିନ ତଳେ ଷ୍ଟାର୍ଟ କରିଥିଲୁ। ଅଲରେଡି ଆମେ ବୋରିଗୁମା ଆଉ ଜୟପୁର, କୋଟପାଡ, କୁନ୍ଦ୍ରା ମଧ୍ୟ ଆଜି ସାରି ଦିଆଯାଇଛି, ବାକି ବ୍ଲକ ସବୁ ରିପିଟେଡଲି ବୁଲୁଛି।
1: ଆଚ୍ଛା, ଏସବୁ ଭିତରେ ଏ ଯୋଉ ବୀମା କଥାଟେ କହିଲେ, କେବଳ ଧାନ ଫସଲ ପାଇଁ ହିଁ ରହିବ ନା ଅନ୍ୟ ଅନ୍ୟ ଫସଲ ମଧ୍ୟ ଚାଷୀ କରିପାରିବ?
0: ତ ଖରିଫ ଋତୁ ପାଇଁ କିଛିଟା କ୍ରପ ଅଛି ଯୋଉଠିକି ଏ ଜିନିଷ କଭର ହେଇପାରିବ, ଯେମିତିକି ଧାନ, ହରଡ଼, ମକା, ଚିନାବାଦାମ, କପା, ମାଣ୍ଡିଆ, ଅଦା, ହଳଦୀ।
1: ଆଜ୍ଞା,
0: ପିଏମ୍ଏବିରେ ଏ ବର୍ଷ ପାଇଁ ଏତିକି କ୍ରପ ନୋଟିଫାଏଡ୍ ଅଛି। ଏଇ କ୍ରପ ଗୁଡା ଯଦି ଆପଣ ଚାଷ କରୁଛନ୍ତି ଆଉ ଯଦି ବୀମା କରିଥିବେ, କିଛି ବି ଯଦି ନଷ୍ଟ ହଉଛି ତାହେଲେ ଆପଣ ନିହାତି ଭାବରେ ଟୋଲ ଫ୍ରି ନମ୍ବରକୁ କଲ୍ କରିକିନା ଆପଣ କମ୍ପ୍ଲେନ୍ ରେଜ୍ କରିପାରିବେ।
1: ଆଚ୍ଛା, ଏଇଟା ପ୍ରତ୍ୟେକ ସମୟରେ ଏମିତି ଫସଲ ନିର୍ଦ୍ଧାରିତ କରାଯାଉଛି ନା ବର୍ଷକୁ ଥରେ ଏମିତି ନିର୍ଦ୍ଧାରିତ କରାଯାଉଛି? ରବିରେ କଲେ ରବି ପାଇଁ ଅଲଗା, ଖରିଫରେ କଲେ ଖରିଫ ପାଇଁ ଅଲଗା?
0: ଦିଟା ଋତୁ ରହୁଛି ଆମର, ଖରିଫ ଆଉ ରବି। ଖରିଫ ଆଉ ରବିରେ ଦିଟା ଯାକରେ ଫସଲ ଅଲଗା ଅଲଗା ରହୁଛି। ଯେମିତିକି ରବିରେ ହେଇଗଲା ଧାନ, ହେଇଗଲା ମୁଗ, ବିରି, ଚିନାବାଦାମ, ସୋରିଷ, ଆଳୁ, ପିଆଜ, ଆଖୁ, ସୂର୍ଯ୍ୟମୁଖୀ, ଏସବୁ ଜିନିଷ ନୋଟିଫାଏଡ୍ କରିବାକୁ ଅଛି।
1: ବହୁତ ଭଲ କଥାଟିଏ, ତଥ୍ୟଟିଏ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣ ଦେଇଛନ୍ତି। ଆଶା କରିବା ଆକାଶବାଣୀ ତରଫରୁ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀମାନେ ଆପଣଙ୍କର ଏ ମୂଲ୍ୟବାନ କଥା ବା ସୂଚନା ବା ତଥ୍ୟକୁ ନେଇ ସେମାନେ ବୀମା କରିବାକୁ ଆଗେଇ ଆସିବେ, ଏବଂ ଫସଲ ଖରାପ ହେଲେ ଯାହା ଆପଣ ଟୋଲ୍ ଫ୍ରି ନମ୍ବର ଦେଇଛନ୍ତି ବା ଯୋଉ ସୁବିଧା କହିଛନ୍ତି ତାର ଲାଭ ଉଠାଇବେ। ସମୟ ଦେଇଥିବାରୁ ଆକାଶବାଣୀକୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆକାଶବାଣୀକୁ ବି ଧନ୍ୟବାଦ। ଏଇ ତଥ୍ୟକୁ ମୁଁ ଭାବୁଛି ଯେ ସମସ୍ତେ ଏଇ ତଥ୍ୟଟାକୁ ଭଲସେ ବୁଝିପାରିଥିବେ, ଆଉ ଏଇ ଭଲ ଭାବରେ ବି ଲୋକ ବୁଝିପାରିଥିବେ, ଆଉ ଏଇ ତଥ୍ୟ ବୁଝିକିନା ଲୋକ ଯେମିତି ଏ ବର୍ଷ ଅଧିକାରୁ ଅଧିକ ଇନ୍ସୁରାନ୍ସ କରିପାରିବେ, ମୋର ଗୋଟେ ଆଶା।
1: ଦେଖିଲ କି ନାଇଁ?
2: ହଇ ଭାଇନା,
1: ବୋଇଲେ ସମସ୍ତେ କହୁଥିଲେ, ତମେ ମିଶା କହୁଥିଲ, ଗାଁଟା ଯାକର ଫସଲ ଖରାପ ହେଲା ଏକା ଡାବୁ ମିଳିବ। ନାଇଁ, ସେଟା ଭୁଲ ଧାରଣା। ଜଣଙ୍କର ମଧ୍ୟ ଖରାପ ହେଲେ ଆମକୁ ପଇସା
2: ମିଳିବ,
1: ହେଲେ ତାର ନିୟମ ଜାଣିବାର ଅଛି।
2: ତାପରେ ଆହୁରି ଟଙ୍କାଟି ବାନ୍ଧିଲେ ଯୋଉ ମିଳିବ ବୋଲି କହିଲେନି,
1: ଆଉ 6,225 ଟଙ୍କା ମିଳିବ ହେକ୍ଟରକୁ।
2: ବଢିଆ ଭାଇନା,
1: ଯଦି ତମର ହେକ୍ଟରଟେ ହେଇନାହିଁ, ଯେତିକି ମିଶା ଖରାପ ହେଇଛି ସେତିକି ମିଶା ତମେ ଫସଲ ଖରାପ ହେବାର 72 ଘଣ୍ଟା ଭିତରେ ତମେ ଯୋଉଠି ଇନ୍ସୁରାନ୍ସ ବାନ୍ଧିବ ତାର ନମ୍ବର ଅଛି, ଟୋଲ ଫ୍ରି ନମ୍ବର ଅଛି, ସେଇଠିକି ତମେ ଜଣେଇଦେଲେ ତାଙ୍କର ଲୋକ ଆସିକି ସବୁ ଦେଖିନେବେ। ତାପରେ ଯେତିକି ଖରାପ ହେଇଛି ଜମିର, ଗୋଟେ ଏକରରୁ ଭାଗେ ଖରାପ ହେଇଛି ବୋଲ, ଭାଗର ପଇସା ମିଳିବ। ଯଦି ପୁରା ଖରାପ ହେଇଛି ପୁରା ପଇସା
2: ମିଳିବ।
1: ତାର ଖରାପ ହେଇଛି ତାର ଖରାପ ଅଛି ହେଲେ ଆମର ମିଳିବ ନାହିଁ, ଏଇଟା ଆମେ ଜାଣିବାର ଅଛି। ସେଥିପାଇଁ ଭୁଲିବାନି, ଏବେ ଚାଷ କରିବା ପୂର୍ବରୁ ଫସଲ ବୀମା ଯୋଜନାରେ ଆମେ
2: ପଞ୍ଜୀକରଣ କରିବାକୁ ପଡିବ।
1: ହେଲେ ଭଲ କଥା ଗୋଟେ ତ ଶୁଣିଲେ, ଏବେ ଆମର ଏଇଟା ବୈଠକ, ବୈଠକରେ ତ ଗୀତ ନ ଶୁଣିଲେ ଭଲ ଲାଗିବ
2: ନାହିଁ,
1: ବାଜଣା ଗୋଟେ ହେବାର ଅଛି,
2: ନହେଲେ ବିରିବିରା ଲାଗିବ।
1: ହଇ, ହେଲେ ଶୁଣିଦବା, ଗୋଟେ
2: ଶୁଣିବା ଭାଇନା।

0: ବାପା ତ କରିକି ଯାଉଛନ୍ତି, ତାଙ୍କୁ ଦେଖିକିରି ମୁଁ ହେଲାଣି ସାର୍, ଗୋଟେ 30 ବର୍ଷ ହେଲାଣି ମୁଁ ଚାଷ କରୁଛି ସାର୍।
1: ହେଲେ ଆପଣ ଏ ଯୋଉ ଚାଷବାସ ସବୁ କରନ୍ତି, ବିହନର ସୁବିଧା କେମିତି ଅଛି, କୋଉଠୁ ବିହନ ଆଣନ୍ତି?
0: ବିହନ ଦେଖିବାକୁ ଗଲେ ସାର୍, ଆଗରେ ତ କିଛି ମିଳୁନଥିଲା, ବାପା ଜେଜେବାପାଙ୍କ ଅମଳରେ, କିମ୍ବା ଆମେ ସେତେ ଜାଣିପାରୁନଥିଲୁ, ମିଳୁଥିଲା ବୋଧେ। ଏବେ ଆମର ଜିଲ୍ଲା କୃଷି ଅଧିକାରୀଙ୍କ ସହଜରେ ଏବେ ଟିକେ ଟିକେ ମାଣ୍ଡିଆ ବିହନ ମିଳୁଛି ସାର୍, ଆଉ ଧାନ ବିହନ ବି ମିଳୁଛି, ଆମେ ସେଠୁ ଆଣିକି ଲଗାଉଛୁ। ଆଉ ଆମର ଦେଶୀ ଯାହା ଧାନ ରୁହେ ସେଇଟା ବି ଆମେ ବ୍ୟବହାର କରୁଛୁ ଆଜ୍ଞା।
1: ହେଲେ ଆପଣ ମୁଖ୍ୟତଃ କୋଉ କୋଉ ବିହନ ସବୁ ବ୍ୟବହାର କରୁଛନ୍ତି?
0: ମୁଖ୍ୟତଃ ଦେଖିବାକୁ ଗଲେ ସାର୍, ଆମର ଧାନ ଆଉ ମାଣ୍ଡିଆ, ଏଇଟା ଦୁଇଟା ମୁଖ୍ୟ ସାର୍।
1: ହେଲେ ବର୍ତ୍ତମାନ ଧାନ ଲଗାଇଛନ୍ତି?
0: ହଁ ସାର୍, ଧାନ ତ ଏବେ ସବୁ ରେଡି କରିକି ରଖିଛୁ ସାର୍, ପଳା ପକେଇଛୁ ମାନେ ରୁଆ କରିଛୁ, ଆଉ ଜମିଟା ପୁରା ପ୍ରପରଲି ପୁରା ଇଏ ହେଲା ପରେ ଆମେ ଧାନ ଲଗେଇବୁ ସାର୍, ରୁଆ କରିବୁ ଆଉ
1: ହେଲେ ଆପଣ ଯୋଉ ଧାନ ବୁଣାବୁଣି ରୁଆରୁଇ ଏସବୁ ଯୋଉ କରନ୍ତି,
0: ସାର୍।
1: ମେସିନ୍ର ବ୍ୟବହାର କରନ୍ତି ନା ହାତରେ ଲୋକ ଲଗେଇକି?
0: ବର୍ତ୍ତମାନ ତ ମୁଁ ମୋର ଜମି କମ ଆଉ ମୁଁ ଲୋକ ବି ଲଗଉଛି, ଯଦି ଲୋକ ଯଦି ମିଳିବେନି ବୋଲେ ବାଧ୍ୟ ହେଇକି ମେସିନଟା ଲଗେଇବାକୁ ପଡୁଛି ସାର୍, ଭଡ଼ାରେ ଆଣିକିରି।
1: ହେଲେ ଆପଣ ଧାନ ଯୋଉ ଲଗଉଛନ୍ତି, କୋଉ କୋଉ କିସମର ବିହନ ବ୍ୟବହାର କରୁଛନ୍ତି ଆପଣ?
0: ଧାନ ଏବେ ମୁଁ ପୂଜା ବୋଲିକିରି ଗୋଟେ ସରକାରୀ ଧାନଟା ଲଗେଇଥିଲି ସାର୍, ତାପରେ ଆମର ଦେଶୀ ଧାନ ଅଛି ଖଣ୍ଡଗିରି ସାର୍, ତାପରେ 101 ଯୋଉଟା କି 3 ମାସ ଭିତରେ ଯୋଉଟା ହବ, 3 ମାସ 90 100 ଦିନ 120 ଦିନ ଏଇ ହିସାବରେ ବିହନ ଆଣିକି ଆମେ ଲଗଉଛୁ ଆଜ୍ଞା।
1: ହେଲେ ଆପଣ ଯେତେବେଳେ ଚାଷବାସ କରୁଛନ୍ତି ସେତେବେଳେ ନିହାତି ରୂପରେ ଆପଣଙ୍କର ପିଡିଆ ସାର ଏସବୁର ମଧ୍ୟ ଆବଶ୍ୟକତା ପଡୁଥିବ,
0: ହଁ ସାର୍ ପଡୁଛି ସାର୍।
1: ତ ଏସବୁ ଯୋଉ ରହିଛି ଏସବୁର ସୁବିଧା କେମିତି ଆପଣଙ୍କୁ ମିଳୁଛି, କୋଉଠୁ ପାଉଛନ୍ତି ଏସବୁ?
0: ହଁ, ସେଇଟା ଆମର ଯିଏ ଆମର କୃଷି ଅଧିକାରୀ ଅଛନ୍ତି ପଞ୍ଚାୟତର, ତାଙ୍କ ସହିତ ଯୋଗାଯୋଗ କରୁଛୁ ସାର୍, କୋଉଠି ମିଳିବ କଣ ତାର ରେଟ କଣ କେମିତି ବୋଲିକିରି ପଚାରିଲା ପରେ ସେ ଯଦି ଆମ କହିବେ, ମାନେ ଲ୍ୟାମ୍ପରୁ ଆଣିବାକୁ ପଡିବ ନା ଦୋକାନରୁ ଆଣିବାକୁ ପଡିବ, ତାଙ୍କର ହିସାବରେ କହିଲେ ଆମେ ଯାଇକି ଆଣୁଛୁ ସାର୍।
1: ଆପଣ ଯୋ ବିଭିନ୍ନ ପ୍ରକାର ସାର ଆଉ ଖତ ବ୍ୟବହାର କରୁଛନ୍ତି, ସେ ଭିତରେ କୋଉ କୋଉ ସାର ଆଉ ଖତ ବ୍ୟବହାର ବେଶୀ ହଉଛି?
0: ଆଜ୍ଞା, ଦେଖିବାକୁ ଗଲେ ସାର୍ ମୁଁ ତ ଆମର ଜୈବିକ ଖତ ବେଶୀ ୟୁଜ କରେ, ରାସାୟନିକ ଖତ ସେତେ ନାହିଁ
1: ହେଲେ ଗୋବର ଖତ ଏସବୁ ବ୍ୟବହାର କରନ୍ତି?
0: ଆଜ୍ଞା। ଗୋବର ଖତ ହଉ କି ଏବେ ଦେଖନ୍ତୁ ସରକାର ଦଉଛନ୍ତି ଆମର ଧନିଚା, ଧନିଚାକୁ ତାକୁ ମାଟିରେ ବିଳେଇ ଦେଇକିରି ଇଏ କରିଦେଲେ ସେଇଟା ବି ଗୋଟେ ଜୈବିକ ଖତ ଭାବରେ ଆମକୁ ମିଳିଯାଉଛି। ଆଉ ଆପଣ କହିବା ହିସାବରେ ଜୈବିକ ଖତ ଯୋଉଟା କି ଆମର ଗୋବର ଖତ ଆମେ ବ୍ୟବହାର କରୁଛୁ ସାର୍। ଆଉ ମୁଁ ଗତ ଥର ଆଣିଥିଲି ଜିଆ ଖତ ବୋଲିକିରି, ସେଇଟା ବି ବେଳେବେଳେ ଦରକାର ହେଲେ ଆମେ ୟୁଜ କରୁଛୁ ସାର୍, ଆମକୁ ସେତେ ମିଳୁନି ବୋଲିବାଟା। ଆଉ ଯଦି ମିଳିଥିଲେ ସେଇଟା ବି କିଣି ଆଣିକିରି ଜମିରେ ପକେଇଲେ ଭଲ ବୋଲିକିରି କହିବାଟା ସାର୍। ଆଉ ଜମିଟା ଆମକୁ ଉର୍ବର ଦରକାର ସାର୍, ଉର୍ବର ହେଲେ ତ ଯାଇକିରି ଆମକୁ ଚାଷବାସ ହେଲେ ଆମେ ଭଲରେ ଚଳିପାରିବା। ଆଉ ରାସାୟନିକ ସାର ତ କ୍ଷତି ଅଧିକ, ତେଣୁକରି ତାକୁ ଟିକେ କମ ଆକା ବ୍ୟବହାର କରିବାଟା ସାର୍।
1: ହେଲେ ଆପଣଙ୍କର ଚାଷବାସ ବ୍ୟତୀତ ଆଉ କଣ କାମ ଅଛି ନା କେବଳ ଚାଷରେ ହିଁ ଆପଣଙ୍କର ଗୁଜୁରାଣ ମେଣ୍ଟଉଛନ୍ତି?
0: ନାଇଁ, ଚାଷରେ ତ ଗୁଜୁରାଣ ମେଣ୍ଟେଇବାଟା ଟିକେ କଷ୍ଟ ସାର୍, ଚାଷବାସ ସରିଲା ପରେ ବଳକା ଦିନେ ଆମେ ଯାଇକି କୁଲିବୃତ୍ତି ବି କରୁଛୁ ସାର୍, କାହିଁକି ନା କୋରାପୁଟ ଜୟପୁର ଗଲେ ବି ଆମକୁ ଲେବର କାମରେ ଆମେ ଇଏ ହେଇକି ଚଳୁଛୁ ସାର୍।
1: ହେଲେ ଆପଣ
0: ମୁଖ୍ୟତଃ ଚାଷ ଚାଷ ଯୋଉ ମାନେ ସରିଲା ପରେ ଭ୍ୟାକାନ୍ସି ରହୁଛି ସେଇ ବେଳକୁ ଆମେ ଲେବର କାମରେ ହଉ କିମ୍ବା ଯେକୌଣସି କାମରେ ଯାଇକିରି ଦୈନିକ ମଜୁରୀ ହିସାବରେ କରୁଛୁ ସାର୍। ଆଉ
1: ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଭାଇ, ରହୁଛୁ ବର୍ତ୍ତମାନ।
0: ଆଜ୍ଞା, ନମସ୍କାର ସାର୍।
1: ନମସ୍କାର।
2: ଏକି ଯୋଉ ବୋଲେ ଏ ମନଟା ବଡ ଶ୍ରଦ୍ଧା ହେଇଯାଉଛି। ମୁଇଁ କିସ ଚାଷ କରୁଥିଲି, ଭାଇର କଥା ଶୁଣିଲା ପରେ ଆଉ ଟିକେ ଶ୍ରଦ୍ଧା ଲାଗିଯାଉଛି। ସେ ଭାଇ ସେମିତି କହିଲେ ମୁଁ ହେଲେ କାଇଁ
3: କରିପାରିବି
2: ନାଇଁ ବୋଲେ ମନ ଭିତରେ ରଖି ମନକୁ ମନ ପ୍ରଶ୍ନ କଲେ କିଛି ମିଳିବ ନାହିଁ, ଜଣର ଦେଖିକି ତ ତମେ ମିଶା ଶିଖିବ, ବୁଝିଲ କି ନାଇଁ? ସେଟା ଏକା ସାଙ୍ଗସାଥିରେ କଥା ଇଲେ ଭାଇ। ଆଜି ତ ଫସଲ ବୀମା ଯୋଜନା ବିଷୟରେ ଶୁଣିଲେ, ନୂଆ ଫସଲ ଚାଷ କରିବା ପାଇଁ ମିଶା ଜାଣିଲେ, ତାର ସହିତ ଚାଷୀବାର କଥା ଗୋଟେ ଶୁଣିଲେ
3: ଶୁଣିଲେ
2: ହେଲେ ଏଇଟା ତ ବୈଠକ ଘର, ଆମର ତ କଥାବାର୍ତ୍ତା ହଉ ହଉ ଦେଖ ସେ କଣ୍ଟା ମିଶା ସମା

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ପଲ୍ଲୀ ଗୀତ। ଏହି କ୍ରମରେ ପରବର୍ତ୍ତୀ ଶିଳ୍ପୀ ହେଲେ ଗଗନ ବିହାରୀ ସ୍ୱାଇଁ, ଗୀତ ରଚନା ଡକ୍ଟର କୃତିବାସ ନାୟକ।

0: ప్రచారం లో ఒకటి పల్లె గీత.
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ପଣ୍ଡିତ ଉହ୍ଲାସ ପାପଡ଼ଙ୍କ ସନ୍ତୁର୍ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ରାଗେଶ୍ୱରୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ଉଲ୍ଲାସ ବାପଟଙ୍କ ସନ୍ତୁର ବାଦନ। ଆକାଶବାଣୀ ଜୟପୁର, ସମୟ ରାତି 8:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା, ପରେ ପରେ ଶୁଣିବେ ନ୍ୟୁଜ୍ ଏଟ୍ 9 ଏବଂ ସ୍ପଟଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜୟପୁର। ଏବେ ଆସନ୍ତୁ ଶୁଣିବା ନାଟକ ଶିବଶକ୍ତି। ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା କରିଛନ୍ତି ଶଶିଭୂଷଣ ଦାସ। ନାଟକ ଶିବଶକ୍ତି।

0: ଦେବଗଣ ହୁଅ ହେ ଆଶ୍ୱସ୍ତ, ଅଳ୍ପ କ୍ଷଣି ଶାନ୍ତ ହେବେ ରୁଦ୍ର ମହାଦେବ। ଶାନ୍ତ ହୁଅ ତ୍ରିଲୋଚନ, ସନ୍ତ୍ରସ୍ତ ଯେ ଚରାଚର ରୌଦ୍ରତାପେ ତବ କ୍ଷାନ୍ତ ହୁଅ, ସଦାଶିବ ନାମ ତବ କର ହେ ସାର୍ଥକ।
1: କିଏ ତୁମ୍ଭେ ନାରୀ, ବାକ୍ୟରେ ସ୍ଫୁରହିତବ ଶୀତଳ କାମନା, କୋମଳ ବାକ୍ୟ ବାଣରେ ଶାନ୍ତ କଲ କ୍ଷଣିକରେ ମହାକ୍ରୋଧ ମୋର, ଅର୍ଦ୍ଧାଙ୍ଗିନୀ ହେବାକୁ ମୋ ଯଜ୍ଞା ଓଟ ତୁମ୍ଭେ।
0: ବାକ୍ୟ ତବ କଲି ମୁଁ ଗ୍ରହଣ ଦେବ ନୁହେଁ, କିନ୍ତୁ ବର୍ତ୍ତମାନ ଆଦି ନାରୀ ମୁହିଁ, ବିଧି ବିଧାନରେ ଆମ୍ଭେ ବାନ୍ଧି ହେବା ପ୍ରଣୟ ବନ୍ଧନୀ। ଜନ୍ମିବି ମୁଁ କନ୍ୟା ରୂପେ ଦକ୍ଷପତି ଗୃହେ, ସେକାଳେ ପାଇବ ମତେ ଜାୟା ରୂପେ ତୁମ୍ଭେ।
1: ଇଚ୍ଛା ତବ ପୂର୍ଣ୍ଣ ହେବ ଦେବୀ, ସେଇ ସୁଦିନକୁ ମୁଁ ଯେ କରିବି ଅପେକ୍ଷା। ଯାଅ ଏବେ, ଯାଅ ସର୍ବେ ଦେବଗଣ ନିଜ ନିଜ ପୁରେ।
2: ଜୟ ଦେବାଧିଦେବ ମହାଦେବଙ୍କର।
3: ଶୁଣିଲ ତ ପୁତ୍ର, ଜାଣିଲ ତ ଶିବଶକ୍ତି, ନିଶ୍ଚିନ୍ତ ମନରେ ଏବେ ଯାଅ ନିଜ ପୁରେ। ସତୀ ତ ରହୁ ମୋର ପାଶେ, ଶୁଭଲଗ୍ନ ହେଲେ ଉପସ୍ଥିତ, ଶିବ କରି ସତୀକୁ ମୁଁ କରିବି ଅର୍ପଣ।
4: ତବ ଇଚ୍ଛା କର ହେ ପୁରଣ, ଯାଉଛି ମୁଁ, କନ୍ୟା ମୋର ସୁଖୀ ହେଉ ତବ ଆଶୀର୍ବାଦେ।
3: ଶିବଶକ୍ତି ମିଳନର ସୁଦିନ ଆଗତ, କିନ୍ତୁ ଧ୍ୟାନମଗ୍ନ ଅଟନ୍ତି ଯେ ଶଶାଙ୍କ ଶେଖର, କିଏ ଜାଣେ କେତେବେଳେ ଧ୍ୟାନ ଭଙ୍ଗ ହେବ। ଯା ସ୍ମରଣ କରେ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ।
1: କିଏ ବେଦପତି, କି ନିମନ୍ତେ ଭଗ୍ନ କଲ ଯୋଗଧ୍ୟାନ ମୋର, ସଙ୍କଟ କି ପଡ଼ିଅଛି ଦେବଗଣେ? ପୁଣି
3: ନା ଦୟାମୟ, ସଙ୍କଟ ଦେ ନାହିଁ କିଛି ଦେବଗଣଙ୍କର। ଆଗତ ହୋଇଛି ଆଜି ଶୁଭାମୃତ ବେଳା, ଦେବଗଣ ସଙ୍ଗତରେ ଆସିଛି ମୁଁ, ତେଣୁ ସମାପନ କରିବାକୁ ମାଙ୍ଗଳିକ କାର୍ଯ୍ୟ। ରକ୍ଷା କରି ତବ ବାକ୍ୟ, ସ୍ୱୟଂ ଆଦି ନାରୀ ଦକ୍ଷପତି କନ୍ୟା ରୂପେ ହୋଇଛନ୍ତି ଜନ୍ମ, ଗ୍ରହଣ କରନ୍ତୁ ଏବେ ସତୀ ସିମନ୍ତିନୀ। ଆଜ୍ଞା ହେଲେ କରିବି ମୁଁ ବିବାହ ସମ୍ପନ୍ନ।
1: ତବ ଇଚ୍ଛା ହେଉଥିବେ ପୂର୍ଣ୍ଣ।
3: ଧନ୍ୟ ହେଲି, ଧନ୍ୟ ହେଲି ଶୁଣି ତବ ବାକ୍ୟ। ଯାଅ ଦେବଗଣ, ଶୀଘ୍ର ଯାଇ ବିବାହର କର ଆୟୋଜନ, ଆଗତ ଅମୃତ ବେଳା, ଦିଅ ଶଙ୍ଖ ଧ୍ୱନି।
2: ଜୟ ଶିବ ସତୀଙ୍କର। ଜୟ।

0: ରାଜପ୍ରାସାଦର ତୁମେ କୋମଳ କଳିକା, ବାସସ୍ଥଳୀ ଅଟେ ମୋର ପର୍ବତ ଗହ୍ୱର। ବିହରଣ କରେ ମୁହିଁ ଗିରିବନସ୍ତରେ ଶ୍ମଶାନ ପ୍ରାଙ୍ଗଣେ, ଭୂତ ପ୍ରେତ ପିଶାଚାଦି ନିଶାଚର ଗଣ ବିହରଣେ ସଙ୍ଗେ ମୋର କରନ୍ତି ଗମନ। କୋଚ୍ଛିତ ଯେ ତାଙ୍କ ରୂପ ଅତି ଭୟଙ୍କର, ଭୟ କି ନହିବ ଦେବୀ ଦେଖି ସେମାନଙ୍କୁ।
1: ସ୍ୱାମୀ, କୟା ସଙ୍ଗେ ଛାୟା ଥିଲେ ଭୟ ବା କାହାକୁ, ପତି ପାଦ ପଦ୍ମ ଅଟେ ମହାସ୍ୱର୍ଗ ମୋର, ଆଉ ପତି ସେବା ଅଟେ ଯେ ଜୀବନର ବ୍ରତ, ଏତିକି ମୁଁ ଜାଣି ମାତ୍ର ଆନ କିଛି ନୁହେଁ।
0: ଉତ୍ତମ ଦେବୀ, ପ୍ରୀତ ହେଲି ଶୁଣିଦବ ବାକ୍ୟ, ଗର୍ବିତ ମୁଁ ପାଇଛି ତୁମକୁ ଜେଣୁ ଅର୍ଥାଙ୍ଗିନୀ ରୂପେ। ମହାପତି ଭକ୍ତା ତୁମେ ସତୀ ଶିରୋମଣି, ରୂପ ଲାବାଣ୍ୟ ସମ୍ଭବା ଅଟ ଶକ୍ତିମୟୀ।
1: ନ କରନ୍ତୁ ପ୍ରଭୁ ଆଉ ଅଧିକ ଲଜ୍ଜିତ, ଯଦି ପ୍ରଭୁ ତୋଷ ହେବେ ସେବାରେ ମୁହୁରି, ସେହି ମୋ ପରମ ତୃପ୍ତି ପରମ ସୌଭାଗ୍ୟ। ଏତିକି ମିନତି ପଦେ, ଶ୍ରୀପଦ ସେବାରୁ କେବେ ନ କରି ବଞ୍ଚିତ, ଅନୁଗ୍ରହ କରିଥାନ୍ତୁ ସଦାଏ ଦାସିରେ।
0: ଧନ୍ୟ ଧନ୍ୟ ଦେବୀ, ଅତିଶୟ ତୁଷ୍ଟ ମୁହିଁ ତୁମରି ବାକ୍ୟରେ। ଆସ ଆସ, ଏବେ ଯିବା ଆମ୍ଭେ ବନବିହରଣୀ।
2: ପ୍ରଣାମ ଘେନନ୍ତୁ ପିତା।
3: ଆୟୁଷ୍ମାନ ଭବ, କୁହ ପୁତ୍ର, କି ନିମନ୍ତେ କଲ ଆଗମନ?
2: ଶୋକଗ୍ରସ୍ତ ମୁଁ ଯେ ଆଜି ସତୀ ଲାଗି ପିତା, ମୋର ଅତି ଆଦରର କନ୍ୟା ସତୀ ଭାଗ୍ୟହୀନା ଯେଣୁ ସେ ଯେ ହେଲା ହିନିମାନୀ। ସ୍ୱାମୀ

0: ସ୍ୱାମୀ, ଦେଖନ୍ତୁ ଏ ପୂର୍ବ ଦିଗେ ଗଗନ ଭେଦି ଉଠ ଏ ଧୂମପଟଳିକା, ମନେ ହୁଏ ମହାଯଜ୍ଞ ହେଉଅଛି ଋଷି ଆଶ୍ରମରେ।
1: ଅନୁମାନ ସତ୍ୟ ଦେବୀ, ହେଉଅଛି ଯଜ୍ଞ, କିନ୍ତୁ ଋଷିଆଶ୍ରମେ ନୁହେଁ। ମହାଯଜ୍ଞ ହୁଏ ତବ ପିତାଙ୍କ ସଦନେ, ପୁରୋହିତ ସ୍ୱୟଂ ବ୍ରହ୍ମା ପିତାମହ ତବ। ଏକା ଆମ୍ଭ ବିନା ଆମନ୍ତ୍ରିତ ଯଜ୍ଞସ୍ଥଳେ ତ୍ରିପୁର ନିବାସୀ।
0: ଏ କି କହୁଛନ୍ତି ପ୍ରଭୁ, ପିତାମର କରୁଛନ୍ତି ଯଜ୍ଞ, କିନ୍ତୁ
1: ପିତା ତବ ସ୍ୱାଭିମାନୀ ହୋଇଛନ୍ତି ଦେବୀ, ଭାବିଲେ ସେ ଦିନହୀନ ଅଟୁ ବୋଲି ଆମ୍ଭେ ପରିଲେ ଆମ୍ଭଙ୍କୁ କାଳେ ଯଜ୍ଞସ୍ଥଳେ ହେବେ ହାସ୍ୟାସ୍ପଦ।
0: ଏଡ଼େକି ନିଷ୍ଠୁର ଆଜି ହେଲେ ପିତା ମୋର, ଜ୍ୟେଷ୍ଠ କନ୍ୟା ଜାମାତା ଯେ ପିତାଙ୍କର ଆମ୍ଭେ ନିମନ୍ତ୍ରଣ କରିଥାନ୍ତେ ପ୍ରଥମେ ଆମ୍ଭଙ୍କୁ, ଅଥଚ
1: ଚାହେଁ ନା ସେ ହବେର ଭାଗ ମୁଇ ଗ୍ରହଣ ଯା କରିଥାନ୍ତି ଯଜ୍ଞେ ସର୍ବଦେବ ପାଶେ, ଯେଣୁ ଅଛ ତୁମେ ମୋର ସନ୍ତୁଷ୍ଟ, ମୁଁ ଅତି ଆନନ୍ଦିତ।
0: ସ୍ୱାମୀ, ବ୍ୟସ୍ତ ଜେଣୁ ଯଜ୍ଞ କାର୍ଯ୍ୟ ସ୍ମରଣ ହୋଇନଥିବ ପିତାଙ୍କୁ ମୋହର, ଅଥବା ଅଜ୍ଞାନ ବସେ ଦେଇନଥିବ ସମ୍ବାଦ ଚାରଜୀ ଆମ୍ଭଙ୍କୁ, ଚାଲନ୍ତୁ ଗମନ କରିବା ଆମେ ପିତାଙ୍କ ସଦନେ।
1: ନା ନା ସତୀ, ବରଣ ନ ହେଇଯିବା ନହିବ ଉଚିତ, ଅଘଟଣ ଘଟିପାରେ କିଛି।
0: ପ୍ରଭୁ, ବହୁଦିନ ଗତ ହେଲା ଦେଖିନାହିଁ ମାତା ଭଗ୍ନୀ ଗଣେ, ସର୍ବେ ଏବେ ଯଜ୍ଞ କାର୍ଯ୍ୟ ହୋଇଛନ୍ତି ଲିପ୍ତ, ଅନୁମତି ହେଲେ ଥରେ ଆସିଥାନ୍ତି ଦେଖି।
1: ତଥାପି ନ ଯିବା ଶ୍ରେୟ ପିତା ଯଜ୍ଞସ୍ଥଳେ, ଯଦି ଅପମାନ କିଛି ଆସିବ ତୁମକୁ ନ କରିପାରିବି ସତ୍ୟ, ସତ୍ୟ ମୋର ବାକ୍ୟ।
0: ପ୍ରଭୁ, ନ ଯିବି ମୁଁ ଯଜ୍ଞସ୍ଥଳେ, ଅନ୍ତପୁରେ ମାତା ଭଗ୍ନୀ କରିବି ସାକ୍ଷାତ, କରିବି ପ୍ରତ୍ୟାବର୍ତ୍ତନ ଅତିଶୀଘ୍ର ମୁହିଁ। କଠୋର ହୃଦୟସୀନ ହେଲେ ପିତା ମୋର, କିନ୍ତୁ ମାତା ଦଶ ମାସ ଗର୍ଭେ ଧରି ଦେଇଛି ସେ ଜନ୍ମ, ମାତୃ ହୃଦୟ କି କେବେ ପାରିବ ସମ୍ଭାଳି। ଦେଖି ମୋର ଭଗ୍ନୀଗଣ ଆନନ୍ଦ ଉଲ୍ଲାସ କେତେ ହେବେ ଦୁଃଖ ସୁଖ, ପ୍ରାର୍ଥନା ମୁଁ କରେ ପ୍ରଭୁ ଦିଅ ଅନୁମତି।
1: ବାରଣ କରିବା ସତ୍ତ୍ୱେ କର ଯେବେ ଅଳି, ତେବେ ଯାଅ ଦେବୀ, ନନ୍ଦୀଶ୍ୱର ଯିବ ତୁମ ସାଥେ, ସାକ୍ଷାତର ପରେ ଅବିଳମ୍ବେ ଆସିବ ବାହୁଡ଼ି।
0: ନ କରିବି ପ୍ରଭୁ ତବ ଆଦେଶ ଲଙ୍ଘନ।
1: ନନ୍ଦୀ, ନନ୍ଦୀ!
2: ଜୟ ଶିବ ଶମ୍ଭୁ। ଆଜ୍ଞା କରନ୍ତୁ ପ୍ରଭୁ।
1: ନନ୍ଦୀଶ୍ୱର, ସତୀଦେବୀ ଯିବେ ମାତ୍ରାଳେ, ପାଶେ ପାଶେ ଥିବ ତୁମେ ହରିଣ ସତର୍କ, ଅନିଷ୍ଟ ଯେପରି କିଛି ନ ହବ ତାଙ୍କର, କିଛି ଯଦି ଘଟେ ଅଘଟଣ ଅତିଶୀଘ୍ର ଜଣାଇବ ଏଥି ଆସି ମତେ।
2: ତବ ଆଜ୍ଞା ଶିରଧାର୍ଯ୍ୟ ପ୍ରଭୁ।
1: ଯାଅ ଦେବୀ।
0: ପ୍ରଣାମ ଜ୍ଞାନନ୍ତୁ ପ୍ରଭୁ।

0: ନନ୍ଦୀ, ଯଜ୍ଞସ୍ଥଳେ ଶୁଭେବେଦ ଧ୍ୱନି, ଯଜ୍ଞ କାର୍ଯ୍ୟ ଲିପ୍ତ ହୋଇଥିବେ ପିତା। ଯାଏ ମୁହିଁ ଅନ୍ତପୁରେ, ରହିବା ଅପେକ୍ଷା କରି ସିଂହଦ୍ୱାର ପାଶେ।
1: ଯଥା ଆଜ୍ଞା ମାତା।
2: ସତୀ ରୁହ, କି ସାହସେ ଅନ୍ତପୁରେ ପହଞ୍ଚିଲୁ? ଆସି ବରଣ ନଫିଲି କରି ଯଜ୍ଞସ୍ଥଳେ ମୋର
0: ଜାଣେ, କିନ୍ତୁ କୁହ ପିତା, କି ନିମନ୍ତେ ନ ବରିଲ ଯଜ୍ଞରେ ଆମ୍ଭଙ୍କୁ? କିବା ଅପରାଧ କଲୁ ଆମ୍ଭେ ପତି ପତ୍ନୀ? ଜ୍ୟେଷ୍ଠ କନ୍ୟା ମୋହିତବ ନିମନ୍ତ୍ରିତ ହୋଇଥାନ୍ତି ସର୍ବପ୍ରଥମରେ।
2: ଆସିଥାନ୍ତା।

0: ଯଜ୍ଞସ୍ଥଳେ ସ୍ୱାମୀ ଯଦି ତୋର ସର୍ବେ କହିଥାନ୍ତେ ଜାମାତା ଯେ ଅଟେ ତୁମ ଦିନହୀନ ଯୋଗୀ।
1: ପିତା ମୋ ସମ୍ମୁଖେ କର ପୁଣି ମୋ ପତିଙ୍କ ନିନ୍ଦା। ସ୍ୱାମୀ ମୋର
0: ଜାଣେ କୁଳ ଗୋତ୍ରହୀନ ଯୋଗୀ ରହେ ଶ୍ମଶାନରେ, ବସ୍ତ୍ରହୀନ ଅଟେ ଯେଣୁ ଚର୍ମ ପରିଧେୟ, ମିଳେ ନାହିଁ ବୋଲି କେବେ କସ୍ତୁରୀ ଚନ୍ଦନ, ଶ୍ମଶାନର ଚିତା ଭସ୍ମ ଲେପି ହୁଏ ଅଙ୍ଗେ, ସର୍ପତାର ଅଳଙ୍କାର ସ୍ନାନ ଶୌଚ କର୍ମ ଆଦି କରେ ନାହିଁ, ଯେଣୁ ଦିଶୋଇ ସ୍ତ୍ରୀହୀନ ତେଣୁ ସନ୍ନ୍ୟାସୀ ସଦୃଶ୍ୟ। ଛି ଛି ଛି ଛି ବରିଥାନ୍ତି ଯଦି ଅପବିତ୍ର ହୋଇଥାନ୍ତା ଯଜ୍ଞସ୍ଥଳ।
1: ବନ୍ଦ କର ବନ୍ଦ କର, ଅସହ୍ୟ ଯେ ବାକ୍ୟ ତବ ରେ କର୍ଣ୍ଣ, ବଧିର ନ ହେଲୁ କିମ୍ବା ପତି ନିନ୍ଦା ଶୁଣିବା ପୂର୍ବରୁ। ରେ ପ୍ରାଣ ଶୁଣି ଏ ଦାରୁଣ ବାକ୍ୟ, ରହିଛୁ ଏ ଯାଏ ତୋହି ଶରୀର ମଧ୍ୟରେ, ରସ ଅତଳ ନ ହେଲୁ ତୁ ଧରଣୀ ଏ ଯାଏ।
0: ଯା ଯା ସ୍ୱାମୀ ତୋର ଶ୍ମଶାନରେ ଥିବ ଅପେକ୍ଷାରେ, ଗଲେ ତୁହି ଶୀଘ୍ର ଡମ୍ବରୁ ବଜାଇ ଦୁହେଁ ସର୍ପ ନଚାଇବ, ଦ୍ୱାର ଦ୍ୱାର ବୁଲିବ ଭିକ୍ଷା ଥାଳ ଧରି, ନହେଲେ ଯେ ଉପବାସେ ରହିଯିବ ଦୁହେଁ।
1: ନା ଅସଜ ଏକ ଟୁକ୍ତି ପିତ୍ରାଳୟ ପତି ନିନ୍ଦ ପୁଣି ପିତୃମୁଖେ ଅସଜ, ଏ ଜୀବନରେ ଆଉ ନାହିଁ ପ୍ରୟୋଜନ।
0: ଯେଦିନ ଜାଣିଲି ତୋର ସ୍ୱାମୀ ପରିଚୟ, ଜ୍ୟେଷ୍ଠ କନ୍ୟା ମୃତା ବୋଲି ଭାବି ନେଲି ମୁଁ। ଯା ଚାଲି ଯା ତୁ ଶୀଘ୍ର ଏଠୁ, ତିଳେ ହେଲେ ଲଜ୍ଜା ଯଦି ଥିବ ତୋର ମୁଖେ, ଆସିନଥାନ୍ତୁ ଏଠାକୁ ବିନା ଆମନ୍ତ୍ରଣେ। ଯଦି ବା ତୁ ବାହାରିଲୁ ଆସିବାକୁ ଯଜ୍ଞେ, ବାରଣ ନ କଲା କିମ୍ବା ମୂର୍ଖ ସ୍ୱାମୀ ତୋର, ଜାଣେ ନା କି ସେଉ ଅନିମନ୍ତ୍ରିତ ଅତିଥି ଲଜ୍ଜା ପାଏ ବୋଲି, କାହୁଁ ବା ଜାଣିବ ସେ ଯେ ଲଜ୍ଜାହୀନ ଯୋଗୀ।
1: ପିତା ବାରଣ ସତ୍ତ୍ୱେ ବି ମୋର ବାରମ୍ବାର କର କିମ୍ବା ପତିଙ୍କର ନିନ୍ଦା, ଜାଣ ନା କି ତୁମ୍ଭେ ତାଙ୍କ ଶକ୍ତିର ମହିମା, ନ ସହିବେ କେବେ ହେଲେ ଅପମାନ ତବ, ଖର୍ବ କରି ଗର୍ବ ତବ ରଚିବେ ପ୍ରଳୟ।
0: ପ୍ରଳୟ ରଚିବ ଜଣେ ସାମାନ୍ୟ ଭିକାରୀ, ଯା ଅତି ଶୀଘ୍ର ଦୂର ହୁଅ ସମ୍ମୁଖ ମୋର, ଯାଏ ମୋହି ଯଜ୍ଞସ୍ଥଳେ ଅଛି ବହୁ କାର୍ଯ୍ୟ।
2: ଦକ୍ଷ କିଏ ସତୀ, ଏ କଣ ମା ଆରକ୍ତ ବଦନ ତୋର, ବେନି ନୟନୁ ଝରଇ କ୍ରୋଧର ସ୍ଫୁଲିଙ୍ଗ, ଥରି ଉଠେ ସମଗ୍ର ଶରୀର, କିଏ ହେଲା ମା?
1: ପତି ନିନ୍ଦ ଶୁଣିଲି ମୁଁ ପୁଣି ନିଜ ଜନ୍ମଦାତା ପିତାଙ୍କ ମୁଖରୁ।
2: ଶାନ୍ତ ହୁଅ ମା, ମୂର୍ଖ ଅଟେ ପିତା ତୋର, ଚିହ୍ନି ନାହିଁ କାହାକୁ ସେ, କହୁଅଛି କିସ, ନ ଜାଣି ନ ଶୁଣି କିଛି ଭିଆଉଛି ଅଯଥା କନ୍ଦଳ, କାହିଁ ଗଲା କୁଳାଙ୍ଗାର, ଯାଉଛି ମୁଁ ନେଇ ଆସେ ତାରେ, କ୍ଷମା ଭିକ୍ଷା କରିବ ସେ ଆଶୁତୋଷ ପାଦେ।
1: କ୍ଷମା କର ପ୍ରଭୁ, ନ ଜାଣି ମୁଁ ଅପରାଧ କଲି ତବ ପାସି, ବାରଣ ଯେ କରୁଥିଲ ଆସିବାର ବେଳେ ଅଳି କରି ଆସିଲି ମୁଁ ବାରଣ ନ ମାନି, ପାଇବି ବୋଲି ଆସିଲି ଜନନୀର ସ୍ନେହ, ନିଷ୍ଠୁର ପିତାଙ୍କ ଠାରୁ ପାଇଲି ଭର୍ଷଣ, ଶୁଣିଲି ଶୁଣିଲି ଶେଷରେ ତବ ଅପନିନ୍ଦ ପ୍ରଭୁ, ଆଗମନ ପ୍ରତୀକ୍ଷାରେ ରହିଥିବ ତୁମେ, କେଉଁ ମୁଖ ଧରି ଆଉ ଯିବି ତବ ବସେ, କି ଉତ୍ତର ଦେବି ଯେବେ ପଚାରିବ ତୁମେ, ନା ନା କରିବି ମୁଁ ଉପଯୁକ୍ତ ପ୍ରତିକାର ତାର, ଆହୁତି ଦେବି ନିଜକୁ ଯଜ୍ଞର ଅନଳେ, ସ୍ୱାମୀ ବିଦାୟ ପ୍ରଭୁ ବିଦାୟ ଦିଅନ୍ତୁ ମୋତେ ଏହି ଜନ୍ମ ପାଇଁ।
3: ସତୀ ମାତା ଝାସ ଦେଲେ ଯଜ୍ଞାନଳରେ, କିପରି ମୁଁ ଜଣାଇବି ଏ କଥା ପ୍ରଭୁଙ୍କୁ, ଯାଉଛି ମୁଁ ସମ୍ବାଦ ଦେବି ମୁଁ ଯାଇ ପ୍ରଭୁଙ୍କ ନିକଟେ। ପ୍ରଭୁ
4: କଣ ହେଲା ନନ୍ଦୀ, କାନ୍ଦୁଛୁ କାହିଁକି, କାହିଁ ସତୀ ମୋର କାହିଁ?
3: ପ୍ରଭୁ ମାତା ଯେ
4: କଣ ହେଲା ସତୀର, କୁହ ନନ୍ଦୀ ଶୀଘ୍ର କଣ ହେଲା ସତୀର?
3: ପହଞ୍ଚିଲେ ଯେବେ ମାତା ଅନ୍ତପୁର ଦ୍ୱାରେ, କାହୁଁ ଆସି ଦକ୍ଷପତି କଲା ପ୍ରତିରୋଧ,
4: ତାପରେ
3: କଟୁ କଥା କହି କଲା ମାତାଙ୍କୁ ଭର୍ଚ୍ଚନା, ବାରମ୍ବାର ପ୍ରଭୁଙ୍କର କଲା ଅପନିନ୍ଦା।
4: ପାପିଷ୍ଠ,
3: ହଁ ହଁ ପ୍ରଭୁ, ଲଜ୍ଜାରେ ଜନନୀ ହେଲେ ଅତି ମ୍ରିୟମ ରାଣ, ଯଜ୍ଞ କୁଣ୍ଡେ ଝାସ ଦେଲେ ଶେଷେ।
4: ନନ୍ଦୀ କଣ କହିଲୁ, ସତୀ ମୋର ନାହିଁ ଆଉ ପ୍ରାଣୀ, ପାପିଷ୍ଠ ପାଷଣ୍ଡ ମୂର୍ଖ।

0: ରାଷ୍ଟ୍ରପତି, କାରଣ ତୁ ହେଲୁ ମୋର ସତୀର ମରଣ, ରକ୍ଷା ନାହିଁ, ରକ୍ଷା ନାହିଁ ତୋର ଏବେ ଶଙ୍କର କବଳୁ ବୀରଭଦ୍ର।
1: ଜୟ ଶିବ ଶମ୍ଭ, ଆଦେଶ କରନ୍ତୁ ପ୍ରଭୁ।
0: ଏଇ ନିୟ ମହାଶକ୍ତି, ଆଜି ଠାରୁ ତୁମେ ହେଲ ଶିବସେନାପତି। ଯାଅ ଏବେ ଦକ୍ଷପୁରେ ଶିବସେନା ନେଇ ଛେଦନ କରିବ, ଯାଇ ଦକ୍ଷପତି ଶିର ଧ୍ୱଂସ କର, ଯୋଗ୍ୟତାର ଯାଅ।
1: ଯଥାଜ୍ଞା ଦେବ।

0: କି ଭୟଙ୍କର କୋଳାହଳ ବିକଟାଳ ଶବ୍ଦ! ବୀରଭଦ୍ର ଆସୁଛନ୍ତି ଶିବସେନା ଧରି, ରଚିବେ ପ୍ରଳୟ ନିଶ୍ଚେ ଯଜ୍ଞସ୍ଥଳେ ଆସି। ମୂର୍ଖ ଖୁଳାଙ୍ଗାର ପୁତ୍ର, ନ ମାନିଲୁ କଥା ମୋର, ଯେଣୁ ହେଲୁ ଶିବଦ୍ରୋହୀ, ରକ୍ଷା ନାହିଁ ଆଉ। ସମସ୍ତ ସୃଷ୍ଟିକି ଏବେ ପଡ଼ିଲା ସଙ୍କଟ। ଦକ୍ଷ, ଶୀଘ୍ର ଯାଇ ଶିବପଦେ ପଶରେ ଶରଣ।
1: ରେ ପାପିଷ୍ଠ ଅଧମ ଦକ୍ଷ, କାହିଁ ଗଲୁ ଶିବଦ୍ରୋହୀ?
2: କ୍ଷମା କର, କ୍ଷମା କର ମୋତେ, ନ ଜାଣି ମୁଁ କଲି ଅପରାଧ।
1: ମୂର୍ଖ, ହେ କି ମରିଲୁ ତୁ ପ୍ରଭୁଙ୍କୁ ମୋହର, ତୋର ହେ ଅଜ୍ଞାନ ଫଳେ ଯଜ୍ଞ କୁଣ୍ଡେ ଝାସ ଦେଲେ ସତୀ ମାତା, ଏବେ ଚାହୁଁ କ୍ଷମା ଭିକ୍ଷା, କ୍ଷମା ନାହିଁ ଲୋଭ ଏହି ସତ୍।
2: ନା ନା,
1: ସୈନ୍ୟଗଣ ଯାଅ, ଦକ୍ଷ ଯଜ୍ଞ ଧ୍ୱଂସ କର।
3: ତ୍ରାହି ତ୍ରାହି ଶବ୍ଦ ସ୍ପୁରେଇ ଦେବଗଣ ବେଦପତି ଯାଉଛନ୍ତି କୁରଙ୍ଗ ରୂପରେ।
4: ବେଦପତି, ବେଦପତି,
0: ରକ୍ଷା କର ପ୍ରଭୁ, ରକ୍ଷା କର। ସେନା ତବ ରଚିଛନ୍ତି ଧ୍ୱଂସର ତାଣ୍ଡବ, ଶିରଶ୍ଛେଦ ହୋଇଛି ତାହାର। ସୃଷ୍ଟି ତବ ରକ୍ଷା କର ଏବେ, ସଦାଶିବ ନାମ ତବ କର ହେ ସାର୍ଥକ।
4: ହଁ ଚାଲ ତେବେ ବେଦପତି, ଯିବା ଯଜ୍ଞ ସ୍ଥଳ। କ୍ଷାନ୍ତ ହୁଅ ସୈନ୍ୟଗଣ, ଯାଅ ଦେବଗଣ, ସର୍ବେ ନିଜ ନିଜ ପୁରୀ।

0: ପ୍ରଭୁ, ମିନତିମ ଅଛି ଏକ ଚରଣରେ ତବ।
1: ପ୍ରକାଶକର ବେଦପତି,
0: ଅଜ୍ଞାନରେ ଅପରାଧ କଲା ଦକ୍ଷପତି, ଯେତେ ହେଲେ ସନ୍ତାନ ସେ ମୋର, ଜୀବନ ନ୍ୟାସ ଦେଇ ପ୍ରଭୁ କ୍ଷମା ଦିଅ ତାରେ।
2: ନା, ନ କରିବି କ୍ଷମା କେବେ, ଦାୟୀ ସେ ମୋ ସତୀର ମରଣେ।
0: ବିଧିର ବିଧାନ ପ୍ରଭୁ, ଘଟିଛି ସମସ୍ତ, ନ ହୁଅନ୍ତୁ ଶୋକାଗ୍ରସ୍ତ। ଜନ୍ମ ନେବେ ଦେବୀ ପୁଣି ହିମବନ୍ତ ଗୃହେ, ସେଇଠାରେ ହେବ ପୁଣି ଦୁହିଁଙ୍କ ମିଳନ।
2: ଯାଅ ତେବେ ବେଦପତି, ଯଜ୍ଞସ୍ଥଳୁ ଛାଗ ଶିର ନେଇ ଯୋଗ କର ସ୍କନ୍ଧରେ, ତାହାର ଦେବୀ ତାରି ଜୀବଦାନ ମୁହିଁ।
0: ଯଥା ଆଜ୍ଞା ପ୍ରଭୁ।
3: ଜୟ ଦେବାଦି ଦେବ ମହାଦେବଙ୍କର,
4: ଜୟ
3: ଦେବାଦି ଦେବ ମହାଦେବଙ୍କର,
4: ଜୟ
3: ଦେବାଦି ଦେବ ମହାଦେବଙ୍କର।

प्रचार कलु नाटक शिवशक्ति रचना करिथिले वामदेव महापात्र प्रयोजना करिथिले मुरलीधर साहू एवं सहयोगिता करिथिले शशिभूषण दास आकाशवाणी जयपुर आपण कार्यक्रम शुणुछन्ति आम केन्द्ररु मीडियम वेभ्रे 204.5 मीटर तथा 1467 किलोहर्ज जोगे एफएमरे 103.6 मेगाहर्ज जोगे ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଏବେ ଆସନ୍ତୁ ଶୁଣିବା ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିବସର ଶୁଣନ୍ତୁ ବେତାର ବିବରଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ।

ମୁଁ ଉଚ୍ଚ ଶିକ୍ଷା ଲାଭ କରିଛି। ମହିଳାମାନଙ୍କ ଉତ୍ଥାନ ପାଇଁ ରମାଦେବୀ ସର୍ବଦା ସକ୍ରିୟ ଥିଲେ। ତାଙ୍କ ପ୍ରେରଣା ମୋ ଜୀବନକୁ ଦିଗ୍ଦର୍ଶନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି ବିଶ୍ୱବିଦ୍ୟାଳୟର ନୀତି ନିର୍ଦ୍ଧାରଣ ଗଣକୁ ମୋର ଅନୁରୋଧ, ସେମାନେ ଆରମ୍ଭରୁ ହିଁ ବଞ୍ଚିତ ବର୍ଗ, ଜନଜାତୀୟ ବିଦ୍ୟାର୍ଥୀ ଓ ବାଳିକାମାନଙ୍କର ଶିକ୍ଷାକୁ ଅଗ୍ରାଧିକାର ଦେବେ। ଦେବୀ ଓ ସ୍ୱଜନ, ଆଜ ଭାରତ ବିଶ୍ୱ କି ସବସେ ଯୁବା ଆବାଦୀ ବାଲେ ଦେଶ ମେଁ ସେ ଏକ ହେ।

0: sector in the state, particularly the effective implementation of the National Education Policy 2020. The government's commitment to quality, inclusive and future-oriented education will greatly contribute to the progress of Odisha and its youth. As I conclude, I once again offer my respectful gratitude to our Honorable President Madam for graciously inaugurating this university and blessing this landmark occasion with her inspiring presence. I also congratulate Revered Swami Mukudananda Ji and everyone associated with this noble endeavor. May Jagatguru Kripalu University continue to flourish as a beacon of knowledge, character and service, inspiring generations to come and contributing to the progress of Odisha and India. We now eagerly look forward to the inspiring address of our Honorable President. Thank you. Vande Utkala Janani. Jai Hind.
1: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିକାଶରେ ଉନ୍ନତମାନର ଶିକ୍ଷା ଓ ଜ୍ଞାନକୌଶଳର ଆବଶ୍ୟକତାକୁ ଗୁରୁତ୍ୱାରୋପ କରି ନିଜର ଅଭିଭାଷଣରେ କହିଥିଲେ,
2: ଜୟ ଜଗନ୍ନାଥ। ମହାମହିମ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ, ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟିଜୀ, ପୂଜ୍ୟପାଦ ସଂସ୍ଥାପକ ସ୍ୱାମୀ ମୁକୁନ୍ଦାନନ୍ଦଜୀ, ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ, ଉପସ୍ଥିତ ଆଦରଣୀୟ ସମସ୍ତ ଶ୍ରୋତୃବୃନ୍ଦ, ଶିକ୍ଷାବିତ, ଉପସ୍ଥିତ ଥିବା ଏଠି ଆମର ସାଂସଦଗଣ, ବିଧାୟକଗଣ, ମାନ୍ୟଗଣ ଅତିଥିଗଣ ଏବଂ ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀମାନେ, ଗଣମାଧ୍ୟମର ବନ୍ଧୁଗଣ ଏବଂ ପ୍ରିୟ ଛାତ୍ରଛାତ୍ରୀଗଣ, ସମସ୍ତଙ୍କୁ ନମସ୍କାର। ମହାମହିମ ଆପଣଙ୍କର ପ୍ରତ୍ୟେକ ଆଗମନ ପରି ଆଜିର ଗରିମାମୟ ଉପସ୍ଥିତି ଓଡ଼ିଶାର ଜନମାନସରେ ନୂତନ ଉତ୍ସାହ, ଆଶା ଓ ପ୍ରେରଣା ନିଶ୍ଚିତ ଭାବରେ ସଞ୍ଚାର କରିଛି। ଆଜି ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଏହି ଶୁଭ ଉଦ୍ଘାଟନ କେବଳ ଗୋଟାଏ ନୂତନ ଶିକ୍ଷାନୁଷ୍ଠାନର ଇଏ ପ୍ରତିଷ୍ଠା କେବଳ ନୁହେଁ, ଏହା ଓଡ଼ିଶାକୁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନୈତିକ ଚରିତ୍ର ନିର୍ମାଣର ଏକ ବିଶ୍ୱସ୍ତରୀୟ ଶିକ୍ଷା କେନ୍ଦ୍ରରେ ରୂପାନ୍ତରିତ କରିବାର ଏକ ନୂତନ ଯାତ୍ରା। ପରମ ପୂଜ୍ୟ ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଥିଲେ ଆଧୁନିକ ଯୁଗର ଜଣେ ଯୁବ ପ୍ରବର୍ତ୍ତକ ସନ୍ଥ, ଯିଏ ଭାରତର ବୈଦିକ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଏବଂ ପ୍ରେମ ଭକ୍ତିର ବାର୍ତ୍ତାକୁ ବିଶ୍ୱବ୍ୟାପୀ ପ୍ରଚାରିତ କରିଥିଲେ। ପରମ ପୂଜ୍ୟ ପରମହଂସ ଶ୍ରୀ ଜଗଦ୍ଗୁରୁ କୃପାଳୁଜୀ ମହାରାଜଙ୍କର ଦିବ୍ୟ ସ୍ମୃତିରେ ଗଠିତ ଏହି ମହାନ ଅନୁଷ୍ଠାନ ଆଧୁନିକ ବିଜ୍ଞାନ ଓ ବୈଷୟିକ ପ୍ରଗତି ସହିତ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ଖୁବ୍ ଆନନ୍ଦିତ। କୃତ୍ରିମ ବୁଦ୍ଧିମତା, AI, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ କମ୍ପ୍ୟୁଟର ଆପ୍ଲିକେସନ୍ସ, ସ୍କୁଲ ଅଫ୍ ବିଜନେସ୍ ଆଣ୍ଡ ମ୍ୟାନେଜମେଣ୍ଟ, ସ୍କୁଲ ଅଫ୍ କମର୍ସ, ଫାଇନାନ୍ସିଆଲ ଆଣ୍ଡ ଏକାଉଣ୍ଟିଂ, ଏହିଭଳି ଭାବରେ ପ୍ରତ୍ୟେକ ବିଭାଗ ସହିତ ଆଧୁନିକର ଶିକ୍ଷା ଟେକ୍ନୋଲୋଜି ସହିତ ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତାକୁ କିଭଳି ଭାବରେ ଏଠି ସମନ୍ୱୟ ରକ୍ଷା କରାଯାଇକରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି, ତାର ଅପୂର୍ବ ସମନ୍ୱୟ ଆମ ଭାରତୀୟ ସଂସ୍କୃତି ପରମ୍ପରା ଐତିହ୍ୟକୁ ଆଧାର କରିକରି ନିଶ୍ଚିତ ଭାବରେ ଆଗାମୀ ଦିନର ଯୁବପିଢ଼ିକୁ ଇଏ ସମସ୍ତ ପ୍ରକାରର ଶିକ୍ଷା ବ୍ୟବସ୍ଥାରେ ଶୀର୍ଷକୁ ନେଇଯିବ। ମାନନୀୟ ମୋଦିଜୀ ସଦାସର୍ବଦା ଶିକ୍ଷାକୁ ବିଶେଷ ଭାବେ ଗୁଣାତ୍ମକ ଶିକ୍ଷା ପାଇଁ ସଦାସର୍ବଦା ଚିନ୍ତିତ। ସେ ସଦାସର୍ବଦା ଦେଶର ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଉପରେ ଦୃଢ଼ ବିଶ୍ୱାସ କରି ଆସୁଅଛନ୍ତି। ଜାତୀୟ ଶିକ୍ଷାନୀତି 2020 ସହିତ ଦେଶର ଅଭୂତପୂର୍ବ ସଂଖ୍ୟାରେ ମେଡ଼ିକାଲ, ଇଞ୍ଜିନିୟରିଂ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ସେ ଆଜି ସାରା ଭାରତ ବର୍ଷରେ ଆଜି ପ୍ରତିଷ୍ଠାନମାନ ଆଜି ଆରମ୍ଭ କରୁଛନ୍ତି। ମାନନୀୟ ମୋଦିଜୀଙ୍କର ମାର୍ଗଦର୍ଶନରେ ରାଜ୍ୟ ସରକାର ମଧ୍ୟ ଯୁବପିଢ଼ିଙ୍କର ପାଇଁ ଆଧୁନିକ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଦକ୍ଷତାର ସହିତ କିଭଳି ଭାବରେ ଆମେ ସ୍କିଲ ଏଜୁକେସନର ମଧ୍ୟ ପ୍ରାୟୋରିଟି ଦେବାକୁ ଆମେ ବହୁତ ଗୁରୁତ୍ୱ ଆରୋପ କରିଛୁ, ଆଉ ସେଥିପାଇଁ କେବଳ ଭିତ୍ତିଭୂମି ପାଇଁ ମଧ୍ୟ ଆମେ ଆମ ସରକାରଙ୍କର ବଜେଟ୍ରେ ସ୍ୱତନ୍ତ୍ର ସ୍ଥାନ ଦେଇଛୁ, ଅଧିକ ବଜେଟ୍ରେ ପ୍ରାବଧାନ ରଖିଛୁ। 72,000 କୋଟିର ଟଙ୍କା

0: ଆଜି ଆମେ କେବଳ ଭିତ୍ତିଭୂମି ପାଇଁ ଆମେ ସ୍ୱତନ୍ତ୍ରତା ଦେଇଛୁ ମାତ୍ର ଏହି 2 ବର୍ଷ ଭିତରେ ଗୋଟିଏ ବର୍ଷର ବଜେଟ୍ରେ। ଏହି ଜାତୀୟ ମିଶନର ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଶ୍ଚିତ ଭାବରେ ମୋର ଦୃଢ଼ ବିଶ୍ୱାସ ଅଛି। ଦେଶର ପ୍ରଥମ ରାଜ୍ୟ ଭାବେ ଆମେ ମଧ୍ୟ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେବା, ସ୍କିଲ୍ ଏଜୁକେସନ୍କୁ ଗୁରୁତ୍ୱ ଦେବା ସହିତ ଆଜି ଯେତେବେଳେ ଆମେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଭଳି ଶିଳ୍ପାୟନକୁ ବେଶୀ ଗୁରୁତ୍ୱ ପ୍ରଦାନ କରୁଛୁ, ସେ କ୍ଷେତ୍ରରେ ଏକ ପ୍ରାକୃତିକ ସମ୍ପଦ ଭରା ରାଜ୍ୟ ଏ ଓଡ଼ିଶା, ଯେଉଁଠି ପ୍ରାଚୁର୍ଯ୍ୟତା ଅଛି ଆଉ ଯେଉଁଠି ଖଣି ଅଛି ସେ ଅଞ୍ଚଳରେ ମଧ୍ୟ ଶିଳ୍ପାୟନକୁ ଗୁରୁତ୍ୱ ଦେବା ଆଜି ଆମ ସରକାର ତାକୁ ସ୍ୱତନ୍ତ୍ରତା ଦେଇ ଆସୁଅଛନ୍ତି। 2 ବର୍ଷ ଭିତରେ ଆମେ ଏଥିରେ 20 ଲକ୍ଷ କୋଟି ଟଙ୍କାରୁ ଅଧିକ କିଭଳି ଭାବରେ ପୁଞ୍ଜିନିବେଶ ଓଡ଼ିଶାରେ ହୋଇପାରିବ ସେଥିପାଇଁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଇଛୁ ଏବଂ ସେଥିପାଇଁ ମଧ୍ୟ 10 ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରୋଜେକ୍ଟକୁ ଆଜି ଆମେ ଅନୁମୋଦନ କରିକି ତା ଭିତରେ 4 ଲକ୍ଷ କୋଟି ପାଖାପାଖି ଟଙ୍କାର ଆମେ ଭିତ୍ତିଭୂମି ସହିତ ତାର ଲେ ଅଫ୍ ଷ୍ଟୋନ୍ ଆମେ ଦେଇକରି ଆଜି କାମ ଆଗକୁ ବଢ଼େଇ ନେଉଛୁ। ଆମେ ସବୁଠାରୁ ଅଧିକ ମୋର ପ୍ରାଥମିକ ଶିକ୍ଷାଠୁ ଆରମ୍ଭ କରି ଏ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ କଥାରେ ଅଧିକ ଗୁରୁତ୍ୱ ଦେଉଛୁ। ବିଶେଷ କରିକି ଦେଶର ପ୍ରଥମ ରାଜ୍ୟ ଭାବେ ଆମ ଓଡ଼ିଶା, ଓଡ଼ିଶାର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ KG ରୁ PG ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ବ୍ୟବସ୍ଥାରେ ଆଜି ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏହା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ରତା ପାଇଛି ଏବଂ ତା ସହିତ ମଧ୍ୟ ଓଡ଼ିଶାରେ ଶିକ୍ଷାକୁ ଆହୁରି ବ୍ୟାପକ କରିବାକୁ ଯାଇ ଆମେ ଆହୁରି ଅଧିକ ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରିବାକୁ ଏ ପ୍ରକାରର କେନ୍ଦ୍ର ସରକାରଙ୍କର ଅନୁମତି ପାଇଲା ପରେ ଆଉ 4ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ନେଇସାରିଛୁ ଏବଂ ତାହାର କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବଢ଼ିବା ପାଇଁ ଆରମ୍ଭ ହେଉଛି। ଏହି ଲକ୍ଷ୍ୟ ସାଧନ ପାଇଁ ଆମେ ସବୁଠାରୁ ବେଶୀ ଦକ୍ଷତା ଭିତ୍ତିକ ଶିକ୍ଷା ଅର୍ଥାତ୍ ସ୍କିଲ୍ ଏଜୁକେସନ୍ ଉପରେ ମଧ୍ୟ ସର୍ବାଧିକ ଆମେ ଗୁରୁତ୍ୱ ଆରୋପ କରୁଛୁ ଏବଂ ସେଥିପାଇଁ ସିଙ୍ଗାପୁରର ସହଯୋଗରେ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଆଧୁନିକ ସ୍କିଲ୍ ଟ୍ରେନିଂ ପ୍ରଦାନ କରାଯାଉଛି। ସେଥିପାଇଁ ଆମେ ୱାର୍ଲଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା କରିଛୁ ଏବଂ ଭାରତ ସରକାରଙ୍କର ନୀତି ଆୟୋଗଙ୍କର ଯେଉଁ ରିଭ୍ୟୁ କରିଥିଲେ ଏବଂ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଓଡ଼ିଶା ବର୍ତ୍ତମାନ ଦେଶର 5 ସର୍ବଶ୍ରେଷ୍ଠ ଇଣ୍ଡଷ୍ଟ୍ରିଆଲ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ହିସାବରେ ଆମ ରାଜ୍ୟ ସ୍ୱତନ୍ତ୍ରତା ମାନ୍ୟତା ପ୍ରାପ୍ତ ହୋଇଛି ଏବଂ ଆମକୁ ସେଥିରେ ସମ୍ମାନିତ ମଧ୍ୟ କରାଯାଇଛି। ଏହାଦ୍ୱାରା ରାଜ୍ୟର ନିବେଶ ଆହୁରି ଆଶାତୀତ ଭାବରେ ମଧ୍ୟ ବୃଦ୍ଧି ପାଇବ। 20 ଲକ୍ଷ କୋଟି ଟଙ୍କାର ଯେଉଁ ଇନ୍ଭେଷ୍ଟମେଣ୍ଟ ସହିତ ସମ୍ପୂର୍ଣ୍ଣ ଭାବେ ଆମେ ଇଣ୍ଡଷ୍ଟ୍ରିଆଲ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026କୁ ଯେଭଳି ଭାବରେ ପ୍ରାଧାନ୍ୟ ଦେଉଛୁ ସେଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀଜୀ ନିଜେ ତାକୁ ଲିଡ୍ କରି ଗ୍ୟାରେଣ୍ଟର ହିସାବରେ ସେ ଓଡ଼ିଶାରେ ଇନ୍ଭେଷ୍ଟମେଣ୍ଟ କରିବା ପାଇଁ ସମସ୍ତ ପୁଞ୍ଜିପତିମାନଙ୍କୁ, ନିବେଶକାରୀମାନଙ୍କୁ ସେ ନିଜେ ଉଦ୍ୟମ କରିଥିଲେ, ସେମାନଙ୍କୁ ଏଠି ପ୍ରତିଷ୍ଠା କରିବା ପାଇଁ କହିଥିଲେ। ପୁନଶ୍ଚ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ମୋର ଗଭୀର କୃତଜ୍ଞତା ଜଣାଉଛି। ଆପଣଙ୍କର ନିଷ୍ଠାପର ଜୀବନ ଓ ସେବା ମନୋଭାବ ଆମ ସମସ୍ତଙ୍କର ପାଇଁ ଆଲୋକବର୍ତ୍ତିକା। ମହାପ୍ରଭୁ ଜଗନ୍ନାଥ ଏହି ବିଶ୍ୱବିଦ୍ୟାଳୟକୁ ଆଶୀର୍ବାଦ କରନ୍ତୁ ଏବଂ ଏହାର ଅଗ୍ରଗତିର ପଥକୁ ପ୍ରଶସ୍ତ କରନ୍ତୁ। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ।
1: ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦ ଯୁବ ସମାଜର ଚାରିତ୍ରିକ, ଶୈକ୍ଷିକ, ଆଧ୍ୟାତ୍ମିକ ସର୍ବୋପରି ମାନବିକ ମୂଲ୍ୟବୋଧର ଅଭିବୃଦ୍ଧି ତଥା ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ,
2: ଜଗଦ୍ଗୁରୁ କୃପାଳୁଜୀ ୟୋଗ ଏବଂ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ କି ଓର ସେ ହମ୍ ଭାରତ କେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ କା ସ୍ୱାଗତ ଏବଂ ସାକ୍ଷାତ ବନ୍ଦନ କରତେ ହେ ଏବଂ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରତେ ହେ କି ଇସ୍ ପାବନ ପରିସର ମେ ପଧାର କର ଉନ୍ହୋନେ ଜଗଦ୍ଗୁରୁ କୃପାଳୁ ୟୁନିଭର୍ସିଟି କା ଐତିହାସିକ ଉଦ୍ଘାଟନ କିୟା। ସାଥ ହି ହମ ମଞ୍ଚାସୀନ ବିଶିଷ୍ଟ ଅତିଥି ମହାନୁଭାବ କା ଭି ସ୍ନେହପୂର୍ଣ୍ଣ ଅଭିନନ୍ଦନ ଏବଂ ବନ୍ଦନ କରତେ ହେ। ଓଡ଼ିଶା କେ ମାନନୀୟ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପତି, ଓଡ଼ିଶା କେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ।

0: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିବସର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ବୈଷୟିକ ସହାୟତା ରାଜେନ୍ଦ୍ର ଶତପଥୀ ଓ ସନାତନ ମୁର୍ମୁ।
1: ଶୁଣିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ।
2: ଆଚ୍ଛା ତୋ ହମ୍ ଚଲତେ ହୈଁ। ଆଚ୍ଛା

ଚଳଚ୍ଚିତ୍ର ଆନ୍ ମିଲୋ ସଜନା, ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଚଳଚ୍ଚିତ୍ର ରାଜକୁମାର, ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର, ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତ ପରିଚାଳନା ଶଙ୍କର ଜୟକିଶନ।

ଚଳଚ୍ଚିତ୍ର ପ୍ରଫେସର ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ହସରତ ଜୟପୁରୀ। ସଙ୍ଗୀତ ପରିଚାଳନା ଶଙ୍କର ଜୟକିଶନ।

ଚଳଚ୍ଚିତ୍ର ଧର୍ମାତ୍ମା ଶିଳ୍ପୀମାନେ ହେଲେ ମୁକେଶ ଏବଂ କଞ୍ଚନ। ଗୀତ ରଚନା ଏନ୍ଦିଭର, ସଙ୍ଗୀତ ପରିଚାଳନା କଲ୍ୟାଣୀଜୀ ଆନନ୍ଦଜୀ।

ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ। ଏଥିରେ ଶୁଣିବେ ବିଷୟ ଅନ୍ନପୂର୍ଣ୍ଣା ଯୋଜନା, ପରେ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ ସମ୍ପର୍କରେ ଏକ ସାକ୍ଷାତକାର, ଏବଂ ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ ପାଞ୍ଚଟାରେ। ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ, ପରେ ବିଜ୍ଞାନ ବିଚିତ୍ରରେ ରହିଛି ବର୍ଷା ହୁଏ କେମିତି, ବିଜୁଳି ମାରେ କାହିଁକି, ପରେ ପରେ ନିଯୁକ୍ତି ସୂଚନା, ଏବଂ ଶେଷରେ ଶୁଣିବେ ବନ୍ୟ ପ୍ରାଣୀ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30 ରହିଛି ହ୍ୟାଲୋ ଚୈତିଜନ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରହିଛି ରାତି 8:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଭେଟିଦେବୁ ରାତି 8:15। ଏଥିରେ ରହିଛି ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର, ଏବଂ ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଭେଟିଦେବୁ ତଥ୍ୟ ସମ୍ବଳିତ ରୂପକ ଭକ୍ତ କବି ଜୟଦେବ, ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ, ଏବଂ ଶେଷରେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:00।